ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ 23 ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 13 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz।

ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଉଷାରାଣୀ ଭଞ୍ଜ ଶିଳ୍ପୀଙ୍କ କଣ୍ଠରେ ଏହି ପୁରାତନ ରଚନାଟି ଶୁଣନ୍ତୁ।

ଏଥି ସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଜ୍ଞାନପତି ମହାପାତ୍ର, ଅଧିରଥ କୁମାର ଚକ୍ରବର୍ତ୍ତୀ, ବେଣୁଧର ମିଶ୍ର, ଉଷାରାଣୀ ଫଞ୍ଜ ଏବଂ ମୁରଲୀଧର ବେହେରା। ଗୀତଗୁଡ଼ିକୁ ରଚନା କରିଥିଲେ ବାଳକୃଷ୍ଣ ଦାସ, ଦୀନକୃଷ୍ଣ, ଗୋପାଳ କୃଷ୍ଣ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ସନ୍ତୋଷ ପିଙ୍ଗ।

ସୁନ୍ଦର ଏ ସ୍ରଷ୍ଟାଙ୍କର ସୃଷ୍ଟି। ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ପରିଗଣିତ ହେଉଥିବା ମଣିଷ ମଧ୍ୟ ସୁନ୍ଦର। ଭାଗବତରେ କୁହାଯାଇଛି, ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ। ସେଇଥିପାଇଁ ତ ଯୁଗେ ଯୁଗେ ସ୍ୱୟଂ ଭଗବାନ ମଧ୍ୟ ନର ରୂପ ଧାରଣ କରି ଧରାବକ୍ଷରେ ବିଭିନ୍ନ ଅଭିନୟ କରିଛନ୍ତି ଏବଂ ମନୁଷ୍ୟର ସେହି ଦିବ୍ୟ ଚେତନାର ଆନନ୍ଦ ଅନୁଭବ କରିବାରେ ଲାଳାୟିତ ହୋଇଛନ୍ତି। ତା ସହିତ ସାଂସାରିକ ବନ୍ଧନରେ ମଧ୍ୟ ଛନ୍ଦି ହୋଇଛନ୍ତି। ଜଣେ ବ୍ୟକ୍ତି ଯେତେ ଶକ୍ତିଶାଳୀ ବା ବିଦ୍ୱାନ ହୋଇଥାଉ, ଯଦି ସେ ଏକାକୀ ରହିଲା, ସଂସାର ମୋହରୁ ଦୂରେଇ ରହିଲା, ତେବେ ତାକୁ ଅପୂର୍ଣ୍ଣ ମନେ କରାଯିବ। ତା'ର ଜୀବନରେ ସାର୍ଥକତା ଆସିପାରିବ ନାହିଁ ବୋଲି ମଧ୍ୟ ଧରାଯିବ। କାରଣ ଏପରି ବ୍ୟକ୍ତିର ଅଧିକାଂଶ ସମୟ କେବଳ ଉଦରପୂର୍ତ୍ତି ଏବଂ ନିତ୍ୟକର୍ମରେ ଚାଲିଯାଇଥାଏ। ଏହି ସଂସାରରେ ପରିବାରର ସମସ୍ତ ଛୋଟ ବଡ଼ ସଦସ୍ୟ, ସାଇ ପଡ଼ିଶା ତଥା ବନ୍ଧୁବାନ୍ଧବ ସମସ୍ତଙ୍କୁ ନେଇ ଏକ ସୁନ୍ଦର ବାତାବରଣ ସୃଷ୍ଟି ହୁଏ। ପରସ୍ପର ମଧ୍ୟରେ ସ୍ନେହ ମମତା ବଢ଼େ, ଯାହାଦ୍ୱାରା ଜୀବନ ସରସ, ସୁନ୍ଦର ଓ ସାର୍ଥକ ହୋଇଥାଏ। ଏହା ବିନା ଧର୍ମଶାଳାରେ ରାତ୍ରିଯାପନ କରୁଥିବା ବ୍ୟକ୍ତିର ଜୀବନ ସହିତ ସମାନ। ସମଗ୍ର ଜୀବନ ପରିବାରର ସହାୟତାରେ ହିଁ ସମ୍ଭବ ହୋଇଥାଏ। ପରିବାରର ସମସ୍ତ ସଦସ୍ୟ ମିଳିମିଶି ଘରର ଉପାର୍ଜନକ୍ଷମ ବ୍ୟକ୍ତିଙ୍କର ଶାରୀରିକ ଓ ମାନସିକ ଆବଶ୍ୟକତାଗୁଡ଼ିକୁ ପୂର୍ଣ୍ଣ କରିଥାନ୍ତି। ତେଣୁ ପରିବାର ମଧ୍ୟରେ ବାସ କରି ହିଁ ଜୀବନରେ ପୂର୍ଣ୍ଣତା ଆସିଥାଏ। ପରିବାରରେ ସବୁଠାରୁ ନିକଟବର୍ତ୍ତୀ ଏବଂ ସହଯୋଗୀ ହେଉଛି ପତ୍ନୀ। ତା ସାହାଯ୍ୟରେ କେବଳ ଯେ ପରିବାରର ସୁସଞ୍ଚାଳନ ହୁଏ ତାହା ନୁହେଁ, ବରଂ ବ୍ୟକ୍ତି ତା'ର ଅନେକଗୁଡ଼ିଏ ଅପୂର୍ଣ୍ଣତାକୁ ପୂର୍ଣ୍ଣ କରିପାରେ। ବ୍ୟକ୍ତିତ୍ୱ ବିକାଶରେ ପତିପତ୍ନୀ ଉଭୟ ମିଶି ଜଣେ ଅନ୍ୟର ଅପୂର୍ଣ୍ଣତାକୁ ପୂର୍ଣ୍ଣ କରିଥାନ୍ତି। ଯୋଗ୍ୟତା ଓ କ୍ଷମତାକୁ ବଢ଼ାଇବାରେ ଜଣେ ଆଉ ଜଣଙ୍କର ସହାୟକ ହୁଅନ୍ତି। ଜୀବିକା ନିର୍ବାହ ପାଇଁ ପତିକୁ ହିଁ ଉପାର୍ଜନ କରିବାକୁ ପଡ଼େ, କିନ୍ତୁ ତାକୁ ଉପାର୍ଜନକ୍ଷମ ଏବଂ ଠିକ୍ ଭାବରେ ଖର୍ଚ୍ଚ କରିବାର କାମ ପତ୍ନୀର ସାହାଯ୍ୟ ବିନା ସମ୍ଭବ ହୋଇନଥାଏ। ଯେଉଁ ବ୍ୟକ୍ତିର ଦାମ୍ପତ୍ୟ ଜୀବନ ସରସ ଓ ସମଗ୍ର, ବୁଝିବାକୁ ହେବ ଯେ ତା'ର ଅଧା ଜୀବନ ସଫଳ ହୋଇଗଲା। ଏହା ବ୍ୟତୀତ ଯେଉଁଠି ପତିପତ୍ନୀଙ୍କ ମଧ୍ୟରେ କଳହ, ଅବିଶ୍ୱାସ ଆଦି ରହିଛି, ସେଠାରେ ରଙ୍ଗ ରୂପ କେଶ ବିନ୍ୟାସର ସାଧନ ଥାଇ ସୁଦ୍ଧା ଗୃହସ୍ଥ ଜୀବନ ଅପୂର୍ଣ୍ଣ ବୋଲି ବୁଝିବାକୁ ହେବ। ପରିବାରରେ ଅନେକ ସଦସ୍ୟ ଥାଆନ୍ତି, କିନ୍ତୁ ସେହି ଗାଡ଼ିର ଦୁଇ ଚକର ଭୂମିକା ପତିପତ୍ନୀ ମିଳିମିଶି ସମ୍ପନ୍ନ କରିଥାନ୍ତି। ଗାଡ଼ି ଦାମିକା ହେଲେ ମଧ୍ୟ ଯଦି ଚକ ଠିକ୍ ନାହିଁ, ସେଥିରେ ଗତିଶୀଳତା ଆଶା କରିବା ବୃଥା। ତେଣୁ ପତିପତ୍ନୀଙ୍କ ମଧ୍ୟରେ ପ୍ରଗାଢ଼ ଆତ୍ମୀୟତା ଆବଶ୍ୟକ, ଉଭୟେ ଏକ ଆତ୍ମା ଭଳି ଅନୁଭବ କରିବାର ଆବଶ୍ୟକ। ଏଥିପାଇଁ ବିପୁଳ ସାଧନର ଆବଶ୍ୟକତା ନାହିଁ। ଗରିବ ବ୍ୟକ୍ତି

0: ଗୋଟିଏ ମଧ୍ୟ ଗୃହସ୍ଥର ଆନନ୍ଦ ଲାଭ କରିପାରେ। ଦୁହିଁଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣ ଯାକ ଯଦି କୁରୂପ ହୋଇଥିବେ ତାହେଲେ ମଧ୍ୟ ସେମାନଙ୍କଠାରେ ଯଦି ଅସୀମ ପ୍ରେମ ରହିଛି ତେବେ ସେଠାରେ ତାଙ୍କର ଦାମ୍ପତ୍ୟ ଜୀବନ ସଫଳ ହୋଇଥାଏ। ହେଲେ ପ୍ରେମ ବିନା ସହଯୋଗ ଅସମ୍ଭବ ହୋଇଥାଏ। ଯେଉଁ ସହଯୋଗ ଦ୍ୱାରା ସମଗ୍ର ପରିବାରକୁ ଉତ୍ସାହ ଓ ପୋଷଣ ମିଳେ ତାର ଅନ୍ୟ ନାମ ହେଉଛି ପ୍ରେମ। ଏହି ପ୍ରେମ ଏକ ଆତ୍ମିକ ଗୁଣ। ଏହା ଅନ୍ତରର ଉତ୍କୃଷ୍ଟତା ମଧ୍ୟରେ ହିଁ ବିକଶିତ ହୋଇଥାଏ। ସାଥିର ଗୁଣକୁ ଚିହ୍ନିବା, ତାର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିବା, ହେଲେ ସେଥିପାଇଁ ଆବଶ୍ୟକ ମନରେ ସଦ୍ଭାବନା। ଏହା ଧ୍ରୁବ ସତ୍ୟ ଯେ ପ୍ରେମର ପ୍ରତିଦାନ ପ୍ରେମରେ ହିଁ ମିଳିଥାଏ। କିନ୍ତୁ ପ୍ରତିଦାନ ଆଶାରେ କରାଯାଉଥିବା ପ୍ରେମକୁ ନିର୍ବିକାର କହିପାରିବା ନାହିଁ। ଯେଉଁ ପ୍ରେମରେ କେବଳ ଦାନ କରିବାର ଭାବନା ରହେ, ପ୍ରତିଦାନର କୌଣସି ପ୍ରତ୍ୟାଶା ନ ରହେ, ତାକୁ ବାସ୍ତବିକ ପ୍ରେମ କୁହାଯାଏ। ପ୍ରକୃତ ପ୍ରେମୀ ପ୍ରେମାସ୍ପଦଠାରୁ କୌଣସି ଆଶା ଆକାଂକ୍ଷା ରଖିନାହିଁ। ସେ ସଦାବେଳେ କିଛି ଦେବା ପାଇଁ ବ୍ୟଗ୍ର ଥାଏ, ନେବା ପାଇଁ ନୁହେଁ। ପ୍ରକୃତ ପ୍ରେମୀ ବ୍ୟକ୍ତି ଦାନରେ ହିଁ ପ୍ରତିଦାନର ଆନନ୍ଦ ଓ ସନ୍ତୋଷ ପ୍ରାପ୍ତ କରେ। ସେ ସ୍ୱୟଂ ଆତ୍ମତୁଷ୍ଟ ଓ ପରିପୂର୍ଣ୍ଣ ହୋଇଥାଏ। ପ୍ରେମାସ୍ପଦର ହିତକୁ ନିଜର ହିତ, ତାର ହର୍ଷକୁ ନିଜର ହର୍ଷ ଏବଂ ତାର ସୁଖକୁ ନିଜ ସୁଖ ମନେ କରିଥାଏ। ଯାହାକୁ ଦାନରେ ହିଁ ଆନନ୍ଦ ମିଳିଥାଏ ସେ ପ୍ରତିଦାନ କଥା ବା ଚିନ୍ତା କରିବ କାହିଁକି? ତେଣୁ ଉତ୍ସର୍ଗୀକୃତ ପ୍ରେମ ହିଁ ଜୀବନରେ, ପରିବାରରେ ଏବଂ ସମାଜରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିପାରେ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ଏଥର ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 410ତମ ଭାଗ ଶୁଣନ୍ତୁ।

ଚିତ୍ରଲେଖା ସିଦ୍ଧଯୋଗିନୀ ଯୋଗବଳରେ ଅନିରୁଦ୍ଧଙ୍କୁ ଆଣି ଉଷାଗୃହରେ ସ୍ଥାପନ କରିଛି। ଦୁହିଁଙ୍କର ପ୍ରତ୍ୟକ୍ଷ ମିଳନ ଘଟିଛି। ଗୁପ୍ତ ପ୍ରଣୟ ଜଣାପଡ଼ିବାରୁ ବାଣାସୁର ଅନିରୁଦ୍ଧକୁ ନାଗପାଶରେ ବାନ୍ଧିଛି। ଉଦ୍ଧାର କରିବାକୁ ଆସିଛନ୍ତି କୃଷ୍ଣ ବଳରାମ। ରୁଦ୍ର ରହିଛନ୍ତି ଭକ୍ତ ବାଣାସୁରର ସପକ୍ଷରେ। ଶେଷ ପର୍ଯ୍ୟନ୍ତ କୃଷ୍ଣ ଏବଂ ରୁଦ୍ରଙ୍କର ଧନୁର୍ଯୁଦ୍ଧ ସଂଘଟିତ ହୋଇଛି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ସରକାରୀ ରେକର୍ଡ ଥି ବିକୃତ ବନାନକେ ସଂଶୋଧନ କରବାର ଲାଗି 26 ଜିଲ୍ଲାର 64 ଜାଗାରେ ଇଂରାଜୀ ବନାନକେ ଚୂଡ଼ାନ୍ତ କରିକରି କ୍ୟାବିନେଟ୍ର ଅନୁମୋଦନ ମିଳିଛି ବୋଲି ମୁଖ୍ୟ ଶାସନ ସଚିବ ଅନୁଗର୍ଗ ସୂଚନା ଦେଇଛନ୍। ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଲୋକସେବା ଭବନରୁ ହୋଇଥିବା କ୍ୟାବିନେଟ୍ ବୈଠକ ଉତ୍ତରୁ ସୂଚନା ଦେଇକରି ଶ୍ରୀମତୀ ଗର୍ଗ କହିଛନ୍ତି ଏହି ଅନୁମୋଦନ ଉତ୍ତରୁ ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି ଜରିଆ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରଣାଳୟକେ ଜଣାବେ। ଇତାର ସହିତ 6 ବିଭାଗର 8 ପ୍ରସ୍ତାବକେ ଅନୁମୋଦନ ମିଳିଛି। ସେ ଭିତରେ ହସ୍ତତନ୍ତ ବୟନ ହସ୍ତଶିଳ୍ପ ବିଭାଗ 2, ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ଆର୍ ପଞ୍ଚାୟତ ଆଉ ପାନୀୟ ଜଳ ବିଭାଗ, ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ, ବିଧି ବିଭାଗର 1 ଲେଖା, ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗର 2 ପ୍ରସ୍ତାବକେ ଅନୁମୋଦନ ମିଳିଛି। ଭୁବନେଶ୍ୱରନୁ ଏବା ସୋମବାର ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ସେଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ମିଳିଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନରୁ ଏବା 25-28 ତାରିଖ ତକ ହେବାର୍କେ ଥିବା ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ 2026ର କାର୍ଯ୍ୟସୂଚୀକେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ ଓଡ଼ିଶାର କଳା ଐତିହ୍ୟ ଆର୍ ସିନେମାକେ ବିଶ୍ୱ ଦରବାରକେ ପହଞ୍ଚାବାର୍ ଲାଗି ଏବା ବଛରଠାନୁ

0: ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍କେ ଆହୁରି ବଡ଼ ଆର୍ ବ୍ୟାପକ କରାଯିବା। ଇନୁ ଜଣାଇ ଦିଆଯାଇପାରେ ଯେ ଏହି ଚଳଚ୍ଚିତ୍ର ମହୋତ୍ସବଟି ଓଡ଼ିଆ ଚଳଚ୍ଚିତ୍ର ସହିତ ଭିନ୍ ଭିନ୍ ଭାରତୀୟ ଭାଷାର ଜାତୀୟ ଆର୍ ଆନ୍ତର୍ଜାତୀୟ ସ୍ତରନ ପୁରସ୍କୃତ ଚଳଚ୍ଚିତ୍ରମାନ ପ୍ରଦର୍ଶନ କରାଯିବା। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବୌଦ୍ଧ ଜିଲ୍ଲା ଗସ୍ତତି ଆସିକରି ଜିଲ୍ଲାର ଭିନ୍ ଭିନ୍ ଇଲାକା ବୁଲି ଦେଖିଛନ୍। ଏ ସମୟଥି ଶ୍ରୀ ନାୟକ କଣ୍ଟାମାଳ ବ୍ଲକର ଭିନ୍ ଭିନ୍ ଇଲାକାର ବୌଦ୍ଧ ବ୍ଲକର ମୁଣ୍ଡାପଡ଼ା ଆମଝରି ବଘିଆପଡ଼ା ପଞ୍ଚାୟତର ଭିନ୍ ଭିନ୍ ଗାଁ ଯାଇକରି ସେନ ପିଇବାର ପାଣିର ସମସ୍ୟା ବାବଦେ ବିଭାଗୀୟ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ଇତାର ଉତ୍ତରୁ ମନ୍ତ୍ରୀ ଶ୍ରୀ ନାୟକ ଗୁନ୍ଦୁଲିଆ ପଞ୍ଚାୟତର ତିଳପଙ୍କାଠାନୁ କନ୍ଧମାଳ ସୀମାତ ଗ୍ରାମ୍ୟ ଉନ୍ନୟନ ରାସ୍ତା ବାବଦେ ଭିଲ୍ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକେ ଶାନ୍ତି ଶୃଙ୍ଖଳା ଆର୍ ସୁରୁଖୁରୁତି ପାଳନ କରବାର୍ ଲାଗି ଗଲାକାଲି ସଞ୍ଜବେଳେ ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜ ଆଇଜି ହିମାଂଶୁ ଲାଲଙ୍କର ଅଧ୍ୟକ୍ଷତାତି ଗୋଟିଏ ବୈଠକ ହୋଇଯାଇଛି। ଆଇନ ଶୃଙ୍ଖଳା ଭିଡ଼ ଆର୍ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ବୈଠକଟି ଆଲୋଚନା କରାଯାଇଥିଲା। ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ଏସ୍ଏମ୍ସି କମିଶନର ରେହାନ ଖତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆର୍ ସ୍ୱଚ୍ଛ କରବାର୍ ଲାଗି ରାଇଜେ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନଟି ଗଲା 14 ଦିନ ଭିତରେ 97.63% ଭୋଟରଙ୍କର ପାଖେ ଗଣନା ଫର୍ମ ପହଞ୍ଚିବାର୍ଥି ବୁଥସ୍ତରୀୟ ଅଧିକାରୀମାନେ ସଫଳ ହୋଇଛନ୍। ଗଲାକାଲି ବେଲବୁଡ଼ା ତକ ରାଇଜେ 3,26,08,262 ଜଣ ଭୋଟରଙ୍କୁ ଫର୍ମ ବାଣ୍ଟବାର କାମ ଶେଷ ହୋଇଛି। ଏହି ସଂଶୋଧନ ପ୍ରକ୍ରିୟାଟି ଫର୍ମ ବଣ୍ଟନ ଆର୍ ଦାଖଲ ସମୟ ଜୁନ୍ 28 ତାରିଖ ରହିଛି। ସେଥିଲାଗି ଯେନ୍ ଭୋଟରମାନେ ଏବେତକ ଫର୍ମ ଦାଖଲ ନାହିଁ କରି ସେମାନଙ୍କୁ ଧାରିତ ସମୟ ଭିତରେ ଦାଖଲ କରବାର୍କେ ପ୍ରଶାସନ ତରଫ ଅନୁରୋଧ କରାଯାଇଛି। ନୂଆପଡ଼ା ଜିଲ୍ଲାର ଶିଶୁ ଶ୍ରମ ନିରାକରଣ ଲାଗି 15 ଦିନିଆ ଖାସ୍ ସଚେତନତା ଅଭିଯାନ ଗଲାକାଲି ମୂଲ କରାଯାଇଛି। ଜିଲ୍ଲାର ଏହି ଖାସ୍ ଅଭିଯାନ ଆଇବା 26 ତାରିଖ ତକ୍ ଚାଲବା। ଏହି ଅବସରରେ ଜିଲ୍ଲା ମୁଖ୍ୟାଳୟ ପରିସରରୁ ଜିଲ୍ଲାପାଳ ମଧୁସୂଦନ ଦାସ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକେ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାପାଳ ଜିଲ୍ଲାର ବ୍ଲକ ମୁଖ୍ୟାଳୟ ସହିତ ସହର ଆର୍ ଗାଁ ଇଲାକା ବୁଲିକରି ଶିଶୁ ଶ୍ରମ ନିରାକରଣ ବିଷୟ ଲୋକଙ୍କୁ ସଚେତନ କରାବା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଗଲାକାଲି ଟେବୁଲ ଟପ୍ ଅଭ୍ୟାସ ଆର୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ 2026 ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି ଏବେ 18 ଆର୍ 19 ତାରିଖ ହେବାର୍କେ ଥିବା। ଅଭ୍ୟାସ ଲାଗି ସବୁ ବିଭାଗକେ ତିଆରି ରହିବାର୍କେ ପରାମର୍ଶ ଦିଆଯାଇଥିଲା। ଲୋକକୁ ତାଲିମ ଦେଇକରି କେନ୍ତା ବିପର୍ଯ୍ୟୟ ସମୟଥି ସେମାନଙ୍କୁ ସ୍ୱେଚ୍ଛାସେବୀ ହିସାବରେ ନିୟୋଜିତ କରାଯାଇପାରବା ସେ ବିଷୟ ଆଲୋଚନା କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲି ଓଡ଼ିଶା ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୌସୁମୀ ବାୟୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆର୍ ମୟୂରଭଞ୍ଜ ଜିଲ୍ଲାର କେତେ ଇଲାକାନ ପହଞ୍ଚିଛି। ଆବା ଦିନେ ମୌସୁମୀ ସାରା ଓଡ଼ିଶାଥି ଫଏଲିବା ଆର୍ ତାର୍ ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଖାସ୍ କରି ଉତ୍ତର ଓଡ଼ିଶାର ଭିନ୍ ଭିନ୍ ଜାଗାନୁ ବର୍ଷା ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ କେତେଟା ଜାଗାନୁ କାଲବୈଶାଖୀର ବୋଲେ ବର୍ଷା ହୋଇକରି ତାତି 2-3 ଡିଗ୍ରୀ ତକ୍ କମ୍ବା ବୋଲିକରି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଏଥିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।
3: याद रखिएगा, रविवार सुबह 11 बजे मन की बात।

0: द्वितीयरात्रौ प्रचण्डवृष्टिः अभवत्। वृष्ट्या सह मेघगर्जनं, तीव्रवायुः, विद्युद्योतनं चाभवत्। भारत ऋतुविज्ञान विभागेन दिल्ल्याः तथा समीपस्थानां क्षेत्राणां कृते रेड अलर्ट इति रक्तवर्णीया सञ्चेतना प्रसारिता अस्ति। आईएमडी इत्यनेन सावधानं कृतं यत् आर्द्रकालः अनुवर्तयितुं शक्यते। अग्रिमेषु कतिपयेषु दिनेषु मेघवृष्टिः निरन्तरं भवितुमर्हति। क्रिकेट क्रीडायाम् अद्य हिमाचल प्रदेशस्य धर्मशालायां तिसृणाम् ओडीआई क्रीडायां श्रृंखलायाः प्रथमायां क्रीडायां भारतम् अफगानिस्तान दलं सम्मुखीकरिष्यति। क्रीडा सार्धैकवादने आरभ्यते इति वार्ताः।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ପରିସ୍ରା ସଂକ୍ରମଣର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ସକାଳ 7:35ରେ ସୃଜନିକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆଜି ଏଥିରେ ଶୁଣିବେ ଲକ୍ଷ୍ମୀନାରାୟଣ ସାହୁଙ୍କର ଗଳ୍ପ ଏବଂ ଗାଳ୍ପିକଙ୍କ ସହ କଥାବାର୍ତ୍ତା। ସକାଳ 7:55ରେ ଛନ୍ଦାରାଣୀ ସାହୁଙ୍କ କଣ୍ଠରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 8:30ରେ ଶୁଣିବେ ସମ୍ବଲପୁରୀ ଗୀତ। ସକାଳ 8:45ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜିର କଣ୍ଠଶିଳ୍ପୀମାନେ ହେଲେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ। ସକାଳ 9:00ରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଭକ୍ତିର ଲହର। ଦିନ 12:00ରେ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ ଏବଂ ଏହାର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8:15ରେ। ଦିନ 12:30ରେ ଶୁଣିବେ ଆପଣମାନଙ୍କ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଦିନ 1:05ରେ ଶୁଣିବେ ସମ୍ବଲପୁରୀ ଗୀତ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ବିବିଧା, ଆଜି ଏଥିରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ 12ର ବାର୍ତ୍ତା। ଦିନ 2:45ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଦିନ 3:30ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 4:02ରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02ରେ ଲୋକଗୀତ କ୍ରମରେ ଭାଗବତ ମେଳା ପରିବେଷଣ କରିବେ ସୁରେନ୍ଦ୍ର କୁମାର ସାହୁ ଏବଂ ସାଥୀ। ସନ୍ଧ୍ୟା 5:30ରେ ଯୁବବାଣୀର ସ୍ୱରଲିପି। ସନ୍ଧ୍ୟା 6:10ରେ ସଫ୍ଟୱେୟାର କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ରାତି 7:25ରେ ଜିଲ୍ଲା ହାଲଚାଲ। ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:02ରେ ଶୁଣିବେ ସୁଗମ ସଙ୍ଗୀତ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଚୈତି ପରିବେଷଣ କରିବେ ବିଦୁଷୀ ଗିରିଜା ଦେବୀ। ରାତି 9:15ରେ ସ୍ପଟ୍ଲାଇଟ୍। ରାତି 9:30ରେ ଅଖିଳ ଭାରତୀୟ ହିନ୍ଦୀ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00ରେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ବନସ୍ତି ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁ

ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସଏଚଜି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଏଥିରେ 6ଟି ବିଭାଗର 8ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ଭିଭିଜି ରାମଜୀ ଯୋଜନାକୁ ଅନୁମୋଦନ ମିଳିବା ସହ ରାଜ୍ୟରେ ଏହାକୁ ଆସନ୍ତା ପହିଲାରୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ବନ୍ଦ ଥିବା ସମବାୟ ସୂତାକଳ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେୟ ପାଇଁ ମଞ୍ଜୁରୀ ମିଳିଛି। ସମ୍ପତ୍ତି ତାଲିକା ଦେବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ 1969ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସହରୀ ଯୋଜନାରେ ଭୂତଳ ସ୍ୱେରେଜ୍ ଯୋଜନା ପାଇଁ 175 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ନିଃଶୁଳ୍କ ଆଉ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ରାଜ୍ୟର ପ୍ରତ୍ୟେକ ପରିବାରର ଭାତ ଥାଳିକୁ ସୁରକ୍ଷିତ କରିବାକୁ ଏକ ଐତିହାସିକ ସଂକଳ୍ପ। ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ 10 କିଲୋଗ୍ରାମ ଲେଖାଏଁ ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର 3,28,52,000 ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଗଣଯୋଗ ଅଭିଯାନର ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ସକାଳ 6:15-7:45 ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ଯୋଗ ଅଧିବେଶନର ଆୟୋଜନ କରାଯାଉଛି। ଅଧିବେଶନରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଗିନିଜ୍ ୱାର୍ଲଡ ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ନାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କ ପାଇଁ ପ୍ରାକ୍ ରେରା ପ୍ରକଳ୍ପଗୁଡ଼ିକ ଲାଗି ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ ହୋଇଛି। ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନୁସାରେ 5 ଅକ୍ଟୋବର 2016ରେ ରିଏଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଅଧିନିୟମ ରେରା ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ। ଭୁବନେଶ୍ୱର ଜୟଦେବ ଭବନଠାରେ ଆସନ୍ତା 25-28 ତାରିଖ ପର୍ଯ୍ୟନ୍ତ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ 2026ର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର ଆନୁଷ୍ଠାନିକ କାର୍ଯ୍ୟସୂଚୀକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର କଳା, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଆସନ୍ତା ବର୍ଷଠାରୁ ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ। ବିଶିଷ୍ଟ ବାଲୁକା କଳାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରୁଷରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା ଶିଳ୍ପ ଉତ୍ସବରେ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ 2026 ବିଜୟୀ ହୋଇଛନ୍ତି। ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ବିଶ୍ୱ ତାପାୟନ ବିଷୟରେ ତାଙ୍କ ବାଲୁକା ଶିଳ୍ପ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ୍ ଟପ୍ ଅଭ୍ୟାସ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ବୈଠକ ହୋଇଯାଇଛି। ବୈଠକରେ ଆସନ୍ତା 18 ଓ 19 ତାରିଖରେ ହେବାକୁ ଥିବା ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ନିରୋଧ ପାଇଁ 15-ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଉଦ୍ଘାଟନ କରିଛନ୍ତି। ଏଥିରେ ଏକ ସଚେତନତା ରଥ ଜିଲ୍ଲାବ୍ୟାପୀ ପରିକ୍ରମା କରିବା ସହ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର କରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ ହୋଇଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 40.1°C ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ ପରିସ୍ରା ସଂକ୍ରମଣର କାରଣ ଓ ପ୍ରତିକାର। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା।
2: ପରିସ୍ରା ପଥର କୌଣସି ଅଂଶ ଯଥା କିଡ୍ନି, ୟୁରେଟର, ପରିସ୍ରାଥଳୀ ବା ୟୁରିନାରି ବ୍ଲାଡର ଓ ମୂତ୍ରନଳୀ ବା ୟୁରେଥ୍ରାରେ ଜୀବାଣୁ ବସତି ସ୍ଥାପନ କରି ଆକ୍ରାନ୍ତ କଲେ ସେହି ସଂକ୍ରମଣ ହୁଏ, ତାହାକୁ ମୂତ୍ର ସଂକ୍ରମଣ କୁହାଯାଏ। ଏହା ଉଭୟ ପୁରୁଷ ଏବଂ ସ୍ତ୍ରୀ ଲୋକମାନଙ୍କ ପାଖରେ ହୁଏ, କିନ୍ତୁ ଛୋଟ ପିଲାମାନଙ୍କ ପାଖରେ ମଧ୍ୟ ଏହା ଦେଖାଯାଏ, କିନ୍ତୁ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ। ଏହାର ବିଭିନ୍ନ କାରଣଗୁଡ଼ିକ ମଧ୍ୟରେ ଶରୀରର ପ୍ରତିରୋଧକ ଶକ୍ତି ଯଦି ହ୍ରାସ ପାଇଥାଏ, ଯଥା ଯିଏ କେମୋଥେରାପି ନେଉଛି କିମ୍ବା କ୍ୟାନ୍ସର ରୋଗରେ ଆକ୍ରାନ୍ତ, ଯିଏ ଡାଇବେଟିସ୍ ରୋଗୀ, ଏମାନଙ୍କଠାରେ ଏହା ବେଶୀ ପରିମାଣରେ ଦେଖାଯାଏ। ଗର୍ଭାବସ୍ଥାରେ ମଧ୍ୟ ୟୁଟିଆଇ ବା ପରିସ୍ରା ସଂକ୍ରମଣ ହୋଇଥାଏ। ମହିଳାମାନଙ୍କର ପରିସ୍ରା ନଳୀ ଯେହେତୁ ଛୋଟ, ସେଥିପାଇଁ ଜୀବାଣୁ ସହଜରେ ସଂକ୍ରମଣ କରିଥାଏ। ସେଥିପାଇଁ ମହିଳାମାନେ ଶୀଘ୍ର ଏବଂ ବେଶୀ ପୁରୁଷମାନଙ୍କ ଅପେକ୍ଷା ଏହି ପରିସ୍ରା ସଂକ୍ରମଣରେ ଆକ୍ରାନ୍ତ ହୁଅନ୍ତି। ଯଦି ଜଣେ ବ୍ୟକ୍ତିର ପ୍ରୋଷ୍ଟେଟ୍ ଗ୍ଲାଣ୍ଡ ବଢ଼ିଥାଏ, ୟୁରିନାରି ବ୍ଲାଡର ବା ପରିସ୍ରାରେ ଷ୍ଟୋନ୍ ଥାଏ, କିମ୍ବା ଷ୍ଟିକ୍ଚର ୟୁରେଥ୍ରା ବା ପରିସ୍ରା ମାର୍ଗ ସଂକୋଚନ ହୋଇଯାଇଥାଏ, ତାହେଲେ କ'ଣ ହେବ, ତାର ପରିସ୍ରାଟା ଠିକ୍ ଭାବରେ ବାହାରିପାରିବ ନାହିଁ ଏବଂ ସଂକ୍ରମଣ ଅଧିକ ହୋଇଥାଏ। ଯାହାର କୋଷ୍ଠକାଠିନ୍ୟ ବା କନ୍ଷ୍ଟିପେସନ୍ ଥାଏ, ତାଙ୍କୁ ମଧ୍ୟ ଏହି ଇନଫେକ୍ସନ୍ ସହଜରେ ହୁଏ। ବର୍ତ୍ତମାନ ଆମେ ଜାଣିବା ଏହାର କ'ଣ କ'ଣ ଲକ୍ଷଣ ସବୁ ପରିପ୍ରକାଶ ପାଏ। ପ୍ରଥମ ଲକ୍ଷଣ ହେଲା ପରିସ୍ରା ଜଳାପୋଡ଼ା ହେବା, ଯାହାକୁ କି ଡିସ୍ୟୁରିଆ କହନ୍ତି। ପରିସ୍ରା ସମୟରେ ଜଣେ ବ୍ୟକ୍ତିର ବହୁତ ଜଳାପୋଡ଼ା ହୋଇଥାଏ, ତାକୁ ବାରମ୍ବାର ପରିସ୍ରା ଲାଗେ ବା ଅର୍ଜେନ୍ସି ମଧ୍ୟ ଲାଗିଥାଏ। ଅର୍ଜେନ୍ସି ମାନେ ଆପଣ ପରିସ୍ରା ଯାଉ ଯାଉ ଆପଣଙ୍କ ରାସ୍ତାରେ ଆପଣଙ୍କ କପଡ଼ାରେ ପରିସ୍ରା ହୋଇଯାଇଥାଇ ପାରେ, ଆପଣ ତାକୁ କଣ୍ଟ୍ରୋଲ କରିପାରନ୍ତିନି। ତଲପେଟରେ ଆପଣ ଯନ୍ତ୍ରଣା ଅନୁଭବ କରେ। ଏବଂ ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଲକ୍ଷଣ ହେଉଛି ଜ୍ୱର ହେବା। ଶୀତ କମ୍ପ ହୋଇକି ଜଣେ ବ୍ୟକ୍ତିକୁ ଜ୍ୱର ହୋଇଥାଏ ଏବଂ ପରିସ୍ରାରେ ରକ୍ତ ପଡ଼ିଥାଏ। ଏହିସବୁ ଲକ୍ଷଣ ଯଦି ହେଲା, ଆପଣ ଭାବିବେ ଯେ ଆମେ ୟୁରିନାରି ଟ୍ରାକ୍ଟ ଇନଫେକ୍ସନରେ ଆକ୍ରାନ୍ତ ହୋଇଛୁ ବୋଲିକରି। ତାହେଲେ ଯଦି ଜଣେ ଏହି ଲକ୍ଷଣଗୁଡ଼ାକ ଜଣଙ୍କ ପାଖରେ ପ୍ରକାଶ ପାଇବ, ସେ କ'ଣ କରିବ, ସେ ତୁରନ୍ତ ଡାକ୍ତର ପାଖକୁ ଯିବା ଉଚିତ ଏବଂ ତାଙ୍କର ମାର୍ଗଦର୍ଶନ ଅନୁସାରେ ଆପଣଙ୍କର ପରୀକ୍ଷା ନିରୀକ୍ଷା କରି ଔଷଧ ସେବନ କରିବା ଉଚିତ। ଆମେ କ'ଣ କ'ଣ ସାଧାରଣ ଭାବରେ ପରୀକ୍ଷା କରିଥାଉ, ଯେ ପରିସ୍ରା ପରୀକ୍ଷା କରିଥାଉ ଏବଂ ପରିସ୍ରାର କଲଚର ସେନ୍ସିଟିଭିଟି। କଲଚର ସେନ୍ସିଟିଭିଟି କଲେ ଆମେ ଜାଣିବା କେଉଁ ପ୍ରକାର ଜୀବାଣୁ ଦ୍ୱାରା ଆମେ ଆକ୍ରାନ୍ତ ଏବଂ ସେହି ଜୀବାଣୁ କେଉଁ ଆଣ୍ଟିବାୟୋଟିକ୍କୁ ସେନ୍ସିଟିଭ୍ ଥାଏ। ସେଥିପାଇଁ ପରିସ୍ରାରେ କଲଚର ସେନ୍ସିଟିଭିଟି କରିବାଟା ଉଚିତ ଏବଂ ଅଲ୍ଟ୍ରାସାଉଣ୍ଡ ମଧ୍ୟ କରିବାଟା ଉଚିତ। ଅଲ୍ଟ୍ରାସାଉଣ୍ଡ କଲେ ଜଣାପଡ଼ିବ ଯେ ପରିସ୍ରା ପେଟ ଭିତରେ ରହିଯାଉଛି କି, ଆପଣଙ୍କର ପ୍ରୋଷ୍ଟେଟ୍ ଗ୍ଲାଣ୍ଡ ବଢ଼ିଛି କି, ଆପଣଙ୍କର ଷ୍ଟିକ୍ଚର ୟୁରେଥ୍ରା ପାଇଁ ପରିସ୍ରା ରହିଯାଉଛି କି ଷ୍ଟୋନ୍ ଅଛି କି। ଏସବୁ ଜାଣିବା ପାଇଁ ଅଲ୍ଟ୍ରାସାଉଣ୍ଡ ମଧ୍ୟ କରାଯାଏ ଏବଂ ଏକ୍ସରେରେ ମଧ୍ୟ ଆମେ ଷ୍ଟୋନ୍ ଥିଲେ ଜାଣିପାରୁ। ତ ଏହାର ଟ୍ରିଟମେଣ୍ଟ କ'ଣ କ'ଣ ହୋଇପାରେ, ଆଣ୍ଟିବାୟୋଟିକ୍ସ ଦିଆଯାଏ ଏଥିରେ କି ଆଣ୍ଟିବାୟୋଟିକ୍ସ ଦେଲେ କଲଚର ସେନ୍ସିଟିଭିଟିରେ ଯେଉଁଟା ବାହାରିବ ସେ ଆଣ୍ଟିବାୟୋଟିକ୍ସ ଦେଲେ ଆପଣ ତୁରନ୍ତ ତାକୁ ଆରାମ ମିଳେ। ଏବଂ କାରଣର ଉପଚାର, ଯେଉଁଟା ହେଲା ମନେକର ଡାଇବେଟିସ୍ ଥିବ, ଡାଇବେଟିସ୍ର ଆମେ ସଠିକ୍ ଚିକିତ୍ସା କରିବା ଏବଂ ପ୍ରୋଷ୍ଟେଟ୍ ଗ୍ଲାଣ୍ଡ କି ୟୁରିନାରି ବ୍ଲାଡର୍ ଷ୍ଟୋନ୍ କି ଆପଣଙ୍କର ଷ୍ଟ୍ରିକ୍ଚର ଥିଲେ ତାର ସର୍ଜରୀ କରାଇ ନେବାଟା ଉଚିତ। ଆମେ

0: ଦେଖିବା କ'ଣ କଲେ ଆମର ପରିସ୍ରା ସଂକ୍ରମଣ ଅଧିକ ହେବ ନାହିଁ ବା ଆମେ ବେଶୀ ସେଥିରେ ଆକ୍ରାନ୍ତ ହେବା ନାହିଁ। ଆମେ କ'ଣ କରିବା ଯେ ପ୍ରଚୁର ପାଣି ପିଇବା, ଦୈନିକ ଆମେ ଏଟଲିଷ୍ଟ 10-12 ଗ୍ଲାସ ବା 3 ଲିଟର ପାଣି ପିଇବାଟା ଉଚିତ। ଆମେ ସମସ୍ତେ ପରିଷ୍କାର ପରିଚ୍ଛନ୍ନ ରହିବା ବିଧେୟ। ପରିସ୍ରା ଲାଗିଲେ ଆମେ ବେଶୀ ସମୟ ଅଟକେଇବାଟା ଠିକ୍ ନୁହେଁ। ପରିସ୍ରା ଲାଗିଲେ ଆମେ ତୁରନ୍ତ ଯାଇକି ପରିସ୍ରା କରିଦେବା କଥା।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ପରିସ୍ରା ସଂକ୍ରମଣର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିଲେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ 2 ଦିନିଆ ସ୍ଲୋବାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ। ଏହି ପାସିଂ ଆଉଟ୍ ପ୍ୟାରେଡ୍ ଇତିହାସ ସୃଷ୍ଟି କରିବ, କାରଣ ପ୍ରଥମ ଥର ପାଇଁ ମହିଳା କ୍ୟାଡେଟ୍ମାନେ ଏହି ପ୍ୟାରେଡ୍ରେ ପୁରୁଷଙ୍କ ସହ ମାର୍ଚ୍ଚ କରିବେ। ସମାରୋହରେ 500ରୁ ଅଧିକ ମହିଳା ପୁରୁଷ ପ୍ରଶିକ୍ଷାର୍ଥୀ ଭାରତୀୟ ସେନାରେ ଅଧିକାରୀ ଭାବେ ଯୋଗଦେବେ। ସୂଚନାଯୋଗ୍ୟ, ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍କୁ ସେନାରେ ଯୁବ ଅଧିକାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟର ପ୍ରାରମ୍ଭ ସମୟକୁ ଦର୍ଶାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 2 ଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ପେଲେଗ୍ରିନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ 1 ବିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ଆମେରିକା ନୌସେନା ଆକ୍ରମଣରେ ମଧ୍ୟପ୍ରାଚ୍ୟରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ଭାରତ କଡ଼ା ଆପତ୍ତି ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ସହ ଭାରତର ଆଭିମୁଖ୍ୟ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ। ଓମାନ ଉପକୂଳରେ ଆମେରିକା ନୌସେନାର ଆକ୍ରମଣରେ କାର୍ଯ୍ୟରତ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଖବର ମିଳିବା ପରେ ଭାରତ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ ଆକ୍ରମଣ କରାଯାଇଥିବା ଜାହାଜରେ 24 ଜଣ ଭାରତୀୟ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ 21 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଭାରତର ଆଭିମୁଖ୍ୟ ନେଇ ସ୍ୱଷ୍ଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ କୂଟନୀତି ମାଧ୍ୟମରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଚଳିତ ମାସରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ନିମନ୍ତେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜାତୀୟ ପରୀକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଅଭିଷେକ ସିଂ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ କ୍ୟାବିନେଟ୍ ସଚିବ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ୍ ଢଙ୍ଗରେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ସୋମନାଥନ କହିଛନ୍ତି, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରାଯାଇ ଯେଭଳି ନିଟ୍ ପୁନଃ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇପାରିବ ତାହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି କୌଣସି ପ୍ରକାର ଏହି ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଲାଗି ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଚଳିତ ମାସରେ ଡକ୍ଟର ସୋମନାଥନ କେନ୍ଦ୍ର ସରକାର ଏବଂ ଏହି ପରୀକ୍ଷା ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ସଚିବମାନଙ୍କ ସହ ବୈଠକ କରିସାରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପୁନଃ ପରୀକ୍ଷାରେ ପାରଦର୍ଶିତା ଅବଲମ୍ବନ ନେଇ ବିଭିନ୍ନ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ ପ୍ରସ୍ତୁତି ଓ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ରେଳବାଇ ଚୟନ ବୋର୍ଡର ଚୟନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ବୈଷ୍ଣବ ପରୀକ୍ଷାରେ ସ୍ୱଚ୍ଛ ସଠିକ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ବିଭାଗୀୟ ପରୀକ୍ଷାଗୁଡ଼ିକୁ କମ୍ପ୍ୟୁଟର ଆଧାରିତ କରିବା ଏବଂ ଆଗାମୀ ଦିନରେ ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ ଢଙ୍ଗରେ କରିବା ନିମନ୍ତେ ଅଧିକରୁ ଅଧିକ ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକ କାଳରେ ଶ୍ରୀ ବୈଷ୍ଣବ ବାର୍ଷିକ ଚୟନ କ୍ୟାଲେଣ୍ଡର ଏବଂ ଖାଲି ପଡ଼ୁଥିବା ପଦବୀ ସଂଖ୍ୟା ନେଇ ତ୍ରୈମାସିକ ବିଜ୍ଞପ୍ତିରୁ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି। ଏ କ୍ଷେତ୍ରରେ କ୍ରମାଗତ ଭାବେ ବିକାଶ ପ୍ରକ୍ରିୟାକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି 2025-26 ଆର୍ଥିକ ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ୍ର କୋଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ ଡିଆର୍ଡିଏଲ୍ର ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ଡିଆର୍ଡିଓ ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମୁକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର, ମହାକାଳ ଲୋକ ପ୍ରକଳ୍ପ, ମା କାମାକ୍ଷା ମନ୍ଦିରର ପୁନଃ ବିକାଶ, ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 21 ନୂଆ ସଂଗ୍ରହାଳୟ ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ବିହାର, କେରଳମ୍, ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ର ଦଶମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
3: ଯେନ୍ ଭାଇ ବହେନ ମାନେ ମହୁ ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ତ ପହେଲା ଫୁଲ ଆର୍ ଫସଲ ଥିବାର ଜାଗା ଥି ଚାଷ କରବାର୍ କଥା। ମହୁମାଛି ହେଉଛେ ଗୁଟେ ପ୍ରକାର ସାମାଜିକ ପୋକ। ମହୁମାଛି ପାଳନର ଉଦ୍ଦେଶ୍ୟ ହେଉଛେ ମହୁ ସଂଗ୍ରହ। ମହୁ ସଂଗ୍ରହ ଲାଗି 4 ପ୍ରକାର ମହୁମାଛି ପାଳନ କରାଯାଏସି। ସେମାନେ ହେଲେ 1 ପାହାଡିଆ ମହୁମାଛି, 2 ଭାରତୀୟ ମହୁମାଛି, 3 କ୍ଷୁଦ୍ର ମହୁମାଛି ଆଉ 4 ୟୁରୋପୀୟ ମହୁମାଛି। ଏହି 4 ପ୍ରକାର ମହୁମାଛି ଭିତରେ ୟୁରୋପୀୟ ମହୁମାଛି ବିଶେଷ କରି ଇଟାଲୀୟ ମହୁମାଛି ପାଳନ ଲାଗି ବହୁତ ଭଲ। ଯେନ୍ ଭାଇ ବହେନ ମାନେ ମହୁ ଚାଷ କରବାର୍କେ ଯାଉଛନ୍, ପହଲା ତ ସେମାନେ ଫଲ ଆର୍ ଫସଲ ଥିବାର ଜାଗାଥି କରବେ। ଇଟାଲୀୟ କିସ୍ମର ମହୁମାଛି ପାଳନ କରବାର ଆବଶ୍ୟକ ଏଥିର୍ ଲାଗି ଯେ ଆମର ଜିଲ୍ଲାର ଅଣଜଳ ସେଚିତ ଅଞ୍ଚଳରେ ମହୁମାଛିର ଖାଦ୍ୟ ରହିଛି ଆର୍ ଇ ଅଞ୍ଚଳ ଜଳବାୟୁ ଇଟାଲୀୟ ମହୁମାଛି ଲାଗି ଉପଯୁକ୍ତ। ବଜାରରେ ମହୁର ଚାହିଦା ରହିଛି। ଇ ମହୁ ଚାଷ ଭୂମିହୀନ କ୍ଷୁଦ୍ର ଚାଷୀ ଆଉ ମହିଳାମାନେ ବି ସହଜରେ କରିପାରିବେ। ଏ ମହୁ ଚାଷ କମ୍ ପରିଶ୍ରମରେ ହେଇଥିସି। ବାକସ ପିଛା 2 ଘଣ୍ଟା ସମୟ ଦେଇ ପରୀକ୍ଷା କରି ଆବଶ୍ୟକୀୟ କାମ କରବାର୍କେ ପଡିଥିସି। ଏଥିଲାଗି ବହୁତ କମ୍ ସମୟ ଦେଇ ରୋଜଗାର କରିହେବା। ବରଷକୁ ଅତି କମ୍ରେ ଗୁଟେ ବାକସ ପିଛା 40 କେଜି ମହୁ ଆଉ ଗୋଟେ ନୂଆ ମାଛି ଦଲ ମିଲ୍ସି, ଯେନ୍ଟାକି ଦେଶୀ ମହୁମାଛି ଠାରୁ 3 ଗୁଣ ଅଧିକା ଆଉର୍ ଇଟା ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେଇଥିସି। ମହୁମାଛି ପରାଗ ସଙ୍ଗମ କରି ଫସଲର ଅମଲ ଶତକଡ଼ା 30% ପରିମାଣରେ ବଢ଼େଇଥିସି। ପହଲା ବରଷ ବାକସ ଘିନି ସାରବାର ପରେ ପଛର ବରଷମାନକେ ଖର୍ଚ୍ଚା କରବାର ଲାଗି ନାଇଁ ପଡେ। ମହୁ ବାକସ ରହିଥିବା ଜାଗାଠାରୁ 2 କିଲୋମିଟର ପରିଧି ଭିତରେ ମହୁମାଛିର ଖାଦ୍ୟ ପ୍ରଚୁର ମିଳିଥିସି। 1 ହେକ୍ଟର ମହୁମାଛି ଚରାବୃକ୍ଷ ଥିବା ଜାଗାରେ 3 ବାକସ ରହିପାରବାର ଉଚିତ। ପାଖେ ଝରଣା ବା ପାନି ଥିବା ଦରକାର। ଛାଇ ଜାଗାରେ ବାକସକେ ରଖବାର ଉଚିତ ଥାଏ। ବାକସର ମୁହୁ ପୂର୍ବ କିମ୍ବା ପଶ୍ଚିମ ଦିଗକେ ରହିଲେ ମାଛିମାନଙ୍କୁ ଚଳପ୍ରଚଳ ଲାଗି ସୁବିଧାଏ। ଜୋରରେ ଶବ୍ଦ ହେଉଥିବା ଜାଗା କି ଧୂଆଁ ବାହାରୁଥିବା ଜାଗା ପାଖେ ବାକସ ନାଇଁ ରଖବାର କଥା। ସଫା ସୁତୁରା ଜାଗାରେ ମାଛିମାନଙ୍କୁ ରହିବା ଉଚିତ ଥାଏ। ଯେନ୍ ଭାଇ ବହେନ ମାନେ ମହୁ ଚାଷ କରବାର୍ ଲାଗି ଯାଉଛନ୍, ସେମାନେ ତ ପହଲା ଫୁଲ ଆର୍ ଫସଲ ଥିବାର ଜାଗା ଥି ଚାଷ କରବାର କଥା। ମହୁମାଛି ହେଉଛେ ଗୋଟେ ପ୍ରକାର ସାମାଜିକ ପୋକ। ମହୁମାଛି ପାଳନର ଉଦ୍ଦେଶ୍ୟ ହେଉଛେ ମହୁ ସଂଗ୍ରହ। ମହୁ ସଂଗ୍ରହ ଲାଗି 4 ପ୍ରକାର ମହୁମାଛି ପାଳନ କରାଯାଏସି। ସେମାନେ ହେଲେ 1 ପାହାଡିଆ ମହୁମାଛି, 2 ଭାରତୀୟ ମହୁମାଛି, 3 କ୍ଷୁଦ୍ର ମହୁମାଛି ଆଉ 4 ୟୁରୋପୀୟ ମହୁମାଛି। ଏହି 4 ପ୍ରକାର ମହୁମାଛି ଭିତରେ ୟୁରୋପୀୟ ମହୁମାଛି ବିଶେଷ କରି ଇଟାଲୀୟ ମହୁମାଛି ପାଳନ ଲାଗି ବହୁତ ଭଲ। ଆମର ଦେଶେ ସାତଫେଣି, ବାଘୁଆ, ବିଞ୍ଚିଣି ଆଉ ନିକୁଟି ଜାତୀୟ ମହୁମାଛି ଦେଖାଯାଏସି। ଗୋଟେ ମହୁମାଛି ଦଲରେ 3 ପ୍ରକାର ମହୁମାଛି ରହିପାରସନ୍। ସେମାନେ ହେଲେ ରାନୀ ମହୁମାଛି, ଅଣ୍ଡିରା ମହୁମାଛି ଆଉ କର୍ମୀ ମହୁମାଛି। ମହୁମାଛି ଦଳରେ ଖାଲି ଗୋଟେ ମହୁମାଛି ରହେସି ଆଉ ସେ ଖାଲି ଅଣ୍ଡା ଦେସି। ଅଣ୍ଡିରା ମହୁମାଛିର କାମ ହେଉଛି ସେ ରାନୀ ମହୁମାଛି ସାଙ୍ଗେ ମିଲନ ଘଟେଇ କରି ଅଣ୍ଡା ଦେବାରେ ସାହାଯ୍ୟ କରସି। ମିଲନ ପରେ ଅଣ୍ଡିରା ମହୁମାଛି ମରିଯାଏସି। କର୍ମୀ ମହୁମାଛିମାନେ ଫୁଲରୁ ମହୁ ସଂଗ୍ରହ କରବାର ସାଙ୍ଗେ ଫେଣା ତିଆରି କରବାର, ମହୁ ବସାକେ ସଫା କରବାର, ଛୁଆମାନଙ୍କେ ଖାଇବାର୍କେ ଦେବା, ମହୁ ଫେଣାକେ ଜଗବା।

0: ବାର ଏ ସବୁ କାମ କରସି। ଜଙ୍ଗଲରେ ହେଉଥିବା ମହୁ ଫେଣାରୁ ମହୁ ସଂଗ୍ରହ କରାଯାଉଥିଲେ ବି ଆଜିକାଲି ସହଜରେ ନିଜର ଘରେ ବାକସରେ ମହୁ ଚାଷ କରାଯାଇପାରୁଛି। ବାକସରେ ସଂଗ୍ରହ କରବାର ପରେ ସାତଫେଣି ମହୁମାଛି ଦଳ ଠାପ କରି ଧରି ଆଣିକରି ବାକସ ଭିତରେ ରଖାଯାଏସି। ମହୁମାଛି ବାକସ ରଖାଯିବା ଜାଗା ଆଖ ପାଖରେ ବହୁ ସଂଖ୍ୟାରେ ଫୁଲ ଫୁଟୁଥିବା ଗଛ ଆଉ ଫସଲ ଆବଶ୍ୟକ। ଆମ, ନିମ, ଜାମୁନ, ସଜନା, ସୋରିଷ, ଧନିଆ ଇତ୍ୟାଦି ଫୁଲ ମହୁମାଛିଙ୍କ ଲାଗି ଯଥେଷ୍ଟ ମହୁ ଯୋଗାଇଥିସି। ମହୁମାଛିମାନେ ଫୁଲରୁ ମହୁ ଆଉ ପରାଗ ରେଣୁ ସଂଗ୍ରହ କରି ଆଣି ଫେଣାରେ ସଞ୍ଚୟ କରସି। ମହୁ ଫେଣାକେ ବାକସରୁ ବାହାର କରି ମହୁ କଢା ଯନ୍ତ୍ର ସାହାଯ୍ୟରେ ମହୁ ବାହାର କରାଯାଏସି। ମହୁ ବାହାର କରବାର ପରେ ମହୁ ଫେଣାରୁ ମହମ ସଂଗ୍ରହ କରାଯାଏସି। ପ୍ରାୟ ଗୋଟେ ମହୁ ବାକ୍ସରୁ 6-7 କେଜି ମହୁ ମିଳିଥିସି। ମହମରୁ କ୍ରିମ, ଅଏଣ୍ଟମେଣ୍ଟ, ଜୋତା ପାଲିସ ଆଉ ମହମବତୀ ଆଦି ପ୍ରସ୍ତୁତ ହେଇଥିସି। ମହୁ ଗୋଟେ ଉପାଦେୟ ଖାଦ୍ୟ ଏ। ଇତାର ଛଡ଼ା ଅନେକ ଔଷଧୀୟ ଗୁଣ ବି ଭରି ରହିଛି। କମ୍ ପରିଶ୍ରମରେ ମହୁମାଛି ପାଳନ ଦ୍ୱାରା ମହୁ ସଂଗ୍ରହ କରି ଅର୍ଥ ଉପାର୍ଜନ ପାଇଁ ସରକାରୀ ସ୍ତରରେ ବିଶେଷ ଉତ୍ସାହିତ କରାଯାଉଛି। ପୃଥିବୀରେ ଦେଖାଯାଉଥିବା ବିଭିନ୍ନ ମହୁମାଛିଙ୍କ ଭିତରୁ ଇଟାଲୀୟ ମହୁମାଛି ଚାଷ ଲାଗି ବହୁତ ଭଲ। ଆମର ଦେଶେ ଲୁକେ ସାତଫେଣି ମହୁମାଛିକେ ବାକସରେ ରଖି ଚାଷ କରସନ୍। ଇ ମହୁମାଛିମାନେ ଆଖେପାଖେ ଫୁଟୁଥିବା ଫୁଲରୁ ମହୁ ଆଣି ବାକସରେ ଥିବାର ଫଣାରେ ସାଇତି ରଖସନ୍। ମହୁ ଫେଣାକେ ବାକସରୁ ବାହାର କରି ମହୁ କଢା ଯନ୍ତ୍ର ସାହାଯ୍ୟରେ ମହୁକେ ବାହାର କରସନ୍।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ଏଥର ଆଜିର ପ୍ରାତଃ ସୂଚନା।

ପ୍ରାଥ ସୂଚନାରେ ଆଜି ଶୁଣନ୍ତୁ ହୀରାକୁଦ ବନ୍ଧ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ହୀରାକୁଦ ବନ୍ଧରୁ ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ବର୍ଷା ଋତୁରେ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ। ଏଣୁ ସର୍ବସାଧାରଣଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି ଯେ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ସତର୍କତା ଅବଲମ୍ଭନ କରିବେ। ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦ ବନ୍ଧ ବାମ ସ୍ପିଲୱେଠାରେ ସାଇରନ୍ ବଜାଇବାର ବ୍ୟବସ୍ଥା ହୋଇଅଛି। ଏହି ସାଇରନ୍ 2 ମିନିଟ୍ ଅବିଚ୍ଛିନ୍ନ ଭାବରେ ବାଜି 2 ଥର 20 ସେକେଣ୍ଡ ଅନ୍ତରରେ 30 ସେକେଣ୍ଡ ଧରି ବାଜିବ ଏବଂ ଏହାର ପୁନରାବୃତ୍ତି ହୋଇ ଅବିଚ୍ଛିନ୍ନ ଭାବରେ ବାଜି ଚାଲିବ। ଉପରୋକ୍ତ ମତେ ପ୍ରକୃତ ଗେଟ୍ ଖୋଲାଯିବାର 2 ଘଣ୍ଟା ପୂର୍ବରୁ ସାଇରନ୍ ଅବିଚ୍ଛିନ୍ନ ଭାବରେ ବାଜିବ। ଅନ୍ୟ ସାଇରନ୍ଠାରୁ ଏହି ସାଇରନ୍ ବାଜିବା ଉପରୋକ୍ତ ମତେ ଅଲଗା ହେବା।

ଏ ଥିଲା ଆଜିର ପ୍ରାତଃ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ସୃଜନିକା କାର୍ଯ୍ୟକ୍ରମ। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତାମାନଙ୍କୁ ନମସ୍କାର। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି କବି ଏବଂ ଗାଳ୍ପିକ ଲକ୍ଷ୍ମୀନାରାୟଣ ସାହୁ। ତାଙ୍କର ଜନ୍ମ 1971 ମସିହା ବୀର ମହାରାଜପୁରରେ। ସେ ଗଳ୍ପ ସହିତ କବିତା ମଧ୍ୟ ଲେଖନ୍ତି। ଆଜି ତାଙ୍କର ଗଳ୍ପ ତ ଶୁଣିବା, ହେଲେ ତା ପୂର୍ବରୁ ଆସନ୍ତୁ ତାଙ୍କ ସହିତ କିଛି କଥା ହେବା। ସାହୁବାବୁ ନମସ୍କାର।
1: ନମସ୍କାର ସାର୍।
0: ପ୍ରଥମେ ଆମକୁ କୁହନ୍ତୁ ଯେ ଆପଣ ଗଳ୍ପ ଲେଖନ୍ତି, କବିତା ମଧ୍ୟ ଲେଖନ୍ତି, ଆପଣ କବି ଏବଂ ଗାଳ୍ପିକ ମଧ୍ୟ, ଏ ଭିତରେ କ'ଣ ପାର୍ଥକ୍ୟ ଆପଣ ଦେଖନ୍ତି?
1: ନିଶ୍ଚିତ ଭାବରେ ତ ଗଳ୍ପ ଓ କବିତା ଭିତରେ ପାର୍ଥକ୍ୟ ରହିଛି। ଗଳ୍ପଟା ଗୋଟିଏ ସ୍ଥୂଳ ଜିନିଷର ବର୍ଣ୍ଣନା, କିନ୍ତୁ କବିତା ହେଉଛି ଯେ ଗୋଟିଏ ବଡ଼ ଭାବକୁ ଗୋଟିଏ ସୀମିତ ଶବ୍ଦ ଭିତରେ ତାକୁ ସୀମିତ ରଖିବା, ଏବଂ ତାର ଗୋଟିଏ ସୂକ୍ଷ୍ମ ରୂପ ହେଉଛି କବିତା।
0: ନିଶ୍ଚିତ ଭାବରେ। ତ ଏ ଦୃଷ୍ଟିକୋଣରୁ ଆପଣଙ୍କୁ ଆମେ ପଚାରିଲୁ ଯେ କୌଣସି ବିଷୟବସ୍ତୁ ଉପରେ ଆପଣ ଯଦି ଗଳ୍ପଟିଏ ଲେଖିବା ପାଇଁ ଚାହୁଁଛନ୍ତି, ଏବଂ ସେହି ବିଷୟବସ୍ତୁକୁ ଆପଣ ଯଦି କବିତା ଆକାରରେ ପରିପ୍ରକାଶ କରିବା ପାଇଁ ଚାହୁଁଛନ୍ତି, ତେବେ କ'ଣ କ'ଣ ସବୁ ଉପାଦାନ ଆପଣଙ୍କୁ ଦରକାର ପଡ଼େ? ଗଳ୍ପ ପାଇଁ କ'ଣ ଏବଂ କବିତା ପାଇଁ କ'ଣ?
1: ଗଳ୍ପ ପାଇଁ ତ ମୁଖ୍ୟତଃ ଗୋଟେ ଉପାଦାନ ହେଲା, ସେ ଭିତରେ ନିଶ୍ଚିତ ଭାବରେ ଗୋଟେ କାହାଣୀଟିଏ ରହିବା କଥା। ଆଉ ଆମର ଯେଉଁ ବର୍ତ୍ତମାନ ସାମ୍ପ୍ରତିକ ସମାଜରେ ଯେଉଁ ଘଟଣା ରହିଛି, ସେ ଘଟଣାର କିଛିଟା ସେ ଭିତରେ ପରିପ୍ରକାଶ ହେଉଥିବା କଥା ଗଳ୍ପ ମାଧ୍ୟମରେ।
0: ଆଜ୍ଞା।
1: ଆଉ କିଛି ଚରିତ୍ରକୁ ଚୟନ କରିବାକୁ ପଡ଼ିଥାଏ ଗଳ୍ପ ଭିତରେ, ସେ ଚରିତ୍ର ମାଧ୍ୟମରେ ହିଁ ନିଜର କଥାକୁ ବା ସମାଜର ସଂସ୍କାର ପାଇଁ ଯାହା ଆବଶ୍ୟକ ବୋଲି ମନେ ହୁଏ ସେସବୁ ସେ ଚରିତ୍ର ମାଧ୍ୟମରେ ହିଁ ଦିଆଯାଇଥାଏ। କିନ୍ତୁ କବିତା ପାଇଁ ତାର ଗୋଟିଏ ଉପାଦାନ ଭିନ୍ନ। କୌଣସି ମନ ଭିତରେ ଥିବା କୌଣସି ସୂକ୍ଷ୍ମ ସତ୍ତାକୁ, ସୂକ୍ଷ୍ମ ଚିନ୍ତାଧାରାକୁ ଏକ କାବ୍ୟିକ ଶୈଳୀରେ ଏକ ସୁଚିନ୍ତିତ ଶବ୍ଦ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ କିଛି ନୂତନ ଶବ୍ଦ କିମ୍ବା କିଛି ନୂତନ ଭାବ, ସେମିତି କିଛିର ଆବଶ୍ୟକତା ରହିଥାଏ କବିତା ଭିତରେ।
0: ନିଶ୍ଚିତ ଭାବରେ ଆପଣ ଯାହା କହିଲେ ଯେ ଗୋଟେ ଭାବର ପରିପ୍ରକାଶ କରିବା ପାଇଁ ଗୋଟେ ଶବ୍ଦର ଯେଉଁ ଆବଶ୍ୟକତା, ଠିକ୍ ଶବ୍ଦ ଚୟନ କରିବାର ଯେଉଁ ଗୋଟିଏ ଶୈଳୀ, ତାହା ମଧ୍ୟ ଗୋଟିଏ ଆବେଗକୁ ଠିକ୍ ରୂପରେ ଗୋଟେ ପାଠକ କିମ୍ବା ଗୋଟିଏ ଶ୍ରୋତା ପାଖରେ ପହଞ୍ଚିବାର ଗୋଟେ ଯେଉଁ ଆବଶ୍ୟକତା ରହିଛି, ସେଟା ଗୋଟେ ନିଶ୍ଚିତ ଭାବରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ। ତେବେ ଏ ଯେଉଁ ଶବ୍ଦ ଚୟନ କିମ୍ବା ଠିକ୍ ଶବ୍ଦକୁ ପ୍ରୟୋଗ କରିବା କେମିତି ଭାବରେ ଆସେ ସେଇ ଭାବକୁ ପରିପ୍ରକାଶ କରିବା ପାଇଁ?
1: ମୁଖ୍ୟତଃ କହିବାକୁ ଗଲେ ଶବ୍ଦ ସଂଗ୍ରହ କରିବାକୁ ପଡ଼ିନଥାଏ, ଶବ୍ଦ ଆପେ ଆପେ ଆସିଯାଇଥାଏ। ଧରନ୍ତୁ ମୁଁ ଗୋଟେ ଉଦାହରଣ ଦେବି, ଯେତେବେଳେ ମୋର ପ୍ରଥମ କବିତା ପ୍ରକାଶିତ ହେଲା, ସେହି ଶବ୍ଦକୁ ନେଇ ହିଁ ମୁଁ ଗୋଟେ କବିତା ଲେଖିଥିଲି, ଯେଉଁଟା ଥିଲା ଇନ୍ଦ୍ରଧନୁର ଆଶଙ୍କା। ଯେମିତି ବିନ୍ଦୁ ଯୋଡ଼ି ରେଖାଟିଏ, ଶବ୍ଦ ଯୋଡ଼ି କବିତାଟିଏ, ଆଉ ସବୁ ରଙ୍ଗ ଏକାଠି ଯୋଡ଼ିଦେଲେ ସୃଷ୍ଟି ହୁଅ ତମେ ଇନ୍ଦ୍ରଧନୁ, ଠିକ୍ ସେମିତି ଆମେ ଯେମିତି ବିନ୍ଦୁମାନଙ୍କର ସମାହାରରେ ହିଁ ଗୋଟେ ରେଖା ହୋଇଥାଏ, ଠିକ୍ ସେମିତି ଗୋଟେ କବିତା ଲେଖୁ ଲେଖୁ ସେ ଭିତରେ କିଛି ଶବ୍ଦ ଆପେ ଆପେ ଗୁନ୍ଥି ହୋଇଯାଇଥାଏ ସେ ଭାବର ସୂତାରେ। ଠିକ୍ ସେମିତି ଇନ୍ଦ୍ରଧନୁରେ ଯେମିତି ସାତୋଟି ରଙ୍ଗ ଆପେ ଆପେ ରଙ୍ଗୀନ କରିଦେଉଥାଏ ଆକାଶକୁ, ତେଣୁ ଶବ୍ଦ ଖୋଜିବାକୁ ପଡ଼ିନଥାଏ। ନିଶ୍ଚିତ ଭାବରେ ଶବ୍ଦଗୁଡ଼ାକ ଆପେ ଆପେ ଆସିଯାଆନ୍ତି, କିନ୍ତୁ ଯେଉଁ ଶବ୍ଦଗୁଡ଼ାକ ଆସିବେ ତାହା ମନର କୋଣ ଅନୁକୋଣରେ ଯେଉଁଠି ହେଲେ ଲୁଚି ରହିଥାଏ, ସେଇଟା ହୁଏତ ଶୁଣିକରି ହୋଇଥାଇପାରେ, କିମ୍ବା କୌଣସି ବଡ଼ ଲେଖକଙ୍କୁ ପଢ଼ିଥାଇ ହୋଇପାରେ, କିମ୍ବା କୌଣସି ସୁନ୍ଦର ଜିନିଷ ଦର୍ଶନରେ କିମ୍ବା ତାର ଅନୁଭବରେ ହୋଇଥାଏ।
0: କିନ୍ତୁ କୁହାଯାଏ ଯେ ଶବ୍ଦ ସବୁ ମାୟାବୀ, ଠିକ୍ ସମୟରେ ଠିକ୍ ଭାବରେ ଠିକ୍ ରୂପରେ ଧରା ଦିଅନ୍ତି ନାହିଁ, ତ ଏଭଳି ପରିସ୍ଥିତି ଆପଣଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଛି କି?
1: ସାର୍ ନିଶ୍ଚିତ ଭାବରେ ଏମିତି ପରିସ୍ଥିତି ହୋଇଛି। ଦେଖନ୍ତୁ ମୁଁ ଗୋଟେ କଥା କହି ରଖେ ଏବେ, ଯେ ଥରେ ଥରେ ଅତି ସୁନ୍ଦର ଭାବ ଆସିଯାଏ ଏବଂ ସେଇ ଭାବ ପାଇଁ ଶବ୍ଦମାନେ ଗୁନ୍ଥି ହୋଇଯାଆନ୍ତି। ଯଦି ମୁଁ ଠିକ୍ ସେହି ସମୟରେ ତାକୁ ଟିଫିନ୍ ରଖେ, ତାହେଲେ ପରବର୍ତ୍ତୀ ସମୟରେ ସେ ଶବ୍ଦମାନେ ଆଉ ମୋ ପାଖ ମାଡ଼ନ୍ତି ନାହିଁ। ସେ ଶବ୍ଦମାନଙ୍କ ପାଇଁ ମୁଁ ବହୁତ ମନସ୍ତାପ କରେ ଯେ କାହିଁକି ସେ ସମୟରେ ମୁଁ ଟିଫି ରଖିପାରିଲି ନାହିଁ ସେ ଶବ୍ଦ ସବୁ। ଆଉ ତେଣୁ ଶବ୍ଦମାନଙ୍କୁ ଯଦି ଆମେ ମାୟାବୀ କହିବା, ତାହା ଆପଣ ତ କହୁଛନ୍ତି ମାୟାବୀ ବୋଲି, ଆଉ ମୋର ବି ସେଥିରେ ମତ ଅଛି ଯେ ଶବ୍ଦମାନେ ନିଶ୍ଚିତ ଭାବରେ ମାୟାବୀ, ସେମାନେ କେତେବେଳେ କେମିତି ଯେ କଲମ ମୁନରେ ଧରା ଦିଅନ୍ତି ତାହା ଜାଣି ହୁଏ ନାହିଁ।
0: ତ ଆମେ ପୁଣି ଫେରିଆସିବା ଏଇ ଗଳ୍ପ ଆଡ଼କୁ, ଯେ ଆପଣ ଟିକେ ଆଗରୁ କହୁଥିଲେ ଯେ ସମାଜର ଯେଉଁ ଚରିତ୍ରମାନେ ଅଛନ୍ତି ସେମାନଙ୍କୁ ମାନେ ଗୋଟେ ଆଧାର କରି ଆପଣ ଗଳ୍ପ ଲେଖନ୍ତି, ଏ ସମାଜର କେଉଁ ପ୍ରକାରର ଚରିତ୍ରକୁ ଆପଣ ସାଧାରଣ ଭାବରେ ଗ୍ରହଣ କରିଥାନ୍ତି ଏଇ ଗଳ୍ପ ଲେଖା ପାଇଁ?
1: ଯେଉଁ ଚରିତ୍ରମାନେ ସାଧାରଣତଃ ମୋ ପରିପାର୍ଶ୍ୱରେ କିମ୍ବା ମୋ ସମ୍ପର୍କିତ ହୋଇଥାନ୍ତି ଯେଉଁ ଚରିତ୍ରଗୁଡ଼ାକ, ସାଧାରଣତଃ ମୁଁ ସେମିତି ଚରିତ୍ରମାନଙ୍କୁ ହିଁ ଚୟନ କରିଥାଏ। ଯେମିତି ମୁଁ ଯେଉଁ ବୟସରେ ଯେଉଁ ଲେଖା ଲେଖିଛି, ସାଧାରଣତଃ ମୋର ବୟସର ପରିସରକୁ ନେଇ କିମ୍ବା ମୋ କାର୍ଯ୍ୟକ୍ଷେତ୍ରର ପରିସରକୁ ନେଇ ମୁଁ ସେମିତି ଚରିତ୍ରମାନଙ୍କୁ ହିଁ ନେଇଥାଏ। ମୁଁ ଗୋଟେ ଗାଁରେ ରହେ ଏବଂ ଗାଁର ବି ବିଭିନ୍ନ ଚରିତ୍ର ମୋ ଗଳ୍ପ ମାଧ୍ୟମରେ ଆସିଥାନ୍ତି। ମୋର ଅନେକ ସାଙ୍ଗସାଥି ଅଛନ୍ତି, ବିଭିନ୍ନ ସମୟରେ ସେ ସାଙ୍ଗସାଥିମାନେ ମଧ୍ୟ ଚରିତ୍ର ହିଁ ମୋ ଗଳ୍ପ ମଧ୍ୟକୁ ଓହ୍ଲାଇ ଆସିଥାନ୍ତି। କିନ୍ତୁ ମୁଁ ସବୁବେଳେ ଗୋଟେ ଗଳ୍ପ ଭିତରେ ନିଜକୁ ହିଁ ମୁଁ ନାୟକ ଭାବରେ ରଖିଥାଏ ଏବଂ ନାୟକର ଚରିତ୍ର ଭିତରେ ମୁଁ ନିଜକୁ ହଜାଇ ଦେଇଥାଏ ସବୁବେଳେ ମୋ ଗଳ୍ପ ଭିତରେ।
0: ହଁ ହଁ, ତ ଏଇଠି ଗୋଟେ କଥା ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ଯେତେବେଳେ ପ୍ରଥମେ ଗଳ୍ପ ଲେଖା ଆରମ୍ଭ କଲେ ଏବଂ ବର୍ତ୍ତମାନ ଆପଣ ଗଳ୍ପ ଲେଖୁଛନ୍ତି, ଆଉ ସମୟ ବୟସ ବଢ଼ିବା ସହିତ ଆପଣଙ୍କର ଲେଖା ମଧ୍ୟ ପରିବର୍ତ୍ତନ ହେଉଥିବ, ତ ଯେତେବେଳେ ଆପଣ ପ୍ରଥମ ଲେଖାକୁ ଆପଣ ଯେତେବେଳେ ଦେଖନ୍ତି, କ'ଣ ସବୁ ପାର୍ଥକ୍ୟ ମାନେ ଆପଣ ଅନୁଭବ କରନ୍ତି ଆପଣଙ୍କର ଲେଖାରେ?
1: ପ୍ରଥମରେ ଯେଉଁ ଲେଖା ଗୁଡ଼ାକ ଥିଲା ସେଇଟା ବି ବହୁତ ଭଲ ଲାଗୁଥିଲା ସେ ଲେଖା ଗୁଡ଼ାକ। ସେଥିରେ ବେଶୀ ଭାବରେ ମାନେ ପ୍ରେମ କାହାଣୀ ବେଶୀ ସମ୍ପର୍କିତ ଥିଲା, ଯେମିତି ପୁଅ ଝିଅ ଭିତରେ ଗଢ଼ି ଉଠୁଥିବା ସମ୍ପର୍କ, ସେମାନଙ୍କ ଭିତରେ ଭାଙ୍ଗି ଉଠୁଥିବା ସମ୍ପର୍କ। ଆଜି ବି ଯେଉଁ ଗଳ୍ପ ପଢ଼ିବି ସେମିତି ଭାଙ୍ଗି ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ଭିତରେ ହିଁ ଆଧାରିତ ସେ ଗଳ୍ପ। ମୁଁ ସେଇ ଫର୍ମାଟ୍ରୁ ଓହ୍ଲେଇ ପାରିନି ବର୍ତ୍ତମାନ ସୁଦ୍ଧା, ଯଦିଓ କିଛିଟା ମୋର ବୟସ ହୋଇଯାଇଛି, ତଥାପି ମୁଁ ସେମିତି ପ୍ରେମ ସମ୍ପର୍କୀୟ ଗଳ୍ପ ଲେଖିବାକୁ ମୋତେ ବେଶୀ ଭଲ ଲାଗେ। ଆଉ ସେ ପିଲାଦିନରେ ବି ମୁଁ ସେମିତି ଲେଖୁଥିଲି, ଆଉ ସେ ସମୟର ଗଳ୍ପର ପରିପକ୍ୱତା ଏବର ପରିପକ୍ୱତା ଭିତରେ ନିଶ୍ଚିତ ଭାବରେ କିଛିଟା ପାର୍ଥକ୍ୟ ରହିଛି।
0: ନିଶ୍ଚିତ ଭାବରେ ସେଟା ତ ବୟସ ଅନୁପାତରେ ସେଟା ବି ବଢ଼ିବ, ଏବଂ ସେଇଟା ହିଁ ହୁଏତ ଗୋଟେ ସୃଜନଶୀଳ ସାହିତ୍ୟିକର କିମ୍ବା ଲେଖକର ସେଇଟା ହିଁ ଗୋଟେ ଧର୍ମ ହେବା ଉଚିତ। ହେଲେ ଆଜି ଯେଉଁ ଆପଣ ଗଳ୍ପ ନେଇକି ଆସିଛନ୍ତି ଶ୍ରୋତାମାନଙ୍କ ପାଇଁ, କ'ଣ ସେଇ ଗଳ୍ପ ଶୁଣେଇବେ କି?
1: ନିଶ୍ଚିତ ଭାବରେ ମୁଁ ତାକୁ ପଢ଼ି ଶୁଣେଇବି। ମୁଁ ଗଳ୍ପର ଶୀର୍ଷକ ଦୃଶ୍ୟାନ୍ତର। ଖବରକାଗଜ ପୃଷ୍ଠାରୁ ପ୍ରେମ ଶୀର୍ଷକ କବିତାଟିକୁ ନିବିଷ୍ଟ ଭାବରେ ପଢ଼ୁଥାଏ ବିକାଶ। କି ଚମତ୍କାର ଦୃଷ୍ଟିଭଙ୍ଗୀ! କବି ପ୍ରେମର ସଂଜ୍ଞାକୁ ନିଜସ୍ୱ ଶୈଳୀ ଦେଇ ନିଜ ଆତ୍ମାଭୂତି କଥା ବର୍ଣ୍ଣନା କରିଛନ୍ତି, ଯାହାକି ବିକାଶକୁ ମର୍ମେ ମର୍ମେ ଛୁଇଁଯାଉଛି। ପ୍ରତାରିତ ପ୍ରେମିକ କବିଟି ନିଜର ଶ୍ମଶ୍ରୁପୂର୍ଣ୍ଣ ମୁଖମଣ୍ଡଳରେ ଦାର୍ଶନିକ ଭାବ ଫୁଟେଇ ନିଜ ପ୍ରେମିକାକୁ ଶେଷରେ ମା ସମ୍ବୋଧନ କରିଛନ୍ତି। ବୋଧହୁଏ କବିଟିଏ ପ୍ରତାରିତ ନ ହେବା ଯାଏ ତା'ର ଦୃଷ୍ଟିଭଙ୍ଗୀ ବଦଳେ ନାହିଁ। ବିକାଶ ନିଜେ ବି ଜଣେ କବି, ସେ ଯଦି ଆଜି ଜ୍ୟୋତିଠାରୁ ଚିଠି ପାଇନଥାନ୍ତା, ତେବେ ନିଶ୍ଚିତ ଭାବେ ବିକାଶ ପାଇଁ କବିଙ୍କ ଏ ନୂତନ ଦୃଷ୍ଟିଭଙ୍ଗୀକୁ ସ୍ୱୀକାର କରିପାରିନଥାନ୍ତା, ଏବଂ ଅନ୍ୟମାନଙ୍କ ପାଖକୁ ଲେଖିଲା ପରି କବିଙ୍କ ପାଖକୁ ମଧ୍ୟ ଏକ ସମାଲୋଚନାମୂଳକ ପତ୍ର ଲେଖିଥାନ୍ତା। ସେମିତି କଲାନି ବିକାଶ, ବରଂ କବିତାଟିକୁ ଖବରକାଗଜରୁ କାଟି ତା ଫାଇଲ୍ ମଧ୍ୟରେ ରଖିଲା। ରଖୁ ରଖୁ ଆଖି ପଡ଼ିଗଲା ଜ୍ୟୋତିର ଚିଠି ଉପରେ। ଯଦିଓ ଚିଠିଟିର ପ୍ରତିଟି ଧାଡ଼ି ତା'ର ମୁଖସ୍ଥ ହୋଇଗଲାଣି, ତଥାପି ପୁଣି ଥରେ ପଢ଼ିସାରିଲା, ପଢ଼ି ବସିଲା। ଅବଶ୍ୟ ଶେଷଥର ପାଇଁ ପଢ଼ିବାର ନିଷ୍ପତ୍ତି ନେଇ ଅନ୍ୟଥରମାନଙ୍କ ପରି ବିକାଶ କାମନା କରୁଛି ଭଲରେ ଥାଅ। ଆମ ସମ୍ପର୍କକୁ କିଏ କେଉଁ ଦୃଷ୍ଟିରେ ଦେଖିଲା ମୁଁ ପରବାଏ କରିନି, କିନ୍ତୁ ତୁମେ କେମିତି ଭାବିଲ ଯେ ମୁଁ ତୁମକୁ ବାହା ହୋଇ ସୁଖୀ ହେବି? ବାଣୀ ବିହାରରେ ବିହାର କରିବା ପାଇଁ ସାଥିଟିଏ ଲୋଡ଼ା। ତୁମେ ହ୍ୟାଣ୍ଡସମ୍ ଥିଲ, ସ୍ମାର୍ଟ ଥିଲ, ତ ତୁମକୁ ଟାଇମ୍ ପାସ୍ ପାଇଁ ବାଛିନେଲି। ବୁଝିଲ ବିକାଶ, ତୁମେ କବିମାନେ ଗୋଟେ ଗୋଟେ ବଦ୍ଧ ପାଗଳ। ସବୁ ସୁନ୍ଦରୀ ଝିଅ ତୁମ ଆଖିରେ ପ୍ରେମିକା ପ୍ରେମିକା ଦେଖାଯାଆନ୍ତି, ଆଉ ସେମାନଙ୍କୁ ପତ୍ନୀ ରୂପରେ ସଜେଇ ତୁମେ ଖାଲି ସ୍ୱପ୍ନ ସଜାଡ଼ୁଥାଅ। ସ୍ୱପ୍ନଠାରୁ ବାସ୍ତବତାର ଦୂରତା ମାପିବା ସାମର୍ଥ୍ୟ ବା ଆଗ୍ରହ ତୁମମାନଙ୍କର ନାହିଁ। ହଁ, ଅସଲ କଥାଟି ଲେଖୁନି। ତୁମେ ଜାଣି ସୁଖୀ ହେବ ଯେ ଆସନ୍ତା ପୂର୍ଣ୍ଣମୀ ତିଥିରେ ମୋ ବାହାଘର ହେବାକୁ ଯାଉଛି, ନିର୍ବନ୍ଧ ସରିଯାଇଛି। କାହା ସାଥିରେ ଜାଣ? ଅମରେଶଙ୍କ ସାଥିରେ। ବିକାଶ, ତୁମେ ତ ଜଣେ କବି, ମୋ ଅନୁରୋଧ ଟିକିଏ ରଖିବ। ମୁଁ ଚାହୁଁଛି ଆମ ବାହାଘରର ନିମନ୍ତ୍ରଣ ପତ୍ର କାବ୍ୟିକ ଶୈଳୀରେ ଛପା ହେବ। ମୁଁ ତ ପଦାର୍ଥ ବିଜ୍ଞାନର ଛାତ୍ରୀ, ଶବ୍ଦ ଗୁନ୍ଥିବା ମୋ ଦ୍ୱାରା ହେଲାନି। ପ୍ଲିଜ୍ ଆମ ବାହାଘରର ନିମନ୍ତ୍ରଣକୁ ଟିକେ କବିତା ଢଙ୍ଗରେ ଲେଖିଦେବ, ବାକି ସାକ୍ଷାତରେ ଇତି ଜ୍ୟୋତି। ବିକାଶ ଆକାଶ ପାତଳ ଚିନ୍ତାରେ ବୁଡ଼ିଯାଇ ଭୁଲିଗଲା ଯେ ସନ୍ଧ୍ୟା 5ଟାରେ ତାର ଟ୍ୟୁସନ୍। ଅମରେଶ ଆଜିର ବିଧାୟକ, ପୁଣି ତାର ପୁରୁଣା ଶତ୍ରୁ। ଯେଉଁ ଅମରେଶକୁ ଘୃଣା ବ୍ୟତୀତ ଆଉ କିଛି ବି କରୁନଥିଲା ଜ୍ୟୋତି, ପୁଣି ତାର ଅର୍ଦ୍ଧାଙ୍ଗିନୀ ହେବାକୁ ରାଜି ହୋଇଗଲା। ତେବେ କ'ଣ ଜ୍ୟୋତି ମୋତେ ଭଲ ପାଉନଥିଲା? ଜ୍ୟୋତିର ପ୍ରତିଙ୍ଗିତକୁ, ଆନ୍ତରିକତାକୁ ସେ ଯେଉଁ ପ୍ରେମ ବୋଲି ଧରି ନେଇଥିଲା, ତେବେ ତାହା ପ୍ରେମ ନଥିଲା। ପ୍ରେମ ହୋଇପାରେ ତା ବୋଲି ତାକୁ ହିଁ ଜ୍ୟୋତି ବାହା ହେବ, ଏ ଧାରଣା ନିଶ୍ଚିତ ଭାବରେ ତା ପାଇଁ ମୂର୍ଖାମୀ। ନିଜର ନିର୍ବୋଧତା ପାଇଁ ବିକାଶ ହସିଲା। ପାଖରେ ଯଦି କେହି ଉପସ୍ଥିତ ଥାନ୍ତା, ତେବେ ସେ ହସଡ଼ା ତାକୁ ଆର୍ତ୍ତନାଦ ପରି ମନେ ହୋଇଥାନ୍ତା। ଜ୍ୟୋତି ପଦାର୍ଥ ବିଜ୍ଞାନର ଛାତ୍ରୀ, ଆଜିର ବାସ୍ତୁବାଦୀ ଦୁନିଆରେ ତାପରି ଅକର୍ମା ବେକାରୀ ଯୁବକକୁ ସେ ବାହା ହେବା ସପକ୍ଷରେ କୌଣସି ଯୁକ୍ତି ଥାଇନପାରେ। ଅବଶ୍ୟ ତାକୁ ପ୍ରେମ କରାଯାଇପାରେ। ବିକାଶର ଭାବନାର ସ୍ରୋତକୁ ଛିନ୍ନ କରି ଆସିଲା ତାର ବନ୍ଧୁ ବିଭୁ, ବିଭୁ ଦତ୍ତ। ଆରେ ବିକାଶ, ତୁ ଆଜି ଟ୍ୟୁସନ୍ ଯିବୁନି କି? ଜିଜ୍ଞାସା କଲା ବିଭୁ ଦତ୍ତ। ବିଭୁକୁ ନିରବରେ ଚିଠି ଖଣ୍ଡିକ ବଢ଼ାଇ ଦେଲା ବିକାଶ। ବିଭୁ ଚିଠିଟିକୁ ପଢ଼ିସାରି ଦେଖିଲା ତା ବନ୍ଧୁର ହତାଶ ପ୍ରେମିକ ପଣିଆର ଗାମ୍ଭୀର୍ଯ୍ୟକୁ। ଅତି ହାଲକା ଭାବରେ ବିଭୁ କହିଲା, ଆରେ ବନ୍ଧୁ, ଏ ତୋର ସୌଭାଗ୍ୟ କହ ଯେ ଆମ ବିଧାୟକଙ୍କ ଭାବି ପତ୍ନୀଙ୍କ ପାଇଁ ତୁ ନିମନ୍ତ୍ରଣ ପତ୍ର ଲେଖୁଛୁ। ତୁ ମୋତେ ପରିହାସ କରୁନାହୁଁ ତ? ମୋ କଥାକୁ ତୁ ଅନ୍ୟତା ବୁଝିଲୁ ବିକାଶ। ଜ୍ୟୋତି ଓ ତୋର ସମ୍ପର୍କକୁ ମୁଁ ଜାଣେ, କିନ୍ତୁ ସେମିତି ନିଶବ୍ଦ କାବ୍ୟର ନାୟକମାନେ ଏମିତି ପରଦା ଅନ୍ତରାଳେ ହିଁ ରହିଯାଆନ୍ତି ବିକାଶ। ହଁ ଜାଣୁ କି, କାଲିର ସାକ୍ଷାତକାର ପାଇଁ ଅମରେଶ ସ୍ୱୟଂ ଆସୁଛି, କାରଣ ସେ କଲେଜର ଚେୟାରମ୍ୟାନ୍ ନା। ତାହେଲେ ଭାଇ ମୋର ଦରକାର ନାହିଁ ସେ ଚାକିରି। କାହିଁକି କାହିଁକି ତୋର ଆଉ ଏ ସ୍ୱାଭିମାନ କହିଲୁ? କେତେ ଆଉ ଧାଇଁବୁ ଏଣେ ତେଣେ, ଏଇ ଅଧ୍ୟାପକ ଚାକିରି ବି ଆଉ ସହଜରେ ମିଳିବ ନାହିଁ ବୁଝିଲୁ। ଚୋରକୁ ମାନ କରି ଖପରାରେ ଖାଇବାର ମାନେ କିଛି ଥାଏ ନା। ଅଧ୍ୟାପକ ଚାକିରି, ପୁଣି 4th ପୋଷ୍ଟ, 1000 ଟଙ୍କା ଦରମା ଦେବେ କି ନା ସନ୍ଦେହ, ପୁଣି ଆମ ସାକ୍ଷାତକାର ନେବ ଅମରେଶ ମାଇ ଫୁଟ। ତୁ ତ ଜାଣୁ ଅମରେଶ ସହ ମୋର ଶତ୍ରୁତାର ତୀବ୍ରତା। ଅମରେଶ ଥିଲା ତାଙ୍କ ଇୟରର ପଛବ୍ୟାଞ୍ଜରେ ବସୁଥିବା ଛାତ୍ର, ଶତଚେଷ୍ଟା କରିବି ଗ୍ରାଜୁଏଟ୍ଟାଏ ହୋଇପାରିଲାନି, ଖାଲି କଲେଜ ରାଜନୀତି ହିଁ ଥିଲା ତା କଲେଜ ଜୀବନର ପେଶା ଓ ନିଶା। କୌଣସି କାରଣରୁ ଅମରେଶ ସହ ବିକାଶର ବଚସା ହୁଏ। ବିକାଶ ବଛା ବଛା କିଛି ଶାଣିତ ଶବ୍ଦ ସମ୍ବଳିତ ବାକ୍ୟ ସର୍ବସମ୍ମୁଖରେ ଅମରେଶ ଉଦ୍ଦେଶ୍ୟରେ ପ୍ରୟୋଗ କରେ। ଅମରେଶ ଅର୍ଥରେ ପାଳିତ କିଛି ପିଲା କୁକୁର ପରି ଭକି ଉଠନ୍ତି। ସେହି ସମୟରେ ସିନା ବିକାଶ ତାର ବାକ୍ପଟୁତାରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇପାରିଲା, ହେଲେ ତା ପଛରେ ଗଢ଼ି ଉଠୁଥିବା ଷଡ଼ଯନ୍ତ୍ରର ଟେର୍ ବି ପାଇପାରିଲା ନାହିଁ। ଶେଷରେ ସେହି ଷଡ଼ଯନ୍ତ୍ରର ଶିକାର ହୋଇ ତାକୁ କିଛି ଦିନ ଡାକ୍ତରଖାନାର ସର୍ଜରୀ ୱାର୍ଡରେ ରହିବାକୁ ହେଲା। ଆଉ ସେହି ଅମରେଶ ସମ୍ମୁଖରେ ଆଜି ଅଧ୍ୟାପକ ଚାକିରି ଖଣ୍ଡିଏ ପାଇଁ ତାର ଯୋଗ୍ୟତାର ପରୀକ୍ଷା ଦେବାକୁ ହେବ। ଅଗତ୍ୟା ବିଭୁତତ୍ର ବାଧ୍ୟବାଧକତାରେ ବିକାଶକୁ ସାକ୍ଷାତକାର ପାଇଁ ଯିବାକୁ ହେଲା। ସମସ୍ତ ପ୍ରାର୍ଥୀ ଗୋଟିଏ ରୁମ୍ରେ ବସିଥାନ୍ତି, ପାଖ ରୁମ୍ରେ ଅମରେଶ ବସିଥାଏ କେତେଜଣ ପଦସ୍ଥ ଅଧିକାରୀଙ୍କ ସହ। ଅମରେଶ କ'ଣ ସବୁ ତାର ଭଙ୍ଗା ଭଙ୍ଗା ସ୍ୱରରେ କହିଯାଉଥାଏ ଆଉ ବାକିମାନେ ତା କଥାକୁ ଉପଭୋଗ କରୁଥାନ୍ତି, କେତେବେଳେ କେମିତି ତାଳିମାଡ଼ ଦ୍ୱାରା ତ କେତେବେଳେ ଉଚ୍ଚ ହସର ଲହରୀ ମାଧ୍ୟମରେ। ସତ୍ୟ ବା ବନ୍ନାଟସଙ୍କ କେଉଁ ଏକ ନାଟକର କମିକ୍ ଶୋକୁ ଉପଭୋଗ କରୁଛନ୍ତି। ଏସବୁ ଅସହ୍ୟ ହେଉଥାଏ ବିକାଶକୁ। ମାଙ୍କଡ଼ଟିଏ ତାର ଭାଗ୍ୟର କରିଶ୍ମାରୁ ହଠାତ୍ ସମ୍ରାଟ ହୋଇଗଲେ ତାର ଖଙ୍କାରୀ ବା ଶବ୍ଦ ସମସ୍ତଙ୍କୁ ବେଦବେଦ ଲାଗେ। ଯେମିତି ଜଣେ ଜ୍ଞାନୀ ତାର ଦୁର୍ଭାଗ୍ୟ ବଳରୁ ପତିତ ହେଲେ ତାର ନୀତିବାଣୀ ଅନ୍ୟମାନଙ୍କୁ କ୍ରନ୍ଦନ ପରି ମନେ ହୁଏ ବା ଅଶ୍ଳୀଳ ମନେ ହୁଏ। ଏକ ସମୟରେ ବିକାଶ ଓ ବିଭୁଦତ୍ତଙ୍କୁ ଡାକରା ଆସିଲା। ଅମରେଶ ସେମାନଙ୍କୁ ଡାକିନେଲା ତାର ପ୍ରାଇଭେଟ୍ ଚେମ୍ବରକୁ। ଉଭୟଙ୍କ ମନରେ ନାନା ଆଶଙ୍କା, ଜାଣିଶୁଣି ନିଜକୁ ଆତତାଇର ଆଡ୍ଡାରେ ଦାଖଲ ଦେଲା ପରି। କିନ୍ତୁ ସମସ୍ତ ଆଶଙ୍କାମାନଙ୍କୁ ଭିତ୍ତିହୀନ ଅମୂଳକ ପ୍ରମାଣ କରି ଅମରେଶ ସେମାନଙ୍କୁ ସ୍ୱାଗତ ଜଣାଇ କହିଲା, ଆରେ ମୁଁ ତୁମମାନଙ୍କ ସାକ୍ଷାତକାର କ'ଣ ନେବି? କ'ଣ ବା ମୋର ଜ୍ଞାନ? ତୁମର ନାମ ଦେଖିଲା ପରେ ତ ମୁଁ ସିଧାସଳଖ ତୁମର ପୋଷ୍ଟିଂ ଓକେ କରିଦେଇଛି। ଆରେ ଠିଆ ହୋଇ ରହିଲ ଯେ, ଆସ ବସ। ବିକାଶ ବୋଧେ ଏବେ ବି ମୋ ଉପରେ ରାଗିଛି, କ'ଣ କ୍ଷମା କରିବୁନି ଭାଇ? ଚିତ୍ତପ୍ରଜ୍ଞ ହେବାର ଶପଥ ନେଇ ଆସିଥିବା ବିକାଶ ଏବେ ଦେଖାଇ ପାରୁନଥିଲା ଏକ ସ୍ୱଭାବ ସୁଲଭ ବନ୍ଧୁପଣିଆର ନମୁନା। ଅପ୍ରାକୃତିକ ହସଧାରେ ମୁହେଁ ଫୁଟେଇ କହିଲା, ଆରେ ଭାଇ, ତୁ ହେଲୁ ଆମ ଅଞ୍ଚଳର ବିଧାତା, ବିଧାୟକ, ତୋତେ ପୁଣି କ୍ଷମା। ହସିଲା ଅମରେଶ। ବିକାଶ ବୁଝିପାରୁନଥିଲା ଯେ ଅମରେଶ ତାକୁ ଉପହାସ କରୁଛି ନା ଦୟା ଦେଖାଉଛି। ଏ ମଧ୍ୟରୁ କୌଣସି ଗୋଟିଏ ବି ବିକାଶ ଚାହେଁନି। ଅମରେଶଠାରୁ ସେ ତାର ଯୋଗ୍ୟତା ନେଇ ଆସିଛି, କାହାରି ଦୟାର ପାତ୍ର ହେବାକୁ ନୁହେଁ। ଅମରେଶ କହିଲା, ବୁଝିଲ ଭାଇ, ମୋର ଯଦି ତୁମ ପରି ଯୋଗ୍ୟତା ଥାନ୍ତା ନା, ମୁଁ ଏ ରାଜନୀତି ଫାଜନୀତି ଭିତରକୁ ଆଦୌ ପଶିନଥାନ୍ତି। ପାଠ ତ ହେଲାନି, ବାପାଙ୍କ ଅଜସ୍ର ଟଙ୍କା, ବାପା କହିଲେ ବାଣିଜ୍ୟ କରିବାକୁ, ଏ ରାଜନୀତି ଆଜିକାଲି ଲାଭଦାୟକ ବ୍ୟବସାୟ। ପୁଞ୍ଜି ଯାହା ଖଟାଉଛ ଖଟାଅ, ଲାଭ କିନ୍ତୁ ଅଜସ୍ର। ଏଇଟା ମୁଁ କଲେଜ ଜୀବନରୁ ଶିକ୍ଷା କରିଥିଲି, କାର୍ଯ୍ୟକ୍ଷେତ୍ରରେ ବିନିଯୋଗ କରୁଛି। ବିଭୁ ନିଜର ଅସମର୍ଥ୍ୟ ପ୍ରକାଶ କଲା, ଭାଇ ତୁ ତ ଶିକ୍ଷାର ଠିକ୍ ବିନିଯୋଗ କରିପାରିଲୁ ସିନା, ଆମେ କିନ୍ତୁ ହାରିଗଲୁ, ଶେଷରେ ଆସି ଏଠାରେ ଅଧ୍ୟାପକ ଚାକିରି କରିବାକୁ ପଡ଼ିବ। ଅମରେଶ କିନ୍ତୁ ପ୍ରତିବାଦ କଲା, ମୋ ମତରେ କିନ୍ତୁ ତୁମ ପରି ଟ୍ୟାଲେଣ୍ଟମାନେ ଅଧ୍ୟାପକ ହିଁ ହେବା ଉଚିତ। ଜାଣ, ଜ୍ୟୋତି ବି ଏଠି ଅଧ୍ୟାପିକା ରୂପେ ଯୋଗ ଦେଉଛି, ବାଣୀବିହାରରେ ଜ୍ୟୋତି ସାଥିରେ ଅଧ୍ୟୟନ କରୁଥିଲ, ଆଉ ଏଠି ଅଧ୍ୟାପନା କରିବ। ମୁଁ ଶୁଣିଛି କୁଆଡ଼େ ତୁମେ ଦୁହେଁଥିଲ ଜ୍ୟୋତିର ବେଷ୍ଟ ଫ୍ରେଣ୍ଡ, ଆଉ ଜ୍ୟୋତି ମୋର ଲାଇଫ୍ ପାର୍ଟନର ହେବାକୁ ଯାଉଛି, ନିମନ୍ତ୍ରଣ ରହିଲା, ବାହାଘରକୁ ନିଶ୍ଚୟ ଆସିବ। ଏକଦା ଜଣେ ବନ୍ଧୁ ବିକାଶକୁ କହିଥିବା ଗୋଟିଏ କଥା ହିଁ ଏବେ ତାର ମନେ ପଡ଼ୁଥିଲା। ଜାଣୁ ବିକାଶ, ଶ୍ରେଣୀର ଆଗଧାଡ଼ିରେ ବସୁଥିବା ପିଲାମାନେ ଉଚ୍ଚପଦସ୍ଥ ହୁଅନ୍ତି ସତ, କିନ୍ତୁ ପଛଧାଡ଼ିରେ ବସୁଥିବା ପିଲାମାନେ ନେତା ହୋଇ ସେମାନଙ୍କୁ ଶାସନ କରନ୍ତି। ଆଉ ଏ ଝିଅମାନେ ଆଗଧାଡ଼ିର ପିଲାମାନଙ୍କୁ ପ୍ରେମ କରିବେ, ହେଲେ ବାହା ହେବେ ସେହି ପଛଧାଡ଼ିର ପିଲାମାନଙ୍କୁ।
0: ଧନ୍ୟବାଦ ଆପଣଙ୍କର ଏହି ଗଳ୍ପ ପାଇଁ। ହେଲେ ସାହୁବାବୁ, ଟିକେ ଆଗରୁ ଯାହା ଆପଣ କହୁଥିଲେ ଯେ ସମାଜର ଯେଉଁ ଚରିତ୍ରକୁ ଆପଣ ଦେଖନ୍ତି ଏବଂ ତାକୁ ନେଇକି ଗୋଟିଏ କାହାଣୀ ଲେଖନ୍ତି, ଏବଂ ସେହି ଭିତରେ ଆପଣ ନିଜେ ନିଜକୁ ଗୋଟିଏ ନାୟକ ଭାବରେ ସ୍ଥାନିତ କରିକି ହଜିଯାଆନ୍ତି, ତ ଏହା ମାଧ୍ୟମରେ ଆପଣ ସମାଜକୁ କିଛି କହିବା ପାଇଁ ଚାହାନ୍ତି କି?
1: ହଁ, ମୁଁ ନିଶ୍ଚିତ ଭାବରେ କହିବା ପାଇଁ ଚାହିଁବି। ଯଦିଓ ଏହା ଗୋଟିଏ ଏକ ପ୍ରେମ କାହାଣୀ, ଯେ ଆଜିକାଲି ପିଲାମାନେ ବିଭିନ୍ନ ଇନଷ୍ଟିଚ୍ୟୁଟରେ ପଢ଼ୁଛନ୍ତି, ସେମାନେ ଅଯଥା ପ୍ରେମରେ ସମୟ ନଷ୍ଟ କରିବା ଉଚିତ ନୁହେଁ, ସେଥିରେ ନିଜର ମୂଲ୍ୟବାନ ସମୟ ଚାଲିଯାଏ।
0: ତ ଏହା ମାଧ୍ୟମରେ ଯେଉଁ ଆପଣ ବାର୍ତ୍ତା ଦେବା ପାଇଁ ଚାହାନ୍ତି, ତାହା କେତେ ଦୂର ଆମର ପାଠକ କିମ୍ବା ଯେଉଁ ଶ୍ରୋତାମାନଙ୍କ ପାଖରେ ପହଞ୍ଚେ ଏବଂ ତାର ଫଳ ସେମାନେ କେତେ ଦୂର ପାଆନ୍ତି, ଆପଣଙ୍କର ବ୍ୟକ୍ତିଗତ ଅନୁଭୂତି ସମ୍ପର୍କରେ?
1: ବିଭିନ୍ନ ଲେଖା ପଢ଼ି ଅନେକ ପାଠକ ମୋ ପାଖକୁ ଚିଠି ବି ଲେଖିଥାନ୍ତି ଯେ ଏଇ ଲେଖାଟା କିମ୍ବା ଏଇ ଧାଡ଼ିଟା ଆମକୁ ବହୁତ ଛୁଇଁଛି ଏବଂ ପ୍ରଭାବିତ କରିଛି, ଏବଂ ମୁଁ ଭାବୁଛି ସେ ଭିତରେ ଥିବା କିଛିଟା ଚରିତ୍ରର ପରିପ୍ରକାଶ ମାଧ୍ୟମରେ ନିଶ୍ଚିତ ଭାବରେ ତାଙ୍କର ପରିବର୍ତ୍ତନ ହେଉଥିବ।
0: ନିଶ୍ଚିତ ଭାବରେ ଆପଣ ଏଭଳି ଲେଖା ଲେଖୁଥାନ୍ତୁ ଏବଂ ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ପାଇଁ ଆପଣଙ୍କର ସାହିତ୍ୟ ସୃଷ୍ଟି ପ୍ରେରଣା ଯୋଗାଉ, ଏହା ହିଁ ଆମେ କାମନା କରିବୁ। ଧନ୍ୟବାଦ ଆପଣଙ୍କର ଉପସ୍ଥିତି ପାଇଁ। ନମସ୍କାର।
1: ନମସ୍କାର ଏବଂ ଧନ୍ୟବାଦ।
0: ଶ୍ରୋତାବନ୍ଧୁ, ଏ ଥିଲେ କବି ତଥା ଗାଳ୍ପିକ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ। ତାଙ୍କର ଗଳ୍ପ ଏବଂ ତାଙ୍କ ସହିତ କଥାବାର୍ତ୍ତା ତ ଶୁଣିଲେ, ତେବେ ଏଥରର ସୃଜନିକାକୁ ଏଠି ରଖିବା। ନମସ୍କାର।
2: ଶୁଣୁଥିଲେ ସୃଜନିକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ, ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତରେ ଛନ୍ଦାରାଣୀ ସାହୁଙ୍କ କଣ୍ଠରେ ଶୁଣନ୍ତୁ ଆଧୁନିକ ଗୀତ। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ସୁଭଦ୍ରା କାମିଲ୍।

0: finals of Australian Open today and in FIFA World Cup. United States takes 3-1 lead. And with that, we end the morning news. Have a nice day.
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ଗୀତ। ପ୍ରଥମେ ଦିଲୀପ କୁମାର ସୁନାଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ମୋହନ ସାହୁ।

ଏଥର କେଏମ୍କେ ମୂର୍ତ୍ତିଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ମିତ୍ରଭାନୁ ଗଉଁତିଆ।

କାର୍ଯ୍ୟକ୍ରମ ଶେଷରେ ସୁରେଶ କୁମାର ଭୋଇ ଏବଂ କମଳ କୁମାରୀ ବେହେରାଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଲାଲ ରତ୍ନାକର ସିଂ।

0: নাই পারু রহি রে মোর মন ভাই গলা বেলে কথা পদে কহি যা যা যা গলা বেলে কথা পদে কহি যা।
1: ଶୁଣୁଥିଲେ ସମ୍ବଲପୁରୀ ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହୀରାକୁଦ ବନ୍ଧ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ହୀରାକୁଦ ବନ୍ଧରୁ ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ବର୍ଷା ଋତୁରେ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ। ଏଣୁ ସର୍ବସାଧାରଣଙ୍କ ଗୁଜରାର୍ଥେ ଜଣାଇ ଦିଆଯାଉଛି ଯେ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ସତର୍କତା ଅବଲମ୍ବନ କରିବେ। ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦ ବନ୍ଧ ବାମ ସ୍ପିଲୱେଠାରେ ସାଇରନ୍ ବଜାଇବାର ବ୍ୟବସ୍ଥା ହୋଇଅଛି। ଏହି ସାଇରନ୍ 2 ମିନିଟ୍ ଅବିଚ୍ଛିନ୍ନ ଭାବରେ ବାଜି 2 ଥର 20 ସେକେଣ୍ଡ ଅନ୍ତରରେ 30 ସେକେଣ୍ଡ ଧରି ବାଜିବ ଏବଂ ଏହାର ପୁନରାବୃତ୍ତି ହୋଇ ଅବିଚ୍ଛିନ୍ନ ଭାବରେ ବାଜି ଚାଲିବ। ଉପରୋକ୍ତ ମତେ ପ୍ରକୃତ ଗେଟ୍ ଖୋଲାଯିବାର 2 ଘଣ୍ଟା ପୂର୍ବରୁ ସାଇରନ୍ ଅବିଚ୍ଛିନ୍ନ ଭାବରେ ବାଜିବ। ଅନ୍ୟ ସାଇରନ୍ ଠାରୁ ଏହି ସାଇରନ୍ ବାଜିବା ଉପରୋକ୍ତ

ମତେ ଅଲଗା ହେବ। ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତରେ ଶୁଣନ୍ତୁ ଆଧୁନିକ ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ବାବାଜୀ ଚରଣ ଜେନା। ପ୍ରଥମେ ପ୍ରମୋଦ କୁମାର ପଣ୍ଡାଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ।

0: କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମ ଶେଷରେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ ଦ୍ୱୈତକଣ୍ଠରେ ଗାଇଥିବା ଏ ଗୀତଟି ଶୁଣନ୍ତୁ।

ସୁଗମ ସଙ୍ଗୀତରେ ଶୁଣୁଥିଲେ ଆଧୁନିକ ଗୀତ। ଗୀତ ରଚନା ବାବାଜୀ ଚରଣ ଜେନା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ମମତା ପଣ୍ଡା। ଏହି କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ 06632411240 ଏବଂ 06632411231 ନମ୍ବରରେ ଫୋନ୍ କରନ୍ତୁ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା
1: ହଁ ଆଜ୍ଞା ମୁଁ ମୁରଲୀ ମେହର କହୁଥିଲି ଗାଁପୁର ଜିଲ୍ଲା ବରଗଡ଼ରୁ
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜ୍ଞା
1: ହଁ ଆଜ୍ଞା
0: ଆଉ ବୁନାବୁନି କେତେ ଦୂର
1: ଚାଲିଛି ଆଜ୍ଞା ବୁନାବୁନି

0: ନୂଆଖାଇ ଲାଗି ନୂଆଟା କରୁଛନ୍ କେ? ହଁ, ହେଟା ତ ଟିକେ ଟିକେ ବଦଲୁଥିବା। ସମ୍ବଲପୁରୀ ବେଲେ ସମ୍ବଲପୁରୀ ଆଇନା ଆଜ୍ଞା। ଆର୍ ଚାଷବାସ ଠିକ୍ ଠାକ୍ ହେଲା? ଯାହା ବି ବର୍ଷକର ଖାଇବାର ତ ପାଖାପାଖି ବାହାରି ଯିବା ନେ। ହଁ, ହେଟା ପରେ କହୁଛେ ବର୍ଷକର ବାହାରି ଯିବା ବୋଲଛେ। ଖାଇବାର ମୁଟକ ବାହାରୁଥିଲେ ବହୁତ ଆଜ୍ଞା। ତାପରେ ଘରର ଚାଉଲ ମୁଠେ ଯେନ୍ତା ଖାଇବେ ମିଲ ଚାଉଲ, କେନ୍ଟା ସାର ଦିଆ ଥିବା, କେନ୍ଟା କାଣା ଥିବା, କେନ୍ଟା ଛଞ୍ଚା ଥିବା, ଆର୍ ନାଇଁ ମିଲବାର ବୁଡ଼ିଗଲା ଆଜ୍ଞା। ଦେଶୀ ଚାଉଲ ଝିଲି ଆଜ କାହିଁ ପାଇବେ? ଆଉ ଝିଲି ଚାଉଲ, କଲାଜିରା ଚାଉଲ ଯେନ୍ଟା ଥିଲା ଆଜ୍ଞା ଲାଇନ୍ ରେ ଅଛନ୍ ବୋଲେ ଅଲଗା ଅଲଗା କଥା ଲାଗମା ନା। ଆଉ
1: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି?
2: ହ୍ୟାଲୋ
0: ହ୍ୟାଲୋ
2: ଆଜ୍ଞା, ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା, ଜାଣିଲି ଯେ ଆଜ କାଁ କରି ଆପଣ ମାନେ ସବୁ କନଫରେନ୍ସ ଥି କଥା ହଉଛନ୍, ଅଲଗା ଅଲଗା କଥା ହେମା ବୋଲେ ଭଲ ଲାଗବା ନା। ଆଉ ଆପଣ ମାନେ ଜାଣିଲା ଶୁଣିଲା ଲୋକ ଠିକ ଅଛେ ତ ନାଇଁ ନାଇଁ ହେଲା ଏଛେନ୍ ବି ଆମର ସେ ଦୋଲ ଗୋବିନ୍ଦ ଆଜ୍ଞା ଆଉ ସେ ଭଉଣୀ କରି ଦୁଇ ଜଣ କନଫରେନ୍ସ ରେ କଥା ହେଲେ। ଆଚ୍ଛା, ଆଜି କେନ୍ ଗୀତ ଶୁଣମା ପହିଲା କହୁନ।
2: ହ୍ୟାଲୋ
0: ହଁ ଆଜ୍ଞା, ଆଚ୍ଛା ମେଲାର ଟାଇଟିଲ ଟାଇଟିଲ ସଙ୍ଗଟା ବୋଲଛନ୍ ତ? ନାଇଁ ଆଜ୍ଞା, ଫେର ଏଥର କଥା ଲାଗମା ବେଲେ ସମସ୍ତେ ଯଦି ଏକାଥରକେ କଥା ଲାଗିଦେମା ଗୁଟେ ଗୀତ ଶୁଣିକିରି ବେଲେ କେନ୍ତା ହେବା କହୁନ? ବେଲେ ଟିକେ ଗୀତଟେ ଶୁଣୁ ଫେର କଥା ଲାଗମା ନା ହେବା ନାଇଁ ଆଉ ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
3: ନମସ୍କାର
0: ନମସ୍କାର ଆଜ୍ଞା, ଆଜ୍ଞା ସେ ଗୁଟେ ଅନୁସାର ହିଁ ମୋର ପାଖେ ଅଛେ ଯୁଡେ ଫୋନ ଆଉ ଆମର କଲର କେତେ ନାଇଁ କେତେ ଆଜ୍ଞା। ଆଉ ଆଜ୍ଞା ମାନଙ୍କୁ ତ ସ୍ଵାଗତ କରିଛେ, ଫେର ଘା ଆପଣଙ୍କୁ ବି ସ୍ଵାଗତ କରୁଛେ, କିନ୍ତୁ ଆପଣଙ୍କର ଆଜିର ଯେନ୍ କାର୍ଯ୍ୟକ୍ରମରେ ଆପଣ ମାନେ ଯେନ୍ କନଫରେନ୍ସ ରେ କଥା ହଉଛନ୍ କି ନି ଇଥୁ ତାମାନେ ଆମକୁ ଏତକି ବଢିଆ ଲାଗୁଛେ, ଏତକି ଗର୍ବ ଲାଗୁଛେ ଯେ ତାମାନେ ଆକାଶବାଣୀ ସମ୍ବଲପୁର କେ ଆପଣ ମାନେ କେନ୍ ମାତ୍ରାରେ ଭଲ ପାଉଛନ୍। ଧନ୍ୟବାଦ, ଏନ୍ତା ଭଲ ପାଇବାର ଜାରି ଥାଉ ଆଜ୍ଞା। ତ ଆଜ୍ଞା ତ ଗୀତ ବାଛି ଦେଇଛନ୍, ବେଲେ ଆମର ଆହୁରି କଲର ଟାକି ଥିବେ, ଆମେ ଯଦି ଗୁଟେ କଲ କେ ବହୁତ ଟାଇମ ନେଇଯିମା ବେଲେ ଆଉ କଲର ମାନେ ନାଇଁ ପାନ୍। କହୁନ ଆଜ୍ଞା କହୁନ, ତାପରେ ଗୀତ ବଜାମା।
2: ଉପେନ୍ଦ୍ର ସୁନା, ରବୀନ୍ଦ୍ରନାଥ ମେହେର, ଆମ ରାଜେନ୍ଦ୍ର ଭୋଇ, ଆଉ ଭକ୍ତଚରଣ ଭୋଇ, ଆଉ ସ୍ୱର୍ଣ୍ଣପ୍ରଭାକର, ରବୀନ୍ଦ୍ରନାଥ ମେହେର, ଦେବରାଜ ମେହେର, ଶଙ୍କର ମେହେର, ବହୁତ ଅଛୁ ଆଜ୍ଞା।
0: ସବୁ ଆମର ରେଗୁଲାର ଶ୍ରୋତା ବେଲେ ଠିକ ନା ହେବା ଆଜ୍ଞା? ସବୁ ଶ୍ରୋତା ମାନଙ୍କୁ ଆମେ ଏଇ ଗୀତଟା ଆପଣ ମାନଙ୍କର ତରଫରୁ ଡେଡିକେଟ କରିଦଉଛୁ କାର୍ଯ୍ୟକ୍ରମ ମାଧ୍ୟମ ଥି। ଆଉ ମୁଇଁ ତ ଏନ ବସିକିରି ମଜା ହିଁ ନେମି ଗୀତର, ତ ଆସୁନ ସବେ ମିଶିକିରି ସୁନ୍ଦର ଗୀତଟା ଶୁନମା ଆଜ୍ଞା। ଜୁହାର ଜୁହାର ଆଜ୍ଞା।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ପନ୍ଦା ନାନୀ ଜୁହାର।
0: ଜୁହାର ଆଜ୍ଞା,
1: ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପୁଞ୍ଜି ଭାଜା ବିଜେପୁର ଜିଲ୍ଲା ବର୍ଗରୁ। ନାନୀ କେନ୍ତା ଅଛନ୍? ନାନୀ
0: ମୁଇଁ ତ ବହୁତ ଭଲ ଅଛେ ଆଜ୍ଞା।
1: ଆମେ ମାନେ ବି ବହୁତ ବଢିଆ, ଏକଦମ ମସ୍ତ ଅଛୁ ନାନୀ। ଆର୍ ଆପଣ ମାନଙ୍କ ସାଙ୍ଗେ କଥା ଲାଗିଲେ ଆମକୁ ଶ୍ରୋତାଙ୍କୁ ବହୁତ ବଢିଆ ଲାଗି ଯାଇଛି ନାନୀ।
0: ଆଜ୍ଞା, ଆମେ ବି ଟାକିଥିସୁଁ କେତେବେଳେ ଆପଣମାନଙ୍କର ଫୋନ ଆଇବା ଆଉ ଆମେ କଥା ହେମୁ ବୋଲିକିରି।
1: ନାନୀ
0: ଆମେ ଶନିବାର ରବିବାର ବୁଧବାର ଆମେ ଯୋଗୀ ଥିସୁଁ
1: ଆମର ସେତିକି ତ ସମ୍ପର୍କ ଅଛି ନା ନାନୀ, ଯେନ୍ ଆମେ ଆକାଶବାଣୀର ଯେନ୍ ଶ୍ରୋତା ପରିବାର ଯେନ୍ ଅଛୁ
0: ଆଜ୍ଞା।
1: ଆକାଶବାଣୀ ଆମର ମା ହେଲେ ଆମେ ତ ସବୁ ତାର ଛୁଆ ହଉନେ ନାନୀ।
0: ଆପଣମାନେ ହିଁ ହଉଛନ୍ ଆମର ସମ୍ପତ୍ତି। ଆନ୍
1: ହଁ ସମ୍ପତ୍ତି
0: ଆପଣମାନଙ୍କୁ ନେଇକରି ଆମର ଆକାଶବାଣୀ।
1: ହଁ ନାନୀ, ଆଉ ଏଇ ଆକାଶବାଣୀ ମାଧ୍ୟମରେ ନାନୀ ଦେଖୁନ ଆମର ଯେନ୍ ଦୋଲ ଗୋବିନ୍ଦ ମିଶ୍ର ମୋର ଭଞ୍ଜା ଭଞ୍ଜା ମ୍ୟାନ୍ ବାହାରିଲି କାଁ ଥିଲେ ବୋଲେ ଆକାଶବାଣୀ ସମ୍ବଲପୁର ହିଁ ପରିଚୟ ସୃଷ୍ଟି କରିଛେ ଦୋଲ ଗୋବିନ୍ଦ ବୋଲି। ଆମ ଗୋଟେ ଭଞ୍ଜା ଦେବି ଆଇଲି
0: ଆଜ୍ଞା। ତ ଆଜି କେନ୍ ଗୀତ ଶୁଣିବା?
1: ଆଜି ଆମର ଗୀତ ଚଳଚ୍ଚିତ୍ରର ଶୁଣେଇଦେବେ ନାନୀ, ସୁମନ କଲ୍ୟାଣପୁର ଯେନ୍ତା ଗାଇଛନ୍ ବାଁସୁରୀ ବଜାକେ।
0: ଆଚ୍ଛା, ବାଁସୁରୀ ବଜାଇକେ ବଢିଆ ଗୀତଟେ ଆପଣ ବାଛିଲେ। ସୁମନ କଲ୍ୟାଣପୁରକୁ ଆପଣ ଶୁଣବାକେ ଚାହିଁଛନ୍ ବେଲେ କେନ୍ତା ଅଛନ୍ ଆଜ୍ଞା? ଭଲ ଅଛନ୍ ତ? ଚାଲିଛେ ବଢିଆ କାମ?
1: ବଢିଆ ଅଛ ନାନୀ।
0: ଆଚ୍ଛା, ପାଗଟା ଟିକେ ବଦଲି ବସଲା ନ?
1: ପାଗ ଟିକେ ବଦଲି ବସଲା ନାନୀ, ଖରା ହେଲେ ବି ଖରା ଟିକେ ହଉଛେ, ବାକି ଟିକେ ଗୁଲଗୁଲି ଟିକେ ଦଉଛେ।

0: ଯାହା ବି ହଉ ଏଟା ଧରଣୀ ଆମର ରଜଟା ନାଇଁ ଯିବାର ତ ଟିକେ ଗୁଲଗୁଲି ରହିବା ଆଜ୍ଞା। ନାଇଁ ଆଜ୍ଞା ମଝି ମଝିରେ ଆସୁଛେ ଯା ଧନ୍ୟବାଦ ଆଜ୍ଞା। ଆପଣ ମାନଙ୍କର ଭଲ ପାଇବାର ସବୁଦିନ ଥାଉ। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍
1: ତ ଗୀତ ଟିକେ ଡେଡିକେଟ କରମା ନାନୀ।
0: ହଁ ଆଜ୍ଞା କରୁନ
1: ଗୀତଟା ତ ଆପଣଙ୍କୁ ଡେଡିକେଟ ନାନୀ ଆଉ ଆମର ସୁତାଙ୍କ ନାଁ ଟିକେ ନମା ବଢେ ପରିବାରତେ ଅଛୁ।
0: ହଁ ଆଜ୍ଞା
1: ହରେଶ କୁମାର ବରୁଆ ଯଶୋନ୍ତ ଗାୟକ ପରନ୍ଥାନୀ ସାହୁ ଚୈତନ୍ୟ ସେବାରାମ ମିହିର ମୁରଲୀ ମିହିର ରବୀନ୍ଦ୍ରନାଥ ମିହିର ଦେବରାଜ ମିହିର ଆନନ୍ଦ ମିହିର ଗୋବିନ୍ଦ ମିହିର ଲିଙ୍ଗରାଜ ମିହିର ରମା ମିହିର ରୋହିଣୀ ମିହିର ଆମର ପଞ୍ଚାନନ୍ଦ ପଞ୍ଜିହାର ଚନ୍ଦ୍ରସୁନା ଲୋକନାଥ ସାହୁ ଲୋକନାଥ ପ୍ରଧାନ ଭକ୍ତଚରଣ ଭୋଇ ରାଧାକାନ୍ତ ଭୋଇ ଆମର ହେଲେ ନାରାୟଣ ମିହିର ନାରାୟଣ ପ୍ରଧାନ ଆଉ ଆମର ଭଉଣୀମାନେ ଅଛନ୍ତି ସ୍ୱର୍ଣ୍ଣ ପ୍ରଭାକର ଦୀକ୍ଷା ଗୋପାଳ ଚୁଙ୍କି କୁସୁମ ଆମର କୁମାରୀ ରହୁଛନ୍ ଜୟଗୋପାଳ ବେହେରା ଦାଦା ପ୍ରଶାନ୍ତ କୁମାରୀ ପୁଷ୍ପାଞ୍ଜଳି କୁମାରୀ ଆଉ ଆମର ମୋର ଭଞ୍ଜା ଦୋଳଗୋବିନ୍ଦ୍ର ମିଶ୍ର ନାଁ ପାଠି ଦେଇଥିଲି ନ ନାନୀ ଏହା ତ ମୋତେ ଫୋନ୍ କରିକି କହିଦେଇଛି ନାନୀ।
0: ଠିକ୍ ଅଛି ଆଜ୍ଞା ସମସ୍ତେ ଆମର ତ ସମସ୍ତେ ଆମର ରେଗୁଲାର ଶ୍ରୋତା ବୋଲେ ସଭି ଯାକ
1: ପୁରୁଣା ଶ୍ରୋତା ଟେ ନାଁ ଧର୍ମୀ ଆଜି ନାନୀ ଟିକେ।
0: ହଁ ଆଜ୍ଞା କହୁନ
1: ଆମର କୋର୍ଟ ସମଲେର ଆମର ଅନୁରୁଦ୍ଧ କୁରକୁରିଆ ଆସେ ଆଜ୍ଞା ଆମର ଟିଚର ଅଛନ୍।
0: ହଁ
1: ତାଙ୍କର ବି କଣ୍ଟାକ୍ଟ ନମ୍ବର ଅଛି ଆମେ କଥାବାର୍ତ୍ତା ଲାଗସୁଁ। ତାପରେ ଆମର ଭବାନୀ ଦେହରୀ ଅଛନ୍ ଶଙ୍କରପୁରୀ ଅଛନ୍ ଭୋଲାଶଙ୍କର ପଡ଼ପୁଣ୍ଡା ଅଛନ୍।
0: ହଁ ଏମାନେ ସମସ୍ତେ ଫୋନ୍ କରସନ୍ ଆଜ୍ଞା
1: ଆମର କାନୁ ଚରଣ କୁମାରୀ ବି ଅଛନ୍ ବହୁତ ଅଛନ୍ ଆଜ୍ଞା ସମସ୍ତଙ୍କୁ ସମସ୍ତଙ୍କୁ
0: ସବୁ ଶ୍ରୋତା ମାନଙ୍କୁ ଆମେ ଗୀତଟା ଡେଡିକେଟ କରି ଦେଇକିରି ବଜଉଛୁ ଆଜ୍ଞା ଆପଣଙ୍କ ନାଁରେ। ତ ଆସୁନ ସଭିଏ ମିଶିକିରି ଶୁନମା ଆଜ୍ଞା ଏଇ ଗୀତଟା।
1: ଧନ୍ୟବାଦ ନାନୀ ରହୁଛି ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତା ମାନଙ୍କୁ ଦେବେ।
1: ମୋ ନାଁ ହଉଛି ଦିନେଶ ଦାସ। ଆଜ୍ଞା
0: ଆଜ୍ଞା,
1: ମୁଁ ହେଉଛି ବ୍ରାହ୍ମଣପୁର।
0: ଆଜ୍ଞା, କେନୁ ଏଟା କହୁଛନ୍?
1: ବରଗଡ଼ ଡିଷ୍ଟ୍ରିକ୍ଟ ପେଡ଼େନ୍ ବ୍ଲକ ବ୍ରାହ୍ମଣପୁରୁମ
0: ଗାଁ। ଆଚ୍ଛା, ତୁରୁମ ଗାଁଠୁ କହୁଛନ୍?
1: ହଁ, ତୁରୁମ ତୁରୁମରୁ କହୁଛି।
0: ଆଜ୍ଞା ଆଜ୍ଞା ଆଜ୍ଞା, ହଁ ହଁ ହଁ। ଆଜି କେନ୍ ଗୀତ ଶୁଣମା? ଆଜ୍ଞା, ଫେର କଥା ଲାଗମା।
1: କୁମାର ସାନୁର ଯେମିତି ବି ଗୀତ ହେବା ଆପଣ ବଜାବେ।
0: ଠିକ ଅଛି, ଆପଣ କୁମାର ସାନୁକୁ ଶୁଣବାକେ ଚାହିଁଛନ୍। ଆପଣ ଆଜ୍ଞା କେନ୍ ଆର୍ଟିଷ୍ଟ କେ ବେଶୀ ଭଲ ପାଏସନ୍?
1: ମତେ କୁମାର ସାନୁ ବେଶୀ ଭଲ। ଆର୍ଟିଷ୍ଟ
0: ନା ନା, ଆର୍ଟିଷ୍ଟ ମାନେ ଆପଣଙ୍କର ସିଙ୍ଗର ଯେନ୍ଟା ଆପଣ ଗୀତ ଶୁଣୁଛନ୍, ଆପଣ କୁମାର ସାନୁକୁ ବେଶୀ ଭଲ ପାଏସନ୍?
1: ଗୀତ ବହୁତ ଭଲ
0: ଲାଗ୍ସି। କାଁ କରି ଆଜ୍ଞା ଭଲ ଲାଗ୍ସି? ମାନେ ଆପଣଙ୍କୁ ତାଙ୍କର କଣ୍ଠଟା ଭଲ ଲାଗ୍ସି କି ଗାଇବାର ଶୈଳୀଟା ଭଲ ଲାଗ୍ସି, କାଣ ଭଲ ଲାଗ୍ସି?
1: ତାଙ୍କର ଗାଇବାର ଶୈଳୀ ବି ଭଲ ଲାଗ୍ସି, ତାଙ୍କର ଭଏସ୍ଟା ବହୁତ ଭଲ ଲାଗ୍ସି।
0: ଆଜ୍ଞା, ଯେନ୍ଟା ଆମର ମନକେ ଛୁଇଁଲା ସେଟା ଆମକୁ ଭଲ ଲାଗ୍ବା ନା? ଆଜ୍ଞା, ଯାଉ ଆପଣ ଆଜ୍ଞା, ହଁ ସେ ତ ଗାଇଛନ୍, ବହୁତ ଭାଷାରେ ଗାଇଛନ୍ କୁମାର ସାନୁ, ବହୁତ ବଢିଆ ଆର୍ଟିଷ୍ଟ, ହଁ ଏକଦମ ପୁରା ଦମଦାର ଆବାଜ ନାଇଁ? ଯାଉ ତା ମାନେ ଆପଣ ନିଜର ଜମିତି ଚାଷ ବି କରୁଛନ୍ ଆଉ କାମ ବି କରୁଛନ୍, ତା ମାନେ ଦୁଇ ଆଡୁ କରୁଛନ୍ ବୋଲନ୍ ତ? ଯାଉ ବଢିଆ କଥା, ପରିଶ୍ରମ କରବାର ଜରୁରୀ, ସମୟ ଥାଉନ୍ ଥାଉନ୍ ଯଦି ଆମେ ପରିଶ୍ରମ କର୍ମା ତାହେଲେ ଆମର ଭବିଷ୍ୟତ, ଆମର ଛୁଆମାନଙ୍କର ଭବିଷ୍ୟତ ଭଲ ହିଁ ହେବା। ତ ଆପଣ ତ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନମା? ଆଜ୍ଞା ହଉ ଆଜ୍ଞା, ଫେର କଥା ହେମା ଫୋନ୍ କଲେ, ଆଜି ଆପଣଙ୍କର ସୁନ୍ଦର ଗୀତଟା ଶୁଣୁ।

0: हेलो
1: हेलो
0: हेलो, हाँ या आकाशवाणी संबलपुर, हेलो अनुरोध कार्यक्रम।
1: नमस्कार मैडम।
0: नमस्कार, किए कहते आज्ञा?
1: देवेंद्र साहू कहते केचुपानी
0: आज्ञा,
1: देवेंद्र साहू कहते केचुपानी।
0: अच्छा देवेंद्र साहू कहचन। अच्छा जी, केन गीत सुनमा?
1: रंग रो दे देबे।
0: रंग रो सुनमा? ଆପଣ କେନ୍ତା ଅଛନ୍ ଆଜ୍ଞା?
1: ଭଲ ଅଛନ୍?
0: ଭଲ ଅଛନ୍? ଟିକେ ଆପଣଙ୍କର ପାଟିଟା ଅଲଗା ଶୁଭୁଛେ ତ, ଦେହ ଖରାପ ଅଛି ବାଗି ଲାଗିଲା ମତେ। ଭଗବାନଙ୍କୁ
1: ଥଣ୍ଡା ହେଇଯାଇଥିଲା,
0: ଥଣ୍ଡା ହେଇଯାଇଛି। ଆଚ୍ଛା, ଏଇଟା ଆପଣଙ୍କର ଶରଦ ଗରମ ଥଣ୍ଡା ଆଜ୍ଞା? ଟିକେ ହଁ ହଁ ହଁ, ବୋଧେ ନେଟୱାର୍କ ପ୍ରୋବ୍ଲେମ ଇସୁ ବି ଥାଇପାରେ। ଆଉ ଯେ ଟିକେ ଜଗି ରଖିକି ଦେହଟା ଚଲବେ ନା? ହଁ ହଁ, ଏଇ ସମୟ ପାଗ ପରିବର୍ତ୍ତନ ଲାଗି ଏଟା ଏନ୍ତା ହେବା। ଟିକେ ଦେହକେ ଜଗିକରି ଚଲବେ, କାଁ କରି ଖରାଦିନେ ଜହ ଗାଧି ଗୁଧା ଦେଇଥିବେ ବେଲେ ଟିକେ ପାନି ପଡ଼ିଗଲା ମାନେ ଫେର ଦେହକେ ଧରିଦେବା। ଠିକ ଅଛେ ଆଜ୍ଞା, ଆପଣ ଆଜି ସୁନ୍ଦର ଗୀତଟେ ବାଛିଛନ୍। ଆପଣଙ୍କର ପସନ୍ଦର ଗୀତଟା ଶୁଣମା ଆଜ୍ଞା? ଅଛନ୍? ଠିକ ଅଛେ, ଆସୁନ୍ ଶୁନ୍ମା ଏ ଗୀତଟା। ନମସ୍କାର ଆଜ୍ଞା।

0: హలో హలో హలో హలో హలో ఫోన్టా బోధ కట్టిగలా హలో హలో
1: జయ సీతారాం ఆజ్ఞా జయ సీతారాం
0: జయ సీతారాం ఆజ్ఞా
1: ఆజ్ఞా రవీంద్రనాథ్ మెహర్
0: ఆజ్ఞా
1: బర్గడ జిల్లా ఆజ్ఞా
0: కెన్ గీత సున్మా
1: ଆଜ୍ଞା ଗୀତ ଶୁଣମା ପଥର କେ ସନମ ଗୀତର ବୋଲଟା ହଉଛେ ଲୋହା ଏ ମତୱାଲି ଚାଲ ବନ ଯାଓ ଫୁଲୋ କି ଡାଲ ମୁକେଶ ଗାଇଛ
0: ପଥର କେ ସନମ ଆଉ କେନ୍ତା ଅଛନ୍ ଆପଣ
1: ଆଜ୍ଞା ଭଲ ଅଛୁ ଆଜ୍ଞା ଆଉ ଆଜି ତ ପ୍ରବଳ ଖରା କରଲାନ
0: ହଁ ଆଜ୍ଞା ଖରା ବର୍ଷା ତ ଲାଗିଛେ
1: ଆଜ୍ଞା
0: ବେଲେ ଆଉ ବାକି ସବୁ ଠିକ୍ ଠାକ୍ ଚାଲିଛେ ତ ଆଜ୍ଞା ଆଚ୍ଛା ଆଜ୍ଞା ଆପଣଙ୍କୁ ହଇରାଣ ନାଇଁ କରବାର ଯା ହଉ ଭଲ ଅଛେ ତ ରୁଦ୍ରାଣୀ ଭଲ ଅଛନ୍ତି ତ ତାମାନେ ରୁଦ୍ରାଣୀ ଭଲ ଥିଲେ ସବୁ ଠିକ୍ ଯା ହଉ ଆଉ ବାକି ସମସ୍ତେ ଆପଣଙ୍କର ପରିବାରରେ ଠିକ୍ ଠାକ୍ ଚାଲିଛେ ଆଜ୍ଞା ରଜ ଗୁଲଗୁଲିଟା କାହିଁ ଯିବା ନାଇଁ ନାଇଁ ମୌସୁମୀ ତ ଛୁଇଁଲା ନ କିନ୍ତୁ ଉତ୍ତର ଓଡ଼ିଶାରେ ବର୍ଷା ହେବା ଏବେ ଆଉ ଆଜ୍ଞା ଯେତେ ଦିନ ତକ ଶୀତ ଷଷ୍ଠୀ ନା ହେବା ବର୍ଷା କେନ୍ତା କରି ହେବା ଆଜ୍ଞା
1: ଆଉ ଗୋଟେ କଥା କହିମି କନଫରେନ୍ସ କଲ୍ ହଉଛି ଆଜ୍ଞା ଇନ ବେଶୀ ଟାଇମ୍ ଲସ୍
0: ହଉଛି ହଁ ଆଜ୍ଞା
1: ଆମର ଦେଖୁନ୍ ଇ ପ୍ରୋଗ୍ରାମ ଭିତରେ ଆଶା କଲ୍ ନଉଛନ୍ ବାକି ଟାଇମ୍ ବେଶୀ ପଲେଇ ଯାଉଛି
0: ହଁ ଆଜ୍ଞା ଆପଣ ମାନେ ଯେନ୍ତା କରବେ ଆମେ ସେନ୍ତା ହିସାବରେ କାର୍ଯ୍ୟକ୍ରମ ବନାମୁ ବେଲେ ଆମେ ତ ହେଟା କହୁଛୁ ଜଣେ ଜଣେ କରି ଫୋନ କରୁ ଯେ ଆମେ କଥା ଲାଗମା ବୋଲି କିନ୍ତୁ ନାଇଁ ଲାଗବାର ବୋଲି ଭାଇ ଭଉଣୀ ମିଶି ମିଶି କରୁଛୁ ବୋଲଛନ୍ ହଁ ତ ହଁ ଠିକ୍ ଅଛି ଆଜ୍ଞା ଇହାଦେ ତ ଫୋନ ଗୁଟେ ଜଷ୍ଟ ତାର ଆଗୁ ନଉଥିଲି ଆପଣଙ୍କ ନେବାର ଆଗୁ ଯେ ବୋଲେ କଟିଗଲା ହଠାତ୍ ସେ ଫୋନଟା ଲାଗବାର ଆଗୁ ବେଲେ ଆପଣ ବି ସୁନ୍ଦର ଗୀତଟେ ବାଛିଛନ୍ ଯିମା ଗୀତଟା ଶୁନମା ଆଜ୍ଞା କହୁନ ଆଜ୍ଞା କହୁନ ଠିକ ଅଛି ଆଜ୍ଞା ସମସ୍ତେ ମିଶିକିରି ଆସୁନି ସୁନ୍ଦର ଗୀତଟା ଶୁନମା ଆଉ ରୁଦ୍ରାଣୀ କେ ଆପଣ ଶୁଣୁନ୍ ଗୀତ ସେ ଫେର ଟିକେ ବଡ ହେଲେ ଫୋନ୍ କରିବା ହଁ ଟିକେ ବଡ ହେଲେ ଫୋନ୍ କରିବା ଠିକ ଅଛି ଆଜ୍ଞା।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥା ଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱଟି ମୁଇଁ ମମତା ପଣ୍ଡା, ବୈଷୟିକ ସହାୟତା ଅରୁଣ କୁମାର ନାୟକ ଆଉ କୁନାଲ ମହାପାତ୍ର। ଇ କାର୍ଯ୍ୟକ୍ରମଟି ନିଜ ପସନ୍ଦର ଗୀତ ଶୁଣବାର ଲାଗି ଆମନିକି ଫୋନ୍ କରୁନ୍ ସବୁ ଶନିବାର ରବିବାର ସକାଳ 9 ବଜେ ନୁ 10 ବଜେ ଭିତରେ। ଆମକୁ ଯୋଗାଯୋଗ କରବାର ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ବିଶେଷ ଯୋଜନା

0: ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସ୍ତୁତ କରୁଛି। ଆଜି ଆମେ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ସୁଗମତା ବା ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କ୍ଷେତ୍ରରେ କରାଯାଇଥିବା ସରକାରଙ୍କ ପ୍ରୟାସ ବିଷୟରେ କଥା ହେବା। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ବ୍ୟବସାୟ ତଥା ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ପୁଞ୍ଜି ନିବେଶକମାନଙ୍କ ବିଶ୍ୱାସ ବଢ଼ିବା ସହିତ ଭାରତ ବିଶ୍ୱରେ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ଉଭା ହୋଇଛି। 2016 ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ନବୀକରଣ, ଉଦ୍ୟମ ଏବଂ ନିବେଶକୁ ପ୍ରୋତ୍ସାହନ କରୁଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 2016 500 ବୃଦ୍ଧି ପାଇ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ 2,23,000 ଅଧିକ ହୋଇଛି। ଏତଦ୍ବ୍ୟତୀତ ଜୁନ୍ 2021 ଆୟକର ବିଭାଗ ଏକ ନୂତନ ଇ ଫାଇଲିଂ ପୋର୍ଟାଲର ଶୁଭାରମ୍ଭ କରିଛି, ଯଦ୍ୱାରା କରଦାତାମାନଙ୍କୁ ଅଧିକ ସୁବିଧା ଏବଂ ବିଶେଷ ଅନ୍ଲାଇନ୍ ସେବା ମିଳିପାରୁଛି। 2017 ଜିଏସ୍ଟି ଅର୍ଥାତ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ଲାଗୁ କରାଗଲା, ଯାହାଦ୍ୱାରା ଭିନ୍ନ ଭିନ୍ନ କର ପରିବର୍ତ୍ତେ ଗୋଟିଏ ସରଳ କର ପ୍ରଣାଳୀ ଯୋଗୁଁ ବ୍ୟବସାୟ ଅତ୍ୟନ୍ତ ସହଜ ହୋଇଗଲା। ମହାରାଷ୍ଟ୍ରର ଥାନେର ଚାର୍ଟେଡ୍ ଆକାଉଣ୍ଟେଣ୍ଟ ମନୋଜ ବାସେର କହିଲେ ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ସ୍ଥିରତା ମିଳିଛି।
1: କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିରତାର ଏକ ବୃହତ୍ ପଦକ୍ଷେପ ଅଟେ। ପରୋକ୍ଷ କରର ସଂଶୋଧନ ଦ୍ୱାରା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଏବଂ ବ୍ୟବସାୟ କିପରି କରିବା ସେ ବିଷୟରେ ସ୍ପଷ୍ଟ ଜ୍ଞାନ ମିଳିଥାଏ। ଏହାଦ୍ୱାରା ଦେଶର ଛବି ମଧ୍ୟ ଭଲ ହୋଇଛି ଏବଂ ଅର୍ଥବ୍ୟବସ୍ଥାରେ ମଧ୍ୟ ସ୍ଥିରତା ଆସିଛି।
0: ସେହିପରି ସରକାରୀ କ୍ରୟ ପ୍ରକ୍ରିୟାକୁ ଡିଜିଟାଲ, ସରଳ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ 2016 ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ବା ଜେମ୍ର ଶୁଭାରମ୍ଭ କରାଗଲା। ଜେମ୍ରେ ଆଜି ପର୍ଯ୍ୟନ୍ତ ସମୁଦାୟ 18,00,000 କୋଟିରୁ ଅଧିକର ବ୍ୟବସାୟ ହୋଇସାରିଛି। ଜେମ୍ ସହିତ ଜଡ଼ିତ ଜଣେ ବିକ୍ରେତା କାମିନୀ ଗୁପ୍ତା କହିଲେ ଯେ ଜେମ୍ର ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ସ୍ୱଚ୍ଛ ଏବଂ ଏହା ସରକାରୀ କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ।
2: ଜେମ୍ ଭାରତ ସରକାରଙ୍କ ଏକ ଡିଜିଟାଲ କ୍ରୟ ପ୍ଲାଟଫର୍ମ। ଯେଉଁ ଯାନ୍ତ୍ରିକ ଦଳ ଏହା ପଛରେ ଅଛନ୍ତି ସେମାନେ ଏକ ବେସରକାରୀ ସଂସ୍ଥା ଭଳି କାମ କରନ୍ତି ଏବଂ ଏମାନଙ୍କ ସହଯୋଗ ସବୁବେଳେ ମିଳୁଥାଏ, ଯାହା ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍, ମହିଳା ଉଦ୍ୟମୀ ଏବଂ ନିର୍ମାତାମାନଙ୍କୁ ସିଧା ସରକାରୀ କ୍ରେତାଙ୍କ ସହ ଯୋଡ଼ିଥାଏ।
0: କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ। ଏହି ପୋର୍ଟାଲରେ ପଞ୍ଜୀକରଣ ଅକ୍ଟୋବର 2020 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 8,31,000 ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼ ଡିଜିଟାଲ ବ୍ୟବସ୍ଥା ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଏବଂ ବିନିଯୋଗକୁ ପ୍ରୋତ୍ସାହନ ମିଳୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମାର ଗୀତ ଏହେଦେ ସିନେମା ଧନରେ ରଖିବୁ ଶପଥ ମୁର। ଇ ଗୀତକେ ଗାଇଛନ୍ ମହମ୍ମଦ ଅଜିଜ ଆଉ ନିବେଦିତା। ଗୀତକେ ଲେଖିଛନ୍ ନିର୍ମଳା ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଶାନ୍ତିରାଜ ଖୋସଲା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା

0: ଫର୍ମ ଦେବେ। ଫର୍ମ ଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏହେଦେ କୁମାର ବାପି ଆଉ ତପୁ ମିଶ୍ର ଗାଇଥିବାର ସିନେମା ମୁଁ ପ୍ରେମୀ ମୁଁ ପାଗଳର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ
1: ଆକାଶବାଣୀ ସମ୍ବଲପୁର ଏହା ଚିନ୍ ଗୋଟେ ସିନେମା କ୍ରମ ଥି ଆଜ ସୁନମା ଦିଲ ଅପନା ଅର୍ପିତ ପ୍ରାୟର ଏ ଗୀତ ପହଲା ଗୀତକେ ଗାଇଛନ୍ ଲତା ମଙ୍ଗେସ୍କର ଗୀତ ଲେଖିଛନ୍ ଶୈଳେନ୍ଦ୍ର ସଙ୍ଗୀତ ସଜେଇଛନ୍ ଶଙ୍କର ଜୟକିଶନ୍।

0: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ଏଥର ଶୁଣନ୍ତୁ ଏ ଗୀତଟା ଗାଇଛନ୍ ଲତା ମଙ୍ଗେସ୍କର।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ଏଥର ଶୁଣମା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଗାଇଛନ୍ ଲତା ମଙ୍ଗେସ୍କର।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ଏଥର ଶୁଣୁନ୍ ଶିଳ୍ପୀ ଚିତ୍ତରଞ୍ଜନ ବେହେରାଙ୍କର କଣ୍ଠତି ଗୀତଟା, ଗୀତର ରଚନା କରିଛନ୍ ପରଶୁରାମ ଶତପଥୀ।

0: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ 8, ଏସ୍ଆଇଆର୍ଡି ପରିସର, ଭୁବନେଶ୍ୱର।
1: ସମ୍ବଲପୁରୀ ଭକ୍ତିଲହର କାର୍ଯ୍ୟକ୍ରମ ଶୁଣୁଛନ୍। ଏହା ଦେଶୁନ୍ମା ଶଙ୍କର ପ୍ରସାଦ ଦତ୍ତଙ୍କର କଣ୍ଠତି ଏହି ଗୀତଟା ରଚନା କରିଛନ୍ ଜଗଦୀଶ ତ୍ରିପାଠୀ।

ଏନୁ ଶେଷ ହେଲା ସମ୍ବଲପୁରୀ ଭକ୍ତିଲହର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ଥିଲେ ପୂଜା ମୁଣ୍ଡା, ଚିତ୍ତରଞ୍ଜନ ବେହେରା, ଶଙ୍କର ପ୍ରସାଦ ଦତ୍ତ, ମୀନା ବାରିକ ଆଉ ଗାର୍ଗବ ପ୍ରସାଦ ମେହେର। ଆକାଶବାଣୀ ସମ୍ବଲପୁର। ଏହାଦେ ସମୟ ଆଜିର ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ମୂଲକର୍ମା। ଶ୍ରୋତାବନ୍ଧୁ, ଭାରତୀୟ ସିନେମା ଜଗତର ସୁବର୍ଣ୍ଣ ଯୁକ୍ତି ବନେ ଗାୟକ ଗାୟିକା ନିଜର ସୁମଧୁର କଣ୍ଠସ୍ୱର ଲାଗି ଶ୍ରୋତାମାନଙ୍କ ହୃତି ଗହୀର ଛାପ ଛାଡ଼ିକରି ଯାଇଛନ୍। ସବୁଦିନ ଲାଗି ସେମାନଙ୍କର ଗୀତକେ ଶ୍ରୋତାମାନେ ନିଜର ସବୁଦିନ ସାଥୀ କରିଛନ୍। ଗୁନଗୁନାବାରନୁ ଆରମ୍ଭ କରି ସକାଳ ମୂଲ କରବାରନୁ ନିଜର ପସନ୍ଦକେ ଦିନ ଯାକ ଗୁନଗୁନଉଛନ୍। ହେନ୍ତା ଜଣେ ନାଁ କରା ଶିଳ୍ପୀ ଯିଏ ଆମର ହୃତନେ ଠାନ ବନେଇଛନ୍, ସେ ହେଲେ ସୁମନ କଲ୍ୟାଣପୁର। ତାଙ୍କର ବିଷେତି ଐତିକା ଜାନ୍ମା ଆଉ ଶୁନ୍ମା ତାଙ୍କର କେତେଟା ଗୀତ। ପହିଲା ଶୁନ୍ମା ସଗୁନ ସିନେମାରେ ଏ ଗୀତ। ଗୀତକେ ଲେଖିଛନ୍ ସାହିର, ଗାଇଛନ୍ ତ ସୁମନ କଲ୍ୟାଣପୁର, ସଙ୍ଗୀତ ସଜେଇଛନ୍ ଖୟାମ।

सुमनजी 1958 ମସିହାତି ମୁମ୍ବାଇର ଛନେ ବ୍ୟବସାୟୀ ରାମାନନ୍ଦ କଲ୍ୟାଣପୁରଙ୍କୁ ବିବାହ ହୋଇଥିଲେ। ସେ ଜଣେ ଶାନ୍ତ ସରଳ ଆର୍ ଭଦ୍ର ସ୍ୱଭାବ ଲାଗି ସମସ୍ତଙ୍କନୁ ପରିଚିତ ଥିଲେ। ଶାସ୍ତ୍ରୀୟ ସଙ୍ଗୀତ ସେ ଶିକ୍ଷା ଗ୍ରହଣ କରିକି ସଙ୍ଗୀତ ଜଗତରେ ନିଜର ପାହାକେ ବରକସ କରିଥିଲେ। 1954 ମସିହାତି ଦରୱାଜା ସିନେମାର ଗୀତ ଏକ ଦିଲ ଦୋ ହେ ତଲବକାର ଆଉ ମଙ୍ଗୁ ସିନେମା ଜରିଆତି ଗୀତ ଗାଇକରି ଗାୟିକା ଜୀବନର ମୂଲ କରିଥିଲେ। ସିନେମା ଚେତନାନୁ ଇହାଦେ ଶୁଣମା ଏ ଗୀତଟା। ଗୀତିକାର ନସ୍ ଲୟାଲ ପୁରୀ, ସଙ୍ଗୀତକାର ସପନ ଜଗମୋହନ।

ସୁମନ କଲ୍ୟାଣପୁରଙ୍କ ଲାଗି 1960-70 ଦଶକଟା ଗୋଟିଏ ସ୍ୱର୍ଣ୍ଣିମ ଅଧ୍ୟାୟ ଥିଲା। ସେ ଶଙ୍କର ଜୟକିଶନ, ମଦନ ମୋହନ ଆଉ ଓପି ନାୟାର ଲେଖେ ବନେ ବଡ଼ ବଡ଼ ସଙ୍ଗୀତ ନିର୍ଦ୍ଦେଶକଙ୍କ ସାଙ୍ଗେ କାମ କରିଥିଲେ। ହିନ୍ଦୀତି ପାଖାପାଖି 857 ଅତ୍କା ଗୀତ ଗାଇଥିବାର ବେଳେ ଓଡ଼ିଆ ଭାଷାତି ଭିଲ୍ ବନେ ବନେ ଗୀତ ଗାଇଛନ୍। ଓଡ଼ିଆ ସିନେମା ଗପ ହେଲେ ବି ସତର, ସାଥିରେ ଯାହା କହି ଗୀତ ଖାଲି ସବୁ ଓଡ଼ିଆମାନଙ୍କ ହୁରୁତି ନୁହେଁ, ସବୁ ଭାଷାଭାଷୀ ଲୁକର ଲାଗି ବି ସ୍ମରଣୀୟ ଗୀତଟିଏ। ଏଛେନ୍ ସୁନମା ଜାଗୃତି ସିନେମାରୁ ଏ ଗୀତଟା, ଗୀତର ରଚନା କରିଛନ୍ ସାହିର, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ନମସ୍କାର।
1: ଆପଣମାନଙ୍କର ଅଭିଯୋଗ ମତାମତ ମରା କାର୍ଯ୍ୟକ୍ରମକୁ ନେଇ ଏ ସପ୍ତାହର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି କୈର୍ତ୍ତ ସାହୁ, ଏବଂ ଆପଣମାନଙ୍କର ଚିଠିକୁ ନେଇ ଆସିଛନ୍ତି ଅଭିଷେକ ମିଶ୍ର। ତାହେଲେ ଅଭିଷେକ, ଚିଠିଗୁଡ଼ିକ ପଢ଼ିବା।
0: କାର୍ଯ୍ୟକ୍ରମର ପ୍ରଥମ ଚିଠି ଲେଖିଛନ୍ତି ପଡ଼ା ବିଜେପୁର ଜିଲ୍ଲା ବରଗଡ଼ରୁ ସେବାରାମ ମେହେର। ସେ ଲେଖିଛନ୍ତି, ଗତ 6 ଜୁନ୍ 2026 ଶନିବାର ସାପ୍ତାହିକ ସାହିତ୍ୟ

0: ପତ୍ରିକା ସୃଜନୀକାରୀ ପ୍ରଚାର କରିଥିଲେ କବି ଓ ଗବେଷକ ଅଭୟ ନାରାୟଣ ନାୟକଙ୍କ କବିତା ଓ ତାଙ୍କ ସହିତ ସାକ୍ଷାତକାର। ଏଥିରୁ ତାଙ୍କର ଜୀବନୀ ବିଷୟରେ ଅନେକ କିଛି ଜାଣିହେଲା, ତେଣୁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଗତ 7 ଜୁନ୍ 2026 ରବିବାର ଦିନର ଲାଇଭ୍ ଫୋନ୍ ଇନ୍ ହେଲୋ ଅନୁରୋଧ କାର୍ଯ୍ୟକ୍ରମଟି ବେଶ୍ ମନଛୁଆଁ ହୋଇଥିଲା। ଉପସ୍ଥାପନା କରିଥିଲେ ତେଜଶ୍ରୀ ମିଶ୍ର। ତାଙ୍କ ଉପସ୍ଥାପନା ସହିତ ଶ୍ରୋତାମାନଙ୍କ କଥାବାର୍ତ୍ତା ଏବଂ ଗୀତଗୁଡ଼ିକ ପୂରାପୂରି ଏତେ ମାତ୍ରାରେ ଭଲ ଲାଗିଲା, ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହୋଇଯିବ ବୋଲି ସେ ଲେଖିଛନ୍ତି।
1: ତ ମେହର ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ଚିଠି ମଧ୍ୟ ଦିଅନ୍ତି ଏବଂ ସେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ମତାମତ ଦିଅନ୍ତି। ଆପଣ ଯେଉଁ ସୃଜନିକା କାର୍ଯ୍ୟକ୍ରମ ଶୁଣିଛନ୍ତି, ତ କାର୍ଯ୍ୟକ୍ରମର କବି ଏବଂ ଗବେଷକ ଅବନାର ନାୟକଙ୍କୁ ପ୍ରତି ଧନ୍ୟବାଦ ଜଣାଇ ଦେଉଛୁ। ଏବଂ ଆହୁରି ଆପଣ ଲେଖିଛନ୍ତି ଯେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଏବଂ ଉପସ୍ଥାପନା ଉପସ୍ଥାପିକା କରିଥିଲେ, ତାହା ଆପଣଙ୍କ ମନକୁ ଛୁଇଁପାରିଛି। ସେଥିପାଇଁ ଉପସ୍ଥାପିକାଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଧନ୍ୟବାଦ ଜଣାଇ ଦେଉଛୁ। ଆପଣ ଏଭଳି ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି
0: ସେବାରାମ ମେହେରଙ୍କ ଆଉ ଏକ ଚିଠି ଅଛି। ସେ ଲେଖିଛନ୍ତି, ଯୁବବାଣୀ କାର୍ଯ୍ୟକ୍ରମରେ ସପ୍ତାହରେ ଗୋଟେ ଦିନ ନାଟକ ପ୍ରଚାର କରନ୍ତୁ। ଅନେକ ଦିନ ହେଲା ନାଟକ ପ୍ରଚାର କରାଯାଇ ନାହିଁ, ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ଏବଂ ମେସେଜ୍ ମାଧ୍ୟମରେ ବିଭିନ୍ନ ଗୀତଗୁଡ଼ିକର ପ୍ରଚାର କରନ୍ତୁ ବୋଲି ସେ ମଧ୍ୟ ଲେଖିଛନ୍ତି।
1: ଆପଣ ଯେଉଁ ଅନୁରୋଧ କରିଛନ୍ତି ଯେ ସପ୍ତାହରେ ଗୋଟିଏ ଦିନ ନାଟକ ପ୍ରଚାର କରନ୍ତୁ ଯୁବାଣୀ କାର୍ଯ୍ୟକ୍ରମ ବୋଲି, ଆମେ ସମାଜ ସୁବିଧା ଦେଖି ନିଶ୍ଚୟ ପ୍ରଚାର କରିବୁ ଶ୍ରୋତାବନ୍ଧୁ। ଏବଂ ଆହୁରି ଯେଉଁଟା ଲେଖିଛନ୍ତି ମେସେଜ୍ ମାଧ୍ୟମରେ ବିଭିନ୍ନ ଗୀତଗୁଡ଼ିକ ପ୍ରଚାର କରନ୍ତୁ ବୋଲି, ଆମେ ସେଇଟା ବୁଝିପାରୁନାହୁଁ ଯେ କେଉଁ ପ୍ରକାର ମେସେଜ୍ ବୋଲି। ଆପଣ ଯଦି ଚିଠି ପାଇଛୁ କାର୍ଯ୍ୟକ୍ରମ ମାଧ୍ୟମରେ, ଯେ ଆପଣଙ୍କ ଚିଠି ମାଧ୍ୟମରେ ଆପଣ ଠିକ୍ ହିସାବରେ ଯଦି କୁହନ୍ତେ, ତାହେଲେ ଆମେ ତା ପ୍ରତି ଧ୍ୟାନ ଦିଅନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ।
0: ପରବର୍ତ୍ତୀ ଚିଠିରେ ଲେଖିଛନ୍ତି, ସିଣ୍ଡୋଲ ଉପରପଡ଼ା ଚାରଭଟା ଭାୟା ତର୍ଭା ଜିଲ୍ଲା ସୁବର୍ଣ୍ଣପୁରରୁ ଲକ୍ଷ୍ମୀନାରାୟଣ ବାଗ। ଗତ 5 ଜୁନ୍ 2026 ଶୁକ୍ରବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କ ଆଲୋଚନା କେଶ ସମସ୍ୟା ଓ ଆୟୁର୍ବେଦ ସମାଧାନ। ଏହି ଦିନ ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ଲଲିତ ମୋହନ ପଣ୍ଡା ଓ ସାଥୀ ପରିବେଷଣ କରିଥିବା ସଂକୀର୍ତ୍ତନ। ଗତ 8 ଜୁନ୍ 2026 ସୋମବାର ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ବୃନ୍ଦାବତୀ ମରେଇ ଓ ସାଥୀ ପରିବେଷଣ କରିଥିବା ପାଲା। ଗତ 9 ଜୁନ୍ 2026 ମଙ୍ଗଳବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣାଙ୍କ ଆଲୋଚନା ଅଂଶୁଘାତ ଓ ଜଳଶୂନ୍ୟତାର ଲକ୍ଷଣ ଓ ତା'ର ଚିକିତ୍ସା। ଓ ଏହି ଦିନ ସକାଳ 7:35 ପ୍ରଚାରିତ ସମ୍ବଲବାଣୀ ତାଙ୍କୁ ମନଛୁଆଁ ହୋଇଛି। ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗିଲା ଏବଂ ତା ସହିତ ଶିକ୍ଷଣ ମଧ୍ୟ ହୋଇଥିଲା, ଏଣୁ ଏହି କାର୍ଯ୍ୟକ୍ରମଗୁଡ଼ିକର ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇଦେବେ ବୋଲି ସେ ଲେଖିଛନ୍ତି।
1: ଲକ୍ଷ୍ମୀନାରାୟଣ ବାବୁ, କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ଆମେ ଆପଣଙ୍କର ଆନ୍ତରିକ ଶୁଭେଚ୍ଛା ଜଣାଇ ଦେଉଛୁ ଏବଂ ସମସ୍ତ କାର୍ଯ୍ୟକ୍ରମ ହୃଦୟସ୍ପର୍ଶୀ ଏବଂ ଶିକ୍ଷଣ ହୋଇଥିଲା ବୋଲି ଆପଣ ଲେଖିଛନ୍ତି। ଏଭଳି ଆପଣ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ।
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ରେମଣ୍ଡା ଜିଲ୍ଲା ବରଗଡ଼ରୁ ଲିଙ୍ଗରାଜ ମେହେର ଏବଂ ସତ୍ୟଭାମା ମେହେର। ସେ ପ୍ରଥମେ ଲେଖିଛନ୍ତି, ମହାଶୟ ନମସ୍କାର ଗ୍ରହଣ କରିବେ। ଗତ 3 ଜୁନ୍ 2026 ସ୍ୱାସ୍ଥ୍ୟ ସୂଚନାରେ ଡକ୍ଟର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର ଅମ୍ଳପିତ୍ତ ବିଷୟରେ ଆଲୋଚନା କଲେ, ଏଥିରୁ ଅନେକ କଥା ଜାଣିହେଲା। ଗତ 7 ଜୁନ୍ 2026 କୃଷି ସଂସାରରେ ସଙ୍ଗୀତ ରୂପକ ଫେର ଫଲାମା ସୁନା ମନୋରଞ୍ଜନ ଧର୍ମୀ ତଥା ଶିକ୍ଷଣୀୟ ଥିଲା। ଗତ 9 ତାରିଖରେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା ଅଂଶୁଘାତ ଓ ଜଳ ଶୁଷ୍କତା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସେଦିନ ସନ୍ଧ୍ୟା କିଶୋର ସଂସାର କାର୍ଯ୍ୟକ୍ରମରେ ପ୍ରିୟଙ୍କା ଦାସ ଧଉଳିଗିରି ଉପରେ ଅନେକ ଜଣା ଅଜଣା ଶିକ୍ଷଣୀୟ କଥା କହିଥିଲେ। ଆଲୋଚିକାଙ୍କୁ ଧନ୍ୟବାଦ ଜଣାଇଦେବେ, ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଐତିହାସିକ ଜାଗା ବିଷୟରେ ପ୍ରଚାର କରିବାକୁ ସେ ଅନୁରୋଧ କରିଛନ୍ତି।
1: ଲିଙ୍ଗରାଜ ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଐତିହାସିକ ଜାଗା ବିଷୟରେ ପ୍ରଚାର କରିବାକୁ ଯେଉଁ ଅନୁରୋଧ କରିଛନ୍ତି, ଆପଣ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ। ଆମେ ଅନେକ ଐତିହାସିକ ଜାଗା ବିଷୟରେ ଆମେ କହୁଛୁ ଏବଂ ପ୍ରଚାର ମଧ୍ୟ କରୁଛୁ। ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣିଲେ ଆପଣ ନିଶ୍ଚିତ ଭାବରେ ଅନେକ ଗୁଡ଼ିଏ ଜାଗା ସମ୍ପର୍କରେ ଜାଣିପାରିବେ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି
0: ଲେଖିଛନ୍ତି ଦାନିପାଲି ବିନକା ଜିଲ୍ଲା ସୁବର୍ଣ୍ଣପୁରରୁ ଚକ୍ରଧର ଦାନୀ। ସେ ଲେଖିଛନ୍ତି, ଆଜ୍ଞା ଆପଣଙ୍କ

0: ଚିଠି ପାଇଛୁ କାର୍ଯ୍ୟକ୍ରମକୁ ମୁଁ ଗତ 27 ମେ 2026 ବୁଧବାର ଦିନ ଗୋଟିଏ ଚିଠି ପଠାଇଥିଲି। ତାର ଉତ୍ତର ଗତ 30 ମେ 2026ରେ ଦେବାର କଥା, କିନ୍ତୁ ଉତ୍ତର ଦେଲେ ନାହିଁ। ଆଉ କହିଲେ ସମୟ ଅଭାବରୁ ବାକି ଚିଠିମାନଙ୍କର ଉତ୍ତର ଆସନ୍ତା ସପ୍ତାହରେ ଦେବା ପାଇଁ, କିନ୍ତୁ ପୁନର୍ବାର ଗତ 6 ଜୁନ୍ 2026 ତାରିଖରେ ତାର ଉତ୍ତର ଦେଲେ ନାହିଁ। ଏହାର କାରଣ କ'ଣ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗଟି ହେଉଛି, ତାଙ୍କ ଚିଠି ପଢ଼ିଲା ବେଳେ ତାଙ୍କର ନାମ ଚକ୍ରଧର ଦାନୀ କହିବା ସ୍ଥଳେ ଚକ୍ରଧାରୀ ଦାନୀ ବୋଲି ପାଠ କଲେ ମହାଶୟା କଳ୍ପଲତା କାନୁନଗୋ, ତେଣୁ ଏପରି ପାଠ ନ କରିବାକୁ ମୁଁ ଚିଠି ଲେଖିଛି ବୋଲି ସେ ଅଭିଯୋଗ କରିଛନ୍ତି।
1: ଚକ୍ରଧର ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆମର ଆପଣ ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ବହୁତ ଦିନରୁ ଆପଣ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଚିଠି ପଠାଉଛନ୍ତି। ଅନେକ କାର୍ଯ୍ୟକ୍ରମରେ ଆପଣଙ୍କର ଚିଠି ସାମିଲ ହୁଏ, ଆମେ ତାହା ସାମିଲ କରୁ ମଧ୍ୟ। ତ ଯେଉଁ ଅଭିଯୋଗ କରିଛନ୍ତି ଯେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ମୁଁ ଚିଠି ପଠାଇଥିଲି ଏବଂ ସେଇଟା ପାଠ ହେଲା ନାହିଁ ବୋଲି, ସମୟ ଅଭାବରୁ ବୋଧେ ହୋଇନଥିବ। ଏବଂ ଦ୍ୱିତୀୟ ଚିଠିରେ ଆପଣ ଲେଖିଛନ୍ତି ଯେ ସେଇଦିନ ଯେଉଁ ଚିଠିର ଉତ୍ତର ଦେଲେ ସେଥିରେ ମୋର ନାଁ ଭୁଲ ପଡ଼ିଥିଲେ ବୋଲି, ଆମେ ନିଶ୍ଚିତ ଭାବରେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ସେଥିପ୍ରତି ଧ୍ୟାନ ଦେବୁ ଯେ କିଭଳି ଆମର ଯେଉଁ ଶ୍ରୋତାମାନେ ଅଛନ୍ତି ତାଙ୍କର ନାମକୁ ଆମେ ନିର୍ଭୁଲ ଭାବରେ ପଢ଼ିପାରିବୁ। ଏଠି ଆମେ ଜଣାଇ ଦେଉଛୁ ଶ୍ରୋତାବନ୍ଧୁ ଯେ ଯେଉଁ ସବୁ ଶ୍ରୋତାବନ୍ଧୁ ଆମର ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଚିଠି ପଠାଉଛନ୍ତି, ପ୍ରଥମେ ସେମାନେ ସାଧା କାଗଜରେ ଲେଖନ୍ତୁ ଏବଂ ସୁନ୍ଦର ସୁନ୍ଦର ଅକ୍ଷର ସହିତ, ଯେମିତି ପଢ଼ିବାର ସୁବିଧା ହେବ ଆମ ପାଇଁ, ସେମିତି ହିସାବରେ ଆପଣ ଯଦି ଲେଖିଲେ ଆପଣଙ୍କ ନାମ ଏବଂ ଯେଉଁ ଅଭିଯୋଗ କରିଛନ୍ତି କିମ୍ବା ଯେଉଁ ଅନୁରୋଧ କରିଛନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ଯେଉଁ ମତାମତ ଲେଖିଛନ୍ତି, ଆମେ ତାକୁ ଠିକ୍ ଭାବରେ ପଢ଼ିପାରିବୁ ଏବଂ ଆପଣଙ୍କର ମତାମତକୁ ମଧ୍ୟ ସୁନ୍ଦର ଭାବରେ ଉପସ୍ଥାପନା କରିପାରିବୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ।
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ରାଧାକାନ୍ତ ଭୋଇ, ଲୋକନାଥ ସାହୁ ଏବଂ କରମସାନି ସାହୁ, ବିଜେପୁର ଜିଲ୍ଲା ବରଗଡ଼ରୁ। ଗତ 6 ଜୁନ୍ 2026 ଦିନ 11:30 ପ୍ରଚାରିତ କାର୍ଯ୍ୟକ୍ରମ ଖୁଲା ଝରକାର ଉପସ୍ଥାପନା ଓ ଗୀତଗୁଡ଼ିକ ବହୁତ ମନଛୁଆଁ ହୋଇଥିଲା ଏବଂ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନା ମଧ୍ୟ ବହୁତ ସୁନ୍ଦର ହୋଇଥିଲା। ତେଣୁ ଚିଠି ପଢ଼ିବା ଦାୟିତ୍ୱରେ ଥିବା ସୁଶ୍ରୀ ପାଣିଗ୍ରାହୀ ମ୍ୟାଡ଼ାମ୍ ଏବଂ ଉତ୍ତର ଦେବା ଦାୟିତ୍ୱରେ ଥିବା ସନ୍ତୋଷ ପିଂ ସାର୍ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି।
1: କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କୁ ମଧ୍ୟ ପ୍ରତି ସ୍ନେହଭରା ନମସ୍କାର ଜଣାଇ ଦେଉଛୁ ଶ୍ରୋତାବନ୍ଧୁ। ଆପଣ ଯେଉଁ ଲେଖିଛନ୍ତି ଯେ ଚିଠି ପାଇଛୁ କାର୍ଯ୍ୟକ୍ରମ ଏବଂ ଖୋଲାଝରକା କାର୍ଯ୍ୟକ୍ରମ ବହୁତ ମନଛୁଆଁ ହୋଇଛି, ତାହା ଜାଣି ଆମେ ଖୁସି ହେଲୁ। ଯେହେତୁ ଏହି କାର୍ଯ୍ୟକ୍ରମ ଆପଣଙ୍କ ମନକୁ ଛୁଇଁପାରିଛି, ଏଭଳି ଆମର କାର୍ଯ୍ୟକ୍ରମ ଆପଣ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ।
0: କାର୍ଯ୍ୟକ୍ରମର ଶେଷ ଚିଠି ଲେଖିଛନ୍ତି ସ୍ୱର୍ଣ୍ଣପ୍ରଭା କର, କଟାପାଲି ବଡ଼ଡୋଲ ଜିଲ୍ଲା ବରଗଡ଼ରୁ। ଗତ 31 ତାରିଖ ରବିବାର ସନ୍ଧ୍ୟା 5:00 ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ପ୍ରଚାର କରିଥିଲେ। ସେଥିରେ ଶ୍ରମିକମାନଙ୍କର ପୁଅ ଝିଅଙ୍କର ଶିକ୍ଷା ବ୍ୟବସ୍ଥା, ତାଙ୍କର ଅଧିକାର ବିଷୟରେ ଆଲୋଚନା ପ୍ରଚାର ହୋଇଥିଲା, ତାହା ବହୁତ ଶିକ୍ଷଣୀୟ ହୋଇଥିଲା। ଆଲୋଚିକା ମହାଶୟ ବହୁତ ଭଲ ଭାବରେ ଆଲୋଚନା କରିଥିଲେ, ତାଙ୍କୁ ମୋର ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ ସେହିଦିନ ସନ୍ଧ୍ୟା 5:30 ଯୁବବାଣୀ କାର୍ଯ୍ୟକ୍ରମ ମଧ୍ୟ ମନଛୁଆଁ ହୋଇଥିଲା ବୋଲି ସେ ଲେଖିଛନ୍ତି। ଗତ ଜୁନ୍ 1 ସୋମବାର ଦିନ 1:20 ଘର ସଂସାରରେ ମନୋରମା କାର୍ଯ୍ୟକ୍ରମ ପ୍ରଚାର ହୋଇଥିଲା। ସେଥିରେ କବୟତ୍ରୀ ସ୍ମୃତି ଶେଫାଳି ମେହେରଙ୍କ କବିତା ବହୁତ ଉଚ୍ଚକୋଟୀର ଏବଂ ମନଛୁଆଁ ହୋଇଥିଲା ବୋଲି ସେ ଲେଖିଛନ୍ତି। ଏବଂ ସେହିଦିନ ସନ୍ଧ୍ୟା 5:30 ଯୁବବାଣୀରେ ସଲାବୁଢ଼ାର ବଦଲା ଚଳଚ୍ଚିତ୍ରର ଅଭିନେତ୍ରୀଙ୍କ ସହ ସାକ୍ଷାତକାର ପ୍ରଚାର କରିଥିଲେ, ତାହା ବହୁତ ଭଲ ଲାଗିଲା ଏବଂ ସେଥିରୁ ତାଙ୍କ ବିଷୟରେ ବହୁତ କଥା ଜାଣିହେଲା ବୋଲି ସେ ଲେଖିଛନ୍ତି। ଏମିତି ନୂତନ ପିଢ଼ିର କଳାକାରମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ କର୍ମକର୍ତ୍ତାଙ୍କୁ ମୋର ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ ସେହିଦିନ ରାତି 10:00 ପ୍ରଚାର କରିଥିଲେ ନାଟକ ଜଗତେ କେବଳ ଜନେ ହସିବେ, ମନୋରଞ୍ଜନର ଖୋରାକ ଯୋଗାଇଥିଲା, ନାଟକଟି ହାସ୍ୟରସାତ୍ମକ ହୋଇଥିବାରୁ ମନଛୁଆଁ ହୋଇଥିଲା ବୋଲି ସେ ଲେଖିଛନ୍ତି।
1: ସ୍ୱର୍ଣ୍ଣପ୍ରଭା କର ମ୍ୟାଡ଼ାମ୍, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଅନେକ ଦିନରୁ ରେଡ଼ିଓ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆପଣ ଯେଉଁ ଲେଖିଛନ୍ତି ଯେ ଗତ 31 ତାରିଖ ରବିବାର ସନ୍ଧ୍ୟା 5:00 ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ଯେଉଁ ପ୍ରଚାର କରାଇ, ସେହି କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଖୁସି ଲାଗିଛି ଏବଂ ଆହୁରି ଯୁବବାଣୀ କାର୍ଯ୍ୟକ୍ରମ ମନଛୁଆଁ ହୋଇଛି ବୋଲି ଲେଖିଛନ୍ତି, ତାହା ଜାଣି ମଧ୍ୟ ଆମେ ଖୁସି ହେଲୁ। ଏବଂ ସୋମବାର ଦିନ ଘର ସଂସାର କାର୍ଯ୍ୟକ୍ରମର ମନୋରମାରେ ଯେଉଁ କାର୍ଯ୍ୟକ୍ରମ ପ୍ରଚାର ହୋଇଥିଲା ତାହା ମଧ୍ୟ ଆପଣଙ୍କୁ ବହୁତ ଭଲ ଲାଗିଛି, ତାହା ଜାଣି ମଧ୍ୟ ଖୁସି ହେଲୁ। ଏବଂ ଯୁବବାଣୀ କାର୍ଯ୍ୟକ୍ରମରେ ସୋଲାବୁଢ଼ାର ବଦଲା ଚଳଚ୍ଚିତ୍ରର ଅଭିନେତ୍ରୀଙ୍କ ସହିତ ଯେଉଁ ସାକ୍ଷାତକାର ପ୍ରଚାର କରାଯାଇଥିଲା ତାହା ଆପଣଙ୍କ ମନକୁ ଛୁଇଁଛି ତାହା ଜାଣି ମଧ୍ୟ ଖୁସି ହେଲୁ। ଏବଂ ରାତିରେ ଯେଉଁ ନାଟକ ପ୍ରଚାରିତ ହୋଇଥିଲା ଜଗତେ କେବଳ ଜନେ ହସିବେ, ତ ଏହି ନାଟକ ମନୋରଞ୍ଜନ ଧର୍ମୀ ହୋଇଥିଲା ବୋଲି ଯେଉଁ ଲେଖିଛନ୍ତି ଏବଂ ନାଟକଟି ହାସ୍ୟରସାତ୍ମକ ହୋଇଥିବାରୁ ମନ ଛୁଆଁ ହୋଇଥିଲା ବୋଲି ଲେଖିଛନ୍ତି ତାହା ଜାଣି ମଧ୍ୟ ଆମେ ଖୁସି ହେଲୁ। ଏଭଳି ଭାବରେ ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମର ମାନ ସମ୍ପର୍କରେ ଯେଉଁ ଚିଠି ଲେଖି ଆମକୁ ଉତ୍ସାହିତ କରୁଛନ୍ତି ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ତ ଏଭଳି ଆମର କାର୍ଯ୍ୟକ୍ରମ ଆପଣ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ଚିଠି ପାଇଛୁ କାର୍ଯ୍ୟକ୍ରମର ଶେଷ ଚିଠିଟି ସରିଗଲାଣି। ଏବେ ଆମର କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣାଟି କହିଦିଅନ୍ତୁ।
0: ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ସମ୍ବଲପୁର ପିନ୍ 7680001। ଆମର ଶ୍ରୋତାମାନେ ପ୍ରତ୍ୟେକ ବୁଧବାର ଦିନ ଆମର ହ୍ୱାଟ୍ସଆପ୍ ନମ୍ବର 9437171571କୁ ମେସେଜ୍ କରି ମଧ୍ୟ ନିଜର ମତାମତ ଏବଂ ଅଭିଯୋଗ ଆମକୁ ଜଣାଇ ପାରିବେ ଏବଂ ତା ସହିତ ଇମେଲ୍ ମାଧ୍ୟମରେ ମଧ୍ୟ ଆମକୁ ନିଜର ମତାମତ ଓ ଅଭିଯୋଗ ଜଣାଇ ପାରିବେ। ଆମର ଇମେଲ୍ ଆଇଡ଼ିଟି ହେଲା dutyroom@sambalpur.com।
1: ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣା ସହିତ ଆସନ୍ତା ସପ୍ତାହକୁ ଅନେକ ଚିଠିକୁ ଆଶା କରି ଏହି କାର୍ଯ୍ୟକ୍ରମକୁ ଏଇଠୁ ରଖୁଛୁ। ନମସ୍କାର।

ଶୁଣୁଥିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ କୈବର୍ତ୍ତ ସାହୁ ଏବଂ ଅଭିଷେକ ମିଶ୍ର।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତାବନ୍ଧୁ, ଦିନର କୋଳାହଳ ପରେ ରାତି ଆଣିଦିଏ ଅପରିମିତ ଶାନ୍ତି, ସ୍ୱପ୍ନ ଓ ଅନୁଭୂତିର ଏକ ନୂଆ ଦୁନିଆ। ଦିନଯାକର କ୍ଲାନ୍ତି ରାତ୍ରିର ନିସ୍ତବ୍ଧତାରେ ଗଭୀରତା ଶାନ୍ତିର ବାତାବରଣରେ କୋମଳ ସେଜ ଅବା ଭୂଇଁରେ ଉଭେଇଯାଏ। ଆଶା ଅପେକ୍ଷାର ବିରହ ବେଦନାର ଏହି ସଙ୍ଗୀ ରାତ୍ରି ଅନେକ ସୁନ୍ଦର ସୁନ୍ଦର ଗୀତର ବିଷୟବସ୍ତୁ ପାଲଟିଛି। ଆଜି ଶୁଣିବା ସେଥିରୁ କିଛି। ପ୍ରଥମେ ଶୁଣନ୍ତୁ କିସ୍ମତ କଥାଚିତ୍ରରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଲତାପ ରାଜା ଏବଂ ଶ୍ୱେତା ସେଟ୍ଟି। ଗୀତ ରଚନା ମାୟା ଗୋବିନ୍ଦ, ସଙ୍ଗୀତ ପରିଚାଳନା ରାଜେଶ ରୋଶନ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଅନୁରୋଧ କରିଛନ୍ତି ଆନନ୍ଦ ମେହେର, ବାଦଲ ମେହେର, ଶ୍ରିୟା, ନମିତା, ଆକାଶ, ଆଲୋକ ଏବଂ ଅନ୍ୱେଷ। ଅପାମୁଣ୍ଡା ପୋଷ୍ଟ ଆଗଲପୁର ବରପାଲି ଜିଲ୍ଲା ବରଗଡ଼ରୁ। ଗୀତଟିକୁ ଗାଇଛନ୍ତି ଜିତେନ୍ଦ୍ର ହରିପାଲ ଏବଂ କ୍ରିଷ୍ଣା ପଟେଲ। ଗୀତର ରଚନା କରିଛନ୍ତି ମିତ୍ରଭାନୁ ଗୌଦିଆ।

ପରବର୍ତ୍ତୀ ଗୀତଟିକୁ ଅନୁରୋଧ କରିଛନ୍ତି ରିଙ୍କି, ପିଙ୍କି ଓ କ୍ଷେତ୍ରମୋହନ, ଗ୍ରାମ ଝାରକୋଠା, ରେମଣ୍ଡା, ଜିଲ୍ଲା ଝାରସୁଗୁଡ଼ାରୁ। ଗୀତଟିକୁ ଗାଇଛନ୍ତି ଶିରିଶ ଚନ୍ଦ୍ର ସାହୁ, ଗୀତ ରଚନା ଲାଲ ରତ୍ନାକର ସିଂ।

ଏ ମୋର କଥା ମାନି ଯାଲୁ ମଲ୍ଲି ଫୁଲ ଗୀତଟିକୁ ଗାଇଛନ୍ତି ନବୀନ କୁମାର କୁଅଁର, ଗୀତ ରଚନା ପ୍ରମୋଦ କୁମାର ମିଶ୍ର, ଏବଂ ଯେଉଁମାନେ ଅନୁରୋଧ କରିଛନ୍ତି ସେମାନେ ହେଲେ ଲକ୍ଷ୍ମୀନାରାୟଣ ବାଘ, ସରେନ୍ଦ୍ରୀ ବାଘ, କରିଶ୍ମା ରାଣୀ ବାଘ, କ୍ରିସ୍, ପୂଜା, ରୋଜା ବାଘ, ଓମ୍ପ୍ରକାଶ ବାଘ, ପ୍ରତ୍ୟୁଷ ବାଘ ଓ ପୁଷ୍ପରଞ୍ଜନ, ଗ୍ରାମ ସିଣ୍ଢୋଲ ପରପଡ଼ା, ପୋଷ୍ଟ ଚାରଭଟା, ତର୍ଭା, ଜିଲ୍ଲା ସୁବର୍ଣ୍ଣପୁରରୁ।

0: ए मोर कथा मानि जानो मणिपुर मणिपुर मोर कथा मानि जानो मणिपुर मणिपुर हाय मोर कथा मानि जानो मणिपुर मणिपुर ए मोर कथा मानि जानो मणिपुर मणिपुर
1: ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ, ଗୀତ ରଚନା ଶିବଶଙ୍କର ପ୍ରଧାନ। ଶ୍ରୋତାମାନେ ଯେଉଁମାନେ ଅନୁରୋଧ କରିଛନ୍ତି ସେମାନେ ହେଲେ କରମସାନି ସାହୁ, ଲୋକନାଥ ସାହୁ, ସୁବଳ ସାହୁ, ରାଧାକାନ୍ତ ଭୋଇ, ଗୋବିନ୍ଦ ମେହେର, ଲିପୁନ ସାହୁ, ବିଜେପୁର ବରଗଡ଼ରୁ।

ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ ବିଥିକା ଚାଟାର୍ଜୀ, ଗୀତ ରଚନା ଅଟଳ ବିହାରୀ ପଣ୍ଡା। ଯେଉଁ ଶ୍ରୋତାମାନେ ଅନୁରୋଧ କରିଛନ୍ତି ସେମାନେ ହେଲେ ମୁରଲୀଧର ମେହେର, ଯଜ୍ଞସେନୀ ମେହେର, ସୂର୍ଯ୍ୟକାନ୍ତ ମେହେର, ନିତ୍ୟାନନ୍ଦ ମେହେର, ମନୋରମ ମେହେର, ଗ୍ରାମ ବଡ଼ଡୋଲ, ଜଗନ୍ନାଥପଡ଼ା, ଜିଲ୍ଲା ବରଗଡ଼ରୁ।

ଟା ଇ ରାତସୁ ଲଘଡ଼ି ଗଞ୍ଜେଇ ଚିଲମ ଦିନ ଦୁଇ ପହରର ସଟାଟା ଇମା ଗୋ ମୁଇଁ କେମିତି ଧର୍ମି ଆମର ବାବୁର ବୁଆର ନା।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ ଅରୁଣ ରାଜହଂସ, ଗୀତିକାର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

0: ବନସ୍ତୀ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
1: ଏହି କାର୍ଯ୍ୟକ୍ରମର ଶେଷ କଣ୍ଠଶିଳ୍ପୀ ରବୀନ୍ଦ୍ର ପଣ୍ଡାଙ୍କୁ ଏଥର ଶୁଣନ୍ତୁ ଗୀତ ରଚନା ବବ୍ଲୁ ବାଘ

0: ଶୁଣୁଥିଲେ ସମ୍ବଲପୁରୀ ଗୀତ। ଆଜିର ଶିଳ୍ପୀମାନେ ଥିଲେ ଶ୍ରୀରାମ ଲୋହରା, ଅରୁଣ ରାଜହଂସ, ରବୀନ୍ଦ୍ର ପଣ୍ଡା। ଗୀତଗୁଡ଼ିକୁ ରଚନା କରିଥିଲେ ଧରଣୀଧର ପଟେଲ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ବାବ୍ଲୁ ବାଗ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମର ସ୍ୱତନ୍ତ୍ର ପ୍ରସ୍ତୁତି।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ଯୁବ ସଶକ୍ତିକରଣ ଦିଗରେ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଚର୍ଚ୍ଚା କରିବା। ବିଗତ 12 ବର୍ଷ ମଧ୍ୟରେ ସରକାର ଦେଶର ଯୁବଶକ୍ତିକୁ ସଶକ୍ତ କରିବା ପାଇଁ ବିଶେଷ ଦୃଷ୍ଟି ଦେଇଛନ୍ତି। ଭାରତର ଆସନ୍ତା ପିଢ଼ିର ଉନ୍ନତିକରଣ ପାଇଁ କରାଯାଇଥିବା ଅଭିଯାନ ବର୍ତ୍ତମାନ ଏକ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅଭିଯାନ ପାଲଟିଛି, ଯାହାର କେନ୍ଦ୍ରରେ ଅଛନ୍ତି ଯୁବଶକ୍ତି। ବିକଶିତ ଭାରତର ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଦେଶର ଭବିଷ୍ୟତକୁ ଏକ ନୂତନ ରୂପରେ ଗଢ଼ି ତୋଳିବା ଦିଗରେ ଆମ ଦେଶର ଯୁବବର୍ଗମାନଙ୍କର ବିଶେଷ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ 12 କୋଟିରୁ ଅଧିକ ନୂଆ ଉଦ୍ୟମୀମାନଙ୍କୁ ଋଣ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଯୁବବର୍ଗମାନଙ୍କ ସ୍ୱପ୍ନକୁ ଏକ ନୂତନ ଆଶା ମିଳିପାରିଛି। ସରକାର ଯୁବମାନଙ୍କୁ ରୋଜଗାର ପ୍ରଦାନ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗକୁ ବଢ଼ିବା ପାଇଁ ସଶକ୍ତ କରୁଛନ୍ତି, ଯାହାଦ୍ୱାରା ସେମାନେ ଚାକିରି ପଛରେ ନ ଧାଇଁ ବରଂ ରୋଜଗାର ପ୍ରଦାନ କରିବା ଦିଗରେ ସମର୍ଥ ହେଉଛନ୍ତି। ଛତିଶଗଡ଼ର ମହିଳା ଉଦ୍ୟମୀ ଈଶା ପଟେଲ କହିଲେ ଯେ କିପରି ସେ ନିଜେ ଘରୁ ରାନ୍ଧିବାଠାରୁ ଆରମ୍ଭ କରି ଏକ ସଫଳ କେଫେ ବ୍ୟବସାୟ କରିବା ପର୍ଯ୍ୟନ୍ତର ଦୂରତା ଅତିକ୍ରମ କଲେ।
2: ଯୁବମାନେ ଏପରି ଭାବନ୍ତି ଯେ ତାଙ୍କ ପାଖରେ ମୂଳଧନ ନାହିଁ, କିନ୍ତୁ ସେମାନେ ସରକାରଙ୍କ ଯୋଜନା ବିଷୟରେ ଅବଗତ ନୁହନ୍ତି। ତେବେ ମୁଁ ନିଜ ତରଫରୁ ତାଙ୍କୁ ଏହା ହିଁ ସନ୍ଦେଶ ଦେବି ଯେ ସେମାନେ ଟିକେ ଜାଣିବାକୁ ଚେଷ୍ଟା କରନ୍ତୁ, ଯେମିତି ମୁଦ୍ରା ଲୋନ୍ ଅଛି, ପିଏମ୍ ଇପିଜି ଲୋନ୍ ଅଛି, ଏହିପରି ଅନେକ ଲୋନ୍ ଅଛି ଯାହା ଆପଣମାନଙ୍କୁ ବିନା କିଛି ବନ୍ଧକ ରଖି ମିଳିପାରିବ। ଆପଣଙ୍କ ମଧ୍ୟରେ ଯଦି କ୍ଷମତା ଅଛି ତାହେଲେ ଚାକିରି ଛାଡ଼ନ୍ତୁ, କାରଣ ସମ୍ଭାବନାର କୌଣସି ସୀମା ନାହିଁ, ଆପଣ ଯେତେ ଚାହିଁବେ ସେତିକି ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରିବେ।
1: ପ୍ରଧାନମନ୍ତ୍ରୀ କୌଶଳ ବିକାଶ

0: ଯୋଜନା ଅନ୍ତର୍ଗତ 1,60,00,000 ଯୁବବର୍ଗମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଦକ୍ଷ ଯୁବକମାନଙ୍କ ବୃଦ୍ଧି ପାଉଥିବା ସଂଖ୍ୟା ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଏକ ନୂତନ ରୂପ ପ୍ରଦାନ କରୁଛି। ରୋଜଗାର ମେଳା ମାଧ୍ୟମରେ 1,200,000 ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି, ଯାହାଦ୍ୱାରା ଯୁବମାନଙ୍କ ରୋଜଗାରର ସ୍ୱପ୍ନ ସାକାର ହୋଇପାରିଛି। ଦେଶରେ 2,20,000 ଅଧିକ ଷ୍ଟାର୍ଟଅପ୍ 2,300,000 ଅଧିକ ରୋଜଗାରର ସୁଯୋଗ ସୃଷ୍ଟି କରିପାରିଛନ୍ତି। ସେହିପରି ଛାତ୍ରମାନଙ୍କ ଦ୍ୱାରା 1,600,000 ଅଧିକ ନବୀକରଣ ଯୋଜନା ବିକଶିତ କରାଯାଇଛି, ଯାହା ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ସେତୁ ଯୋଜନା ଅନ୍ତର୍ଗତ 1,000 ଔଦ୍ୟୋଗିକ ପ୍ରଶିକ୍ଷଣ ସଂସ୍ଥାନ ଆଇଟିଆଇର ଆଧୁନିକରଣ ନିମନ୍ତେ 60,000 କୋଟି ବଣ୍ଟନ କରାଯାଇଛି, ଯାହାଦ୍ୱାରା ଯୁବମାନଙ୍କୁ ଉଦ୍ୟୋଗର ଆବଶ୍ୟକତାର ଅନୁରୂପ କୌଶଳ ଶିକ୍ଷା ପ୍ରଦାନ କରାଯାଇପାରିବ। ଏହିପରି ଭାବରେ ସରକାରଙ୍କ ସହଯୋଗ ଏବଂ ଦେଶର ଯୁବଶକ୍ତିମାନଙ୍କ ମିଳିତ ପ୍ରୟାସ ଦ୍ୱାରା ଭାରତର ନୂତନ ଇତିହାସ ଲେଖାଯାଉଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
1: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଘର ସଂସାର ଶୁଣନ୍ତୁ।

ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ କରୁଛି ଆଜିର ଘର ସଂସାରର ବିବିଧା କାର୍ଯ୍ୟକ୍ରମକୁ। ଆଶା ସବୁ ମା ଭଉଣୀ ଏବଂ ତାଙ୍କ ପରିବାର ନିଶ୍ଚୟ ଭଲରେ ଥିବେ। ପୁରା ପରିବାରର ଉତ୍ତରଦାୟିତ୍ୱ ଯେଉଁ ମା ଭଉଣୀମାନଙ୍କ କାନ୍ଧରେ, ତାଙ୍କରି ସୁରକ୍ଷା ଯେ ଆମ ସରକାରଙ୍କ ପ୍ରାଥମିକତା। ତାଙ୍କ ସମ୍ମାନ, ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଭାରତ ସରକାର ଅନେକ ବୈପ୍ଳବିକ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରୁ ଉଜ୍ଜଳା ଯୋଜନା 2.0 ଆଉ ଗୋଟିଏ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିସାରିଲାଣି। ଜାଣିଛନ୍ତି, ଆମ ମା ଭଉଣୀମାନେ ନିଜ ପରିବାରକୁ ଚାରିବେଳାର ଖାଦ୍ୟ ପରଷିବା ପାଇଁ ଆଖିରୁ ଲୁହ ବୁହେଇ ନିଆଁ ଧୂଆଁରେ ଘାଣ୍ଟି ହୋଇ କାଠ ଚୁଲିରେ ରୋଷେଇ କରୁଥିଲେ, ଯାହା ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ତ ସୃଷ୍ଟି କରୁଥିଲା, ସମୟ ବି ଅଧିକ ନଷ୍ଟ କରୁଥିଲା। ମାତ୍ର ଆମ ସରକାର ସେହି ସମସ୍ୟାରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଆରମ୍ଭ କରିଛନ୍ତି ଉଜ୍ଜଳା ଯୋଜନା 2.0, ଯାହା 2021 ମସିହାରେ ସେ ଆରମ୍ଭ କରିଥିଲେ, ଯେଉଁଥିରେ ସେମାନଙ୍କୁ ମାଗଣା ଚୁଲି ଏବଂ ପ୍ରଥମ ସିଲିଣ୍ଡର ସମ୍ପୂର୍ଣ୍ଣ ମାଗଣାରେ ମିଳେ। ଏହାର ନିୟମମାନ ବି ଖୁବ୍ ସରଳ। ଜଣେ 18 ବର୍ଷରୁ ଉର୍ଦ୍ଧ୍ୱ ମହିଳା ଏଥିପାଇଁ ଆବେଦନ କରିପାରିବେ। ନିଜର ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ରାସନ କାର୍ଡ ସହ ଉଭୟ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ମାଧ୍ୟମରେ ସେମାନେ ଆବେଦନ କରି ଏହି ସୁବିଧାର ଲାଭ ବି ଉଠାଇ ପାରିବେ। ପ୍ରକୃତରେ ଏହା କେବଳ ମାତ୍ର ଯୋଜନାଟିଏ ନୁହେଁ, ଆମ ମହିଳାଙ୍କୁ ସଶକ୍ତ କରିବାର ବଡ଼ ପ୍ରୟାସଟିଏ। ଆପଣମାନେ ବି ଏହାର ଫାଇଦା ନିଶ୍ଚୟ ଉଠାଇବେ, ନା କ'ଣ କହୁଛନ୍ତି? ତେବେ କ'ଣ କରିବେ, କେମିତି କରିବେ ଭାବି ଚିନ୍ତା କରୁଛନ୍ତି କି? ସବୁ ଠିକ୍ ହୋଇଯିବ। ଆସନ୍ତୁ ନା ପ୍ରଥମେ ବିବିଧାର ଏହି ଗୀତଟି ଶୁଣିବା।

ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରେ ଆସନ୍ତୁ ନା ଆମ ଏନ୍ଡିଏ ସରକାରଙ୍କ 12 ବର୍ଷର ଗୌରବମୟ ସୁଶାସନ ଏବଂ ଗରିବ ସାଧାରଣ ଜନତାଙ୍କ ପାଇଁ ତାଙ୍କର କଲ୍ୟାଣକାରୀ ବିକାଶର ଯାତ୍ରା ଭାବର ବାର୍ତ୍ତା ବିଷୟରେ କଥା ହେବା। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ବିଗତ 12 ବର୍ଷ ଧରି ଦେଶର ସାମାଜିକ ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଡିଜିଟାଲ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେବା ସହ ଏକ ନୂତନ ଭାରତ ଗଠନର ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କଥା ଭାବନ୍ତୁ ତ, କୋଟି କୋଟି ଜନତା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ସିଧାସଳଖ ଯୋଡ଼ି ହୋଇ ସରକାରୀ ସହାୟତାକୁ ନିଜ ବ୍ୟାଙ୍କ ଖାତା ମାଧ୍ୟମରେ ପାଇପାରୁଛନ୍ତି, ନିଜ ଦକ୍ଷତାର ବିକାଶ କରିପାରୁଛନ୍ତି।

ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମର ଆରମ୍ଭରେ ଯେମିତି କଥା ହେଉଥିଲେ ଉଜ୍ଜଳା ଯୋଜନା ବିଷୟରେ, ଘରେ ଘରେ ଏଲ୍ପିଜି ସଂଯୋଗ କରି ଆମ ସରକାରୀ କ୍ଷେତ୍ରରେ ମା ଭଉଣୀଙ୍କ ଜୀବନରେ ଖୁସି ଭରିଦେବା ପାଇଁ ଖୁବ୍ ପ୍ରୟାସ କରିଛନ୍ତି, ତା ଛ ତାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ କରିଛନ୍ତି। ଆମ ସରକାର ତାଙ୍କୁ ଧୂଳି ଧୂଆଁରୁ ମୁକ୍ତ ରଖି ସମୟ ବଞ୍ଚାଇ ନିଜ ପାଇଁ ଚିନ୍ତା କରିବାର ସମୟ ଯୋଗାଇଛନ୍ତି। ତାଙ୍କ ଓଠରେ ହସ ଫୁଟେଇ ତାଙ୍କ ସମୟର ସଦୁପଯୋଗ କରିବାର ସମୟ ତାଙ୍କୁ ଦେଇଛନ୍ତି।

ଆମ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା ଆହୁରି ପ୍ରଶଂସନୀୟ। ସବୁ ମଣିଷଙ୍କୁ ତାଙ୍କର ସ୍ୱପ୍ନର ପକ୍କା ଘରଟିଏ ତାଙ୍କ ହାତରେ ପ୍ରୋଭାଇଡ୍ ଦେଇ ତାଙ୍କୁ ସମ୍ମାନ ଏବଂ ଗର୍ବର ସହ ବଞ୍ଚିବା ପାଇଁ ସୁଯୋଗ ଦେଇଛନ୍ତି। ଏହି ସ୍ୱପ୍ନକୁ ବି 12 ବର୍ଷର ଏନ୍ଡିଏ ସରକାର ପୂରଣ କରି ଯୋଗ୍ୟ ବିବେଚିତ ପ୍ରତ୍ୟେକଙ୍କୁ ତାଙ୍କ ସ୍ୱପ୍ନର ପକ୍କା ଘର ଯୋଗାଇଛନ୍ତି। ସ୍ୱଚ୍ଛତା ଅବଲମ୍ବନ କରି ଦୁର୍ନୀତିକୁ ବି ମୂଳପୋଚ କରି ଏହି ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି। ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ପ୍ରଣୟନ କରି ପ୍ରତ୍ୟେକଙ୍କ ସ୍ୱାସ୍ଥ୍ୟର ସୁରକ୍ଷାର ଚିନ୍ତା ବି ଆମ ସରକାର କରିଛନ୍ତି।

କୃଷିକୁ ବି ପ୍ରାଧାନ୍ୟ ପ୍ରଦାନ କରି ପିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ଆମ ସରକାର। କୃଷି ବୀମା ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେଇ ଚାଷୀଙ୍କୁ କ୍ଷୟକ୍ଷତିରୁ ସୁରକ୍ଷା ପ୍ରଦାନ କରୁଛନ୍ତି। ପୁଣି ଆଜିର ଗମନାଗମନର ଏହି ସୁବିଧା ଆମ ପାଇଁ ଆମ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ କେବଳ ସାହାଯ୍ୟ କରୁନାହିଁ, ବରଂ ଆମ ଯୋଗାଯୋଗ ବ୍ୟବସ୍ଥାକୁ ଗୋଟିଏ ନୂଆ ରୂପ ଦେଇଛି। ସବୁଠୁ ବଡ଼ କଥା, ଆଜି ୟୁପିଆଇ ଆଧାରିତ ଡିଜିଟାଲ୍ ଦେଣନେଣର ବ୍ୟବସ୍ଥା ସଫଳତା ଆମକୁ ଅର୍ଥନୈତିକ ଉନ୍ନତି ଆଡ଼କୁ ଯିବାରେ ସାହାଯ୍ୟ କରୁଛି। ବେଟି ବଚାଓ ବେଟି ପଢ଼ାଓ, ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଯୋଜନା ମଧ୍ୟ ଭାରତକୁ ଏକ ନୂଆ ରୂପ ଦେବାରେ ସାହାଯ୍ୟ କରୁଛି, ଯାହାର ଶ୍ରେୟ ଆମ 12 ବର୍ଷର ସରକାରଙ୍କର।

ଦକ୍ଷତା ବନ୍ଦେ ଭାରତ ଟ୍ରେନ୍ର ପ୍ରଚଳନ, ବିମାନ ବନ୍ଦରର ବିସ୍ତାର, ଭିତ୍ତିଭୂମିର ବିକାଶ ବି ଆଜି ସବୁ ଏନ୍ଡିଏ ସରକାରଙ୍କର ଶ୍ରେୟ। ଆଗକୁ ବିକଶିତ ଭାରତର ନୂଆ ସପନ ନିଶ୍ଚୟ ସତ ହେବ।

0: আকাশবাণী সম্বলপুর বর্তমান সময় দিন গোটায়
1: আকাশবাণী ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ଛଅ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ଆସାମର ଜୋରହାଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର AM-32 ପରିବହନ ବିମାନ। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍, ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅ ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଭାରତ, ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ଶ୍ରେଷ୍ଠ ନବସୃଜନ ଷ୍ଟାର୍ଟଅପ୍ ତଥା ନିବେଶକଙ୍କୁ ଏହି କାର୍ଯ୍ୟକ୍ରମ ଏକତ୍ରିତ କରିବ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସର ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ବିଶ୍ୱସ୍ତରୀୟ ନିବେଶ ସହ ସଂଯୋଗ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ଫେଲେଗ୍ରିନ୍ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ ଏଲିବିନିୟନ୍ ଆମେରିକା ଡଲାର ଅତିକ୍ରମ କରିଥିବା ବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍

ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଂ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହ ଭାରତୀୟ ସେନା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଂ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଷ୍ଣନା କରିଛନ୍ତି। ପାସିଂ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା, ସାହସିକ ନିଷ୍ପତ୍ତି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋହାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା ସୂଚନା ଅନୁଯାୟୀ AM-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବାୟୁସେନା ସୂଚନା ଦେଇଛି। ଦେଶବ୍ୟାପୀ କନ୍ୟାସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ମସିହାରେ ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟାସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟାସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟାସନ୍ତାନଙ୍କର ନାମଲେଖା 2014-15 ରହିଥିବା 75.51% ବୃଦ୍ଧି ପାଇ 2024-25 80.2% ପହଞ୍ଚିଥିଲା। କନ୍ୟାସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ଇରାନ୍ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗଣମାଧ୍ୟମ ସହ ସାକ୍ଷାତକାରରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତି ନେଇ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିଜିଟାଲ୍ ଭାବରେ ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ତେବେ ନୌସେନା ଅବରୋଧ ପ୍ରତ୍ୟାହାର ଏବଂ ଜବତ ଇରାନ୍ ସମ୍ପତ୍ତି ମୁକ୍ତ ନ ହେବା ଯାଏଁ ଆମେରିକା ସହ ସ୍ଥାୟୀ ଚୁକ୍ତିକୁ ତେହେରାନ ସମର୍ଥନ କରିବ ନାହିଁ ବୋଲି ଶ୍ରୀ ଅର୍ଘାଚି ସ୍ୱଷ୍ଟ କରିଛନ୍ତି। ଦେଶର ଆର୍ଥିକ ସାର୍ବଜନୀନ ଅଧିକାରର ସୁରକ୍ଷା ସୁନିଶ୍ଚିତ ହେବା ଏବଂ ପ୍ରତିକୂଳ ପଦକ୍ଷେପର ପ୍ରତ୍ୟାହାର ଚୂଡ଼ାନ୍ତ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବୋଲି ଇରାନ୍ କହିଛି। ଅନ୍ୟପକ୍ଷରେ ଇସ୍ଲାମାବାଦରେ ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଏକ ଚିଠା ଚୁକ୍ତି ଉପରେ ଉଭୟ ଇରାନ୍ ଓ ଆମେରିକା ସହମତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଇବୋଲାଜନିତ ମୃତ୍ୟୁ ସଂଖ୍ୟା 139 ହୋଇଛି। ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଇବୋଲା ସଂକ୍ରମଣ 699

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପିଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାନି ପାଣିପାଗ କେନ୍ଦ୍ରର ଆକଳନ। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିଭିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରରେ ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପ୍ର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିଛି। 2036 ଅଲମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ରହଣି ପାଇଁ 100ଟି ବିଶ୍ରାମ ଗୃହ ନିର୍ମାଣ କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଜୁନ୍ 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4ଟି ପ୍ରକଳ୍ପର ଉଦ୍ଘାଟନ ଓ 2ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍ ପକ୍ଷରୁ ଆସନ୍ତା 19-20 ତାରିଖରେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି। ଗତକାଲି ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂରଣ କରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହିତ ନୂତନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ନନ୍ଦପଡ଼ାର ବାବା ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ପତ୍ରପିଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କ ଘରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ।
1: ଆସନ୍ତାକାଲିଠାରୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଛି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁକେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ 18 ତାରିଖ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ପତରପେଣ୍ଡି ପରେ ଦେବନିମନ୍ତ୍ରଣ, ବରାନୁଗମନ ଓ କନ୍ୟାବିଦାୟ ପରି କାର୍ଯ୍ୟକ୍ରମ ରହିଛି। ସେହିପରି 19 ତାରିଖ ମଧ୍ୟରାତ୍ରରୁ ମହାଆଳତି ପରେ ସମ୍ବଲପୁରରେ 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ପ୍ରତିବର୍ଷ ପରେ ଅନୁଷ୍ଠିତ ହେବ। ସହରର ସମସ୍ତ ପଡ଼ାରୁ ଦେବଦମ୍ପତି ବାହାରି ନଗର ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟା ପିତାମାତା ଘରେ ମଧ୍ୟ କିଣାବିକା ସରିଥିବା ବେଳେ କୁଣିଆ ଆସିବା ଆରମ୍ଭ ହେଲେଣି। ନନ୍ଦପଡ଼ା ପରି ଝାଡୁଆପଡ଼ା, ମୋଦିପଡ଼ା, ବୁଢ଼ାରଜା, ବଡ଼ବଜାର, ଠାକୁରପଡ଼ା ପ୍ରମୁଖ ଯାତ୍ରା କମିଟି ମଧ୍ୟ ପ୍ରସ୍ତୁତି ସାରିଲେଣି। ଏନେଇ ଶୀତଳଷଷ୍ଠୀ ଯାତ୍ରାର ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର ବାବୁ କହିଛନ୍ତି,
2: ଦେଖୁନ୍ ଆମର ପତରପେଣ୍ଡି ଯାତ୍ରା ଯେନ୍ଟା କହୁଛୁ, ଷଷ୍ଠୀର ଏଇଟା ହଉଛି ମାତା ପାର୍ବତୀଙ୍କର ପତରପେଣ୍ଡି ଯାତ୍ରା। ତାରପରେ ଆମର କାଲି ଗଲା ହଉଥିଲ, ପରଦିନ ହଉଛି ନୃସିଂହ ନେଉତା। ନୃସିଂହ ନେଉତା ଯାତ୍ରାରେ ନୃସିଂହ ମହାପୁରୁ ବାହାରି କରି ପ୍ରତ୍ୟେକ ଦେବାଦେବୀ ମନ୍ଦିରକେ ଯାଇକିରି ନେଉତା ଦିଆହେସି ଯେ ସମସ୍ତେ ଶିବ ପାର୍ବତୀଙ୍କ ବାହାଘରରେ ଆସ। ସେଇ ହିସାବରେ ନେଉତା ଯାତ୍ରା ସରିଲା ପରେ 19 ତାରିଖ ଅଛେ ଆମର ବାହାଘର। ବାହାଘର ଆଗରୁ ଆମର ଗୋଟେ ସମ୍ବଲପୁର ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ପରମ୍ପରା ଅଛେ, ସାକ୍ଷୀ ଗୋପୀନାଥ ଆଗମନ। ଆମର ସାକ୍ଷୀପଡ଼ା ସାକ୍ଷୀ ଗୋପୀନାଥ ମନ୍ଦିରରୁ ମହାପୁରୁ ଆସନ୍, ସେଟା ସାକ୍ଷୀ ଦେବାର ଲାଗି ଶିବ ପାର୍ବତୀଙ୍କର ବାହାଘରରେ ଶ୍ରୀକୃଷ୍ଣଙ୍କୁ ଡକାହେସି ସାକ୍ଷୀ କରବାର ଲାଗି। ତାପରେ
0: ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ଆସନ୍ତା ଏକ ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ ସୂଚନା ଦେଇଛନ୍ତି। ସମସ୍ତ ପ୍ରତିଷ୍ଠାନର ଶୁଦ୍ଧ ଲେଖନୀ ଏବଂ ଉଚ୍ଚାରଣ ନିଶ୍ଚିତ କରାଯିବ, ନାମକରଣରେ ଥିବା ଅସଙ୍ଗତି ଦୂର କରିବା ସହ ଭାଷା ଓ ଐତିହ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଝାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800315708କୁ ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଆଧାରରେ ଢେଙ୍କାନାଳ ଜିଲ୍ଲାରେ ମୋଟ 3,05,542 ଜଣ ହିତାଧିକାରୀ ଉପକୃତ ହେବେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଯୁକ୍ତଧାରା ପୋର୍ଟାଲ ସମ୍ପର୍କିତ ଅନୁଧ୍ୟାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମବାୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତରାୟ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ଓ ସଫଳତା ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ସ୍ଥିତ ଆଦିବାସୀପଡ଼ାଠାରେ 500 କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ସହିତ ବିଭିନ୍ନ ସଭାସମିତି ବୈଠକ ଆଦି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍ତି। ଭଦ୍ରକ ଜିଲ୍ଲାର 7 ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ ଓଡ଼ିଆର ସମ୍ବାଦ। ରେଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଶୁଣିଲେ। ରେଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଞ୍ଚଳିକ ସମ୍ବାଦ ଶୁଣିଲେ। ରେଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଏଜେଣ୍ଟ ବିନୋଦ କଥାଚିତ୍ରରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ନନ୍ଦିନୀ ମୁଆଜମ, ରିଜୱାନ ଅଲତନୁଷ, ସବାବ ସାବରୀ। ଗୀତ ରଚନା ନିଲେଶ ମିଶ୍ର, ସଙ୍ଗୀତ ପ୍ରୀତମ।

ଏଥର ଶୁଣନ୍ତୁ ଏୟାରଲିଫ୍ଟ କଥାଚିତ୍ରରୁ ଏହି ଗୀତଟି ଦ୍ୱୈତକଣ୍ଠରେ ଗାଉଛନ୍ତି ଅଙ୍କିତ ତିୱାରୀ ଏବଂ ଅରିଜିତ ସିଂ। ଗୀତ ରଚନା କୁମାର, ସଙ୍ଗୀତ ସଜାଇଛନ୍ତି ଅଙ୍କିତ ତିୱାରୀ।

0: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
1: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦ୍ୱୈତ କଣ୍ଠରେ ଏ ଗୀତଟି ଭାରତ କଥା ଚିତ୍ରରୁ। ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ନକାଶ ଅଜିଜ। ଗୀତ ରଚନା ଇର୍ଷାଦ କାମିଲ, ସଙ୍ଗୀତ ବିଶାଲ ଶେଖର।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆଜି ଶୁଣିଲେ ଏଜେଣ୍ଟ ବିନୋଦ, ଏୟାରଲିଫ୍ଟ ଏବଂ ଭାରତ କଥାଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ସମ୍ବଲପୁର।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ଯୁବ ସଶକ୍ତିକରଣ ଦିଗରେ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଚର୍ଚ୍ଚା କରିବା। ବିଗତ 12 ବର୍ଷ ମଧ୍ୟରେ ସରକାର ଦେଶର ଯୁବଶକ୍ତିକୁ ସଶକ୍ତ କରିବା ପାଇଁ ବିଶେଷ ଦୃଷ୍ଟି ଦେଇଛନ୍ତି। ଭାରତର ଆସନ୍ତା ପିଢ଼ିର ଉନ୍ନତିକରଣ ପାଇଁ କରାଯାଇଥିବା ଅଭିଯାନ ବର୍ତ୍ତମାନ ଏକ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅଭିଯାନ ପାଲଟିଛି, ଯାହାର କେନ୍ଦ୍ରରେ ଅଛନ୍ତି ଯୁବଶକ୍ତି। ବିକଶିତ ଭାରତର ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଦେଶର ଭବିଷ୍ୟତକୁ ଏକ ନୂତନ ରୂପରେ ଗଢ଼ି ତୋଳିବା ଦିଗରେ ଆମ ଦେଶର ଯୁବବର୍ଗମାନଙ୍କର ବିଶେଷ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ 12 କୋଟିରୁ ଅଧିକ ନୂଆ ଉଦ୍ୟମୀମାନଙ୍କୁ ଋଣ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଯୁବବର୍ଗମାନଙ୍କ ସ୍ୱପ୍ନକୁ ଏକ ନୂତନ ଆଶା ମିଳିପାରିଛି। ସରକାର ଯୁବମାନଙ୍କୁ ରୋଜଗାର ପ୍ରଦାନ କରିବା ଏବଂ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗକୁ ବଢ଼ିବା ପାଇଁ ସଶକ୍ତ କରୁଛନ୍ତି, ଯାହାଦ୍ୱାରା ସେମାନେ ଚାକିରି ପଛରେ ନ ଧାଇ ବରଂ ରୋଜଗାର ପ୍ରଦାନ କରିବା ଦିଗରେ ସମର୍ଥ ହେଉଛନ୍ତି। ଛତିଶଗଡ଼ର ମହିଳା ଉଦ୍ୟମୀ ଈଶା ପଟେଲ କହିଲେ ଯେ କିପରି ସେ ନିଜେ ଘରୁ ରାନ୍ଧିବାଠାରୁ ଆରମ୍ଭ କରି ଏକ ସଫଳ କେଫେ ବ୍ୟବସାୟ କରିବା ପର୍ଯ୍ୟନ୍ତର ଦୂରତା ଅତିକ୍ରମ କଲେ।
2: ଯୁବମାନେ ଏପରି ଭାବନ୍ତି ଯେ ତାଙ୍କ ପାଖରେ ମୂଳଧନ ନାହିଁ, କିନ୍ତୁ ସେମାନେ ସରକାରଙ୍କ ଯୋଜନା ବିଷୟରେ ଅବଗତ ନୁହନ୍ତି। ତେବେ ମୁଁ ନିଜ ତରଫରୁ ତାଙ୍କୁ ଏହା ହିଁ ସନ୍ଦେଶ ଦେବି ଯେ ସେମାନେ ଟିକେ ଜାଣିବାକୁ ଚେଷ୍ଟା କରନ୍ତୁ, ଯେମିତି ମୁଦ୍ରା ଲୋନ୍ ଅଛି, ପିଏମ୍ ଇପିଜି ଲୋନ୍ ଅଛି, ଏହିପରି ଅନେକ ଲୋନ୍ ଅଛି ଯାହା ଆପଣମାନଙ୍କୁ ବିନା କିଛି ବନ୍ଧକ ରଖି ମିଳିପାରିବ। ଆପଣଙ୍କ ମଧ୍ୟରେ ଯଦି କ୍ଷମତା ଅଛି ତାହେଲେ ଚାକିରି ଛାଡ଼ନ୍ତୁ, କାରଣ ସମ୍ଭାବନାର କୌଣସି ସୀମା ନାହିଁ, ଆପଣ ଯେତେ ଚାହିଁବେ ସେତିକି ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରିବେ।
1: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ 1,60,00,000 ଯୁବବର୍ଗମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଦକ୍ଷ ଯୁବକମାନଙ୍କ ବୃଦ୍ଧି ପାଉଥିବା ସଂଖ୍ୟା ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଏକ ନୂତନ ରୂପ ପ୍ରଦାନ କରୁଛି। ରୋଜଗାର ମେଳା ମାଧ୍ୟମରେ 12,00,000 ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି, ଯାହାଦ୍ୱାରା ଯୁବମାନଙ୍କ ରୋଜଗାରର ସ୍ୱପ୍ନ ସାକାର ହୋଇପାରିଛି। ଦେଶରେ 2,20,000 ଅଧିକ ଷ୍ଟାର୍ଟଅପ୍ 23,00,000 ଅଧିକ ରୋଜଗାରର ସୁଯୋଗ ସୃଷ୍ଟି କରିପାରିଛନ୍ତି। ସେହିପରି ଛାତ୍ରମାନଙ୍କ ଦ୍ୱାରା 16,00,000 ଅଧିକ ନବୀକରଣ ଯୋଜନା ବିକଶିତ କରାଯାଇଛି, ଯାହା ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ସେତୁ ଯୋଜନା ଅନ୍ତର୍ଗତ 1,000 ଔଦ୍ୟୋଗିକ ପ୍ରଶିକ୍ଷଣ ସଂସ୍ଥାନ ଆଇଟିଆଇର ଆଧୁନିକରଣ ନିମନ୍ତେ 60,000 କୋଟି ବଣ୍ଟନ କରାଯାଇଛି, ଯାହାଦ୍ୱାରା ଯୁବମାନଙ୍କୁ ଉଦ୍ୟୋଗର ଆବଶ୍ୟକତାର ଅନୁରୂପ କୌଶଳ ଶିକ୍ଷା ପ୍ରଦାନ କରାଯାଇପାରିବ। ଏହିପରି ଭାବରେ ସରକାରଙ୍କ ସହଯୋଗ ଏବଂ ଦେଶର ଯୁବଶକ୍ତିମାନଙ୍କ ମିଳିତ ପ୍ରୟାସ ଦ୍ୱାରା ଭାରତର ନୂତନ ଇତିହାସ ଲେଖାଯାଉଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
0: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ

କିସାନ ଭାଷାର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଉପରେ ଆଧାରିତ ଆମର କିସାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଉପସ୍ଥାପନା ସନ୍ତୋଷ ପିଙ୍ଗ।

ನಮ್ಮ ಜನತಾಕಿ ಅಕ್ಕದಾದ ಆರ್ ತೆಂಗಾಗಿ ಕತ್ರಗಿಚಿ ಜೆ ಬಾರೋ ಮಾಸನು ತೇರೋ ಪರಬ್ ಬುಲಿಕ್ರಿ ನಮ್ಮ ಜೆಹೇತು ಸಂಸಾರನು ರಾಲ್ದಾತ್ ಸಾಮಾಜಿಕ ಪ್ರಾಣಿ ಹಿಸಾಬನು ಸಮಾಜನು ನಮ್ಮ ಚಲ ರಾಲ್ದಾತ್ ಹೇಳೆ ಸಾಮಾಜಿಕ ರೀತಿನೀತಿನು ಭಿ ನಾಮನ್ ಚಲರ ಖಾತ್ರಿ ಆರು ಸಮಯ ಅನುಸಾರೆ ಜಿತ್ಕಿ ಭಿ ತಿಹಾರ ಬಹಾರ ಬಾರಿ ಅನ್ನು ನಮ್ಮ ಸಮೀಲ್ ಮಾನ್ದಾತ್ ಆರು ಹೊನ್ನೆ ಏರೋತಲೆ ಜೆತ್ತೀರ್ ನಮ್ಮ ಕುಣಾರ ಖಲಿ ಮಲ್ಲ ಗೊಲ್ಲಾರ್ ಆರು ಹುರ್ಮಿ ಜನ್ ಸಂಪ್ರದಾಯ ಉಠಿ ಅತ್ಲಾರ್ ಜೆತ್ತೀರ್ ತಮ್ಮ ಜಿಯಾನು ಖುಷಿ ಬಸಿ ಮನಾಗಿ ಲಗನ್ ಚಾಹನಾರ್ ಆರು ಇದದ್ ಭಿ ಸತ್ ಕಥಾದ ಜಿ ನಮ್ಮ ಜದಿ ಈ ಮೂರ್ತಿ ಮಂಡಲನು ಜನ್ಮಾರ್ಗಾರ್ದಾ ಥಲೆ ಜೆತ್ಕಿ ಖುಷಿ ಬಸಿನು ರಥ ಜೆತ್ಕಿ ಸುಖ ಶಾಂತಿನು ರಥ ಅದದ ನಮ್ಮ ಜಿಯಾಗಿ ಲಗನ್ ಬಢಿಯಾದು ತಾಹೆ ನಮ್ಮ ಜೆತಿತ್ ಚಾಹದಾತ್ ಜೆ ঠিক হিসাব খুশি বাসিনু রথ বলিকি আউ হন্যে এরথালে তা নামে কুহা সম্প্রদায়ের বেশিকি প্রকৃতি গে সঙ্গে মিশ্রণার আর আতলনার হারবু বাকড়ে হাল্লু খুঁড়ি তারপরে যেতকি ভি নামে সমাজ জনু আতলদাত জিতির মিলি মিশ্রিকি রাগে লাগান হি নাম চাহাদাত আজকে লাগান তা নামে নামে ভিতরে অনটা বাড়েটে সম্পর্ক আতলি বাড়েটে বন্ধন আতলি জিতির জিতির নাম ভল আখদাত আউ নাম সম্মান ভি চিদাত ସମ୍ମାନ ଚିଆଗେ ଆହଦାତ ବୋଲିକିରି ନାମ ସମ୍ମାନ ଭି ହାକ୍ ଦାତ ତା ନାମେ ଏରଥାଲି ହନେ ବହୁତଟେ ଗୁଣ ଆତଲି ନାମେ କିଷାନ ସମ୍ପ୍ରଦାୟରେ ଆଲାର୍ଗେ ଗୁଠି ଆଉ ଯେହେତୁ ନାମ ପରିଶ୍ରମ ନାନ୍ଦାତ ଆରୁ ନାମେ କମାଣି କୁଠାଣି କାମିକିରି ନାମ ଏକାନିକିରି ଠିକ୍ ହିସାବନୁ ଉଜ୍ଜ ତକତ ଆକାଥାନ ଚିନ୍ତା ନାନ୍ଦାତ ହନେ ହୁର୍ମି ସାମିଆ ବନ ନାମ ଭଲକିରି ଉଜ୍ଜତ ଖୁସି ବାସିନୁ ରଥ ବୋଲିକିରି ଭି ଚେଷ୍ଟା ନାନ୍ଦାତ ଆଜିକାଲି ଗାନ୍ତା ନାମ ଭିନ୍ ଭିନ୍ ସାମିଆନୁ ତିହାର ବାହାର ପାଳନ କାମଦାତ ଆଉ ହନେ ରଥରେ ନାମେ ସାମାଜିକ ପରମ୍ପରାନୁ ଷଠି ଉଠିଆଡ଼ି ନୀତି ଆରମ୍ଭ କାମିକିରି ଗଙ୍ଗା କାନା ତକ ଭି ନାମେ କାର୍ଯ୍ୟକ୍ରମ ଗୁଠି ଚାଲରି ରୀତିନୀତି ଆତଲି ଆନୁ ହିଁ ନାମ ହିଲ୍ ଢୁଲ୍ କାମଦାତ ଗୀତ ଭି ପାଠଦାତ ଆରୁ ନାମେ ଜିଆବନ ଆକଲି ଆକଲି ହଦାତ ହଁ ଇଦାତ ସତ କଥା ଯେ ଜିଆନୁ ଦୁଃଖ ଭି ବାରି ସୁଖ ବାରି ହେଲେ ସୁଖୁବନ ଏକାନିକିରି ଜହକିରି ନାମ ନାମେ ଜିଆନୁ ହତ୍ ଆକାଥାନ ନାମ ଚିନ୍ତା ନାନ୍ଦାତ ତା ଭିନ୍ ଭିନ୍ ସମିଆନୁ ଆଦି ଲାଗନ୍ ନାମ ଗୀତୁ ପାଡ଼ଦାତ ନାଲଦାତ ଆରୁ ନାମେ ସମ୍ପ୍ରଦାୟନୁ ଯେନ୍ତାକି ହେଲୁ ବୋଧ ନାମେ ଅଣ୍ଟା ମୁଖ୍ୟ ବାଜାଦୁ ଆଦାନ ଭି ଆଚ୍ଛାତ ଗୀତୁ ପାଡ଼ନା ନାଲନା ଆରୁ ଆଚ୍ଛନା ବୋଧ ଯେତେ ନାମ ଯେତେ ଟିକେ ଟିକେ ଆହାଦାତ ଏନ୍ଦ୍ରକି ବଂଶାନୁକ୍ରମିକ ନାମ ଏରାଲଦାତ ଆନୁ ସାମିଲ ମାନାଲଦାତ ବୋଲିକିରି ଆ ପ୍ରକାର ଅଣ୍ଟା ଧାରଣା ଆଥିଲି ଯେ ଆହାଦାତ ହେଲେ କଥା ମଞ୍ଜା ଯେତେ ଭଲକିରି ପାଡ଼ା ଭି ବାଲଦାତ କା ଯେତେ ଭଲକିରି ନାଲା ଭି ବାଲଦାତ କା ଯେତେ ଭଲକିରି ଆଚ୍ଛା ଭି ବାଲଦାତ ତାର ଅର୍ଥ ଇନ୍ନେ ମାରିଲି ଯେ ନା ମାଲ ନାଲଦାତ ଯେତେରିକି ମିଆଁ ଯେତେରିକି ମେଦୁନୁ କିଛି ନା କିଛି କଲା ଆଥିଲି ଟିକେ ରଚିକିରି ଆଥିଲି ନେଖିସାନ ବେଶୀ ଆଥିଲି ହେଲେ କଥା ମାନଜା ଅର୍ତୁର ଅର୍ତୁ ସାନ୍ ଜହ ଜହ ଆଥିଲି ଆର୍ ସାଧନା କାମନାର ଆରୁ ଆନୁ ତାମ ଗୁଠି ପରିଶ୍ରମ ନାନ୍ନାର ବୋଲିକିରି ଆଦିଗେ ଗୀତ ଭି ଭଲକିରି ପାଡ଼ା ହେନାର ଭଲକିରି ଭି ନାଲନାର ଭି ଆରୁ ନାମେ ହେଲୁନ୍ ଭି ଭଲକିରି ଆଚ୍ଛନାର ତା ହେଲୁ ମାରିଲା ହେଲେ କୁଣାର୍କେ ଆର କିଛି ପରିଚୟ ମାରିଲା ଦିନ ହେଲୁ ବାଚକା ଥିଲେ କୁଣା ବୋଧ ଆର କୁଣାର ବୋଧ ହେଲେ ହେଲୁ ହେଲେ ହେଲୁ ଅଚ୍ଛନା ପଦନଟା ହନେ ସହଜ କଲା ମାରିଲିଦୁ ହେଲୁ ଯଦି ମା ଶିଖିରକାରଗାର ଥିଲେ ଗୀତ ଅଣ୍ଟା ପାଡ଼କୁନ୍ ହେଲୁ ଆଚ୍ଛାକେ ଭାରି କଷ୍ଟ ଦୁ ଆଉ ହନେ ରହିଲେ ତା ଆମେ ଭିନ୍ ଭିନ୍ ପ୍ରକାର ଗୀତ ଆଥିଲି ଭିନ୍ ଭିନ୍ ପ୍ରକାର ଗୀତନୁ ଭିନ୍ ଭିନ୍ ପ୍ରକାର ହେଲୁ ଭି ସାଡ଼ି ଆରୁ ଭିନ୍ ଭିନ୍ ସାମିଆନୁ ଭି ନାମେ ହୁ ପ୍ରକାର ପର୍ବପର୍ବାଣି ଆଥିଲି କାତି ହାର ବାହାର ଆଥିଲି ଜାନୁ ହିଁ ନାମ ସମିଲ ମାନ୍ଦାତ ହେଲେ ହେଲୁ ବଦନଟା ବାଢ଼େଟେ ନାମେ ପରିଚୟ ଦୁ ନାମେ ଭାଷାବଦ ଯେନ୍ତା ବାଢ଼େଟେ ପରିଚୟ ହନେ ହେଲୁ ଧିଅନ୍ଟା ନାମେ ବାଢ଼େଟେ ପରିଚୟ ହନେ ଏର ଥାଲି ତ ଭିନ୍ ଭିନ୍ ସମ୍ପ୍ରଦାୟନୁ ଅଲଗା ଅଲଗା ଯେନ୍ ମୁଣ୍ଡା କାଉରାମ କାଖାଡ଼ିଆ ଆତନାର ଏଗୁଡ଼ାର ଭି ହେଲୁ ଭି ଆଚ୍ଛନାର କିନ୍ତୁ ନାମେ କୁଣା ସମ୍ପ୍ରଦାୟରେ ହେଲୁ କି ଅଣ୍ଟା ସ୍ୱତନ୍ତ୍ରତା ଥିଲି ତାଙ୍କେ ମିଠାସ ବଦନଟା ଅଲଗା ଦୁ ଆଉ ହୁ ହେଲୁ ଏକାନିକିରି ଆଚ୍ଛା ଖାତିରି ଆଉ ହେଲୁ ଆଚ୍ଛା।

ଲାଗି ଯେନ୍ ଭିନ୍ ଭିନ୍ ଶୈଳୀ ଆତିଲି, ଯେନ୍ ଭିନ୍ ଭିନ୍ ସମୟାନୁ ଏକାନିକିରି ହେଲୁ ଅଛିନାର ଆ ଜାମା କଥା ବନ୍ ଇନ୍ ଆଲୋଚନା ନାନା ଗି ଲାଗନ୍ ଅଣ୍ଟା ଭାଇ ଘର ବାର୍ଚକାନାର ହେଲେ ଭାଇ ଘରେ ସାଙ୍ଗେନ୍ ଗାଛରେ ନେଖନା ଆଘଲିନ୍ତି ପହଲା ତମେ ଆଚ୍ଛା ଇ ପାଡ଼ି ବନ୍ ଅଣ୍ଟା ମେହନତ ହେଲୁ ଏକାନେ ଆଚ୍ଛାନାର ଯେ

0: ಮೆಂಜ್ಕತ್ತಾ ಕನೆ ಅಚ್ಚರ್ಜೆ ಅವು ಈ ಅಚ್ಚರ್ಜೆ ಅನ್ನು ಗೀತೂನು ಸಹಯೋಗಿತ ಕಾಮಸ್ಕಚಾರ್ ನಮ್ಮೆ ಈ ಝರ್ಮುಡ ಪದ್ದ ಅಂತ ಝಾರ್ಸುಗುಡ ಜಿಲ್ಲಾ ಅಂತ ಈ ಝರ್ಮುಡ ಜೇನು ಪದ್ದ ಆತಲಿ ಮೋಹಿಲ್ಪಾಲ್ ಛತ್ರಿ ಆಜ್ಞಾ ಘರ್ ತ ಜಾ ಭಿ ಮನ್ನ ಆರ್ ಜಾಹು ಸಹಯೋಗ ಅಂಜಾರ್ ನಮ್ಮೆ ತರ್ತಿ ಧನ್ಯವಾದ ಚೌತ್ ಹೇಲೆ ಇಜನ್ ಹೇಲು ಅಚ್ಚರ್ ಆರ್ ನೇದು ಬುಲಿಕಿರಿ ಭಾವಲ್ ಕರ ಆಯ್ ಕಮಲ್ಲ ತ ಬೇಸಿ ಡೇರಿ ಅಮ್ಮತ್ ಕಮ ಬರ ತಮ್ಮೆ ಸಂಗೆ ಕಾಚೆ ನೆಖರತ್ ತ ತಮ್ಮೆ ಪರಿಚಯ ಬನ್ ಏನ್ ಮಾಲ್ಚಿ ದನ್ ತಾಮಾನಿ ಮೇನತ್ ಜಿ ಆಜ್ಞಾ ಜುಹಾರ್ ನಿಮ್ ತಕ್ಕ ಹೇಲು ಅಚ್ಚಕಾರ ಮೆಂಚ್ಕಾಮ್ ಆ ಬಢಿಯಾ ಬಿ ಲಾಗ್ಯಾ ಹೇಲೆ ನಮ್ಮೆ ಶ್ರೋತಾ ಭಾಇ ಭಣಿ ಗುಠ್ಯಾರ ଆକୁନ୍ ହକ୍ଚକା ନାର୍ଜି ଆ ଭାଇର ନେଦୁ ବୋଲିକିରି ନିହେ ପରିଚୟ ବନ୍ ଟିକେ ଚିଅର
1: ଏନ୍ ସୋନା ଖାଇଥାନ୍ ଏହାର ଆମେ ଦୁବରାଜ ଲାକଡ଼ା ଆଉ ଏହା ଡିଷ୍ଟ୍ରିକ୍ଟ ମନାଲି ସୁନ୍ଦରଗଡ଼ ଏହା ପଞ୍ଚାୟତ ମନାଲି ରାଇକାକେଶର ଏହା ପୋଷ୍ଟ ମନାଲି କୁଟନିଆ ଏ ମାସ୍ତି ମର୍ଚକାଲ
0: ହେଲେ ତ ନିମ୍ ଏର କାମ ଯେ ଆକୁନ୍ ନିମ୍ ହେଲୁ ବି ଆଚକାର ହେଲେ ପ୍ରକୃତିରେ ଇ ହେଲୁ ଆଚନା ବନ୍ ନିମେ ମନ୍ତି ଏକଲାନ୍ତି ବାର୍ଚା
1: ଇ ହେଲୁ ଆଚନା ବ ଦେହେ ଏମ୍ହେ ବୟସ ଆହ୍ଲି ହେଲୁ ଇ କାଚସ୍
0: ଆଚ୍ଛା
1: ହେଲେ ହେଲୁ ତାମ ହି କାରବା କରବୁ ନାଳା କାଲିଆସ ବୋଲେ ହେଲେ ହେଲୁ ବନରା ହୁ ଟାଙ୍ଗା ଚେଲେର ବାକେନ୍ ଏନ୍ କାଟେ କାଟେ ଶିଖତେ ଶିଖତେ ଶିଖତେ ଶିଖତେ ଶିଖତେ ଇ କଲାକାର ନୁ କରସ କାଟ କାଟ ହଁ
0: ହେଲେ ନିମ ହଉଛ ଟାଙ୍ଗା ଚାଲିବାର ନିମ ହି ଆଚ୍ଛା କାର
1: ହଁ
0: ଯେ ଆଚ୍ଛା ଅଙ୍ଗାଲ କାର ହୁ ବାକେନ୍ ହେଲେ
1: ବୟସ କେନେ ଏମ୍ ସାଙ୍ଗେ ନେହି ନାଳା କାଲ ହଁ
0: ହଁ ଆଚ୍ଛା ଆଚ୍ଛା ହେଲେ ନିମ୍ ଏକା ଇଅ ବୟସ ନିମେ ମାଞ୍ଜିକି ରହୁ ବାକେନ୍ ପହିଲା ପହିଲା ନିମ
1: ବାକେନ୍ ଏହେ ବେଶୀ ମାରାରୁ ହୁ ପନ୍ଦର ଷୋହଳ ଅଠର ଭିତରେ ତି ହୁଙ୍ଗେନ୍ ତି ଏହା ନାଲନା ବ ସୁରୁ କରତେ କରତେ କରତେ ଆକୁ ଏହା ମାଞ୍ଜାକାର ପଚାଶ ଷାଠିଏ ସତୁରି ବର୍ଷ ସତୁର ବର୍ଷ ଆଗେ ବନା ଏକାବନ ଭିତରେ ଏକାବନ ବାବନ ଭିତରେ
0: ଠିକ୍ ଠିକ୍ ଠିକ୍ ହେଲେ ନିମ୍ ତ ହେଲୁ ଅଛି ଥିଲେ ବାରାଲଦାର ହେଲେ ନାମ ଏରା ଖାତରାଲି ଯେ ନାମେ କୁଣା ସମ୍ପ୍ରଦାୟ ନୁ ଭିନ୍ ଭିନ୍ ସମୟ ନୁ ଭିନ୍ ଭିନ୍ ପ୍ରକାର ହେଲୁ ଗୁଠି ଆଚ୍ଛନାର ମାନେ ପାହାଡ଼ି ଗୁଠି ଅଲଗା ଅଲଗା ପାହାଡ଼ି ଆତ୍ରି ନା ବେଞ୍ଜାନୁ ଭି ଆଚ୍ଛାଲ ଦାତ ହେଲେ ବେଞ୍ଜାନୁ ଆଗଲି ଅଣ୍ଟା ହିସାବ ନୁ ଭାବାଲକାର କିନ୍ତୁ ଧୀରେ ଧୀରେ ଯେନ୍ତା ସମିଆ ପରିବର୍ତ୍ତନ ମାନାଲି ପୁନା ପୁନା ଟିକେ ରଙ୍ଗୀନ ଶୈଳୀ ଗୁଠି ବାର୍ଚା ଦିନ ପୁନା ପୁନା ହିସାବ ନୁ ନା ଭି ଆଚ୍ଛାଲ ଦାତ ତ ଏକାନ ଏକାନେ ଗୁଠି ଆଚ୍ଛାର ଏନେ ଦିନ
1: ପାହାଡ଼ ମାନେ ପ୍ରସେସନ ଯେତେବେଲେ ମାନାଲିଆ କ ପାର୍ଘାରୁ ମାଙ୍ଖାଲାର ଢିଙ୍ଗି ଢିଜାଙ୍ଗ ଆସାଲିଆ
0: ଏକାନେ ଦେଖି ମୁଁ ହେଇତି ତାଙ୍କ ଟିକେ
1: ଏଇ ଢିଙ୍ଗ ଢିଜାଙ୍ଗ ଢିଙ୍ଗ ଢିଙ୍ଗିଜାଙ୍ଗ କମାତି ଆସାନାତି ମାନେ ମୈକିରା ନାଲନାତି କାଲର ଇଆ ଆସନାତି ଉଲା ମଙ୍ଖାଲର
0: ଇଦନ ପାର୍ଘନା ବି ଉଣ୍ଟା ପାହାଡି
1: ପାର୍ଘନା ପାହାଡି
0: ହଁ ହଁ
1: ହଁ ଆଉ ପାର୍ଘା ମୁଞ୍ଜି ଆସିଲେ ଚାଲିନୁ ଗିନ୍ଦର ହୁ ନାଲାଲିଆର
0: ଆଦା ଦୁଣ୍ଟା ଅଲଗା ପାହାଡି ହଁ ହଁ
1: ଆଉ ଏନେ ନହେ ଆକୁନ୍ ତ ଇ କର୍ମା ଗୁଠି ହୁଦ ଅଲଗା ପାହାଡି ହଁ ଆଉ ନହେ ଇ ଜୟପୁର ଆଲିହଣ୍ଟ ଅଲଗା ପାହାଡ଼ି ଆଉ ଜୟପୁର ଯେନ୍ତାକି ଆକୁନ୍ ଆଘଲି ଜୟପୁର ଜୟପୁର ବୋଇଲେ ଆକୁନ୍ ମାନେ ନାହା ଗାମପୁର ନୁ ବେଷ୍ଟା କିଛି
0: ଯେତେ ରାକୁନ୍ ଅଣ୍ଟା ମାଞ୍ଜା କେରା
1: ଯେତେ ଅଣ୍ଟା ମାଞ୍ଜା କିଛି ଆସନ୍ ଆକୁନ୍ ଚଲରା ଦୁରୁ ବାରାଲି ଦାରୁ
0: ହେଲେ ଇ ଯେନ୍ ହେଲୁବନ୍ ତା ନାମ ଆଚ୍ଛଦାଦ କିନ୍ତୁ ହେଲୁବନ୍ ନେ କାମି ହେଲୁବନ୍ ଏକା ତାର୍ତି ହାକ୍ରି ନାମେ ନିମେ ଏକା ତାର୍ତି ଅନ୍ଦରଦାର ନିମ ତେଙ୍ଗାଲ କାର୍ଯ୍ୟ
1: ଏବାସ୍ତି ହନ୍ନେ ଝୁଡ଼ି ପାଲିନ୍ତି ହେଲୁ ହଦମେ
0: ଆଚ୍ଛା
1: ନହେ କୁଚିନ୍ଦା ହି ଉଲ୍ଟି କାଢ଼ିନ୍ତି
0: ଆଚ୍ଛା ହଁ ବୋଲେ ଅଣ୍ଟା ସମ୍ପ୍ରଦାୟର କାମନାର ଆଏ କାମନାର ନାମ ମାଳ କାମଦାର ଖାଲି ଅଛେ ଦାତ ନାମ ହେଲେ ଏରା ଖାତିର କିଛି ଯେ ଇ ମାନ

0: ହେଲୁରାଇ ଆର ଇ ହାଜୁଗେ ଭି
1: ହଁ ହାଜୁଗେ ହେଲୁରାଇ ଆର ମାନୁ ଭି ଖୋର ଭି ନାହା କୁନହାରି କାମାରୁ ଚିଆଙ୍ଗାର ବାକେ ନାବାର ଛାୟା ଚାଲ
0: ଯେ ନିମ ଯୋଡ଼େ ହେଲୁ ନି ଆଚ୍ଛା ଦର ମନୁ ହେଲୁ ଆଚ୍ଛା ଦର
1: ହଁ ମନୁ ହେଲୁ ନି ଆସକା ତ ହାରୁ ଇ ହାଜୁ ଖୋର ନି ଆସକା
0: ଏକା ବହୁତ ଭଲ ଲାଗେ
1: ହାଜୁ ଖୋର ବହୁତ ବଗେ ସାଡ଼ି
0: ଭଲ ଲାଗେ ବଗେ ସାଡ଼ି ତାଙ୍କେ ମିଠାସ ଅଣ୍ଡା ଅଲଗା ଦୁଆଇ ମିଠାସ
1: ଅଲଗା ଥିଲି ଆଉ ମନୁ ଖୋର ବ ଟିକେ ହତକୋ ମାନେ ଆୱାଜ ମାଲ
0: ଆୱାଜ ମାଲ ବାରି
1: ଆଉ ତାହା ଠାସ ବି ମାଖାତ୍ରି
0: ହଁ ହଁ ହେଲେ ନାମ ଫେର ଦା ଯେ ମୁଣ୍ଡା ଉରାମ ଉଠିଆର ବି ହେଲୁ ଆଚ୍ଛନାର ଏ କାମଲା ତମେ ହେଲୁ ନମେ ହେଲୁ ଭିତରେ ଏନ୍ଦ୍ର ଫରକ ଆତିଲି ନିମେ ନିମା କାମେ ଦି
1: ମହେ ତମେ ନାଗପୁରିଆ ହେଲୁ
0: ଆଚ୍ଛା
1: ନମେ ଢିପା ହେଲୁ
0: ଓହୋ
1: ତା ନାଗପୁରିଆ ବନେ ତମେ ଗଡ୍ଡି ହେଲୁ
0: ଆଚ୍ଛା
1: ହଁ ଆରେ ତମେ ନମେ ବୋ ଢିପା ହେଲୁ
0: ତମେ ବୋ ଦେଖନେ ଆବାଜ ବାରି ନମେ ଲେଖା ଆକା
1: ନମେ ଲେଖା ଆବାଜ ମା ବାରି ତମେ ପାତଳା ଆବାଜ ରୁ ବହୁତ ଗୁଚ୍ଛା କହି
0: ତମେ ବୋ ହଁ ନମେ ବୋ
1: ନମେ ହତ କହି ଛମା କହି
0: ଆଚ୍ଛା
1: ଇଦେ ଚାହା କେ ବହୁତ ମିଠା ବାରି
0: ହଁ ହଁ ହଁ ହନ୍ନେଦୁ ବୋଲେ ଇ ପ୍ରକାର ଟା ଯେନ୍ ନମେ ସମ୍ପ୍ରଦାୟ ସମ୍ପ୍ରଦାୟ ଭିତରେ ଆ ହେଲୁ ନି ନଛା ଦତ ହେଲେ ବି ଟିକେ ଟିକେ ଡିଫରେନ୍ସ ଆତ୍ରି ଆଇ ହେଲେ ଇ ଡିଫରେନ୍ସ କାମନା ବଦନ ନେ କମାଲନାର ଆର ହି ହୁଇ ସମନ କାମନାର
1: ମାନେ ଆ ହେଲୁ ବନ ନହେ ଇ ନାଗପୁରିଆ ବଲା ହି କାମନା ହଁ ଇ ଢାଙ୍କା ଜମା ଓ ଇ ଇ ହି ତମା ଭାଷା ଦେନ ଭାଷା ବଲା
0: ହଁ ସେ ଯାହା ବି ମାନନା ଆପଣାର କାମନାର ହେଲେ ନିମ ଟିକେ ଆଗିନ ତେଙ୍ଗାଲ କାର ଜି ନିମ ନିମ ହେ ବୁଆ ଗାର ଗନେ ସଙ୍ଗେନ ନାଡ କାଦାର ବୁଲିକରି ଆଉ ବଢେ ବଢିଆ କଥା ତୁଣ୍ଟା ତେଙ୍କାର ଯେ ଇନ୍ନା ନେଲା ଏରା ଖତରାଲି ଯେ ବାପ ପୁଅ କାଚ ନିଖରୁରି ଭି ମାନଲା ହଁ କା ମା ବୁଆର ଗାନେ ଭି ଭଲ କରି
1: ଏନ୍ତା ବୁଆ ଜମା ଆପାରୁ ହନରାଜାର ବାକେ ନେ ମୁଖାରୁ ବୁଙ୍ଗା ଚଲତା ମେ ନା
0: ହଁ
1: ଏମାନ ଫେର କୁଦାବାରୁ ହଳାଲା ତା
0: ହଁ ବାକେ ବଢେଡି କଥା ତେଙ୍କାର ଯେ ନି ବାପ ପୁଅ ଅଣ୍ଟା ଜାଗାନୁ ସାଙ୍ଗେ ନାଡ଼କା ଦାର ଇଦା ବଢେଡି କଥା ଆରୁ ଇ ପ୍ରକାର ସମ୍ପର୍କ ନାମେ ରାନା କଥା ଇଦା ଆପନା ପନ୍ଦୁ ବାପା ସିର ମା ଧୀର ହାଦୁ ସିର ଯେତିର ରର ଆରୁ ଭି ନାମ ଯଦି ନାଲତ ଉଚ୍ଛବ କାମ ତାଲ
1: ବଢିଆ ବଡ ବାପ ବାଲା ଲାସ ବୋଲେ ହାଦୁ ସାହାଲା ସା ବାଇଲ ବୋନ ଆଇ ହାଦୁ ସସ ଆରେ ବାପ ଖୁସି ମନସ କବଲା
0: ହଁ ବିଲକୁଲ ମାନେ ହଁ
1: ଇ ପ୍ରକାର କଥା
0: ଆଜି ଆଜି
1: ଚାଲ ରାଜୁ ବରା ଜି
0: ହଁ ହଁ ହେଲେ ନିମ ତା ସାଙ୍ଗେ ନ ଅଚ୍ଛା କର ଏ ଏକା କତରା ନାଲା କାଦାର ନିମ ଏନ୍ଦ୍ରିନ ନ ଅଡ କାଦାର ଗୁଠି
1: ଏ ମି କାବା ବିଷୟ ନୁ ବହୁତ କର କାମ ନ ଲାଗେ
0: ଏକା କତରା କାଦାର
1: ହୋଇଆ ହ ଚାହା ଚାହା ନୁ କାଲ କର୍ମା ଉଠି ମନାଲିଆ ଇ ଦଶରା ମହିନା ଇ ଦୁର୍ଗା ପୂଜା ବା କେମିତି କର୍ମା ମନାଲିଆ ହୁ ବା କେ ଏ ଭାଇ ଜ୍ୟୋତିଆନୁ ମୁଇଁ ନାଲା କଲକମ
0: ହୁଏ କର୍ମା ମାନେ ଭୋଦ ମାସର ଏକାଦଶୀ ଆଇକା ମାନଲା କର୍ମା ତାର ପରେ ପରେ ମନାଲି ଦିନ ପାଛି ଦଶରା
1: ଦଶରା ଦଶରା
0: ଦଶରା ତକ ବି ମନାଲି ଦିନ
1: ଆଉ ଭୋଦ ମାସ ଏକାଦଶୀ ବୋ ଅଗ୍ଲିମନି
0: ଅଗ୍ଲିମନି ହଁ ହଁ ହଁ ହେଲେ ନିମି ନାଲା କାଲକାର କର୍ମା ତକ ଉଠି ପୁରା ରାତ ରାତ ମାନି ଆଇକା ମାନଲା ବିଳୁ ପୁତନାନ୍ତି ପୁରା ପାଇରି ବିଜକ
1: ପାଚକିର ଗାନେ ହିଁ ଢେ ମନାଲୟ ଆଉ ଏଇ ଯେନ୍ କୁକା ହେଦା ହି ଯାଦ୍ରା ଡେଗରା ଆଜି ହିଁ ଅଣ୍ଟା ଆଜି ପାଇରି ବିଜା କଲେ ନାଲାଲା କାହି ଦଶ ବଜା କଲେ ଉଲ୍ଲା ବାକେ ନି
0: ହଇ ହେଲେ ଏରା ଖାତର ଲି ଯେ ଯେନ୍ ଗୁଠି ନାମ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଠି କମାଲନାର ଗୁଠି ବଡ଼େ ବଡ଼େ କଳାକାର ଗୁଠିଆର ନାମ ଏରଦାତ ଯେ ଘଣ୍ଟେ ଦୁଇ ଘଣ୍ଟା କା ତିନି ଘଣ୍ଟା ତମେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିବାର ମୁଞ୍ଜରିକି କିନ୍ତୁ ନାମ ଗୁଠି ହେଲୁ ଆଚ୍ଛାଲ ଦାତ ଯେ ପୁରା ବିଡ଼ପୁତ୍ରାନ୍ତି ପାଇରି ତକ ହେଲେ ଏକାନେ ମାନେ ହାର୍ଦିକା ମା ଲାଗିକା
1: ମାଲ ଏନେକି ଅଣ୍ଟା ରସିକା ଥିଲି ଇନୁ ରସିକା ନୁ କଚକା କେକା ମାନେ ନିଆଗେ କୌଣସି ପ୍ରକାର ନିଆ ଥାକା ମା ଲାଗି ଗୁଛମା ଲାଗି କିଡା ହିଁ ମୋର ରହିଛି ଆରୁ ନି ଆଖଳି ବାଟେ କହେ
0: ଇଟା ତ ହନ୍ନେ ଅଣ୍ଟା ରସ ଆତିଲି
1: ରସ ଜାମାର ହି ଦିଲ ନୁ ରସ ମାଲାରି ଏକାଶ କି ଦିଲ ନୁ ରସ ଥିଲେ ନା ଆସ କେଭି ଆସ୍ତେ ହଟନା ବାଲା ଲୋକ
0: ଠିକ
1: ମା ହଟା ଦାସ ଆସ୍ତେ ଲାକା ରସରୁ ଚାଲି କି ଚାଲି ଆରୁ ଆକୁ ନି ପାଲି ଲାଗିଆ ଅଣ୍ଡା ସ୍କି ପାଲି ଲାଗିଆ ହେଲେ ମାନେ କୃତି ଯୁକ୍ତ ଲାଗତେ କାମ ଆରୁ ଆଗେ ବଢ଼ରେ କାଲି
0: ହେଲେ ଭିନ୍ ଭିନ୍ ଗୀତ କେ ଭିନ୍ ଭିନ୍ ବାଦ୍ୟ ଉଠି ଆସିଲି
1: ମେଲେ ଅଲଗା ଅଲଗା
0: ହେଲେ ଇ ଯେନ୍ କର୍ମାନୁ ଭି ଯେନ୍ ମୁଁ ସଞ୍ଜିଆନୁ ଅଣ୍ଟା ବାଜା ଅଛନାର ଫିର ସଖର ପାହାଲିଆ
1: ସଖଲିଆ ବାଜାଥିଲି ଅଧରାତି ଆସିଲି
0: ଅଧରାତି ଆସିଲି
1: ଆଉ ମାନେ ସଞ୍ଜ ବା କେମ୍ ଭି ଅଣ୍ଟା ଆସିଲି
0: ମାନେ ଗୋଟେ ନିମି ଗୋଟେ ଆକାଦର ଦାନ ହଁ ହଁ ହଁ ଆର ନାମେ ତା ହେଲେ ନାମେ କୁଣାର ଗୁଠି ଯଦି ବେଞ୍ଜା ମନାଲିଆ ହେଲେ ତିନ ଦିନ ଚାରି ଦିନ ତକ ଭି ନାଲନା ବୋଲେ ଆଚ୍ଛେଦାର କେନ ହନେ ସବୁଦିନ ଆଚ୍ଛେଦାର
1: ହଁ ନାସଲ କମାଲୁ
0: ନିମେ ହେଖା ମାନୁ ଜି
1: ହେଖା ନୁନ୍ସକୁନ ହି ତ ମାନେ ଗୀତୁ ହି ମାନେ ଚୋଟ ବଙ୍ଗା ବଛାଲ ତ ଜରା ଜନ୍ତାଲି ବି ଆଶା ପଡ଼ର
0: ଆଚ୍ଛା ଆଚ୍ଛା ଆଚ୍ଛା ହନେ ଏରା ଖାତିର କିଛି ଯେ ନାମେ ଆଲାର ଗୁଠି ଯେହେତୁ ନମ ଚାଲିନୁ ଗୁଠି ମାଡୁଆ କିଆ ନାଲଦାତ ଆରୁ ଖୁଡ଼ିନୁ ଭି ନାଲଦାତ ହେଲେ ଜୋରସୋର କି ଡ୍ୟାମ୍ ତା ନାମ
1: ଜୀବନ ମର୍ଛିକିରି ଡ୍ୟାମ୍
0: ହଁ ହେଲେ

ଏଇଠି ଶେଷ ହେଲା କିଷାନ ଭାଷାର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଉପସ୍ଥାପନା ସନ୍ତୋଷ ପିଂ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ ପ୍ରଥମେ ଶୁଣିବା ହିରୋପନ୍ଥୀ କଥାଚିତ୍ରରୁ ଏହି ଗୀତଟି କଣ୍ଠ ଦେଇଛନ୍ତି ମୋହିତ ଚୌହାନ ଗୀତିକାର କୌଶର ମୁନିର ସଙ୍ଗୀତକାର ସାଜିଦ ୱାଜିଦ୍

ଏଥରର କଥାଚିତ୍ର ହଙ୍ଗାମା କଣ୍ଠଶିଳ୍ପୀ ଅଭିଜିତ ଅଲକାୟାଗ୍ନିକ ଏବଂ ସୋନୁ ନିଗମ, ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ଏଥର ଶୁଣନ୍ତୁ କଥାଚିତ୍ର କବୀର ସିଂରୁ ଏ ଗୀତଟି କଣ୍ଠ ଦେଇଛନ୍ତି ଅରିଜିତ ସିଂ, ଗୀତ ଏବଂ ସଙ୍ଗୀତ ମିଥୁନ।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
1: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

ଦବଙ୍ଗ ଟୁ କଥାଚିତ୍ରରୁ ଏଥର ଶୁଣନ୍ତୁ ଦ୍ୱୈତ କଣ୍ଠରେ ଏ ଗୀତଟି ସୋନୁ ନିଗମ ଏବଂ ତୁଲସୀ କୁମାର କଣ୍ଠରେ। ଗୀତ ଇରଫାନ କାମଲ, ସଙ୍ଗୀତ ସାଜିଦ ୱାଜିଦ।

ଧୁମ୍ କଥାଚିତ୍ରରୁ ଏଥର ଶୁଣନ୍ତୁ, କଣ୍ଠ ଦେଇଛନ୍ତି ଅଭିଜିତ ଏବଂ ସୌମ୍ୟା ରା, ଗୀତ ରଚନା ସମୀର, ସଙ୍ଗୀତ ପ୍ରୀତମ୍।

ଏଥର ଶୁଣନ୍ତୁ ଫନା କଥାଚିତ୍ରରୁ ଏହି ଗୀତଟି, ସୋନୁ ନିଗମ ଏବଂ ସୁନିଧି ଚୌହାନଙ୍କ କଣ୍ଠରେ। ଗୀତ ରଚନା ପ୍ରସୂନ ଯୋଶୀ, ସଙ୍ଗୀତ ଜତିନ ଲଲିତ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ କିକ୍ କଥାଚିତ୍ରରୁ, ମହମ୍ମଦ ଇରଫାନଙ୍କ କଣ୍ଠରେ। ଗୀତ ରଚନା ମୟୂର ପୁରୀ, ସଙ୍ଗୀତ ହିମେଶ ରେଶମିଆ।

0: ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଫ୍ରାନ୍ସ ଆଉ ସ୍ଲୋଭାକିଆକେ ଛଅଦିନିଆ ଗସ୍ତି ଗଲେ ପ୍ରଧାନମନ୍ତ୍ରୀ। ଆଇବାକାଲ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସାଙ୍ଗେ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ଠାରେ ଥିବା ଭାରତୀୟ ସାମରିକ ଏକାଡେମୀର 158ତମ ପାସିଙ୍ଗ ଆଉଟ୍ ପରେଡ୍ଥି ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ସାରା ଦେଶ କନ୍ୟା ସନ୍ତାନମାନଙ୍କୁ ସଶକ୍ତ କରବାର ଆଉ ସାମାଜିକ ଦୃଷ୍ଟିକୋଣକେ ପରିବର୍ତ୍ତନ କରବାର୍ଥି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଗୋଟିଏ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। ଗଲା ଦଶନ୍ଧି ଭିତରେ ଲିଙ୍ଗଗତ ଅସମାନତା ବହୁତ ପରିମାଣରେ କମିଛି, ସୂଚନା ଦେଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ। କ୍ରୀଡ଼ା କ୍ଷେତ୍ରରୁ ମୂଲ କରିକରି ଦେଶର ଭବିଷ୍ୟତ ଗଠନ୍ତି ଯୁବବର୍ଗଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନକେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥା ଥି ଗୋଟିଏ ନୂଆ ଦିଗ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପୁରୀ ଗସ୍ତି ଯାଇକରି ସେଠାରେ ଥିବା ରେଲ ଷ୍ଟେସନରୁ ଚାଲୁଥିବାର ନବୀକରଣ କାମର ସମୀକ୍ଷା କଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି। ରାଜ୍ୟ ଭିନ୍ ଭିନ୍ ସରକାରୀ ଆଉ ବେସରକାରୀ ପ୍ରତିଷ୍ଠାନ ନାଁ ଥିବାର ଭୁଲ ସଂଶୋଧନ ଲାଗି ଆଇବା ମାସେ ଭିତରେ ପ୍ରକ୍ରିୟା ମୂଲ ହେବା ବୋଲି ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଲାଗି ଭାରତ ସରକାରଙ୍କର ଆୟୁଷ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ଲାଗି ଗଣଯୋଗ ଅଭିଯାନ ଆଇବାକାଲ ସକାଳର 6:15 ରୁ 7:35 ତକ ଆବାସୀ ମାଧ୍ୟମଟି ହେବା ଆୟୋଜିତ। ଏହି ଅଭିଯାନଟି ଭାଗ ନେବାର ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରଜ ସଂକ୍ରାନ୍ତି ଲାଗି ସରକାରୀ ଛୁଟି ଥିବାରୁ ଆଇବା ସୋମବାର ଦିନ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଆଇବାକାଲ ଅନୁଷ୍ଠିତ ହେବା ପତରପେଣି। ଆଇସିସି ମହିଳା ଟି20 ବିଶ୍ୱକପ୍ର 10 ନମ୍ବର ସଂସ୍କରଣଟି ଆଇବାକାଲ ଭାରତ ତାର ଅଭିଯାନ କରବା ମୂଲ ପହଲା ମ୍ୟାଚ୍ଟି ଭେଟବା ପାକିସ୍ତାନକେ। ଭାରତ ଓ ଆଫଗାନିସ୍ତାନ ଭିତରେ ପୁରୁଷ ବର୍ଗ ତିନିଟିକିଆ ଦିନକେ ଆନ୍ତର୍ଜାତିକ ସିରିଜ ଆସ୍ଥାନୀ ହେଉଛି ମୂଲ ପହଲା ମ୍ୟାଚ୍ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମଠାରେ ବର୍ଷା ଲାଗି ମ୍ୟାଚ୍ ହେଉଛି ଲେଟ୍। ଏହା ଛିନ୍ନ ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପୁଣି ଥରେ ହେଲୋ ଅନୁରୋଧ। ଆଜି ସକାଳର ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା
1: ହଁ ଆଜ୍ଞା ମୁଇଁ ମୁରଲୀ ମେହେର କହୁଥିଲି ଗାଁ ବରଗଡ଼ ଜିଲ୍ଲା ବରଗଡ଼ରୁ
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜ୍ଞା ବୁନାବୁନି କେତେ ଦୂର ନୂଆଖାଇ ନୂଆଟା କରୁଛନ୍ ଗାଁ ହଁ ହେଟା ତ ଟିକେ ଟିକେ ବଦଲୁଥିବା ସମ୍ବଲପୁରୀ ବେଲେ ସମ୍ବଲପୁରୀ ଆଏ ନା ଆଜ୍ଞା ଆର୍ ଚାଷ ବାସ ଠିକ୍ ଠାକ୍ ହେଲା ଯାହା ବେଉ ବର୍ଷକର ଖାଇବାର ତ ପାଖାପାଖି ବାହାରି ଯିବା ନାଇଁ ହଁ ହେଟା ପରେ କହୁଛେ ବର୍ଷକର ବାହାରି ଯିବା ବୋଲଛେ ଖାଇବାର ମୁଟକ ବାହାରୁଥିଲେ ବହୁତ ଆଜ୍ଞା ତାପରେ ଘରର ଚାଉଲ ମୁଠେ ଯେନ୍ତା ଖାଇବେ ମିଲ୍ ଚାଉଲ କେନ୍ଟା ସାର ଦିଆ ଥିବା କେନ୍ଟା କାଣା ଥିବା କେନ୍ଟା ଛଞ୍ଚା ଥିବା ନାଇଁ ଆର୍ ନାଇଁ ମିଲବାର ବୁଡ଼ିଗଲା ଆଜ୍ଞା ଦେଶୀ ଚାଉଲ ଝିଲି ଆଜ କାହିଁ ପାଇବେ ଆଉ ଝିଲି ଚାଉଲ କଲାଜିରା ଚାଉଲ ଯେନ୍ଟା ଥିଲା ଆଜ୍ଞା ଲାଇନ୍ ରେ ଅଛନ୍ ବୋଲେ ଅଲଗା ଅଲଗା କଥା ଲାଗମା ନା ଆଉ
2: ଆପଣ ଯୋଉ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି
1: ହ୍ୟାଲୋ
0: ହ୍ୟାଲୋ
1: ଆଜ୍ଞା ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା ଜାଣିଲି ଯେ ଆଜ କାଁ କରି ଆପଣ ମାନେ ସବୁ କନଫରେନ୍ସ ଥି କଥା ହଉଛନ୍ ଅଲଗା ଅଲଗା କଥା ହେମା ବୋଲେ ଭଲ ଲାଗବା ନା ଆଉ ଆପଣ ମାନେ ଜାଣିଲା ଶୁଣିଲା ଲୋ ଠିକ ଅଛେ ତ ନାଇଁ ନାଇଁ ହେଲା ଏଛେନ୍ ବି ଆମର ସେ ଦୋଲ ଗୋବିନ୍ଦ ଆଜ୍ଞା ଆଉ ସେ ଭଉଣୀ କରି ଦୁଇ ଜଣ କନଫରେନ୍ସ କଥା ହେଲେ ଆଚ୍ଛା ଆଜି କେନ୍ ଗୀତ ଶୁଣମା ପହିଲା କହୁନ ମେଲାର ଟାଇଟିଲ ସଙ୍ଗଟା ବୋଲଛନ୍ ତ ସମସ୍ତେ ଯଦି ଏକାଥରକେ କଥା ଲାଗିଦମା ଗୁଟେ ଗୀତ ଶୁଣିକିରି ବେଲେ କେନ୍ତା ହେବା କହୁନ ବେଲେ ଟିକେ ଗୀତଟେ ଶୁଣୁ ଫେର କଥା ଲାଗମା ନା ହେବା ନମସ୍କାର ଆଜ୍ଞା
3: ଫୋନ ଟ୍ରାକ୍
0: ଆଜ୍ଞା ସେ ଗୁଟେ ଅନୁସାର ହିଁ ମୋର ପାଖେ ଅଛେ ଯୁଡେ ଫୋନ ଆଉ ଆମର କଲର କେତେ ନାଇଁ କେତେ ଆଜ୍ଞା ମାନଙ୍କୁ ତ ସ୍ୱାଗତ କରିଛେ ଫେର ଘା ଆପଣଙ୍କୁ ବି ସ୍ୱାଗତ କରୁଛେ କିନ୍ତୁ ଆପଣଙ୍କର ଆଜିର ଯେନ୍ କାର୍ଯ୍ୟକ୍ରମରେ ଆପଣ ମାନେ ଯେନ୍ କନଫରେନ୍ସ ରେ କଥା ହଉଛନ୍ କି ନି ଇଥୁ ତାମାନେ ଆମକୁ ଏତକି ବଢିଆ ଲାଗୁଛେ ଏତକି ଗର୍ବ ଲାଗୁଛେ ଯେ ତାମାନେ ଆକାଶବାଣୀ ସମ୍ବଲପୁର କେ ଆପଣ ମାନେ କେନ୍ ମାତ୍ରାରେ ଭଲ ପାଉଛନ୍ ଧନ୍ୟବାଦ ଏନ୍ତା ଭଲ ପାଇବାର ଜାରି ଥାଉ ଆଜ୍ଞା ତ ଆଜ୍ଞା ତ ଗୀତ ବାଛି ଦେଇଛନ୍ ବେଲେ ଆମର ଆହୁରି କଲର ଟାକି ଥିବେ ଆମେ ଯଦି ଗୁଟେ କଲ୍ କେ ବହୁତ ଟାଇମ୍ ନେଇଯିମା ବେଲେ ଆଉ କଲର ମାନେ ନାଇଁ ପାନ୍
1: ତ
0: କହୁନ ଆଜ୍ଞା କହୁନ ତାପରେ ଗୀତ ବଜାମା
1: ରବୀନ୍ଦ୍ରନାଥ ରେହେ ଆମ ରାଜେନ୍ଦ୍ର ଭୋଇ ଆଉ ଭକ୍ତଚରଣ ଭୋଇ ଆଉ ସ୍ୱର୍ଣ୍ଣ ପ୍ରଭାକର ଜଗନ୍ନାଥ ମେହେର ଦେବରାଜ ମେହେର ଶଙ୍କର ମେହେର ବହୁତ ଅଛୁ ଆଜ୍ଞା
0: ସବୁ ଆମର ରେଗୁଲାର ଶ୍ରୋତା ବେଲେ ଠିକ ନା ହେବା ଆଜ୍ଞା ସବୁ ଶ୍ରୋତା ମାନଙ୍କୁ ଆମେ ଏଇ ଗୀତଟା ଆପଣ ମାନଙ୍କର ତରଫରୁ ଡେଡିକେଟ କରିଦଉଛୁ କାର୍ଯ୍ୟକ୍ରମ ମାଧ୍ୟମ ଥି ଆଉ ମୁଇଁ ତ ଏନ ବସିକିରି ମଜା ହିଁ ନେମି ଗୀତର ତ ଆସୁନ ସବେ ମିଶିକିରି ସୁନ୍ଦର ଗୀତଟା ଶୁଣମା ଆଜ୍ଞା ଜୁହାର ଜୁହାର ଆଜ୍ଞା।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ପଣ୍ଡା ନାନୀ ଜୁହାର।
0: ଜୁହାର ଆଜ୍ଞା,
1: ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମପୁର ପୁଞ୍ଜି ବାଜା ବିଜେପୁର ଜିଲ୍ଲା ବର୍ଗରୁ। ନାନୀ କେନ୍ତା ଅଛନ୍? ନାନୀ
0: ମୁଇଁ ତ ବହୁତ ଭଲ ଅଛେ ଆଜ୍ଞା।
1: ଆମେ ମାନେ ବି ବହୁତ ବଢିଆ, ଏକଦମ ମସ୍ତ ଅଛୁ ନାନୀ। ଆର ଆପଣ ମାନଙ୍କ ସାଙ୍ଗେ କଥା ଲାଗିଲେ ଆମକୁ ଶ୍ରୋତାଙ୍କୁ ବହୁତ ବଢିଆ ଲାଗି ଯାଇଛି ନାନୀ।
0: ଆଜ୍ଞା, ଆମେ ବି ଟାକିଥିସୁଁ କେତେବେଲେ ଆପଣ ମାନଙ୍କର ଫୋନ ଆଇବା ଆଉ ଆମେ କଥା ହେମୁ ବୋଲିକିରି।
1: ନାନୀ
0: ଆମେ ଶନିବାର ରବିବାର ବୁଧବାର ଆମେ ଯୋଗୀ ଥିସୁଁ।
1: ଆମର ସେତି ତ ସମ୍ପର୍କ ଅଛି ନା ନାନୀ, ଯେନ୍ ଆମେ ଆକାଶବାଣୀର ଯେନ୍ ଶ୍ରୋତା ପରିବାର ଯେନ୍ ଅଛୁ।
0: ଆଜ୍ଞା,
1: ଆକାଶ ଆମର ମା ହେଲେ ଆମେ ତ ସବୁ ତାର ଛୁଆ ହଉନେ ନାନୀ।
0: ଆପଣମାନେ ହିଁ ହଉଛନ୍ ଆମର ସମ୍ପତ୍ତି। ଆନ୍
1: ହଁ ସମ୍ପତ୍ତି
0: ଆପଣମାନଙ୍କୁ ନେଇକରି ଆମର ଆକାଶବାଣୀ।
1: ହଁ ନାନୀ, ଆଉ ଏଇ ଆକାଶ ମାଧ୍ୟମରେ ନାନୀ ଦେଖୁନ୍, ଆମର ଯେନ୍ ଦୋଲ ଗୋବିନ୍ଦ ମିଶ୍ର ମୋର ଭଞ୍ଜା ଭଞ୍ଜା ମ୍ୟାନ୍ ବାହାରିଲି କାଁ ଥିଲେ ବୋଲେ ଆକାଶବାଣୀ ସମ୍ବଲପୁର ହିଁ ପରିଚୟ ସୃଷ୍ଟି କରିଛେ ଦୋଲ ଗୋବିନ୍ଦ ବୋଲି। ଆମେ ଗୋଟେ ଭଞ୍ଜା ଦେବେ ହେଲି।
0: ଆଜ୍ଞା,
1: ହଁ
0: ଆଜି କେନ୍ ଗୀତ ଶୁଣିବା?
1: ଆଜି ଆମର ଗୀତ ଚଳଚ୍ଚିତ୍ରର ଶୁଣେଇଦେବେ ନାନୀ, ସୁମନ କଲ୍ୟାଣପୁର ଯେନ୍ତା ଗାଇଛନ୍ ବାଁସୁରୀ ବଜାକେ।
0: ଆଚ୍ଛା, ବାଁସୁରୀ ବଜାଇକେ ବଢିଆ ଗୀତଟେ ଆପଣ ବାଛିଲେ। ସୁମନ କଲ୍ୟାଣପୁରକୁ ଆପଣ ଶୁଣବାକେ ଚାହିଁଛନ୍ ବେଲେ କେନ୍ତା ଅଛନ୍ ଆଜ୍ଞା? ଭଲ ଅଛନ୍ ତ? ଚାଲିଛେ ବଢିଆ କାମ?
1: ବଢିଆ ଅଛେ ନାନୀ।
0: ଆଚ୍ଛା, ପାଗଟା ଟିକେ ବଦଲି ବସଲା ନ?
1: ପାଗ ଟିକେ ବଦଲି ବସଲା ନାନୀ, ଖରା ହେଲେ ବି ଖରା ଟିକେ ହଉଛେ, ବାକି ଟିକେ ଗୁଲଗୁଲି ପାଗ ଟିକେ ଦଉଛେ। ଆଉ ନାନେ ଏବେ ତ ବର୍ଷା ଏଇଟା ପର ଦିନ ବର୍ଷି ଦେଲା ଉପରିଆ ପାଣି ଟିକେ ନାନୀ, ସେଠି ଟ୍ରାକ୍ଟରରେ ଟିକେ ଚାଷ ଜମି ଜୁତା ଏତି କରିଛୁ। ଆମର ଇ ଖରିଫ ଚାଷ ଲାଗି ପ୍ରସ୍ତୁତି ଚାଲିଲା ନ ନାନୀ?
0: ଆଜ୍ଞା, ଯାହା ବି ହଉ ଏଟା ଧରଣୀ ଆମର ରଜଟା ନାଇଁ ଯିବାର ତ ଟିକେ ଗୁଲଗୁଲି ରହିବା ଆଜ୍ଞା।
1: ହଁ ନାନୀ, ଏଟା ଆପଣ ବହୁତ ଦିନ ପରେ ଉପସ୍ଥାପନା ଗାଇଲେ ନାନୀ।
0: ନାଇଁ ଆଜ୍ଞା, ମଝି ମଝିରେ ଆସୁଛେ। ଯା ଧନ୍ୟବାଦ ଆଜ୍ଞା, ଆପଣ ମାନଙ୍କର ଭଲ ପାଇବାର ସବୁଦିନ ଥାଉ। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍, ତ
1: ଗୀତ ଟିକେ ଡେଡିକେଟ କରମା ନାନୀ?
0: ହଁ ଆଜ୍ଞା, କରୁନ୍
1: ଗୀତଟା ତ ଆପଣଙ୍କୁ ଡେଡିକେଟ ନାନୀ। ଆଉ ଆମର ଶ୍ରୋତାଙ୍କ ନାଁ ଟିକେ ନେମା, ବଢେ ପରିବାର ଟେ ଅଛୁ।
0: ହଁ ଆଜ୍ଞା,
1: ହରେଶ କୁମାର ପରୁଆ, ଯଶୋନ୍ତ ବେଗ, ପରନ୍ଥାନୀ ସାହୁ, ଚୈତନ୍ୟ ସେବାରାମ ମିହିର, ମୁରଲୀ ମିହିର, ରବୀନ୍ଦ୍ରନାଥ ମିହିର, ଦେବରାଜ ମିହିର, ଆନନ୍ଦ ମିହିର, ଗୋବିନ୍ଦ ମିହିର, ଲିଙ୍ଗରାଜ ମିହିର, ସୁହାମା ମିହିର, ରୋହିଣୀ ମିହିର, ଆମର ପଞ୍ଚାନନ୍ଦ ପଞ୍ଜିଆର, ଚନ୍ଦ୍ରସୁନା, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ରାଧାକାନ୍ତ ଭୋଇ, ଆମର ହେଲେ ନାରାୟଣ ମିହିର, ନାରାୟଣ ପ୍ରଧାନ, ଆଉ ଆମର ଭଉଣୀମାନେ ଅଛନ୍ ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପାଳ, ଝୁଙ୍କି କୁସୁମ, ଆମର କୁମାରୀର ଅଛନ୍ ଜୟଗୋପାଳ ବେହେରା ଦାଦା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଆଉ ଆମର ମୋର ଭଞ୍ଜା ଦୋଲଗୋବିନ୍ଦ୍ର ମିଶ୍ର ନାଁ ପାଠି ଦେଇଥିଲି ନ ନାନୀ, ଇହାଦେ ତ ମୋତେ ଫୋନ୍ କରିକି କହିଦେଇଥିଲେ ନାନୀ।
0: ଠିକ୍ ଅଛି ଆଜ୍ଞା, ସମସ୍ତେ ଆମର ତ
1: ନାନୀ,
0: ସମସ୍ତେ ଆମର ରେଗୁଲାର ଶ୍ରୋତା ବୋଲେ
1: ପୁରୁଣା ଶ୍ରୋତା ନାଁ ଧର୍ମି ଅଛି ନାନୀ ଟିକେ।
0: ହଁ ଆଜ୍ଞା, କହୁନ୍।
1: ଆମର କୋର୍ଟ ସମଲେଇର ଆମର ଅନୁରୁଦ୍ଧ କୁରକୁରିଆ ଆସେ ଆଜ୍ଞା, ଆମର ଟିଚର ଅଛନ୍, ତାଙ୍କର ବି କଣ୍ଟାକ୍ଟ ନମ୍ବର ଅଛେ, ଆମେ କଥାବାର୍ତ୍ତା ଲାଗ୍ସୁଁ। ତାପରେ ଆମର ଭବାନୀ ଦେହରୀ ଅଛନ୍, ଶଙ୍କର ପୁଟେ ଅଛନ୍, ଭୋଲା ଶଙ୍କର ବଡ଼ଫୁଣ୍ଡା ଅଛନ୍,
0: ଏମାନେ ସମସ୍ତେ ଫୋନ୍ କରସନ୍ ଆଜ୍ଞା।
1: ଆମର କାନୁ ଚରଣ କୁମାରୀ ବି ଅଛନ୍, ବହୁତ ଅଛନ୍ ଆଜ୍ଞା, ସମସ୍ତଙ୍କୁ ସମସ୍ତଙ୍କୁ
0: ସବୁ ଶ୍ରୋତା ମାନଙ୍କୁ ଆମେ ଗୀତଟା ଡେଡିକେଟ କରି ଦେଇକରି ବଜଉଛୁ ଆଜ୍ଞା ଆପଣଙ୍କ ନାଁରେ। ତ ଆସୁନ୍ ସଭିଏଁ ମିଶିକରି ଶୁନମା ଆଜ୍ଞା ଏ ଗୀତଟା।
1: ଧନ୍ୟବାଦ ନାନୀ, ରହୁଛେ, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତା ମାନଙ୍କୁ ଦେବେ।
1: ମୋ ନାଁ ହଉଛି ଦିନେଶ ଦାସ। ଆଜ୍ଞା, ବ୍ରାହ୍ମଣପୁର।
0: ଆଜ୍ଞା, କେନୁ ଏଟା କହୁଛନ୍?
1: ବରଗଡ଼ ଡିଷ୍ଟ୍ରିକ୍ଟ ପେଡେନ୍ ବ୍ଲକ ବ୍ରାହ୍ମଣପୁରମ
0: ଗାଁ। ଆଚ୍ଛା, ତୁରୁମ ଗାଁଠୁ କହୁଛନ୍? ଆଜି କେନ୍ ଗୀତ ଶୁଣମା? ଆଜ୍ଞା, ଫେର କଥା ଲାଗମା।
1: କୁମାର ସାନୁର ଯେମିତି ବି ଗୀତ ହେବା ଆପଣ ବଜାବେ।
0: ଠିକ ଅଛି, ଆପଣ କୁମାର ସାନୁକୁ ଶୁଣବାକେ ଚାହିଁଛନ୍। ଆପଣ ଆଜ୍ଞା କେନ୍ ଆର୍ଟିଷ୍ଟ କେ ବେଶୀ ଭଲ ପାଏସନ୍?
1: ମତେ କୁମାର ସାନୁ ବେଶୀ ଭଲ। ଆର୍ଟିଷ୍ଟ
0: ନା ନା, ଆର୍ଟିଷ୍ଟ ମାନେ ଆପଣଙ୍କର ସିଙ୍ଗର ଯେନ୍ଟା ଆପଣ ଗୀତ ଶୁଣୁଛନ୍, ଆପଣ କୁମାର ସାନୁକୁ ବେଶୀ ଭଲ ପାଏସନ୍?
1: ଗୀତ ବହୁତ ଭଲ ଲାଗ୍ସି।
0: କାଁ କରି ଆଜ୍ଞା ଭଲ ଲାଗ୍ସି? ମାନେ ଆପଣଙ୍କୁ ତାଙ୍କର କଣ୍ଠଟା ଭଲ ଲାଗ୍ସି କି ଗାଇବାର ଶୈଳୀଟା ଭଲ ଲାଗ୍ସି? କାଣ ଭଲ ଲାଗ୍ସି?
1: ତାଙ୍କର ଗାଇବାର ଶୈଳୀ ବି ଭଲ ଲାଗ୍ସି, ତାଙ୍କର ଭଏସ୍ଟା ବହୁତ ଭଲ ଲାଗ୍ସି।
0: ଆଜ୍ଞା, ଯେନ୍ଟା ଆମର ମନକେ ଛୁଇଁଲା ସେଟା ଆମକୁ ଭଲ ଲାଗ୍ବା ନା? ଆଜ୍ଞା, ଯାଉ ଆପଣ ଆଜ୍ଞା, ହଁ ସେ ତ ଗାଇଛନ୍, ବହୁତ ଭାଷାରେ ଗାଇଛନ୍ କୁମାର ସାନୁ, ବହୁତ ବଢିଆ ଆର୍ଟିଷ୍ଟ, ହଁ ଏକଦମ ପୁରା ଦମଦାର ଆବାଜ ନାଇଁ? ଯାଉ ତା ମାନେ ଆପଣ ନିଜର ଜମିତି ଚାଷ ବି କରୁଛନ୍ ଆଉ କାମ ବି କରୁଛନ୍, ତା ମାନେ ଦୁଇ ଆଡୁ କରୁଛନ୍ ବୋଲନ୍ ତ? ଯାଉ ବଢିଆ କଥା, ପରିଶ୍ରମ କରବାର ଜରୁରୀ, ସମୟ ଥାଉନ୍ ଥାଉନ୍ ଯଦି ଆମେ ପରିଶ୍ରମ କର୍ମା ତାହେଲେ ଆମର ଭବିଷ୍ୟତ, ଆମର ଛୁଆମାନଙ୍କର ଭବିଷ୍ୟତ ଭଲ ହିଁ ହେବା। ତ ଆପଣ ତ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନମା? ଆଜ୍ଞା,
1: ହଉ
0: ଆଜ୍ଞା, ଫେର କଥା ହେମା ଫୋନ୍ କଲେ। ଆଜି ଆପଣଙ୍କର ସୁନ୍ଦର ଗୀତଟା ଶୁଣୁ।

0: हेलो
1: हेलो
0: हेलो। हाँ,
1: हेलो,
0: यहाँ आकाशवाणी सम्बलपुर। हेलो, अनुरोध कार्यक्रम।
1: नमस्कार मैडम।
0: नमस्कार, किए कहते आज्ञा?
1: देवेंद्र साहू कहते कचुपानू।
0: आज्ञा,
1: देवेंद्र साहू कहते कचुपानू।
0: अच्छा देवेंद्र साहू कहन। अच्छा, आज केन गीत सुनमा?
1: रंग रो दे देबे।
0: रंग रुनमा? ଆପଣ କେନ୍ତା ଅଛନ୍ ଆଜ୍ଞା?
1: ଭଲ ଅଛନ୍?
0: ଭଲ ଅଛନ୍? ଟିକେ ଆପଣଙ୍କର ପାଟିଟା ଅଲଗା ଶୁଭୁଛେ ତ, ଦେହ ଖରାପ ଅଛି ବାଗି ଲାଗିଲା ମତେ। ଭଗବାନଙ୍କୁ
1: ଥଣ୍ଡା ହେଇଯାଇଥିଲା ତ।
0: ଥଣ୍ଡା ହେଇଯାଇଛି? ଆଚ୍ଛା, ଏଇଟା ଆପଣଙ୍କର ଶରଦ ଗରମ ଥଣ୍ଡା ଆଜ୍ଞା? ଟିକେ ହଁ ହଁ ହଁ ବୋଧେ ନେଟୱାର୍କ ପ୍ରୋବ୍ଲେମ ଇସ୍ୟୁ ବି ଥାଇପାରେ। ଆଉ ଯେ ଟିକେ ଜଗି ରଖିକି ଦେହଟା ଚଲବେ ନା?
1: ହଁ
0: ହଁ, ଏଇ ସମୟ ପାଗ ପରିବର୍ତ୍ତନ ଲାଗି ଏଟା ଏନ୍ତା ହେବା। ଟିକେ ଦେହେକେ ଜଗିକରି ଚଲବେ, କାଁକରି ଖରାଦିନେ ଜହ ଗାଧି ଗୁଧା ଦେଇଥିବେ ବେଲେ ଟିକେ ପାନି ପଡ଼ିଗଲା ମାନେ ଫେର୍ ଦେହକେ ଧରିଦେବା। ଠିକ୍ ଅଛେ ଆଜ୍ଞା, ଆପଣ ଆଜି ସୁନ୍ଦର ଗୀତଟେ ବାଛିଛନ୍। ଆପଣଙ୍କର ପସନ୍ଦର ଗୀତଟା ଶୁନମା ଆଜ୍ଞା? ଅଛନ୍? ଠିକ୍ ଅଛେ, ଆସୁନ୍ ଶୁନମା ଏ ଗୀତଟା। ନମସ୍କାର ଆଜ୍ଞା।

0: ಹಲೋ ಹಲೋ ಹಲೋ ಹಲೋ ಹಲೋ, ಫೋನ್ಟಾ ಬೋಧ ಕಟ್ಟಿಗಲ್ಲ. ಹಲೋ ಹಲೋ,
1: ಜಯ ಸೀತಾರಾಮ್ ಆಜ್ಞಾ. ಜಯ ಸೀತಾರಾಮ್.
0: ಜಯ ಸೀತಾರಾಮ್ ಆಜ್ಞಾ.
1: ಆಜ್ಞಾ, ರವೀಂದ್ರನಾಥ್ ಮೆಹರ್.
0: ಹಾ ಆಜ್ಞಾ,
1: ಬರಗಡ ಜಿಲ್ಲಾ. ಆಜ್ಞಾ.
0: ಹಾ, ಕೇನ್ ಗೀತ ಸುನ್ಮ?
1: ಆಜ್ಞಾ, ಗೀತ ಸುನ್ಮ.
0: ಹಾ,
1: ಪತ್ಥರ್ ಕೆ ಸನಮ್ ಗೀತರ್ ಬೋಲ್ಟಾ ಹೌಜೆ. ಹಾ, ಮತವಾಲಿ ಚಾಂದ್ ಬನ್ ಜಾಓ ಫೂಲೋ ಕಿ ಡಾಲ್. ಮುಕೇಶ್ ಗಾಯ.
0: ಅಚ್ಛಾ, ಪತ್ಥರ್ ಕೆ ಸನಮ್. ಆಉ ಕೆಂತಾ ಅಚ್ಛನ್ ಆಪಣ? ଖରା ବର୍ଷା ତ ଲାଗିଛେ. ବୋଲେ ଆଉ ବାକି ସବୁ ଠିକ୍ ଠାକ୍ ଚାଲିଛେ ତ ଆଜ୍ଞା?
1: ଆଚ୍ଛା,
0: ଆଜି ଆପଣଙ୍କୁ ହଇରାଣ ନାଇଁ କରବାର? ଯା ହଉ, ଭଲ ଅଛେ ତ? ରୁଦ୍ରାଣୀ ଭଲ ଅଛନ୍ତ? ତାମାନେ ରୁଦ୍ରାଣୀ ଭଲ ଥିଲା ସବୁ ଠିକ? ଯା ହଉ, ଆଉ ବାକି ସମସ୍ତେ ଆପଣଙ୍କର ପରିବାରରେ ଠିକ୍ ଠାକ୍ ଚାଲିଛେ ଆଜ୍ଞା?
1: ଏଇଟା
0: ଆଜ୍ଞା ରଜ ଗୁଲଗୁଲିଟା କାହିଁ ଯିବା? ନାଇଁ ନାଇଁ, ମୌସୁମୀ ତ ଛୁଇଁଲା ନ, କିନ୍ତୁ ଉତ୍ତର ଓଡ଼ିଶାରେ ବର୍ଷା ହେବା ଏବେ ଆଉ ଆଜ୍ଞା, ଯେତେ ଦିନ ତକ ଶୀତ ଷଷ୍ଠୀ ନା ହେବା, ବର୍ଷା କେନ୍ତା କରି ହେବା ଆଜ୍ଞା?
1: ଆଉ ଗୋଟେ କଥା କହିମି, ଯେ କନଫରେନ୍ସ କଲ୍ ହଉଛି ଆଜ୍ଞା, ଇନୁ ବେଶୀ ଟାଇମ୍ ଲସ୍ ହଉଛି।
0: ହଁ ଆଜ୍ଞା,
1: ଆମର ଦେଖୁନ୍ ଇ ପ୍ରୋଗ୍ରାମ ଭିତରେ ଆଠଟା ସବ ସକଲ ନଉଜନ୍, ବାକି ଇରା ଟାଇମ୍ ବେଶୀ ପଲେଇ ଯାଉଛି।
0: ହଁ ଆଜ୍ଞା, ଆପଣ ମାନେ ଯେନ୍ତା କରବେ ଆମେ ସେନ୍ତା ହିସାବେ କାର୍ଯ୍ୟକ୍ରମ ବନାମୁ।
1: ଆଜ୍ଞା ଆଜ୍ଞା, ଠିକ୍ ଅଛି।
0: ବେଲେ ଆମେ ତ ହେଟା କହୁଛୁ, ଜଣେ ଜଣେ କରି ଫୋନ୍ କରୁଁ ଯେ ଆମେ କଥା ଲାଗମା ବୋଲି, କିନ୍ତୁ ନାଇଁ ଲାଗବାର ବୋଲି ଭାଇ ଭଉଣୀ ମିଶି ମିଶି କରୁଛୁ ବୋଲଛନ୍। ହଁ ତ ହଁ, ଠିକ୍ ଅଛି ଆଜ୍ଞା। ଇହାଦେ ତ ଫୋନ୍ ଗୁଟେ ଜଷ୍ଟ ଆଗୁ ନଉଥିଲି ଆପଣଙ୍କଟା ନେବାର ଆଗୁ, ଯେ ବୋଲେ କଟିଗଲା ହଠାତ୍ ସେ ଫୋନ୍ଟା ଲାଗବାର ଆଗୁ। ବୋଲେ ଆପଣ ବି ସୁନ୍ଦର ଗୀତଟେ ବାଛିଛନ୍, ଯିମା ଗୀତଟା ଶୁନ୍ମା ଆଜ୍ଞା? କହୁନ ଆଜ୍ଞା, କହୁନ।
1: ହରେଶ ପରୁଆ, ପଞ୍ଜଲି ମେହର, ମୁରଲୀ ପ୍ରସାଦ କର, ଯଶବନ୍ତ ପାଇ, ଦେବରାଜ ମେହର, ଝିଲିମିଣ୍ଡା, ମୁରଲୀ ମେହର, ସେବାରାମ ମେହର, ପଞ୍ଚାନନ୍ଦ ପଞ୍ଜବିହାର, ଉପେନ୍ଦ୍ର ସୁନା, ସୋନପ୍ରଭା କର, ଚିତ୍ରସେନ ସବର, ଲକ୍ଷ୍ମୀନାରାୟଣ ବାଗ, ନାଗୁ ପାତ୍ର, କରମସାନୀ ସାହୁ, ସତ୍ୟଭାମା ମେହର, ଲିଙ୍ଗରାଜ ମେହର, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଲି କୁମାରୀ, ସୁଦାମ ସାହୁ, ଲୋକନାଥ ସାହୁ, ଜଗପାଲ ବେହେରା, ନାରାୟଣ ମେହର, ସୁବଲ ସାହୁ, ଚୈତନ୍ୟ ପଟେଲ, ଦେବରାଜ ମେହର, ଚିଜିନ୍ଦା, ଆନନ୍ଦ ମେହର, ଉମା ମୁଣ୍ଡା, ମହେଶ୍ୱର ସେଠ ମହଲେ, ହମିଦ ପ୍ରସାଦ ଲୁହା, ଆମର
0: ଠିକ୍ ଅଛି ଆଜ୍ଞା। ସମସ୍ତେ ମିଶିକିରି ଆସୁନି, ସୁନ୍ଦର ଗୀତଟା ଶୁନ୍ମା, ଆଉ ରୁଦ୍ରାଣୀ କେ ଆପଣ ଶୁଣୁନ୍ ଗୀତ, ସେ ଫେର୍ ଟିକେ ବଡ଼ ହେଲେ ଫୋନ୍ କରିବା। ହଁ, ଟିକେ ବଡ଼ ହେଲେ ଫୋନ୍ କରବା। ଠିକ୍ ଅଛି ଆଜ୍ଞା।

ଠିକ ଅଛି ଆଜ୍ଞା, ସମସ୍ତେ ଶୁଣୁଛନ୍, ସମସ୍ତଙ୍କୁ ବହୁତ ଥର ଡେଡିକେସନ ମିଳିଲାନ, ଫିର ବି ଆପଣଙ୍କ ତରଫରୁ ଆଉ ଥରେ ଡେଡିକେଟ କରିଦେଉଛେ। ଆଉ ଆପଣ ଯେହେତୁ ଶେଷ କଲନ, ଫେର କଥା ଲାଗମା, କାଲି ତ କଥା ଲାଗବାର ଅଛେ, ତ ଆଜି ଆପଣଙ୍କ ଆଇ ଗୀତଟା ଶୁଣମା ଆଜ୍ଞା, ସମସ୍ତେ ମିଶିକିରି। ନମସ୍କାର ଆଜ୍ଞା।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱଟି ମୁଇଁ ମମତା ପଣ୍ଡା, ବୈଷୟିକ ସହାୟତା ଅରୁଣ କୁମାର ନାୟକ ଆଉ କୁନାଲ ମହାପାତ୍ର। ଇ କାର୍ଯ୍ୟକ୍ରମଟି ନିଜ ପସନ୍ଦର ଗୀତ ଶୁଣବାର ଲାଗି ଆମନିକି ଫୋନ୍ କରୁନ୍ ସବୁ ଶନିବାର ରବିବାର ସକାଳ 9 ବଜେ ନୁ 10 ବଜେ ଭିତରେ। ଆମକୁ ଯୋଗାଯୋଗ କରବାର ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

ଶୁଣୁଥିଲେ ଆଜି ପ୍ରସାରିତ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହା ଚିହ୍ନ ମୁଖ୍ୟ ଖବର ସାଙ୍ଗେ ମୁଁ।

ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣୁଥିଲେ। ପରିବେଷଣ କଲେ ସୁରେନ୍ଦ୍ର କୁମାର ସାହୁ ଓ ସାଥୀ। ସାଥୀମାନେ ଥିଲେ ସୁବାସ ଚନ୍ଦ୍ର ଦାସ, ରାଜେନ୍ଦ୍ର ମହାରଣା, ରଘୁନାଥ ସାହୁ ଓ ରଘୁନାଥ ମହାରଣା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ ଉପସ୍ଥାପନା ଅଭିଷେକ ଶର୍ମା ସମ୍ପାଦନା ସୌଭାଗ୍ୟ କୁମାର ରଥ ଗତ ବାର ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଗତ ବାର ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ବିଶେଷ ଯୋଜନା ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସ୍ତୁତ କରୁଛି। ଆଜି ଆମେ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ସୁଗମତା ବା ଇଜ୍ ଅଫ୍ ଡୁଇଂ ବିଜନେସ୍ କ୍ଷେତ୍ରରେ କରାଯାଇଥିବା ସରକାରଙ୍କ ପ୍ରୟାସ ବିଷୟରେ କଥା ହେବା। କେନ୍ଦ୍ର ସରକାର ଗତ ବାର ବର୍ଷ ମଧ୍ୟରେ ବ୍ୟବସାୟ ତଥା ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ପୁଞ୍ଜି ନିବେଶକମାନଙ୍କ ବିଶ୍ୱାସ ବଢ଼ିବା ସହିତ ଭାରତ ବିଶ୍ୱରେ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ଉଭା ହୋଇଛି। 2016 ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ନବୀକରଣ ଉଦ୍ୟମ ଏବଂ ନିବେଶ ଆଧାରିତ ବିକାଶକୁ ପ୍ରୋତ୍ସାହନ କରୁଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 2016 500 ବୃଦ୍ଧି ପାଇ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ 2,23,000 ଅଧିକ ହୋଇଛି। ଏତଦ୍ବ୍ୟତୀତ ଜୁନ୍ 2021 ଆୟକର ବିଭାଗ ଏକ ନୂତନ ଇ ଫାଇଲିଂ ପୋର୍ଟାଲର ଶୁଭାରମ୍ଭ କରିଛି, ଯଦ୍ୱାରା କରଦାତାମାନଙ୍କୁ ଅଧିକ ସୁବିଧା ଏବଂ ବିଶେଷ ଅନ୍ଲାଇନ୍ ସେବା ମିଳିପାରୁଛି। 2017 ଜିଏସ୍ଟି ଅର୍ଥାତ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ଲାଗୁ କରାଗଲା, ଯାହାଦ୍ୱାରା ଭିନ୍ନ ଭିନ୍ନ କର ପରିବର୍ତ୍ତେ ଗୋଟିଏ ସରଳ କର ପ୍ରଣାଳୀ ଯୋଗୁଁ ବ୍ୟବସାୟ ଅତ୍ୟନ୍ତ ସହଜ ହୋଇଗଲା। ମହାରାଷ୍ଟ୍ରର ଥାନେର ଚାର୍ଟେଡ୍ ଆକାଉଣ୍ଟେଣ୍ଟ ମନୋଜ ବାସେର କହିଲେ ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ସ୍ଥିରତା ମିଳିଛି।
1: କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିରତାର ଏକ ବୃହତ୍ ପଦକ୍ଷେପ ଅଟେ। ପରୋକ୍ଷ କରର ସଂଶୋଧନ ଦ୍ୱାରା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଏବଂ ବ୍ୟବସାୟ କିପରି କରିବା ସେ ବିଷୟରେ ସ୍ପଷ୍ଟ ଜ୍ଞାନ ମିଳିଥାଏ। ଏହାଦ୍ୱାରା ଦେଶର ଛବି ମଧ୍ୟ ଭଲ ହୋଇଛି ଏବଂ ଅର୍ଥବ୍ୟବସ୍ଥାରେ ମଧ୍ୟ ସ୍ଥିରତା ଆସିଛି।
0: ସେହିପରି ସରକାରୀ କ୍ରୟ ପ୍ରକ୍ରିୟାକୁ ଡିଜିଟାଲ ସରଳ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ 2016 ଗଭର୍ଣ୍ଣମେଣ୍ଟ ଇ ମାର୍କେଟ ପ୍ଲେସ୍ ବା ଜେମ୍ର ଶୁଭାରମ୍ଭ କରାଗଲା। ଜେମ୍ରେ ଆଜି ପର୍ଯ୍ୟନ୍ତ ସମୁଦାୟ 18,00,000 ଅଧିକର ବ୍ୟବସାୟ ହୋଇସାରିଛି। ଜେମ୍ ସହିତ ଜଡ଼ିତ ଜଣେ ବିକ୍ରେତା କାମିନୀ ଗୁପ୍ତା କହିଲେ ଯେ ଜେମ୍ର ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ସ୍ୱଚ୍ଛ ଏବଂ ଏହା ସରକାରୀ କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ।
2: ଜେମ୍ ଭାରତ ସରକାରଙ୍କ ଏକ ଡିଜିଟାଲ କ୍ରୟ ପ୍ଲାଟଫର୍ମ। ଯେଉଁ ଯାନ୍ତ୍ରିକ ଦଳ ଏହା ପଛରେ ଅଛନ୍ତି ସେମାନେ ଏକ ବେସରକାରୀ ସଂସ୍ଥା ଭଳି କାମ କରନ୍ତି ଏବଂ ଏମାନଙ୍କ ସହଯୋଗ ସବୁବେଳେ ମିଳୁଥାଏ, ଯାହା ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍, ମହିଳା ଉଦ୍ୟମୀ ଏବଂ ନିର୍ମାତାମାନଙ୍କୁ ସିଧା ସରକାରୀ କ୍ରେତାଙ୍କ ସହ ଯୋଡ଼ିଥାଏ।
0: କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ। ଏହି ପୋର୍ଟାଲରେ ପଞ୍ଜୀକରଣ ଅକ୍ଟୋବର 2020 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 8,31,000 ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼ ଡିଜିଟାଲ ବ୍ୟବସ୍ଥା ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଏବଂ ବିନିଯୋଗକୁ ପ୍ରୋତ୍ସାହନ ମିଳୁଛି। ଏନ୍ଡିଏ ସରକାରଙ୍କ ବାର ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ ଉପସ୍ଥାପନା ଅଭିଷେକ ଶର୍ମା ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟା ଆମ ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ କୁସୁମ ମିଶ୍ର। ଶ୍ରୋତା ବନ୍ଧୁ, ଆଜିର ବିଷୟ କ'ଣ ହୋଇଥିବ ତାର ଏକ ଛୋଟ ଇଙ୍ଗିତ ଦେବା ପାଇଁ ଚାଲନ୍ତୁ ପ୍ରଥମେ ଶୁଣିବା ଏକ ସୁନ୍ଦର ଗୀତ। ଆଉ ହଁ ଶ୍ରୋତା ବନ୍ଧୁ, ଗୀତଟିକୁ ମନ ଦେଇ ଶୁଣନ୍ତୁ ଆଉ ଅନୁମାନ କରନ୍ତୁ ଆଜି ଆମେ କୋଉ ବିଷୟରେ ଆଲୋଚନା କରିବା।

ଗୀତଟି ଶୁଣିଲେ ତ ଶ୍ରୋତା ବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଗୀତଟି ଥିଲା କଥାଚିତ୍ର, ଚୋରି ଚୋରି, କଣ୍ଠ ଲତା ମଙ୍ଗେସ୍କର ଓ ସାଥୀ, ସଙ୍ଗୀତ ଶଙ୍କର ଜୟକିଶାନ, ଗୀତ ହସରତ ଜୟପୁରୀ। ତେବେ ଶ୍ରୋତା ବନ୍ଧୁ, ଗୀତରୁ ତ ଆପଣମାନେ ବିଷୟବସ୍ତୁକୁ ଅନୁମାନ କରିସାରିଥିବେ ନିଶ୍ଚୟ। ହଁ ଶ୍ରୋତା ବନ୍ଧୁ, ଆପଣମାନେ ଠିକ୍ ଅନୁମାନ କରିଛନ୍ତି, ଆଜିର ବିଷୟବସ୍ତୁ ହେଉଛି ପକ୍ଷୀ। ଶ୍ରୋତା ବନ୍ଧୁ, ପ୍ରକୃତିର ଏକ ଅଦ୍ଭୁତ ମନୋରମ ଏବଂ ଉପକାରୀ ସୃଷ୍ଟି ତଥା ରଚନା ହେଉଛି ପକ୍ଷୀ, ଯାହାକୁ ଆମେ ବିହଙ୍ଗ, ଚଢ଼େଇ, ଖଗ ଏବଂ ଇଂରାଜୀରେ ବାର୍ଡ ବୋଲି ଜାଣିଥାଉ। ପ୍ରକୃତିର ଅନୁପମ ସୃଷ୍ଟି ତଥା ରଚନାମାନଙ୍କ ମଧ୍ୟରୁ ପକ୍ଷୀ ହେଉଛି ଅଦ୍ୱିତୀୟ। ଅସୀମ ନୀଳ ଆକାଶର ବିସ୍ତୃତ ପ୍ରାନ୍ତରେ ଡେଣା ପସାରି ସ୍ୱଚ୍ଛନ୍ଦ ଭାବରେ ବିଚରଣ କରୁଥିବା ଏହି ଆକାଶଚାରୀ ପ୍ରାଣୀ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅପୂର୍ବ ମାଧୁର୍ଯ୍ୟ ପ୍ରଦାନ କରି ଦ୍ୱିଗୁଣିତ କରିଥାଏ। ପକ୍ଷୀର କଳରବ ବିନା ପ୍ରକୃତି ମଧ୍ୟ ନିଷ୍ପ୍ରାଣ ଲାଗିଥାଏ। ପକ୍ଷୀମାନଙ୍କର ମଧୁର କଣ୍ଠସ୍ୱର, ରଙ୍ଗବିରଙ୍ଗର ପର ଏବଂ ସେମାନଙ୍କ ଉଡ଼ିବା ଶୈଳୀ ଯୁଗ ଯୁଗ ଧରି ମନୁଷ୍ୟ ହୃଦୟକୁ ମୋହିତ କରି ଆସିଛି। ପ୍ରଭାତର ପ୍ରଥମ ଅରୁଣିମା ଯେତେବେଳେ ଦିଗନ୍ତକୁ ଆଲୋକିତ କରେ, ସେତେବେଳେ ଗଛଗୁଡ଼ିକର ଶାଖା ପ୍ରଶାଖାରେ ବସିଥିବା ପକ୍ଷୀମାନଙ୍କର କଳରାବ ସମଗ୍ର ପରିବେଶକୁ ମୁଖରିତ କରିଦିଏ। କୋଇଲିର କୁହୁ କୁହୁ ଡାକ, ଘରଚଟିଆର କିଚିରିମିଚିରି ଶବ୍ଦ, ମଇନାର ଶବ୍ଦ, ମୟୂରର କେକାରାବ ମିଶି ପ୍ରକୃତିର ଏକ ଅନନ୍ୟ ସଙ୍ଗୀତ ସୃଷ୍ଟି କରିଥାଏ। ଏହି ସଙ୍ଗୀତ ମନୁଷ୍ୟ ହୃଦୟରେ ଆନନ୍ଦ, ଉତ୍ସାହ ଓ ଶାନ୍ତି ଭରିଦିଏ। ତ ଶ୍ରୋତା ବନ୍ଧୁ, ଶୁଣିବା ଆଉ ଏକ ଗୀତ, କଥାଚିତ୍ର ସିର୍ପ ତୁମ୍, କଣ୍ଠ ଉଦିତ ନାରାୟଣ, ସଙ୍ଗୀତ ନଦୀମ ଶ୍ରାବନ, ଗୀତ ସମୀର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ପୃଥିବୀରେ ପ୍ରାୟ 11,000 ଅଧିକ ପ୍ରଜାତିର ପକ୍ଷୀ ଅଛନ୍ତି। ଆକାର, ରଙ୍ଗ, ଖାଦ୍ୟ, ସ୍ୱଭାବ ଓ ବାସସ୍ଥାନ ଅନୁସାରେ ସେମାନଙ୍କ ମଧ୍ୟରେ ଅନେକ ବିବିଧତା ଦେଖାଯାଏ। କେତେକ ପକ୍ଷୀ ପାହାଡ଼ରେ ବାସ କରନ୍ତି, କେତେକ ଜଙ୍ଗଲରେ, ଆଉ କେତେକ ନଦୀ ଓ ସମୁଦ୍ରକୂଳରେ ତ ଆଉ କେତେକ ମଣିଷ ବସବାସ କରୁଥିବା ସ୍ଥାନଗୁଡ଼ିକରେ ନିଜ ଘର ତିଆରି କରନ୍ତି। ଶ୍ରୋତାବନ୍ଧୁ, ଆପଣମାନେ ଜାଣିଛନ୍ତି ପୃଥିବୀର ସବୁଠାରୁ ଛୋଟ ପକ୍ଷୀ ହେଉଛି ହମିଙ୍ଗ ବାର୍ଡ। ଏହାର ଲମ୍ବ ମାତ୍ର 5 ସେଣ୍ଟିମିଟର ପାଖାପାଖି ଏବଂ ଓଜନ 2 ଗ୍ରାମରୁ ମଧ୍ୟ କମ୍ ହୋଇଥାଏ। ଏହି ପକ୍ଷୀ ଫୁଲରୁ ମହୁ ସଂଗ୍ରହ କରି ଖାଇଥାଏ ଏବଂ ଏକ ସ୍ଥାନରେ ଲମ୍ବା ସମୟ ପର୍ଯ୍ୟନ୍ତ ଦେଣା ଝାପଟି ଆକାଶରେ ରହିପାରେ। ଅନ୍ୟପଟେ ଶ୍ରୋତାବନ୍ଧୁ, ପୃଥିବୀର ସବୁଠାରୁ ବଡ଼ ପକ୍ଷୀ ହେଉଛି ଅଷ୍ଟ୍ରିଚ୍, ଯାହାକୁ ଆମେ ଓଟ ପକ୍ଷୀ ବୋଲି ଜାଣିଛୁ। ଏହାର ଉଚ୍ଚତା ପ୍ରାୟ 9 ଫୁଟ ଏବଂ ଓଜନ 150 କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏହି ପକ୍ଷୀ ଏହାର ଡେଣା ଥିବା ସତ୍ତ୍ୱେ ଉଡ଼ିପାରେ ନାହିଁ, କିନ୍ତୁ ବହୁତ ଦ୍ରୁତ ଗତିରେ ଦୌଡ଼ିପାରେ। ଶ୍ରୋତାବନ୍ଧୁ, ପକ୍ଷୀମାନଙ୍କର ଶରୀର

ପରରେ ଆଦୃତ ଥାଏ। ଏହି ପର କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ପର ସେମାନଙ୍କୁ ଶୀତ, ଗ୍ରୀଷ୍ମ ଓ ବର୍ଷାର ସୁରକ୍ଷା ଦେଇଥାଏ। ଏହି ପର ପକ୍ଷୀମାନଙ୍କୁ ଉଡ଼ିବାରେ ମଧ୍ୟ ସାହାଯ୍ୟ କରେ। ମୟୂରର ଚକଚକିଆ ନୀଳ ସବୁଜ ପର, ଫ୍ଲେମିଙ୍ଗୋର ଗୋଲାପୀ ରଙ୍ଗ ପର, ଟିଆ ପକ୍ଷୀର ନୀଳ ଦେହ ଓ ମାଛରଙ୍କାର ନୀଳକମଳା ରଙ୍ଗ ପ୍ରକୃତିର ଅପୂର୍ବ କଳାକୃତି। ଏହି ଭିନ୍ନ ଭିନ୍ନ ରଙ୍ଗ ପକ୍ଷୀମାନଙ୍କୁ ଶତ୍ରୁଠାରୁ ଲୁଚିବା, ନିଜ ସାଥୀ ଆକର୍ଷଣ କରିବା ଏବଂ ନିଜ ଜାତିର ଅନ୍ୟ ପକ୍ଷୀମାନଙ୍କୁ ଚିହ୍ନିବାରେ ସହାୟତା କରେ। ତ ଶ୍ରୋତା ବନ୍ଧୁ, ଶୁଣିବା ଆଉ ଏକ ଗୀତ। କଥାଚିତ୍ର କୋଇ ମିଲ୍ ଗିୟା, କଣ୍ଠ ସାନ, କବିତା କୃଷ୍ଣମୂର୍ତ୍ତି, ସଙ୍ଗୀତ ରାଜେଶ ରୋଶନ, ଗୀତ ନସିର।

ଗୀତଟି ଶୁଣିଲେ ତ ଶ୍ରୋତା ବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତା ବନ୍ଧୁ, ପକ୍ଷୀମାନଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷମୟ ହେଲେ ମଧ୍ୟ ସେମାନେ ଅନୁକୂଳ ହୋଇ ବଞ୍ଚିଥାନ୍ତି। ନିଜ ଖାଦ୍ୟ ଖୋଜିବା ପାଇଁ ଦୂର ଦୂରାନ୍ତକୁ ଉଡ଼ିଯାଆନ୍ତି, କେବେ ଧାନ କ୍ଷେତ୍ରରେ, ଆଉ କେବେ ଜଙ୍ଗଲରେ, ତ ଆଉ କେବେ ନଦୀକୂଳରେ ନିଜ ଖାଦ୍ୟ ଅନ୍ୱେଷଣ କରନ୍ତି। ପକ୍ଷୀମାନଙ୍କର ବସା ତିଆରି କରିବାର କୌଶଳ ମଧ୍ୟ ଅତ୍ୟନ୍ତ ନିଖୁଣ। ସେମାନେ ଛୋଟ ଘାସ, ପତ୍ର ଓ କୁଟାକାଠି ଦ୍ୱାରା ନିଜ ପରିବାର ଓ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବହୁତ ସୁନ୍ଦର ଓ ଭିନ୍ନ ଭିନ୍ନ ବସା ତିଆରି କରନ୍ତି। ପ୍ରକୃତିର ସମତା ରକ୍ଷାରେ ପକ୍ଷୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କିଛି ପକ୍ଷୀ ଛୋଟ ଛୋଟ କୀଟପତଙ୍ଗ ଖାଇ ଫସଲକୁ ସୁରକ୍ଷିତ ରଖନ୍ତି, ଆଉ କିଛି ପକ୍ଷୀ ବୀଜ ପ୍ରସାରଣ କରି ନୂତନ ଗଛଲତା ବଢ଼ିବାରେ ସାହାଯ୍ୟ କରନ୍ତି। ଏହିପରି ଭାବରେ ପକ୍ଷୀମାନେ ପରିବେଶର ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରନ୍ତି। ଶ୍ରୋତାବନ୍ଧୁ, ଜଙ୍ଗଲ କଟା ହୋଇ କମ୍ ହେଉଥିବା କାରଣ ହେଉଛି ପକ୍ଷୀମାନଙ୍କର ସଂଖ୍ୟା କମ୍ ହେବାର ସବୁଠାରୁ ବଡ଼ କାରଣ। ସହରୀକରଣ ଓ ପ୍ରଦୂଷଣ ଯୋଗୁଁ ଗଛ କମିଯିବାରୁ ପକ୍ଷୀମାନେ ବସା ବନେଇବା ଓ ରହିବା ସ୍ଥାନଗୁଡ଼ିକ ହରଉଛନ୍ତି। ବାୟୁ, ପାଣି ଓ ଶବ୍ଦ ପ୍ରଦୂଷଣ ତାଙ୍କ ଜୀବନକୁ ଖରାପ କରୁଛି। ଚାଷ କାମଗୁଡ଼ିକରେ ବ୍ୟବହୃତ କୀଟନାଶକ ମଧ୍ୟ ପକ୍ଷୀମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏହା ସହିତ ଅବୈଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ମଧ୍ୟ ପକ୍ଷୀ ସଂଖ୍ୟା କମାଇ ଦେଉଛି। ଶ୍ରୋତାବନ୍ଧୁ, ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ପକ୍ଷୀମାନେ ସୁରକ୍ଷିତ ଭାବେ ବସବାସ କରିପାରିବା ପାଇଁ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ ସ୍ଥାପନ କରାଯାଉଛି। ଶିକାର ବିରୋଧୀ କଠୋର ଆଇନ ଲାଗୁ କରାଯାଇଛି, ଯାହାଦ୍ୱାରା ପକ୍ଷୀମାନଙ୍କୁ ମାରିବା ଓ ଧରିବାକୁ ବନ୍ଦ କରାଯାଉଛି। ଜଙ୍ଗଲ ସୁରକ୍ଷା ଓ ଗଛଲତା ଲଗାଇବା ପାଇଁ ଉତ୍ସାହିତ କରାଯାଉଛି, ଯାହା ପକ୍ଷୀମାନଙ୍କ ପାଇଁ ପ୍ରାକୃତିକ ବାସସ୍ଥାନ ଅଟେ। ଏହା ସହିତ ପ୍ରବାସୀ ପକ୍ଷୀ ଆସୁଥିବା ଜଳାଶୟ ଓ ହ୍ରଦଗୁଡ଼ିକୁ ସୁରକ୍ଷିତ କରାଯାଉଛି ଏବଂ ଲୋକମାନଙ୍କ ମଧ୍ୟରେ ପକ୍ଷୀ ସୁରକ୍ଷା ବିଷୟରେ ସଚେତନ କରାଯାଉଛି। ତ ଶ୍ରୋତା ବନ୍ଧୁ, ଶୁଣିବା ଆଜି ଯୁବବାଣୀ କାର୍ଯ୍ୟକ୍ରମର ଶେଷ ଗୀତ। କଥାଚିତ୍ର ରେଫ୍ୟୁଜି, କଣ୍ଠ ସୋନୁ ନିଗମ ଓ ଅଲକା ୟାଗ୍ନିକ, ସଙ୍ଗୀତ ଅନୁ ମଲ୍ଲିକ, ଗୀତ ଜାଭେଦ ଅଖ୍ତର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ପକ୍ଷୀମାନେ କେବଳ ପରିବେଶର ଶୋଭା ନୁହନ୍ତି, ସେମାନେ ଆମ ପରିବେଶର ଅମୂଲ୍ୟ ସାଥୀ। ଆସନ୍ତୁ ସେମାନଙ୍କୁ ଭଲ ପାଇବା ଓ ସୁରକ୍ଷା କରିବା। ଏହି ବାର୍ତ୍ତା ସହ ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ କୁସୁମ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ନମସ୍କାର।

0: ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଗିନିଜ୍ ବୁକ୍ ୱାର୍ଲଡ ରେକର୍ଡ ଲାଗି ଗଣଯୋଗ ଅଭିଯାନ ଆଇବା କାଲି ସକାଳର 6:15 ନୁ 7:35 ତକ୍ ଆଭାସୀ ମାଧ୍ୟମଥି ହେବା ଆୟୋଜିତ। ଏ ଅଭିଯାନଥି ଭାଗ ନେବାର୍ ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଆଇବା କାଲି ନନ୍ପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ହେବା ପତରପେଣି କାର୍ଯ୍ୟକ୍ରମ। ପାକ୍ ଠିକ୍ ଥିବାନୁ ଆଇବା 2-3 ଦିନ ଭିତରେ ମୌସୁମୀ ବାୟୁ ରାଜ୍ୟର ବଡ଼ଭାଗୀ ଇଲାକେ ପହଞ୍ଚବାର ରହିଛି ସମ୍ଭାବନା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପ୍ରାୟ ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିଣ୍ଡି ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆଜି ସନ୍ଧ୍ୟା 6:10ରେ ଶୁଣିବେ ସ୍ତୁତି ଚିନ୍ତାମଣିର 15ତମ ଭାଗ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ରାତି 7:02ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ରାତି 7:25ରେ ଜିଲ୍ଲା ହାଲଚାଲ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ, ଏହା ମଧ୍ୟ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:02ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସଂଯୁକ୍ତା କୁମାରୀ ଜେନା ଓ ନନ୍ଦିତା ବୋଷ। ରାତି 8:15ରେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିବେ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ, ଏଥିରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତରେ ଚୈତି ଶୁଣିବେ ଶିଳ୍ପୀ ବିଦୁଷୀ ଗିରିଜା ଦେବୀ। ରାତି 9:15ରେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲିଜ୍ କରିବ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 9:30ରେ ଅଖିଳ ଭାରତୀୟ ହିନ୍ଦୀ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ, ଏହା ମଧ୍ୟ ରିଲିଜ୍ କରିବ ଆକାଶବାଣୀ ଦିଲ୍ଲୀରୁ। ଏବଂ ରାତି 10:00ରେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲିଜ୍ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ସୌଭାଗ୍ୟ କୁମାର ରଥ। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ସାଇନସାଇଟିସ୍ ରୋଗ କ'ଣ, ଲକ୍ଷଣ ଓ ତା'ର ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସତ୍ୟଜିତ ମିଶ୍ର। ସକାଳ 7:30ରେ ଇଟିକିଲି ମିଟିକିଲି, ଏଥିରେ ଶୁଣିବେ ପୃଥିବୀର ଆଶ୍ଚର୍ଯ୍ୟ, ଏଲୋରା କୈଳାସ ମନ୍ଦିର, କହିବେ ଅନୁପମା ପଣ୍ଡା। ସକାଳ 8:30ରେ ବେତାର ନାଟକ ଧାରାବାହିକ ଫଗୁବାବୁଙ୍କ ସଂସାର, ଆଗାମୀକାଲି ଶୁଣିବେ ଏହାର ନବମ ଭାଗ, ରଚନା ସୋରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଓ ଶ୍ରୀକ୍ଷେତ୍ର ସୁନ୍ଦର। ଏବଂ ସକାଳ 9:00ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସ୍ତୁତି ଚିନ୍ତାମଣିର 15ତମ ଭାଗ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।

ଏ ସୃଷ୍ଟିର ଲୀଳା ବଡ଼ ବିଚିତ୍ର। ଛୋଟ ଶାମୁକା ପେଟରୁ ଜନ୍ମ ନିଏ ମୁକ୍ତା, ପଙ୍କ କାଦୁଅରେ ପବିତ୍ରତା ଓ ସୌନ୍ଦର୍ଯ୍ୟର ପଦ୍ମ ଫୁଟେ। ଆମେ ଜାଣୁ ଧୀବର କନ୍ୟା ମତ୍ସ୍ୟଗନ୍ଧାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ମହାକବି ବ୍ୟାସ, ବନ୍ଦୀଶାଳାର ଅନ୍ଧାର ଭିତରୁ ଜନ୍ମିଥିଲେ କୃଷ୍ଣ, ସନ୍ଥ କବି ମହାପୁରୁଷ ଭୀମଭୋଇଙ୍କ ଜନ୍ମ ସେମିତି ଏକ ବିଚିତ୍ର ଘଟଣା। ସେତେବେଳେ ସମୟ ଥିଲା ଅଶିକ୍ଷା ଓ ଅନ୍ଧବିଶ୍ୱାସର, ସମୟ ଥିଲା କୁସଂସ୍କାରଗ୍ରସ୍ତ। ସେହି ପଙ୍କିଳ ପରିବେଶରୁ ଜନ୍ମ ନେଲେ ସଂସ୍କାରକ କବି ଭୀମଭୋଇ, ଜଗତକୁ ଉଦ୍ଧାର କରିବାର ଶେଷହୀନ ଆବାହନୀ ଶୁଣେଇଲେ ଆମକୁ। ତାଙ୍କରି ବେଦନା ଜର୍ଜର ଆତ୍ମାଟିକୁ ଦେଖିବା କେମିତି ଚାଲିଛି, ଅବିଶ୍ରାନ୍ତ ଚାଲିଛି, ପଶ୍ଚିମରୁ ପୂର୍ବକୁ, ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟକୁ, ଶୂନ୍ୟ ପୁରୁଷକୁ ଖୋଜି ଖୋଜି ଜୀବନସାରା ଲହୁଲୁହାଣ, ଶୂନ୍ୟ ଶୂନ୍ୟ ମହାଶୂନ୍ୟ ସବୁଠି କାନ୍ଦ କାନ୍ଦ କବିର ଆତ୍ମା। କେତେ ଆକୁଳ ଆର୍ତ୍ତି ତାଙ୍କ ଭଜନରେ, କେମିତି ପ୍ରେତାୟିତ ଅନ୍ଧାର ଭିତରେ ସେ ରୁଦ୍ଧଶ୍ୱାସ, ତଥାପି ବିଶ୍ୱବ୍ରହ୍ମାଣ୍ଡକୁ ଆଲୋକିତ କରିବାକୁ ତାଙ୍କର ଅଖଣ୍ଡ ବିଶ୍ୱାସ। ଆଚାର ଓ କର୍ମକାଣ୍ଡରୁ ଧର୍ମକୁ ସରଳ ଓ ସ୍ୱଚ୍ଛ କରି ସେ ପରଶି ଦେଇଛନ୍ତି। ଜୀବ ପରମ ଓ ଶୂନ୍ୟପୂର୍ଣ୍ଣର ସ୍ଥିତିକୁ ଗୁରୁ ଶିଷ୍ୟର ସମ୍ପର୍କ ପରି ଦେଖିଛନ୍ତି। ତାଙ୍କ ଦୃଷ୍ଟିରେ ସ୍ୱୟଂ ଶୂନ୍ୟ ବ୍ରହ୍ମ ହିଁ ଗୁରୁ, ଗୁରୁ ମଧ୍ୟ ଅଣାକାର ଶୂନ୍ୟ ବ୍ରହ୍ମ। ବ୍ରହ୍ମରୂପୀ ଏହି ଗୁରୁର ସେବକ ଶିଷ୍ୟ ହେଉଛି ଆଜ୍ଞାକାରୀ ଆମ ଦେହ। ଆମେ ଶରୀରକୁ ଆତ୍ମାରୁ ଅଲଗା କରିପାରିବା ନାହିଁ, କେବଳ ସେବକ ପରି ନିଜକୁ ସେହି ଶୂନ୍ୟ ସତା ପାଖରେ ଅର୍ପଣ କରିବା। ଭୀମଭୋଇଙ୍କ ଭାଷାରେ ତାହା ହିଁ ଆତ୍ମ ଆବିଷ୍କାର, ତାହା ହିଁ ଗୁରୁ ଶିଷ୍ୟର ସମ୍ପର୍କ, ଅଭିନ୍ନ ଅଭେଦ। ସେହି ସମ୍ପର୍କକୁ ପ୍ରତ୍ୟକ୍ଷ କରିବା ତାଙ୍କ ରଚନାରେ।

ଆପଣା ଘଟରେ ଥିବା ବ୍ରହ୍ମକୁ ଜାଣିଗଲେ ବ୍ୟକ୍ତିର ଅହଙ୍କାର ଆଉ ରହେ ନାହିଁ। ବୁଦ୍ଧି ଚାତୁରୀ ସବୁ ବିବେକଠାରେ ସମର୍ପିତ ହୋଇଯାଏ। ସେତେବେଳେ ଶରୀରର ପରିଚୟ ଅଳିକରେ ପରିଣତ ହୁଏ। ଏହି ଉପଲବ୍ଧିର ଆଧାର ହେଉଛି ମଣିଷର ବିବେକ। ସେଥିପାଇଁ ଭୀମ ଭୋଇ ବିବେକକୁ ଗୁରୁ ଭାବେ ବିଚାର କରିଛନ୍ତି। ଆତ୍ମା ଓ ଶରୀର ପରି ଗୁରୁ ଶିଷ୍ୟର ସମ୍ପର୍କ ଯୁଗଳ ଯୋଡ଼ି ହିଁ ଜୀବସୃଷ୍ଟିର ଆଧାର। ଗୁରୁ ଶିଷ୍ୟ ସ୍ୱାମୀ ଭୃତ୍ୟ ଓ ବିବେକ ଶରୀର ଭଳି ଜୀବପରମର ସ୍ଥିତି। ଆମର ଏ ପୀଡ଼ିତ ବିଡ଼ମ୍ବିତ ଶରୀର ହେଉଛି ଶିଷ୍ୟ, ତାର ଗୁରୁ ବିବେକ। ଉଭୟ ଗୁରୁ ଶିଷ୍ୟ ମଣିଷପଣିଆର ବାହକ। କେତେ ପରିଚ୍ଛନ୍ନ କେତେ ସିଧାସଳଖ ତାଙ୍କ ବ୍ରହ୍ମ ଉପଲବ୍ଧି। ଏହି ରୂପରେ ବିବେକ ଓ ଶରୀର ମଧ୍ୟ ପାପପୁଣ୍ୟର ପ୍ରତୀକ। ପ୍ରଭୁ ବା ସ୍ୱାମୀ ହେଉଛି ଆପଣା ବିବେକ। ଜଗତର ସକଳ ବସ୍ତୁ ସୁଖ ଭୃତ୍ୟ ପରି ଏହି ବିବେକ ରୂପୀ ଗୁରୁର ସେବକ। ଆମର ଏ ଘଟ ଭିତରେ ଯାହା ଶ୍ରେଷ୍ଠ ଯାହା ଶାଶ୍ୱତ ତାର ସେବା କରିବାକୁ ପରମ ଧର୍ମ ଭାବେ କବି ଗ୍ରହଣ କରିଛନ୍ତି। ଆପଣାର ସରଳ ଭାଷାରେ ଗାଁ ଗହଳିର ସାଧାରଣ ଲୋକଙ୍କୁ ବ୍ରହ୍ମର ସ୍ୱରୂପ କହିଛନ୍ତି। ସତ୍ୟ ଓ ସାହସରେ ଜୀବନ ବଞ୍ଚିବାର ଆହ୍ୱାନ ଦେଇଛନ୍ତି ସେ। ଜୀବ ପରମ କହନ୍ତୁ କି ଗୁରୁ ଶିଷ୍ୟ କହନ୍ତୁ, ଏମାନଙ୍କର ସମ୍ପର୍କ କ୍ଷୀରନୀର ପରି, ପରସ୍ପରର ପରିପୂରକ ଏମାନେ। ଏହି ରହସ୍ୟକୁ ବୁଝିଗଲେ ଜଣେ ଅହଙ୍କାର ଶୂନ୍ୟ ହୋଇପାରିବ, କାମନା ରହିତ ହୋଇପାରିବ। ତାଙ୍କ ମତରେ କେବଳ ମଣିଷ ନୁହେଁ, ସାରା ବିଶ୍ୱ ବ୍ରହ୍ମାଣ୍ଡ ପାପ ସନ୍ତାପରେ ଘାରି ହେଉଛି। ଏ ପାପରୁ ମୁକ୍ତି ପାଇଁ ଗୁରୁ ଯଥାର୍ଥ ମାର୍ଗଦର୍ଶକ। ସେ ଗୁରୁଙ୍କଠାରେ ସମର୍ପିତ ହେଲେ ଏ ସମ୍ପର୍କକୁ ବୁଝି ହୁଏ। ଗୁରୁସଙ୍ଗ ପାଇବାକୁ ଯୁଗପୁରୁଷ ଭୀମ ଭୋଇ ସଦାସର୍ବଦା କାତର।

ଭାରତୀୟ ଗୁରୁ ପରମ୍ପରାରେ ବିଶ୍ୱାସୀ ଭୀମଭୋଇଙ୍କ ଜନ୍ମ ବାସ୍ତବରେ ଭାରତୀୟ ପରମ୍ପରାର ନୂତନ ଅଧ୍ୟାୟ। ସେ କୌଣସି ଧର୍ମ କିମ୍ବା କର୍ମକାଣ୍ଡକୁ ପସନ୍ଦ କରୁନଥିଲେ। ଧର୍ମ ତାଙ୍କ ପାଇଁ ଆଧ୍ୟାତ୍ମ ଥିଲା। ସେ ଧର୍ମ ପ୍ରଚାରକ ନଥିଲେ, ଥିଲେ ସନ୍ଥ। ପର ପାଇଁ ବ୍ୟାକୁଳ, କାତର ତାଙ୍କ ପ୍ରାଣ। ସେ ବୁଝିଥିଲେ ଜୀବନ ଓ ଆଧ୍ୟାତ୍ମ ଏକ ଏବଂ ଅଭିନ୍ନ। ତେଣୁ ମୃତପ୍ରାୟ ମାନବିକତାକୁ ସେ ଜୀବନ୍ୟାସ ଦେଲେ। ନିଜକୁ ନର୍କକୁ ପଠାଇ ବ୍ରହ୍ମାଣ୍ଡ ଉଦ୍ଧାର କରିବାର ସଂକଳ୍ପ କଲେ। ସ୍ତୁତି ଚିନ୍ତାମଣି ହିଁ ଆମକୁ ଜଣାଇ ଦିଏ ଯେ ଚରାଚର ବିଶ୍ୱର ଦୁଃଖରେ ସେ ମ୍ରିୟମାଣ, ପାପ ଅନ୍ଧାର ଭିତରେ ଭଗ୍ନ ପ୍ରାଣ। ଆକୁଳ କବି ଶୂନ୍ୟ ପୁରୁଷ ଓ ସମୟକୁ ବି ଚେତାବନୀ ଦେଇଛନ୍ତି। ଦିନୁ ଦିନ ପାପର ଭାରା ବଢ଼ୁଥିବା ପୃଥିବୀକୁ ଓଲଟେଇ ଦେବାର ଦୁଃସାହସ ସେ କରିଛନ୍ତି। ଧ୍ୱଂସ ଭିତରେ ନବନିର୍ମାଣର କଥା କହିଛନ୍ତି। ଜୀବନସାରା ଗୁରୁଙ୍କୁ ଅନୁସରଣ କରି ଅଲେଖ ସ୍ୱାମୀଙ୍କଠାରେ ଲୟ ରଖି ଦୁଆର ଦୁଆର ବୁଲିଛନ୍ତି। କଷମାଟିର ବସ୍ତ୍ର ଦେହରେ, ବିଷାଦର କଳା ମେଘ ତାଙ୍କ ଆଖିରେ, ପାଦ କେମିତି ଧୂଳିଧୂସର, ପଥଚଲାରେ କେଉଁଠି ଥକି ଯାଇନାହାନ୍ତି। ଆକୁଳ ପ୍ରାର୍ଥନାର ଶେଷ ନାହିଁ। ଆମ ହୃଦୟର ରୁଦ୍ଧଦ୍ୱାର ଆର ପାଖରେ ସେ ଠିଆ ହୋଇଛନ୍ତି, ପୁରାପୁରି ଆକାରହୀନ। ଯେମିତି ଆମ ବିବେକ ସେ ଶୂନ୍ୟଦେହୀ, ଯେମିତି ଅଣାକାର ଅଲେଖ। ଯେଉଁଠି ସେ ପ୍ରାର୍ଥନାରେ ଅଛନ୍ତି, ବିଶ୍ୱ ବ୍ରହ୍ମାଣ୍ଡ ପାଇଁ ମାଗୁଣୀ କରୁଛନ୍ତି, ସେଠି ଆମ

ବଞ୍ଚିତ ମୃତ ବିବେକକୁ ବଞ୍ଚେଇ ଦେବାର ଚେଷ୍ଟା କରିଛନ୍ତି। ସମର୍ପଣର ଭାଷାରେ ତାଙ୍କ ଆତ୍ମାର ଆଲୁଅରେ ମଣିଷକୁ ବାଟ କଢ଼େଇ ନେବାର ବ୍ୟାକୁଳତାକୁ ବୁଝି ହୁଏ ଭଜନମାଳାର ଏଇ କଣ୍ଠୀରୁ।

କେମିତି କହିବା ତାଙ୍କୁ ଅନ୍ଧ, ଯାହାଙ୍କ ଆଖିକୁ ଜଳ ଜଳ ଦିଶିଯାଉଛି ଛପ୍ନାକୋଟି ଜୀବଜନ୍ତୁଙ୍କ ବିକଳ ଦୁଃଖ, ଯିଏ ଆମକୁ ବାଟ କଢ଼େଇ ନେଉଛନ୍ତି ମୁକ୍ତ ପୂର୍ବାଶା ଆଡ଼କୁ, ଶୂନ୍ୟ ଭିତରେ ଶେଷତମ ଆଲୋକ ଆଡ଼କୁ, ଯିଏ କାନ୍ଧରେ ବୋହି ଚାଲିଛନ୍ତି ଆମ ଭାଷା ସଂସ୍କୃତିର ଭଗ୍ନାବଶେଷ, ନଗ୍ନ ପାଦରେ ଗାଁ ଗାଁ ବୁଲୁଛନ୍ତି, କୀଟଠୁ ବ୍ରହ୍ମ ସମସ୍ତଙ୍କ ପାଇଁ ଯିଏ କାନ୍ଦୁଛନ୍ତି, ସେ ଆମ ଭିତରେ ଲୁଚିଥିବା ଆମର ଆତ୍ମବିଶ୍ୱାସ, ସେ ଆମର ଅସଲ ପରିଚୟ, ଶଠତା ଅନ୍ଧବିଶ୍ୱାସ ଓ ପାପର ପାହାଡ଼ ତଳେ ଭୀମ ଭୋଇ ଏକ ଅଶ୍ରୁଳ ଝରଣା, ସେ କବି ମହାତ୍ମା, ସେ ମହାମାନବ। କେତେ ଲାଞ୍ଛନା, କେତେ ଯାତନା, କେତେ ଅପମାନ ତାଙ୍କୁ ନ ଦେଇଛି ଏ ସମାଜ, ମଣିଷର ଛଳନା ତାଙ୍କୁ ଅଧିକ ବ୍ୟଥିତ କରିଛି, ତାଙ୍କ କ୍ରୋଧକୁ ପ୍ରଜ୍ୱଳିତ କରିଛି, ଅଗ୍ନିଗର୍ଭ ହୋଇଛି ତାଙ୍କ କବିତ୍ୱ। ସମାଜ ଦ୍ୱାରା ଉପେକ୍ଷିତ ଜଣେ ଏକଲା ମଣିଷ ଦମ୍ଭର ସହ ଅସୁନ୍ଦର ବିରୁଦ୍ଧରେ, ପାପ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି। ବିଶ୍ୱପ୍ରେମ, ସମ୍ବେଦନା ଓ ସତ୍ୟସନ୍ଧ ଆତ୍ମା ତାଙ୍କୁ ଆମର ମୁକ୍ତିଦାତା ଭାବେ ଠିଆ କରେଇଛି। ତାଙ୍କର ଆଉ ଏକ ଭଜନରୁ ଦେଖିବା ଏଇ ଦ୍ରୋହୀ ଦୁସ୍ତର ଆତ୍ମାକୁ, ଯିଏ ଖଳବଳଙ୍କ ଉତ୍ପାତରେ ଅସ୍ଥିର, ମହିର ଦୁଃଖରେ ବ୍ୟାକୁଳ।

ବ୍ୟକ୍ତିର କ୍ଷୋଭ ବିଷାଦ କିପରି କବିତ୍ୱକୁ ଉତ୍ତୀର୍ଣ୍ଣ ହେଉଛି ଅନୁଭବ କରନ୍ତୁ। ଏହାକୁ କବିତା କହିବା ନା ଗୀତ? କବିତା କହିଲେ କବିଙ୍କ କବିତ୍ୱ ଓ ସମ୍ବେଦନାର ଚମକରେ ଅନ୍ୟ କବିମାନେ ଆମକୁ ମଳିନ ଦିଶିବେ। ଯଦି ଏହାକୁ ଗୀତ କହିବା ତେବେ ଭୀମଭୋଇଙ୍କ କରୁଣାସିକ୍ତ ଆତ୍ମାର ରାଗିଣୀ ବାରମ୍ବାର ଶୁଭିଯିବ। ସବୁ ଉପେକ୍ଷା ଉପହାସର ବିଷପି ମୁକ୍ତିର ସରଳ ବାଟ ତିଆରି କରିଛନ୍ତି ଭୀମଭୋଇ। ଭାରତୀୟ ଆଧ୍ୟାତ୍ମ୍ୟ ସାହିତ୍ୟ ଓ ଚେତନାର ପୁନର୍ବିନ୍ୟାସ ହିଁ ଭୀମଭୋଇ, ଯାହାଙ୍କୁ ଆମେ ପାଶୋରି ଦେଇଛୁ।

ଶୁଣୁଥିଲେ ସ୍ତୁତି ଚିନ୍ତାମଣିର 15ତମ ଭାଗ। ତଥ୍ୟ ଓ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୁରୀସ୍ଥିତ ଲୋକଭବନଠାରେ ରେଳବାଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ବୈଠକରେ ରେଳ ସଂଯୋଗୀକରଣରେ ଉନ୍ନତି, ଯାତ୍ରୀ ସେବା ବୃଦ୍ଧି ଏବଂ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସମର୍ଥନ ମିଳିବ ବୋଲି ଡକ୍ଟର କମ୍ଭମ୍ପାଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯାଉଥିବା ପୁନଃବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ଆଗାମୀ 2027 ରଥଯାତ୍ରା ପୂର୍ବରୁ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଓ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

0: କରିଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ସଡ଼କ ମରାମତି, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ରାଇରଙ୍ଗପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 19 ତାରିଖରେ ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା 20 ତାରିଖରେ ରାଇରଙ୍ଗପୁରଠାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିନିମନ୍ତେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକ ଡିଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଗତ ଦୁଇବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଉତ୍ପାଦନରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଦୁଇଟି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ 152 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ କଂସାରୀଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 16 ଗ୍ରାମର 1,52,600 ଲୋକ ଉପକୃତ ହେବେ। ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିଟ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା 2027 ମାର୍ଚ୍ଚ ସୁଦ୍ଧା ଇନ୍ଷ୍ଟାଣ୍ଟ ଷ୍ଟୋରେଜ୍ କମ୍ପ୍ଲିଟ୍ ହେଇପାରିବ। ଯାହାଫଳରେ କି ଦୁଇଟି ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି, ଡ୍ରିଙ୍କିଂ ୱାଟର ଆଭେଲେବିଲିଟି, ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ।
0: ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି 6:15 ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800-315-7008 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏଲିନୋକୁ ନେଇ ରାଜ୍ୟର ଚାଷୀମାନେ ବ୍ୟତିବ୍ୟସ୍ତ ନ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କମ୍ ବର୍ଷା ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଛି। ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଓ ଦିଦାଇ ଆଦିମ ଜନଜାତିଙ୍କୁ

0: ଭୋଟର ତାଲିକାରେ ସାମିଲ କରିବା ଲକ୍ଷ୍ୟ ନେଇ ସ୍ୱିପ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ନାଗରିକଙ୍କୁ ଶତପ୍ରତିଶତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ବଣ୍ଡା କୋୟା ଓ ଆଦିମ ଜନଜାତି ଲୋକଙ୍କ ପାଖରେ ପହଞ୍ଚ ସେମାନଙ୍କୁ ଭୋଟ୍ ଅଧିକାର ସମ୍ପର୍କରେ ସଚେତନ କରାଯାଉଛି। ଜିଲ୍ଲାର ଖଇରପୁଟ ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏହାର ଲକ୍ଷ୍ୟ ବୋଲି ସ୍ୱିପ୍ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେଇ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜୟୀ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଆ ଅସ୍ମିତା, ସମୃଦ୍ଧ କଳା ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ କୋରାପୁଟସ୍ଥିତ ସେକ୍ଟର ମୁଖ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ରକ୍ତଦାତାଙ୍କଠାରୁ ମୋଟ 92 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଚିକିତ୍ସକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପାର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରୁଛି। 2036 ଅଲିମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶର ସାମାଜିକ ଉନ୍ନୟନ ଓ ସଶକ୍ତିକରଣ କ୍ଷେତ୍ର ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଏବଂ ସମାଜର ଅବହେଳିତ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ସମୟ ମଧ୍ୟରେ ବହୁବିଧ ଯୋଜନା ପ୍ରଣୟନ କରାଯାଇଛି। ନାଗରିକ କଲ୍ୟାଣରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଶକ୍ତିକରଣ ଆଡ଼କୁ ଏହା ଏକ ଆଦର୍ଶ ପରିବର୍ତ୍ତନ ଭାବେ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ, ଦୃଢ଼ ଆଇନଗତ ସୁରକ୍ଷା ଏବଂ ଲକ୍ଷ୍ୟଭିତ୍ତିକ ଜୀବିକା ସୁଯୋଗ ମାଧ୍ୟମରେ ଦେଶବ୍ୟାପୀ ଗତ 12 ବର୍ଷ ମଧ୍ୟରେ 11 କୋଟିରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଶିକ୍ଷାର୍ଥୀ, ବରିଷ୍ଠ ନାଗରିକ, ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ

ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜୀବନଧାରଣର ମାନରେ ଉନ୍ନତି ଆସିଛି। ଡିଜିଟାଲ ସ୍ୱଚ୍ଛତା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ଗତ 2021-22 ଆର୍ଥିକ ବର୍ଷରୁ ଆଧାର ଲିଙ୍କ୍ ମାଧ୍ୟମରେ ପ୍ରକୃତ ହିତାଧିକାରୀ ପାଖରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଆର୍ଥିକ ରାଶି ସିଧାସଳଖ ପହଞ୍ଚିପାରୁଛି, ଫଳରେ କୌଣସି ପ୍ରକାର ବେଆଇନ ଆର୍ଥିକ କାରବାର ତଥା ବିଳମ୍ବକୁ ପ୍ରତିହତ କରାଯାଇପାରିଛି। ତହସିଲଭୁକ୍ତ ଜାତି ଏବଂ ଅନ୍ୟାନ୍ୟ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀ ଏହାର ସୁଫଳ ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପରବର୍ତ୍ତୀ ବୃତ୍ତି ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ଓ ସ୍ୱଚ୍ଛ ହୋଇପାରିଛି। ଏପର୍ଯ୍ୟନ୍ତ 6,12,00,000 ଅଧିକ ଛାତ୍ରଛାତ୍ରୀଙ୍କୁ ବୃତ୍ତି ବାବଦରେ 46,581,54,00,000 ପ୍ରଦାନ କରାଯାଇପାରିଛି। ଶ୍ରେଷ୍ଠ ଯୋଜନା ଅଧୀନରେ ଅନୁସୂଚିତ ଜାତିର ମେଧାବୀ ଛାତ୍ରଛାତ୍ରୀ ଦେଶର ପ୍ରତିଷ୍ଠିତ ବେସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପାଇପାରୁଛନ୍ତି। ମ୍ୟାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ 2,99,00,000 ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ଏ ବାବଦରେ ଏପର୍ଯ୍ୟନ୍ତ 4,893,00,000 ବ୍ୟୟ କରାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ଯଶସ୍ୱୀ ଯୋଜନା ଅଧୀନରେ ସମାଜର ବିଭିନ୍ନ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ଆବାସିକ ଛାତ୍ରାବାସ ସୁବିଧା ଆଦି ପ୍ରଦାନ କରାଯାଇପାରିଛି। ଏ ବାବଦରେ 1,69,00,000 ଅଧିକ ଛାତ୍ରଛାତ୍ରୀଙ୍କୁ 15,555,53,00,000 ପ୍ରଦାନ କରାଯାଇସାରିଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଅନୁସୂଚିତ ଜାତି ଜନଜାତି ଅତ୍ୟାଚାର ନିବାରଣ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏ ସଂକ୍ରାନ୍ତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଆଦାୟ ହେଉଥିବା ଅର୍ଥର ସୁଫଳ ପୀଡ଼ିତଙ୍କୁ ପ୍ରଦାନ କରାଯାଉଛି। 2014 ପରଠାରୁ ଏପର୍ଯ୍ୟନ୍ତ ଏ ବାବଦରେ 5,12,17,00,000 ଆଦାୟ କରାଯାଇ 7,26,00,000 ପୀଡ଼ିତଙ୍କୁ ପ୍ରଦାନ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଶାମୁକ୍ତ ଭାରତ ଅଭିଯାନ ଏକ ଗଣ ଅଭିଯାନରେ ପରିଣତ ହୋଇଛି। ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି। ନୂତନ ବ୍ୟବସାୟ ତଥା ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଏହି ପାଣ୍ଠି ଅଧୀନରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଛି। 2018 102ତମ ସମ୍ଭିଧାନ ସଂଶୋଧନ ମାଧ୍ୟମରେ ରାଷ୍ଟ୍ରୀୟ ପଛୁଆବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି। ସାମାଜିକ କ୍ଷେତ୍ରରେ ଆର୍ଥିକ ତଥା ଦୁର୍ବଳ ଶ୍ରେଣୀର ସମୁଦାୟଙ୍କ ସ୍ୱାର୍ଥ ରକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଦିବାସୀ ସମ୍ପ୍ରଦାୟଙ୍କ ଜଳ ଜଙ୍ଗଲ ଓ ଜମି ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଗତ 12 ମଧ୍ୟରେ ସ୍ୱତନ୍ତ୍ର ବଜେଟ୍ ଓ ଯୋଜନାର ବ୍ୟବସ୍ଥା ହୋଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ପିଏମ୍ ଜନମନ ଅଭିଯାନ ଆଦି କାର୍ଯ୍ୟକାରୀ ହୋଇଛି। ଏହି ଆବାସିକ ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ନିଃଶୁଳ୍କ ଭାବରେ ଜନଜାତି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପିଏମ୍ ଜନମନ ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳ ସମ୍ପ୍ରଦାୟଙ୍କ ପାଖରେ ପକ୍କା ଘର, ସ୍ୱଚ୍ଛ ପାନୀୟ ଜଳ ଏବଂ ବିଦ୍ୟୁତ୍ ସଡ଼କ ଯୋଗାଯୋଗ ଓ ମୋବାଇଲ୍ ସଂଯୋଗ ଆଦି ସ୍ଥାପନ କରାଯାଇପାରିଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ପ୍ରତିବର୍ଷ ନଭେମ୍ବର 15 ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇ ସ୍ୱାଧୀନତା ସଂଗ୍ରାମରେ ଜନଜାତି ବର୍ଗର ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଗଣତାନ୍ତ୍ରିକ ଏବଂ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ଭାରତକୁ ଗଢ଼ି ତୋଳିବାରେ ଏହି ପଦକ୍ଷେପଗୁଡ଼ିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତୃଣମୂଳ ସ୍ତରରେ ସମାନ ଅଧିକାର, ସମ୍ମାନ ଏବଂ ସୁଯୋଗ ମାଧ୍ୟମରେ ଦେଶର ବିକାଶରେ ସମସ୍ତଙ୍କୁ ସାମିଲ କରାଯିବା ସମ୍ଭବ ହୋଇପାରିଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁକନ୍ୟା ଜେନା।
1: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖ୍ୟ ଖବର। କ୍ରୀଡ଼ା କ୍ଷେତ୍ରନୁ ମୂଲ କରିକରି ଦେଶର ଭବିଷ୍ୟତ ଗଠନ୍ତି ଯୁବବର୍ଗଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନକେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଥି ରଖିକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାତି ହୋଇଛି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାଟି ନୂଆ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଇବା କାଲ ହେବା ନନ୍ପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣି। ଆହୁର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 2-3 ଦିନ ଭିତରେ ରାଜ୍ୟର ବଡ଼ଭାଗେ ଇଲାକାକେ ପହଞ୍ଚବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ। ଦେଶର ଯୁବବର୍ଗ ବିଜ୍ଞାନ ଆଉ ପ୍ରଯୁକ୍ତିବିଦ୍ୟାନୁ ମୂଲ କରିକରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଆଉ ଡ୍ରୋନ୍ ତକ୍ ଭିନ୍ ଭିନ୍ କ୍ଷେତ୍ରର ନିଜର ଦକ୍ଷତା ଦେଖାଇ ପାରିଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟଥି ଶ୍ରୀ ମୋଦି କହିଛନ୍, ଭାରତ ବିଶ୍ୱସ୍ତରନୁ ଗୋଟିଏ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ସଫଳତା ଯୁବବର୍ଗଙ୍କର ଲାଗି ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରନୁ ମୂଲ କରିକରି ଦେଶର ଭବିଷ୍ୟତ ଗଠନ୍ତି ଯୁବବର୍ଗଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନକେ ପ୍ରଧାନମନ୍ତ୍ରୀ ବହୁତଟେ ପ୍ରଶଂସା କରିଛନ୍। ବହୁତଟେ ଅନ୍ତର୍ଜାତୀୟ ପ୍ରତିଯୋଗିତାଥି ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ଦେଖାଇକରି ଦେଶକେ ଗୌରବାନ୍ୱିତ କରିଛନ୍। ଦେଶେ ଭିନ୍ ଭିନ୍ କ୍ଷେତ୍ରନୁ ସୃଷ୍ଟି ହୋଇଥିବାର ଭିତ୍ତିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ରକେ ଏଟା ପ୍ରୋତ୍ସାହନ ଦେଉଛି। ଗଲା 12 ବର୍ଷ ହେଲା କେନ୍ଦ୍ରର ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ଅହରହ ପ୍ରୟାସ ଜାରି ରଖିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକେ ନଜରଥି ରଖିକରି ଆଜି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କର ଅଧ୍ୟକ୍ଷତାଥି ଗୋଟିଏ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଷ୍ଟ୍ରପତି ଆଇବା 19 ତାରିଖ ଦିନ ଆଉ ପ୍ରଧାନମନ୍ତ୍ରୀ 20 ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପହଞ୍ଚବେ। ସେମାନଙ୍କର ଗସ୍ତ କାର୍ଯ୍ୟକ୍ରମର ପରିଚାଳନା ଆଉ କାର୍ଯ୍ୟାନ୍ୱୟନ ନେଇକରି ମୁଖ୍ୟ ଶାସନ ସଚିବ ସମୀକ୍ଷା କରିକରି ଆବଶ୍ୟକ ପରାମର୍ଶ ଆଉ ନିର୍ଦ୍ଦେଶ ଦେଇଛନ୍। ବୈଠକଥି ଗସ୍ତ ସମିଆଥି ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, କାର୍ଗେଟ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ସବୁ କାର୍ଯ୍ୟକ୍ରମର ସମନ୍ୱୟ, ବିମାନ ବନ୍ଦରର ଆନୁଷଙ୍ଗିକ ବ୍ୟବସ୍ଥା ବିଷୟ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ସବୁ ସମ୍ପୃକ୍ତ ବିଭାଗ ଆଉ ଜିଲ୍ଲା ପ୍ରଶାସନକେ ନିଜର ନିଜର ଭିତରେ ସମନ୍ୱୟ ରଖିକରି ସବୁ ପ୍ରସ୍ତୁତି ପୂରା କରବାରକେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ଦେଶକେ ପୃଥିବୀର ଅଗ୍ରଣୀ ଶକ୍ତି ହିସାବେ ପ୍ରତିଷ୍ଠିତ କରବାର୍ଥି ଯୁବପିଢ଼ିଙ୍କର ଭୂମିକା ନିର୍ଣ୍ଣାୟକ ହେବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିମାନଙ୍କ ସାଙ୍ଗେ ମତ ବିନିମୟ କରିକରି କେନ୍ଦ୍ରମନ୍ତ୍ରୀ କହିଛନ୍, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାଟି ଗୋଟିଏ ନୂଆ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଲ ଉପରେ ଗୁରୁତ୍ୱ ଦେଇକରି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା, ପ୍ରତିଭା ଆଉ କୌଶଳର ବିକାଶ ଉପରେ ସରକାର ଜୋର୍ ଦେଇ ଆସୁଛନ୍। ଏକାଡେମିକ୍, ବ୍ୟାଙ୍କ କ୍ରେଡିଟ୍ ଆଉ ଆପାର ଆଇଡି ବାଗିର ନୂଆ ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କର ଅନୁଭବ, ସଫଳତା ଆଉ କୌଶଳକେ ସ୍ୱୀକୃତି ଦେବାର ସହିତ ଶିକ୍ଷା ଓ କୌଶଳ ଦିଗେ ବର୍କସ୍ ସମନ୍ୱୟ ସ୍ଥାପନ କରୁଛି। 2036 ଅଲମ୍ପିକ୍ସ ପ୍ରସ୍ତୁତିଠାନୁ ମୂଲ କରିକରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ତକ୍ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତି ଯାଇକରି ରେଲ ଷ୍ଟେସନର ଚାଲୁଥିବାର ନବୀକରଣ କାମର ସମୀକ୍ଷା କରିଛନ୍। ଆଇବା ବଛର ମାର୍ଚ୍ଚ ମାସ ତକ୍ ଷ୍ଟେସନର ନିର୍ମାଣ କାମ ଶେଷ କରବାର୍ ଲାଗି ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରେଲ ଷ୍ଟେସନର ଯାତ୍ରୀମାନଙ୍କ ଲାଗି ଅତ୍ୟାଧୁନିକ ବ୍ୟବସ୍ଥା, ରହିବାର୍ ଲାଗି 100ଟା ବିଶ୍ରାମଘର ତିଆରି କରାଯାଉଥିବାର ଆମର ସମ୍ଭାଦଦାତା ଜଣାଇଛନ୍। ଭୁବନେଶ୍ୱରନୁ ଆଇବା ସୋମବାର ଦିନ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ସେଦିନ ସରକାରୀ ଛୁଟିଦିନ ପଡ଼ୁଥିବାରୁ ଏହି ନିଷ୍ପଭି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜଣାଇ ଦିଆଯିବା। ସାରା ଦେଶେ ଟୁକେଲ ଛୁଆମାନଙ୍କୁ ବର୍କସ୍ କରବାର ଆଉ ସାମାଜିକ ଦୃଷ୍ଟିକୋଣରୁ ପରିବର୍ତ୍ତନ କରବାର୍ଥି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଗୋଟିଏ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସାମନ୍ତା ଆଉ ବୈଷମ୍ୟକେ ପ୍ରତିହତ କରବାର ଲକ୍ଷ୍ୟ ନେଇକରି ଏହି ଅଭିଯାନ ମୂଲ କରାଯାଇଥିଲା। ଟୁକେଲ ଛୁଆମାନଙ୍କର ସୁରକ୍ଷା, ଶିକ୍ଷା ଆଉ ବଞ୍ଚବାର ଅଧିକାରକେ ସୁରକ୍ଷା ଦେବାର୍ଥି ଏହି ଯୋଜନା ସଫଲ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗଲା ଦଶନ୍ଧି ଭିତରେ ଲିଙ୍ଗଗତ ଅସାମନ୍ତା ବହୁତଟେ କମିଛି। ଶିକ୍ଷା କ୍ଷେତ୍ରର ଟୁକେଲ ଛୁଆମାନଙ୍କର ଯୋଗଦାନ ବଢ଼ିଛି। ଟୁକେଲ ଛୁଆଙ୍କର ଲାଗି ଗୋଟିଏ ବଢ଼ିଆ ଉତ୍ତମ ପରିବେଶ ସୃଷ୍ଟି କରବାର, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଆଉ କେନ୍ଦ୍ର ଆଉ ରାଜ୍ୟମାନଙ୍କର ଭିତରେ ସମନ୍ୱିତ ଭାବେ କାମ କରବାର୍ଥି ଏହି ଯୋଜନା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି।

0: ଅନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କର ଆୟୁଷ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ଲାଗି ଗଣଯୋଗ ଅଭିଯାନ ଆଇବାକାଲ ସକାଳର 6:15 ରୁ 7:35 ତକ୍ ଆଭାସୀ ଜରିଆରେ ଆୟୋଜିତ ହେବା। ଏହି ଅଭିଯାନଟି ଭାଗ ନେବାରକେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍। କାର୍ଯ୍ୟକ୍ରମଟି ଯୋଗ ଦେବାର ଲାଗି ଟୋଲ୍ ଫ୍ରି ନମ୍ବର 1800-315-7008 କେ ମିସ୍ଡ କଲ୍ କରିକରି ଆଗ୍ରହୀ ଲୋକେ ନିଜର ନାଁ ପଞ୍ଜୀକରଣ କରିପାରିବେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଇବାକାଲଠାନୁ ମୂଲ ହେବା। ଆଇବାକାଲ ନନ୍ପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣି କାର୍ଯ୍ୟକ୍ରମ ଆଉ 18 ତାରିଖ ଦିନ ଶିବ ବିବାହ ଅନୁଷ୍ଠିତ ହେବା। ଏଟାକେ ନେଇକରି ଯାତ୍ରା କମିଟି ତରଫରୁ ଜୋରସୋର ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କର ଘରେ ଭିଲ୍ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ବାବଦେ ଅତକା ସୂଚନା ଦେଉଛନ୍ ଆମର ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଲ।
1: ଆଇବାକାଲଠାନୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମୂଲ ହେଉଛି। ଆଇବାକାଲ ନନ୍ପଡ଼ାର ବମ୍ବରାଡ ବାବା ବାଲୁଙ୍କେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଥିବାର ବେଲ୍କେ ଆଇବା 18 ତାରିଖ ଶୁଭଲବନ୍ତୀ ବିହା କାର୍ଯ୍ୟକ୍ରମ ସୁରୁଖୁରୁରେ ସରବା। ପତରପେଣି ପରେ ଦେବନିମନ୍ତ୍ରଣ ବରାନୁଗମନ ଓ କନ୍ୟା ବିଦାୟ ବାଗିର କାର୍ଯ୍ୟକ୍ରମ ରହିଛି। ସେନ୍ତା 19 ତାରିଖ ମଧ୍ୟରାତ୍ରନୁ ମହାଆଳତୀ ପରେ ସମ୍ବଲପୁରରେ ହେବାର୍କେ ଥିବାର 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ବି ଏ ବର୍ଷ ହେବା। ସହରର ସବୁ ପଡ଼ାନୁ ଦେବଦମ୍ପତି ବାହାରିକରି ନଗର ପରିକ୍ରମା କରି ଲାଖ ଲାଖ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସେନ୍ତା ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଭିଲ୍ ଶେଷ ପର୍ଯ୍ୟାୟ ପହଞ୍ଚିଛି। କନ୍ୟା ପିତାମାତା ଘରେ ଭିଲ୍ କିଣାବିକା ସାରିଲେନ, ସେନ୍ତା କୁନୁଆ ପୁନୁଆ ବି ଆସିଲେନ। ନନ୍ପଡ଼ା ବାଗିରି ଝାଡ଼ୁଆପଡ଼ା ମୁଦିପଡ଼ା ବୁଢ଼ାରଜା ବଡ଼ବଜାର ଠାକୁରପଡ଼ା ବାଲିବନ୍ଧା ବାଗିରି ଯାତ୍ରା କମିଟି ବି ପ୍ରସ୍ତୁତି ସାରିଲେନ।
0: ରାଜ୍ୟର ଭିନ୍ ଭିନ୍ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାଁ ଥିବାର ଭୁଲ ସଂଶୋଧନ ଲାଗି ଆଇବା ମାସେ ଭିତରେ ପ୍ରକ୍ରିୟା ମୂଲ ହେବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସବୁ ପ୍ରତିଷ୍ଠାନର ଶୁଦ୍ଧ ଲେଖା ଉଚ୍ଚାରଣ ନିଶ୍ଚିତ କରାଯିବା, ନାମକରଣ ଥିବାର ଅସଙ୍ଗତି ଦୂର କରବାର ସହିତ ଭାଷା ଆଉ ଐତିହ୍ୟର ସୁରକ୍ଷା ଉପରେ ଖାସ୍ ଧ୍ୟାନ ଦେବାର ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ସମକୁ ପରାମର୍ଶ ଦେଇଛନ୍। କେନ୍ଦ୍ର ସରକାରଙ୍କର ଅଧୀନ ଥିବାର ପ୍ରତିଷ୍ଠାନମାନଙ୍କର ନାଁ ସଂଶୋଧନ ଲାଗି କେନ୍ଦ୍ରକେ ଚିଠି ଲେଖାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ନଥିବାର ଆଦିବାସୀ ପଡ଼ାନୁ 500 କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍କେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍। ସ୍ଥାନୀୟ ଇଲାକାର ସାମାଜିକ ସାଂସ୍କୃତିକ ଆଉ ଗୋଷ୍ଠୀଭିତ୍ତିକ କାର୍ଯ୍ୟକଳାପ ସହିତ ଭିନ୍ ଭିନ୍ ସଭାସମିତି ବୈଠକ ବାଗିର ଏଟା ଗୁରୁତ୍ୱପୂର୍ଣ୍ଣ ହେବା ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଆଉ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ ନେଇକରି ଜିଲ୍ଲାସ୍ତରୀୟ ସମ୍ମିଳନୀ ହୋଇଯାଇଛି। ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆଉ ଆଇବା 2036 ତକ ଓଡ଼ିଶାକେ ଗୋଟିଏ ସମୃଦ୍ଧ ରାଜ୍ୟ କରବାର ଲାଗି ଏଥି ଆଲୋଚନା କରାଯାଇଛି। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦୋଲେଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇକରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। କଳାହାଣ୍ଡି ଜିଲ୍ଲାକେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଆଉ ଆର୍ଥିକ କ୍ଷେତ୍ରର ଗୋଟିଏ ଆଗଧାଡ଼ିର ଜିଲ୍ଲା କରବାର ଲାଗି ସମ୍ମିଳନୀଥି ଆଲୋଚନା କରାଯାଇଥିଲା। ଇତାର ଛଡ଼ା ପଛୁଆ ବ୍ଲକମାନଙ୍କର ବିକାଶ ଲାଗି ଚାଲିଥିବାର ଆକାଂକ୍ଷୀ ବ୍ଲକ ମଦନପୁର ରାମପୁର ଥୁଆମୁଲ ରାମପୁରର କାର୍ଯ୍ୟକ୍ରମମାନଙ୍କର ସମୀକ୍ଷା କରାଯାଇଥିଲା। କୋରାପୁଟଠାରେ ଥିବାର ସୀମା ସୁରକ୍ଷା ବଲ ବିଏସ୍ଏଫ୍ର ମୁଖ୍ୟାଳୟ ପରିସରନୁ ଗୋଟିଏ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଯାଇଛି। 180 ନମ୍ବର ବାଟାଲିୟନ ବିଏସ୍ଏଫ୍ର ଦେଖରେଖଥି ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ସହଯୋଗଥି ହୋଇଥିବାର ଏହି ଶିବିରଟି 92 ଜଣ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମଟି ବିଏସ୍ଏଫ୍ର ଅଧିକାରୀମାନେ ରକ୍ତଦାନର ଗୁରୁତ୍ୱ ବାବଦେ ଲୋକଙ୍କୁ ସଚେତନ କରବାର ସହିତ ନିୟମିତ ଭାବେ ରକ୍ତଦାନ କରବାରକେ ସମକୁ ଆହ୍ୱାନ ଦେଇଥିଲେ। ୟାଦେ ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରୁ ପହଞ୍ଚିବା ଋତୁରୁ ଏଛେନ୍ ଉତ୍ତର ଭାଗକେ ଅଗ୍ରସର ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୌସୁମୀର ପ୍ରଭାବଥି ଉତ୍ତର ଓଡ଼ିଶାର ଭିନ୍ ଭିନ୍ ଜାଗାନୁ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଇବା 2-3 ଦିନ ଭିତରେ ମୌସୁମୀ ବାୟୁ ରାଜ୍ୟର ବଡ଼ଭାଗୀ ଇଲାକେକେ ଯିବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଗରମ ଆଉ ଗୁଲଗୁଲି ଲାଗି ଆଜ୍ ଆଉ ଆଇବାକାଲି ଲାଗି 11 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଗଲା 24 ଘଣ୍ଟା ଭିତରେ ଭଦ୍ରକ ଜିଲ୍ଲାର ଭଣ୍ଡାରୀ ପୋଖରୀରୁ ସବୁନୁ ଜହ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କ୍ରୀଡ଼ା କ୍ଷେତ୍ରରୁ ମୂଲ କରିକରି ଦେଶର ଭବିଷ୍ୟତ ଗଠନ୍ତି ଯୁବବର୍ଗଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନକେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଥି ରଖିକରି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଛି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ। ଜାତୀୟ ଶିକ୍ଷାନୀତି 2020

ଶିକ୍ଷା ବ୍ୟବସ୍ଥାତି ନୂଆ ଦିଗନ୍ତ ସୃଷ୍ଟି କରିଛେ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉର ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆବାକେଲ ହେବା ନନ୍ପଡ଼ାର ବମ୍ବରାଟ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣ୍ଡି। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ 6-ଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6-ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସରେ ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ 2-ଦିନିଆ ଗସ୍ତରେ ଯିବେ। ସ୍ଲୋଭାକିଆ ଗସ୍ତ ସାରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଆଜି ଏକ ଉଲ୍ଲେଖନୀୟ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି। ସମ୍ମିଳନୀ ଶେଷରେ ପ୍ରସ୍ତୁତ ଇନ୍ଦୋର ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଖାଦ୍ୟ ସୁରକ୍ଷା, କୃଷକ କଲ୍ୟାଣ, ଜଳବାୟୁ ଅନୁକୂଳ କୃଷି ଏବଂ କୃଷିକ୍ଷେତ୍ର ପାଇଁ ବାଣିଜ୍ୟ ଓ ଡିଜିଟାଲ୍ ପ୍ରସଙ୍ଗ ଉପରେ ଏହି ଘୋଷଣାନାମା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର 42% ଅବଦାନ ରହିଛି। ଇନ୍ଦୋର ଘୋଷଣାନାମା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାମୂହିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦାୟିତ୍ୱର ପ୍ରତୀକ ବୋଲି ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ 4 ନୂତନ ସଂସ୍ଥାଗତ ପଦକ୍ଷେପ ଉପରେ ଘୋଷଣା କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି, ଚାଷୀଙ୍କୁ ପ୍ରତି ୟୁରିଆ ବ୍ୟାଗ୍ ପିଛା 266 ଟଙ୍କା ଏବଂ ଡିଏପି 1350 ଟଙ୍କାରେ ଯୋଗାଇବା ଜାରି ରଖିବେ। ଏ ସଂକ୍ରାନ୍ତ ଅତିରିକ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି। ସମ୍ମିଳନୀ ଶେଷରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିଗଣ ମେଘଦୂତ ଗାର୍ଡେନ୍ଠାରେ ମିଳିତ ଭାବେ ଚାରାରୋପଣ କରିବା ସହ ବ୍ରିକ୍ସ ବାଟିକା ପ୍ରତିଷ୍ଠା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଧାରିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସୀମାବର୍ତ୍ତୀ ଅଞ୍ଚଳ ଏବଂ ମେଟ୍ରୋ ସହର ତଥା ଶିଳ୍ପଭିତ୍ତିକ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟା ପରିବର୍ତ୍ତନ ନେଇ ଅଧ୍ୟୟନ କରିବାକୁ ଶ୍ରୀ ଶାହା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତର୍ଜମା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏ ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସେଠ କାର୍ଯ୍ୟରତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କଠାରୁ ଆସନ୍ତା 30 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଦେଶର ସହରାଞ୍ଚଳଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼, ସ୍ଥାୟୀ ପରିବେଶ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସାଂଗଠନିକ ଭାବରେ ସ୍ଥିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ ଏନ୍ଆଇୟୁଏର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି, ସହରାଞ୍ଚଳଗୁଡ଼ିକୁ ସଂସ୍ଥାଗତ ଭାବେ ଦକ୍ଷ କରିବା ଏବଂ ବିକାଶ ମାଧ୍ୟମରେ ସମର୍ଥନ ପ୍ରଦାନ କରିବାରେ ଏନ୍ଆଇୟୁଏର ଗୁରୁତ୍ୱ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଭିତ୍ତିଭୂମି କ୍ଷେତ୍ର, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସହରୀକରଣ ମାଧ୍ୟମରେ ଭାରତ ବିକାଶ ପଥରେ ଗତି କରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଆର୍ଥିକ ସମାବେଶ, ନବୀକରଣୀୟ ଶକ୍ତି, ପରିଚାଳନା ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରିବା ସହ ଉଭୟ ଦକ୍ଷତା ଏବଂ ଆତ୍ମବିଶ୍ୱାସକୁ ପ୍ରତିପାଦନ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ନିୟମିତ ଉଡ଼ାଣ ସମୟରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ବାୟୁସେନା ଏ ସମ୍ପର୍କରେ ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଘୋଷଣା କରିଛି। ଏହି ଦୁର୍ଘଟଣାରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନ୍କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି 5 ଜଣ ଯାକ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନ ସେମାନଙ୍କ ସାହସ ଓ ଦେଶସେବା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶିକ୍ଷା, ଦକ୍ଷତା, ନବସୃଜନ ଏବଂ ଷ୍ଟାର୍ଟଅପ୍ର ଏକ ନୂତନ ସଂସ୍କୃତିର ଅଭ୍ୟୁଦୟ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଉଚ୍ଚଶିକ୍ଷା ନେଟୱାର୍କରେ ପରିଣତ ହୋଇଛି। ଏପରିକି ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର 60 ନିୟୁତରୁ ଅଧିକ ଯୁବକଙ୍କ ଦକ୍ଷତା ବୃଦ୍ଧି ସମ୍ଭବ ହୋଇପାରିଛି। 120 ନିୟୁତରୁ ଅଧିକ ମୁଦ୍ରା ଋଣ ଏବଂ 300ରୁ ଅଧିକ ମହାକାଶ କ୍ଷେତ୍ର ଆଧାରିତ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ସୃଜନଶୀଳତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶରେ ଆଇଆଇଟି ଏବଂ ଏମ୍ସ ସମେତ 1200ରୁ ଅଧିକ ବିଶ୍ୱବିଦ୍ୟାଳୟ, 1000ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ 34ଟି ରାଜ୍ୟ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ଶାହା

0: କହିଛନ୍ତି। ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ମିଶ୍ରଣ କରି ଭାରତ ବୈଷୟିକ ସ୍ତରରେ କୃଷିକ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। 2047 ବିକଶିତ ଭାରତ ପାଇଁ ନିରନ୍ତର କୃଷି ପରମ୍ପରା ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତରତାର ଫଳାଫଳ ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି, ନିରନ୍ତର କୃଷି ନବସୃଜନ ଓ ଗବେଷଣାଭିତ୍ତିକ ବିକଶିତ ଭାରତର ମୂଳଦୁଆ ଗଠନ କରିଥାଏ। ଭାରତରେ କୃଷି ଏକ ଅର୍ଥନୈତିକ କ୍ଷେତ୍ର ଭାବେ ପରିଗଣିତ ହେବା ସହ ଏହା ଦେଶର ସଂସ୍କୃତି, ସଭ୍ୟତା ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ବିର୍ଲା କହିଛନ୍ତି। ଖାଦ୍ୟ ସୁରକ୍ଷା, ଗ୍ରାମାଞ୍ଚଳ ବିକାଶ, ସାମାଜିକ ସଦ୍ଭାବନା ଏବଂ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରି କୃଷିକ୍ଷେତ୍ର ବିକଶିତ ଭାରତ ଦୃଷ୍ଟିକୋଣର ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି। ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ ପ୍ରମୁଖ କୃଷିକ୍ଷେତ୍ରକୁ ଦୀର୍ଘକାଳୀନ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଆତ୍ମନିର୍ଭରଶୀଳ ମଡେଲ ପ୍ରସ୍ତୁତ କରିବାକୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ପୁଡୁଚେରୀଠାରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡକ୍ଟର ମୁରୁଗାନ୍ କହିଛନ୍ତି, ଏକକାଳୀନ ନିର୍ବାଚନ ଖର୍ଚ୍ଚ ହ୍ରାସ ଏବଂ ମାନବ ସମ୍ଭଳର ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍ର ଓଭର ସଂଖ୍ୟାକୁ ହ୍ରାସ କରାଯାଇଛି। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 15 ଓଭରରେ 3 ୱିକେଟ୍ ବିନିମୟରେ 140 ରନ୍ ସଂଗ୍ରହ କରିଥିଲା। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଆଜି କାତାର ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ସାନ୍ଫ୍ରାନ୍ସିସ୍କୋ ବେ ଏରିଆ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ପୂର୍ବରୁ ଗ୍ରୁପ୍ ଡି ପର୍ଯ୍ୟାୟ ଏକ ମ୍ୟାଚ୍ରେ ପାରାଗୁଏକୁ 4-1 ଗୋଲ୍ରେ ଯୁକ୍ତରାଷ୍ଟ୍ର ଆମେରିକା ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜେଗୋଭିନିଆ ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ 6-ଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଜିଲ୍ଲା ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଚେତନ ଏବଂ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଜିଲ୍ଲା ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରି ଯୁବ ଉଦ୍ୟୋଗୀଙ୍କୁ ଆବଶ୍ୟକ ସହାୟତା ସମସ୍ତ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି କହିଛନ୍ତି।
2: ଉଦ୍ୟୋଗୀ ସେମାନଙ୍କର ସହିତ ଆମେ ଆଲୋଚନା କରୁଥିଲୁ ଏବଂ ଯେଉଁମାନେ ଆମର ଅଛନ୍ତି ଶିକ୍ଷିତ ବେକାରୀ ଯୁବକ ସେମାନେ ମଧ୍ୟ ସେମାନଙ୍କର ଅନୁପ୍ରାଣିତ ହୋଇଛନ୍ତି ଯେ ସେମାନେ କିଭଳି ଆଗ ଅବସ୍ଥାରେ ଥିଲେ ଏବେ କେମିତି ସେମାନେ ପ୍ରତିଷ୍ଠିତ ଏଣ୍ଟରପ୍ରିନର ହୋଇଛନ୍ତି ସେସବୁ ଆଖି ଆଗରେ ରଖିକି ଆମେ ଗୋଟେ ଇଣ୍ଟରାକ୍ସନ ପ୍ରୋଗ୍ରାମ କରିଥିଲୁ। ଏହା ଫଳପ୍ରସୂ ହୋଇଛି ଏବଂ ଆମ ଜିଲ୍ଲାର ଯେଉଁମାନେ ଭଲ ଉଦ୍ୟୋଗପତି ସେମାନଙ୍କୁ ମଧ୍ୟ ଆମେ ସହଯୋଗ ଜ୍ଞାପନ କଲୁ, ସମ୍ପର୍କିତ କଲୁ। ଏହା ଏକ ପରମ୍ପରା, ସୁସ୍ଥ ପରମ୍ପରା ଯଦ୍ୱାରା ଯେଉଁମାନେ ପ୍ରତିଷ୍ଠିତ ହୋଇଛନ୍ତି ସେମାନେ ମଧ୍ୟ ଯେଉଁମାନେ ପ୍ରତିଷ୍ଠିତ ହେବାକୁ ଚାହୁଁଛନ୍ତି ଏବଂ ସେମାନେ ଅସୁବିଧାର ସମ୍ମୁଖୀନ ସେମାନଙ୍କୁ ହାତ ଧରି ସେ ତାଙ୍କୁ ଆଗକୁ ନେବେ ଏବଂ ସେମାନଙ୍କୁ ମଧ୍ୟ ଗୋଟେ ମୁଖ୍ୟ ସ୍ରୋତରେ ସାମିଲ କରିବେ ଯଦ୍ୱାରା ସେମାନେ ମଧ୍ୟ ଆସନ୍ତା ଦିନମାନଙ୍କରେ ଉଦ୍ୟୋଗପତି ଏବଂ ଶିଳ୍ପପତି ଆମ ଜିଲ୍ଲା ପାଇଁ ହୋଇପାରିବେ।
1: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ କ୍ଷେତ୍ରୀୟ ଭବନଠାରେ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ଶିଶୁ ଶ୍ରମିକ ଉଚ୍ଛେଦ କରିବା ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ଟାସ୍କଫୋର୍ସ କମିଟି ଗଠନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ବେହେରା କହିଛନ୍ତି।
3: ନୂଆପଡ଼ା ଜିଲ୍ଲାରେ ଶିଶୁ ଶ୍ରମିକ ବ୍ୟବସ୍ଥା ବନ୍ଦ କରିବା ପାଇଁ ଆଜି ସକାଳୁ ମାନ୍ୟବର କଲେକ୍ଟରଙ୍କ ହାତରୁ ଗୋଟେ ରଥ ଛଡ଼ା ଯାଇଛି, ଯୋଉଟାକି ପୁରା ନୂଆପଡ଼ା ଜିଲ୍ଲା ବୁଲିବ ଆଉ ସବୁ ଜାଗାରେ ପ୍ରଚାର କରିବ ଯେ ଆପଣ 14 ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କୁ ନିଜ ଘରେ କିମ୍ବା କୌଣସି ବ୍ୟବସାୟ ପ୍ରତିଷ୍ଠାନରେ ନିୟୋଜିତ କରନ୍ତୁ ନାହିଁ। ସେଥିପାଇଁ ଏଠି ଗୋଟେ ଗୋଟେ ଆମର ମିଟିଂ ବି ଚାଲିଛି, ଯୋଉ ମିଟିଂରେ ଯୋଉମାନେ ଶିଶୁ ଶ୍ରମିକ ପାଇଁ କାମ କରୁଛନ୍ତି ତ ପ୍ରତି ଦିଗରୁ ଲୋକମାନେ ଆସିଛନ୍ତି, ତ ତାଙ୍କର ମତମାନେ ସେମାନେ ରଖୁଛନ୍ତି। ତ ଆମେ କେମିତି ଷ୍ଟେପ୍ ନେଲେ ପୁରା ନୂଆପଡ଼ା ଡିଷ୍ଟ୍ରିକ୍ଟଟା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେବ।
1: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଭୋଟର ତାଲିକାର ସଂଶୋଧନ ଓ ପରିଗଣନା ଫର୍ମ ଡିଜିଟାଇଜେସନ କାର୍ଯ୍ୟର ଅଗ୍ରଗତି ନେଇ ନୂଆପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜୀକରଣ ଅଧିକାରୀ ସୁର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ପରିଗଣନା ଫର୍ମ ବିତରଣ କରି ଫର୍ମ ସଂଗ୍ରହ ଏବଂ ଡିଜିଟାଇଜେସନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହି ଅବସରରେ 71 ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାନୱାର୍ଡ 2 ଅଞ୍ଚଳର ବୁଥ୍ ନମ୍ଘର 188ର ବିଏଲ୍ଓ ହୀରାଲାଲ ପଟେଲଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି। ହୀରାଲାଲ ପଟେଲ ନିଜ ଅଧୀନସ୍ଥ ବୁଥ୍ର ସମସ୍ତ ପରିଗଣନା ଫର୍ମର 100% ବିତରଣ ଓ ସଂଗ୍ରହ ସହିତ 100% ଡିଜିଟାଇଜେସନ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପନ୍ନ କରିଥିଲେ। ନୂଆପଡ଼ା ଜିଲ୍ଲାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳ ମଧୁସୂଦନ ଦାସ ଆହ୍ୱାନ ଦେଇଛନ୍ତି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତୀ ରାଣୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଖରିଫ 2026 ଋତୁ ପାଇଁ ଜିଲ୍ଲାରେ ମୋଟ 1,67,830 ହେକ୍ଟର ଅଞ୍ଚଳରେ ଚାଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି। ସେଥିମଧ୍ୟରୁ 93,700 ହେକ୍ଟରରେ ଧାନ, 7,600 ହେକ୍ଟରରେ ମକା, 5,170 ହେକ୍ଟରରେ ମିଲେଟ୍ ଏବଂ 26,120 ହେକ୍ଟରରେ ଡାଲି ଜାତୀୟ ଫସଲ ଚାଷ କରାଯିବ। ଜିଲ୍ଲା 3 ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଓ ତା'ର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜୁନ୍ 23 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷପତି ଦିଦି ସୃଷ୍ଟି, ବ୍ୟାଙ୍କ ଲିଙ୍କେଜ, ବ୍ୟକ୍ତିଗତ ଉଦ୍ୟୋଗ ଋଣ, ମିଶନ ଶକ୍ତି ରିଟେଲ ମାର୍ଟ, ପ୍ରବାସୀ ଶ୍ରମିକ ପରିବାର ସହାୟତା ଏବଂ ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର 5 ବ୍ଲକରୁ ଅତିକମ୍ରେ 100 ଜଣ ମହାଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରି ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
7: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
6: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
6: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
6: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
7: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ଯୋଗାଯୋଗ କରନ୍ତୁ।
6: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ହଁ ଶ୍ରୋତା ବନ୍ଧୁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଆମ ରାଜ୍ୟ ଓଡ଼ିଶା, ଏହାର ଘଞ୍ଚ ସବୁଜ ବନାନୀ ଯେମିତି ଅପରୂପା, ସେମିତି ସୁନୀଳ ମହୋଦଧିର ମଧୁର ଆଶ୍ଲେଷ ଅନନ୍ୟା। ଏହି ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥାନ୍ତି ଏ ଧରା ପକ୍ଷରେ ବସବାସ କରୁଥିବା ପଶୁ ପକ୍ଷୀ କୀଟ ପତଙ୍ଗ ତରୁଲତା। ହେଲେ ଆଧୁନିକତାର ଚାକଚକ୍ୟ ବିକାଶ ଆଉ ପ୍ରଗତି ନାଁରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ପ୍ରାକୃତିକ ଅମୂଲ୍ୟ ସମ୍ପଦ। ବିଭିନ୍ନ ବିଖଣ୍ଡିତ ଆଉ ଶ୍ରୀହୀନ ହେବାକୁ ଲାଗିଲାଣି ପ୍ରାକୃତିକ ପ୍ରାଚୁର୍ଯ୍ୟ ସୌନ୍ଦର୍ଯ୍ୟମୟ ବନାନୀ। ପ୍ରଗତି ନାଁରେ ହରେଇ ଚାଲିଛୁ ମହାର୍ଘ୍ୟ ରତ୍ନ ସବୁକୁ। ପ୍ରାକୃତିକ ପରିବେଶ ବିପର୍ଯ୍ୟୟର ଚକ୍ରବ୍ୟୁହରେ ଆର୍ତ୍ତ ଚିତ୍କାର କରୁଛି। ପରିବେଶବିତ୍ଙ୍କ ମତରେ ବେଳ ଥାଉ ଥାଉ ସାବଧାନ ନହେଲେ, ସଜାଗ ନହେଲେ ସବୁକିଛି ବିଲୀନ ହେଇଯିବ। ପରିବେଶର ସନ୍ତୁଳନ ଠିକ ଭାବରେ ହେଇପାରିବ ନାହିଁ, ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ତେଣୁ ଏବେଠାରୁ ଆମକୁ ସତର୍କ ରହିବାକୁ ପଡିବ। ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିବାକୁ ହେବ। ସଚେତନତା ଜାଗ୍ରତ କରିବା ସହିତ ବନ ବିଭାଗ ତଥା ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆଉ ବିଶ୍ୱାସ ରହିବା ନିତାନ୍ତ ଜରୁରୀ। ଏମିତି ବୁଝାମଣା ରହିଲେ ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବା ସହିତ ବନ ସମ୍ପଦର ମଧ୍ୟ ରକ୍ଷଣାବେକ୍ଷଣ ହେଇପାରିବ।

ବନ ସମ୍ପଦର ରକ୍ଷଣାବେକ୍ଷଣ ହେଇପାରିଲେ ଆମ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡିବ, ଅର୍ଥନୈତିକ ଉନ୍ନତି ହେବ। ହଁ ଶ୍ରୋତା ବନ୍ଧୁ, ଅର୍ଥନୈତିକ ଉନ୍ନତି ସମ୍ପର୍କରେ ଚିନ୍ତା କରିବା ସହିତ ଜଙ୍ଗଲ ଆମ ଜୀବନ, ଏହି କଥାକୁ ଆମେ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ଜଙ୍ଗଲର କିପରି କ୍ଷୟ ନ ଘଟିବ ସେଥିପ୍ରତି ଜାଗ୍ରତ ହେବା। ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆସନ୍ତୁ ଜଙ୍ଗଲକୁ ରକ୍ଷା କରିବା ସହିତ ଜୀବନ ଜୀବିକାରେ ମଧ୍ୟ ବନାନୀକୁ ସାମିଲ କରିବା। ଆମର ଆର୍ଥିକ ସମୃଦ୍ଧି ନିମିତ୍ତ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷ ତଥା ଔଷଧୀୟ ବୃକ୍ଷ ରୋପଣ କରି ଅର୍ଥ ଉପାର୍ଜନ କରିବା। ଜଙ୍ଗଲ ସମ୍ପଦର ସୁରକ୍ଷାକୁ ଆଖି ଆଗରେ ରଖି ଅର୍ଥକାରୀ ବୃକ୍ଷ ରୋପଣ କରିବା। ହେଲେ ଅର୍ଥକାରୀ ବୃକ୍ଷ କଣ, କେଉଁଠୁ ଚାରା ବା ଗଛ ପାଇବା, କିପରି ଏହାର ପରିଚାଳନା କରିବା, ଏହା ଆମ ଅର୍ଥନୀତି ସମୃଦ୍ଧିରେ କିଭଳି ସହାୟକ ହେବ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ବନ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ।

0: ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ, ଆମେ ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ, ବୃକ୍ଷ ଆଉ ଅର୍ଥକାରୀ ବୃକ୍ଷ ଭିତରେ ପାର୍ଥକ୍ୟ କ'ଣ?
1: ଅର୍ଥକାରୀ ବୃକ୍ଷ ଆଉ ବୃକ୍ଷ ମଧ୍ୟରେ ସେମିତି କିଛି ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ ଅର୍ଥକାରୀ ବୃକ୍ଷ ଏଭଳି ବୃକ୍ଷ ଯାହାର ବଜାରରେ ଚାହିଦା ଅଛି ଏବଂ ତାହାର ଯୋଉ ଉତ୍ପାଦ ବାହାରେ ତାହାର ମଧ୍ୟ କିଛି ଆର୍ଥିକ ମୂଲ୍ୟ ଅଛି, ତାକୁ କୁହାଯାଏ ଅର୍ଥକାରୀ ବୃକ୍ଷ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଶ୍ରେଣୀରେ କେଉଁ କେଉଁ ବୃକ୍ଷ ସବୁ ଅନ୍ତର୍ଭୁକ୍ତ?
1: ଅର୍ଥକାରୀ ବୃକ୍ଷ ଭିତରେ ଆପଣଙ୍କର କାଷ୍ଠ ଜାତୀୟ ବୃକ୍ଷ ହେଇପାରେ, ଯୋଉ ଗଛରୁ ଆମେମାନେ କିଛି କାଠ ବାହାର କରିପାରିବା, ଯୋଉ କାଠର ବଜାରରେ ବହୁତ ଚାହିଦା ଅଛି ବା ମୂଲ୍ୟ ଅଛି, ଯେମିତିକି ଶାଗୁଆନ ହେଲା, ତେନ୍ତରା ହେଲା, ଗମ୍ଭାରୀ ଗଛ ହେଲା, ମାହଗାନୀ ଗଛ, ତା ଛଡ଼ା ଅନ୍ୟ କିଛି ଗଛ ଯାହାର କାଠ ମୂଲ୍ୟ ନଥାଏ କିନ୍ତୁ ଅନ୍ୟ କିଛି ଗଛରୁ ପଦାର୍ଥ ବାହାରିଥାଏ ଯାହାର ମଧ୍ୟ ବଜାରରେ ମୂଲ୍ୟ ରହିଛି, ଯଥା ରବର ହେଲା, ଶିମିଳି ହେଲା, ହରିଡ଼ା, ବାହାଡ଼ା ଇତ୍ୟାଦି। ତା ଛଡ଼ା ବିଭିନ୍ନ ଯୋଉ ଅଛି ଶିଳ୍ପ ପ୍ରତିଷ୍ଠାନ, ମନେକର କାଗଜ କଳ ଅଛି, ସେମାନଙ୍କର ଦରକାର କାଗଜ ମଣ୍ଡ ପାଇଁ କିଛି ଗଛର କାଠ ଦରକାର, ଯଥା ୟୁକାଲିପ୍ଟାସ ଗଛ, ଝାଉଁ ଗଛ, ଆକାଶିଆ ଗଛ, ସୁବାବୁଲ ଗଛ, ବାଉଁଶ ଗଛ ଇତ୍ୟାଦି।
0: ଏ ଯୋଉ ଗଛ କହିଲେ, ଗଛ ତାଙ୍କର କଣ କାମରେ ଲାଗିଥାଏ?
1: ସେମାନେ ସେ ଯୋଉ ଗଛର କାଠକୁ ନେଇ ଏଥିରୁ ମଣ୍ଡ ପ୍ରସ୍ତୁତ କରନ୍ତି, ସେଇ ମଣ୍ଡରୁ ସେମାନେ କାଗଜକୁ ପ୍ରସ୍ତୁତ କରନ୍ତି।
0: ଆଚ୍ଛା ସାର୍, ଖୁବ ସୁନ୍ଦର ଭାବରେ ତ କହିଲେ ଆପଣ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଏ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ ଚାରା ବା ଗଛ କେଉଁଠାରେ ଉପଲବ୍ଧ ହୋଇଥାଏ?
1: ଏ ଚାରା ଆପଣଙ୍କୁ ପ୍ରାଇଭେଟ ଯୋଉ ଅଛନ୍ତି ଶିଳ୍ପ ପ୍ରତିଷ୍ଠାନ, ସେମାନେ ମଧ୍ୟ ଦେଇଥାନ୍ତି ସୁଲଭ ମୂଲ୍ୟରେ, ଉନ୍ନତ କିସମର ଚାରା ଦେଇଥାନ୍ତି। ତା ସହିତ ଓୟୁଟି ଆମର ଯୋଉ ବନବିଜ୍ଞାନ ମହାବିଦ୍ୟାଳୟ, ସେଠୁ ମଧ୍ୟ ଆପଣ ଚାରା ପାଇପାରିବେ, ଏବଂ ତା ସହିତ ସରକାର ମଧ୍ୟ ତାଙ୍କର ଯୋଉ ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ସବୁ ଅଛି, ହାଇଟେକ୍ ନର୍ସରୀ ଅଛି, ସେଠୁ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ଚାରା ପାଇପାରିବେ।
0: ତାର ମୂଲ୍ୟ କେତେ?
1: ପ୍ରାୟ ସୁଲଭ ଦରରେ ଏଇ ଯୋଉ ଗଛର ଚାରା ମିଳିଥାଏ, ବହୁତ କମ୍ ପଇସାରେ ମିଳିଥାଏ।
0: ତାହେଲେ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ନା ଜଣେ ଚାହିଁଲେ ଯେକୌଣସି ସ୍ଥାନରେ ବୃକ୍ଷକୁ ରୋପଣ କରିପାରିବ?
1: ଦେଖନ୍ତୁ, କହୁଛ ଅର୍ଥକାରୀ ବୃକ୍ଷ, ଯଦି ଅର୍ଥକାରୀ ବୃକ୍ଷ କରୁଛନ୍ତି ଆମେ ଚାହୁଁଛୁ ସେଥିରୁ କିଛି ଭଲ ଉତ୍ପାଦ ଅଳ୍ପ ସମୟ ମଧ୍ୟରେ ପାଇପାରିବା, ସେଥିପାଇଁ ଆମକୁ ସେଇଭଳି ଭାବରେ ଉର୍ବର ଜମିରେ ଲଗାଇଲେ ଜଲ୍ଦି ସେଥିରୁ ଅମଳ ପାଇପାରିବେ।
0: ଯୋଉ ଉର୍ବର ଜମି କଥା କହିଲେ, ସେ ଜମିଟା କୋଉ ଭଳିଆ ଉର୍ବର ହେଇଥିବା ଦରକାର?
1: ସାଧାରଣତଃ ଭଲ ମାଟି ହିସାବରେ ବାଲିଆ, ଦୋରସା ମାଟି, ନିଗିଡ଼ା ମାଟି ହେଇଥିବ, ଏଇସବୁ ଜାଗାରେ ବୃକ୍ଷରୋପଣ କଲେ ଆପଣ ଭଲ ଉତ୍ପାଦ ପାଇପାରିବେ ଅଳ୍ପ ସମୟ ମଧ୍ୟରେ।
0: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଚାଷ କରିବାକୁ ହେଲେ ଜଣେ ସାଧାରଣ ଲୋକକୁ କଣ ସବୁ କରିବା ପାଇଁ ପଡିବ?
1: ଦେଖନ୍ତୁ, ବଜାରରେ ଯୋଉ ଯୋଉ ଗଛର ଚାହିଦା ଅଛି, ଯାହାର ମୂଲ୍ୟ ଅଛି, ଯୋଉ ଗଛର ଉତ୍ପାଦକୁ ବିକିଲେ କିଛି ମୂଲ୍ୟ ସେଥିରେ ପାଇପାରିବ,
0: କାଠ କହିଲେ ବା ଅନ୍ୟ ମୂଲ୍ୟବାନ ପଦାର୍ଥ ଯୋଉ ବାହାରୁଛି ଯୋଉ ଗଛ,
1: ସେଇ ଗଛ ଆଜ୍ଞା, ତେଣୁ ସେଇ ଗଛକୁ ଆଗ ତାକୁ ବାଛିବାକୁ ପଡିବ, କୋଉ ଗଛ ସେ ନିଜ ବାଡିରେ ଲଗାଇବ ଯାହାର ମୂଲ୍ୟ ଅଛି ବଜାରରେ, ତାପରେ ସେଇ ଗଛର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ, ତା ସହିତ ତାର ନିଜର ଜମିକୁ ପ୍ରସ୍ତୁତି କରିବାକୁ ପଡିବ, ତା ସହିତ ସେ ଗଛ ଗୁଡ଼ିକୁ ସଠିକ ଦୂରତାରେ ଗଛକୁ ଗଛ ଲଗାଇବାକୁ ପଡିବ, ତା ସହିତ ଜଳସେଚନର ବ୍ୟବସ୍ଥା କରିବାକୁ ପଡିବ, ସାର ଇତ୍ୟାଦି ଦେବାର ବ୍ୟବସ୍ଥା କରିବାକୁ ପଡିବ, ତା ସହିତ ରୋଗ ଓ କୀଟ ପ୍ରତିରୋଧକ ଔଷଧ ଅଛି ତାକୁ ମଧ୍ୟ ବ୍ୟବହାର କରିବାକୁ ପଡିବ।
0: ଆଚ୍ଛା, ଏଇ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ଅର୍ଥକାରୀ ବୃକ୍ଷରୋପଣ, ଏଇଟା କେମିତି ଆର୍ଥିକ ସମୃଦ୍ଧିରେ ସହାୟକ ହେଇଥାଏ?
1: ଦେଖନ୍ତୁ, ଆର୍ଥିକ ସମୃଦ୍ଧିରେ ଏଇ ଯୋଉ ଆପଣଙ୍କୁ ମୁଁ କିଛି ଉଦାହରଣ ଦେଲି, କାଠ ଜାତୀୟ ଗଛ ହଉ, ଲଘୁ ବନଜାତ ଦ୍ରବ୍ୟ ଜାତୀୟ ଗଛ ହଉ, କିମ୍ବା କାଗଜ ମଣ୍ଡ ପ୍ରସ୍ତୁତିକାରୀ ଗଛ ହଉ, ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଆପଣଙ୍କୁ ଦଉଛି। ମନେକର ଗୋଟିଏ ଏକର ଜମିରେ ୟୁକାଲିପ୍ଟାସ ଗଛ ଲଗାଉଛନ୍ତି, ସାଧାରଣତଃ ଆମେ ପ୍ରାୟ 2 ମିଟର 2 ମିଟର ବ୍ୟବଧାନରେ ଲଗାଉ, ଗୋଟିଏ ଏକରରେ 1000 ଗଛ ଲଗାଉ, ଗୋଟିଏ ଏକରରୁ ପ୍ରାୟ ଆନୁମାନିକ ଭାବରେ 40 ଟନ୍ କାଠ ୟୁକାଲିପ୍ଟସ ବା ନୀଳଗିରି ଗଛର କାଠ ପାଇପାରିବେ, ଯାହାର ବର୍ତ୍ତମାନ ବଜାରରେ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା। ଆପଣ 4 ବର୍ଷରେ 2 ଲକ୍ଷ ଟଙ୍କା ପାଉଛନ୍ତି, 4 ବର୍ଷରେ 2 ଲକ୍ଷ, ବର୍ଷକୁ ଆପଣ ହାରାହାରି 50,000 ଟଙ୍କା ପାଉଛନ୍ତି, ହାରାହାରି ଗୋଟିଏ ବର୍ଷରେ ଆପଣ ୟୁକାଲିପ୍ଟସ ଚାଷ କଲେ 50,000 ଟଙ୍କା ପାଇପାରିବେ। ସେଇଭଳି ଆପଣ ଆକାଶିଆ ଗଛ ଲଗାଇ ପାଇପାରିବେ, ଝାଉଁ ଗଛ ଲଗାଇ ପାଇପାରିବେ, ସୁବାବୁଲ ଗଛ ଲଗାଇ ପାଇପାରିବେ, ଆପଣ ଏଇଭଳିଆ ଗଛ ନେବେ ଯାହାର ବଜାରରେ ମୂଲ୍ୟ ଥିବ, ନେଇପାରିବେ ତାକୁ।
0: ସାଧାରଣ ଲୋକ ଜଣେ ଆଣିକିରି ସେ ତ ଲଗାଇ ପାରିବ?
1: ଆମର କୋଷ୍ଟାଲ ଯୋଉ ଉପକୂଳବର୍ତ୍ତୀ ଓଡ଼ିଶା ଯୋଉ ଅଛି, ସେଥିରେ ଆପଣ ଦେଖନ୍ତୁ ଚାଷୀମାନେ ନିଜ ନିଜ ଜମିରେ ଝାଉଁ, ଆକାଶିଆ ଇତ୍ୟାଦି ଗଛ ବହୁଳ ମାତ୍ରାରେ ଲଗାଉଛନ୍ତି, ଲୋକାଲ ବଜାରରେ ଯାହାର ମଧ୍ୟ ବହୁତ ତାର ମୂଲ୍ୟ ଅଛି, ତାକୁ ମଧ୍ୟ ସେମାନେ ଲୋକାଲ ବଜାରରେ ମଧ୍ୟ ବିକ୍ରି ବଟା କରିପାରିବେ।
0: ଧର ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମିରେ ଚାଷ କରୁଛନ୍ତି, ସେ ହିଡ଼ରେ ଚାହିଁଲେ ଲଗାଇ ପାରିବେ, କି ଯଦି ଜଣେ ମାଛ ଚାଷ କରୁଛି ସେ ଯଦି ଚାହିଁବ ତାର ପୋଖରୀ ଗୁଡା ତା

0: ଚାରିପଟେ ଏସବୁ ଗଛ ଲଗେଇ ପାରିବ?
1: ହଁ, ନିଶ୍ଚିତ ଭାବରେ ସେଇଟାକୁ କୁହାଯାଏ କୃଷି ବନୀକରଣ। ଆପଣ ଚାଷ ଜମିରେ କିଭଳି ଭାବରେ ବୃକ୍ଷ ମଧ୍ୟ ଲଗେଇ ପାରିବେ, ତା ସହିତ ଚାଷ ବି ମଧ୍ୟ କରିପାରିବେ। ଜମି ଯୋଉ ଚାଷ କରୁଛନ୍ତି ସେଇ ହିଡ଼ରେ ସେଇ ଜାଗାରେ ଗଛ ଲଗେଇଲା ବେଳେ ଆପଣଙ୍କୁ କିଛିଟି ଜିନିଷକୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ। ଦୁଇ ଗଛ ଭିତରେ ଦୂରତାକୁ ଧାରଣ କରିବାକୁ ପଡିବ, ଆଉ ଗଛକୁ ଠିକ ଭାବରେ ପରିଚାଳନା କରିବାକୁ ପଡିବ। ପରିଚାଳନା ମାନେ ତାକୁ ଠିକ ସମୟରେ କାଣ୍ଡ ଛାଣ୍ଡ କରିବାକୁ ପଡିବ, ଯେମିତିକି ଅଧିକ ଡାଳ ପତ୍ର ରହିଲେ ସିଏ କ'ଣ କରିବ ନା ପାଖରେ ଯୋଉ ଚାଷ ଆମେ କରୁଥିବା ଯୋଉ ଶସ୍ୟ ଜାତୀୟ ପଦାର୍ଥ କରୁଛେ ତାକୁ ମଧ୍ୟ ତାର ଉତ୍ପାଦନରେ ପ୍ରଭାବ ପକାଇବ, ବାଧା ସୃଷ୍ଟି
0: କରିଥାଏ।
1: ତେଣୁ ସେଥିପାଇଁ ଆପଣଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଛକୁ ଲଗାଇବେ ଏବଂ ତା ଭିତରେ ଉଚିତ ଦୂରତା ରଖିବେ, ତା ସହିତ ବୈଜ୍ଞାନିକ ପଦ୍ଧତିରେ ତାକୁ ପରିଚାଳନା କରିବେ।
0: ଜଣେ ଯଦି ଚାଷୀ ଭାଇ ଚାହିଁଲା ତାର ପୋଖରୀ ଗୁଡାରେ ହଉ କିମ୍ବା ତା ଚାଷ ଜମି ଚାରିକଡରେ ଲଗେଇବା ପାଇଁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଆସି ଆପଣମାନଙ୍କୁ ସାକ୍ଷାତ କରି କେମିତି କିପରି ଭାବରେ ଅର୍ଥକାରୀ ବୃକ୍ଷ ଚାଷ କରାଯାଇ ପାରିବ, ଆପଣମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିବେ?
1: ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ, ଆପଣ କୋଉ କୋଉ ଗଛ ଚାଷ ଜମିରେ ଲଗେଇ ପାରିବେ ଆଉ କିଭଳି ଭାବରେ ତାକୁ ପରିଚାଳନା କରିବେ, ଯଦି ଆମର ଉପଦେଶ ଅନୁସାରେ ସେମାନେ କରିବେ ନିଶ୍ଚିତ ଭାବରେ ସେମାନେ ଲାଭାନ୍ୱିତ ହେବେ।
0: ଆଚ୍ଛା, ଏମିତି କିଛି ଆପଣଙ୍କ ପାଖରେ ଉଦାହରଣ ଅଛି ଯାହାକୁ କି ଆପଣ କହିଛନ୍ତି କି ଯୋଉ ପିଲା ହଉ ଆପଣଙ୍କ ପାଖରୁ ଆସିଛି ଅର୍ଥକାରୀ ବୃକ୍ଷରୋପଣ କରିବା ପାଇଁ, ଆପଣଙ୍କ କହିବା ଅନୁସାରେ ସେ ଚାଷ କରିକି ଲାଭବାନ ହେଇଛି?
1: ହଁ, ସେମିତି କିଛି ଚାଷୀ ଆମ ପାଖକୁ ପ୍ରାୟ ଆସନ୍ତି, ପ୍ରତିବର୍ଷ ଆସନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାରୁ ମଧ୍ୟ କିଛି ଚାଷୀ ଆସନ୍ତି, ତାଙ୍କୁ ଉପଦେଶ ଦେଉ ଆଉ ସେଥିରେ ସେମାନେ ମଧ୍ୟ ଆର୍ଥିକ ଲାଭବାନ ହେଇଛନ୍ତି। ସେମାନେ
0: କୋଉ ପ୍ରକାର ଗଛ ଚାଷ କରିଛନ୍ତି?
1: ସେମାନେ ନିଜ ବାଡ଼ିରେ ଆକାଶିଆ ଗଛ ଲଗାଉଛନ୍ତି, ଝାଉଁ ଗଛ ଲଗାଉଛନ୍ତି, ଆକାଶିଆ ହାଇବ୍ରିଡ୍ ଗଛ ଲଗାଉଛନ୍ତି, ନୀଳଗିରି ଗଛ ବା ୟୁକାଲିପ୍ଟସ୍ ଗଛ ଲଗାଉଛନ୍ତି, ଏସବୁ ଗଛ ଲଗେଇ ସେମାନେ ଲାଭ ପାଉଛନ୍ତି।
0: ଆଚ୍ଛା, ଯଦି ଜଣେ ଚାହିଁବ ଆଣିକିରି ଶାଗୁଆନ ଗଛ ସେ ତା ବାଡ଼ିରେ ଲଗେଇ ପାରିବ?
1: ହଁ, ଶାଗୁଆନ ଗଛକୁ ଲଗେଇବା ପାଇଁ କିଛି ଅସୁବିଧା ନାହିଁ, ନିଜ ବାଡ଼ିରେ ସେ ଲଗେଇ ପାରିବ, କିନ୍ତୁ ତାକୁ ଅମଳ କଲାବେଳେ ଶାଗୁଆନ ଗଛକୁ ସରକାରଙ୍କର ପରମିଶନ ନେଇକି ବା
0: କାଠ କାଟିବାକୁ, ଯଦି କାଠ କାଟିବା ପୁରା ପାକଳ ହେଇଯିବ ତାର କାଟିବା ପାଇଁ ସରକାରଙ୍କର
1: ଅନୁମତି ନେଇକି ତାକୁ କାଟିପାରିବ, ସେଥିରେ କିଛି ଅସୁବିଧା ନାହିଁ।
0: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ଅର୍ଥକାରୀ ବୃକ୍ଷରୋପଣ ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି?
1: ଜଲ୍ଦି ବଢି ପାରୁଥିବା ଗଛ ଯେମିତି ୟୁକାଲିପ୍ଟସ୍ ହେଲା, ଆକାଶିଆ ଗଛ ହେଲା, ସୁବାବୁଲ ଗଛ ହେଲା, ଏସବୁ ଗଛ ଲଗେଇବା ପାଇଁ ନାବାର୍ଡ ତରଫରୁ କିଛି ମଧ୍ୟ ଲୋନର ବ୍ୟବସ୍ଥା କରାଯାଇଛି, ଋଣ ଦିଆଯାଉଛି। ତା ସହିତ ସରକାରଙ୍କର ଯୋଉ ଅଛି ହାଇଟେକ୍ ନର୍ସରୀ ବା ଆଉ କିଛି ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ଅଛି, ଆମର ବି ନର୍ସରୀ ଅଛି ବନ ବିଜ୍ଞାନ ମହାବିଦ୍ୟାଳୟରେ, ସେଥିରେ ଆମେ ଚାରା ଗୁଡ଼ିକୁ ବହୁତ କମ୍ ମୂଲ୍ୟ ବା ସ୍ୱଳ୍ପ ମୂଲ୍ୟରେ ଚାଷୀମାନଙ୍କୁ ଦେଇଥାଉ, ଭଲ କ୍ୱାଲିଟି ଭଲ ଗୁଣବତ୍ତାର ଚାରା ଆମେ ଯୋଗାଇ ଦେଇଥାଉ।
0: ଯଦି ଜଣେ ଚାହିଁଲା ଏଇ ଅର୍ଥକାରୀ ବୃକ୍ଷ ଚାଷ କରିବା ପାଇଁ କି ତା ବାଡ଼ିରେ ବୃକ୍ଷ ରୋପଣ କରିବା ପାଇଁ, ସେ ଯଦି ଚାହିଁବ ଆପଣଙ୍କର ଉଇଟ୍ ସହିତ ଯୋଗାଯୋଗ କରିକି କିମ୍ବା ହାଇଟେକ୍ ନର୍ସରୀ କି ବେସରକାରୀ ସ୍ତରରେ ଯୋଉ ଲୋକମାନେ ନର୍ସରୀ କରୁଛନ୍ତି ତାଙ୍କ ପାଖରୁ ସୁଲଭ ମୂଲ୍ୟରେ ସେ ପାଇପାରିବ। ସରକାର କିନ୍ତୁ ଏଥିପାଇଁ କି ଖାଲି ଚାରା ଗଛ ଯାହା ଦଉଛନ୍ତି, ଅଲଗା କିଛି ସୁବିଧା ସୁଯୋଗ ଯୋଗାଉନାହାନ୍ତି?
1: ସରକାରଙ୍କର ବିଭିନ୍ନ ଯୋଜନା ଚାଲିଛି, ସେଇ ଯୋଜନା ମାଧ୍ୟମରେ ସରକାର ବିଭିନ୍ନ ଗ୍ରାମରେ ପଞ୍ଚାୟତ ସ୍ତରରେ ବୃକ୍ଷ ରୋପଣ ଇତ୍ୟାଦି କରୁଛନ୍ତି, ସେଇ ଇଏରେ ଲୋକମାନେ ତାର ସୁବିଧା ନେଇପାରିବେ।
0: ଆଚ୍ଛା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରସାର ପ୍ରଚାର ପାଇଁ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣର କଣ ସବୁ ପଦକ୍ଷେପ ନିଆଯାଉଛି?
1: ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆମର ବିଭିନ୍ନ ଜିଲ୍ଲାରେ ସବୁ କୃଷି ବିଜ୍ଞାନ କେନ୍ଦ୍ର ଅଛି, ସେଇ ଯୋଉ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀମାନଙ୍କୁ ଆମେ ତାଲିମ ଦେଇଥାଉ ଏବଂ ଆମେ ପ୍ରଦର୍ଶନ କ୍ଷେତ୍ର ମଧ୍ୟ କରିଥାଉ, ଯେଉଁଥିରେ କି ଚାଷୀମାନଙ୍କୁ ଆମେ ଡେମୋନଷ୍ଟ୍ରେସନ କରି ଦେଖାଉ, ତାଲିମ ଦେଉ, ଲୋକମାନେ ଦେଖିକି ମଧ୍ୟ ବିଶ୍ୱାସ କରନ୍ତି। ବିଭିନ୍ନ ଜିଲ୍ଲାରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେମାନେ ତାଙ୍କୁ ଦେଖାନ୍ତି, ସେଥିରେ ଚାଷୀମାନେ ପ୍ରୋତ୍ସାହିତ ହୋଇ ମଧ୍ୟ ନିଜ ନିଜ ବାଡ଼ିରେ ବିଭିନ୍ନ ପ୍ରକାର ଅର୍ଥକାରୀ ବୃକ୍ଷ ରୋପଣ କରନ୍ତି।
0: ଏଇ ଯୋଉ ତାଲିମ କଥା କହିଲେ, କୋଉ ବିଷୟରେ ଆପଣ ତାଲିମ ଦିଅନ୍ତି?
1: ବନ ବିଜ୍ଞାନର ବିଭିନ୍ନ ଏଇ ଯୋଉ ଅର୍ଥକାରୀ ଗଛ ଲଗେଇବା, ଔଷଧୀୟ ବୃକ୍ଷ ହେଲା କିମ୍ବା ବନ ଦ୍ରବ୍ୟର କିଛି ମୂଲ୍ୟ ସେଥିରେ ଯୋଗ କରିପାରିବେ, ଏଇସବୁ ବିଷୟରେ ଆମେ ତାଲିମ ଦଉ।
0: ଆଚ୍ଛା, କରିକି ଜଣେ କେମିତି ଆତ୍ମନିର୍ଭରଶୀଳ
1: ହେଇପାରିବ ସେଇ ବିଷୟରେ ଦିଆଯାଏ, ଲୋକମାନେ କରିକି ମଧ୍ୟ ଏଥିରେ ସୁଫଳ ପାଉଛନ୍ତି।
0: ଆଚ୍ଛା, ଲୋକମାନେ ତାମାନେ ଭଲ ଭାବରେ ଗ୍ରହଣ କରନ୍ତି?
1: କରନ୍ତି।
0: ତାହେଲେ ଅର୍ଥକାରୀ ବୃକ୍ଷ ରୋପଣ ଠୁ ଆରମ୍ଭ କରି ବିକ୍ରି ବଟା ପର୍ଯ୍ୟନ୍ତ, ଅର୍ଥାତ୍ ଏ ବୃକ୍ଷର ପରିଚାଳନା କିପରି କରାଯାଇଥାଏ, ମାନେ ଗଛ ଆଣିବା, ତାକୁ ରୋପଣ କରିବା, ତାର ଜଳ ପରିଚାଳନା, ସାର ପରିଚାଳନା, ତାର ଯତ୍ନ ନେଇକି ତାକୁ ଗୋଟେ ଦ୍ରୁମରେ ପରିଣତ କରିବା ପର୍ଯ୍ୟନ୍ତ କେମିତି ଗୋଟେ ବୃକ୍ଷର ପରିଚାଳନା ହେଇପାରିବ, ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବିସ୍ତୃତ ଭାବରେ ଭଲ ଭାବରେ ବୁଝେଇକି କୁହନ୍ତୁ।
1: ଯେତେବେଳେ ଆପଣ ଗୋଟିଏ ବୃକ୍ଷ ଆଣି ଲଗାଉଛନ୍ତି, ସେଥିରୁ କିଛି ରୋଜଗାର କରିବାକୁ ଚାହୁଁଛନ୍ତି, ତାକୁ ଆମେ କହିବା ତ ଅର୍ଥକାରୀ ବୃକ୍ଷ କିମ୍ବା ତାକୁ ବ୍ୟବସାୟିକ ଭିତରେ ଆମେ କରିବା, ତେଣୁ ଆମର ପ୍ରଥମ ଜିନିଷ ହେଲା ଆମେ ଗୋଟିଏ ଭଲ ଗୁଣବତ୍ତା ଯୁକ୍ତ ଗୋଟିଏ ଚାରାକୁ ପାଇବା। ସେକେଣ୍ଡ ହେଲା ଆମର କୋଉ ଚାରାକୁ କରିବାକୁ ଚାହୁଁଛନ୍ତି, କୋଉ ଗଛକୁ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଖରେ ଜମି ମଧ୍ୟ ଥିବାର ଅଛି, ଉର୍ବର ଜମି ହଉ

0: କିମ୍ବା ମଧ୍ୟମ କିସମର ଜମି ହଉ ଡିପ ଜମି ହଉ ଏଇ ଜମି ଥିବାର ଅଛି। ତା ସହିତ ମୁଁ ଯେମିତି କହିଥିଲି ଆପଣଙ୍କର ପାଣିର ସୁବିଧା ନିଶ୍ଚୟ କରିବାକୁ ପଡ଼ିବ। ଯେମିତି ଆପଣଙ୍କର ଧାନ ଲଗାଉଛନ୍ତି କିଆରୀ କରୁଛନ୍ତି ପନିପରିବା କରୁଛନ୍ତି ଆମେ ସେଥିରେ ସାର ହଉ ପାଣି ହଉ କିମ୍ବା କୀଟନାଶକ ଔଷଧ ପ୍ରୟୋଗ ଆମେ ତାକୁ ନିୟମିତ ଭାବରେ କରିଥାଉ। କିନ୍ତୁ ସାଧାରଣତଃ ଦେଖାଯାଏ ଆପଣ ଗୋଟିଏ ଗଛ ଲଗାଇଦେଲେ ଚାଷୀ ଲଗାଇ ଦେଇକି ସେସବୁ ଜିନିଷ ଭୁଲି ଯାଆନ୍ତି। ଯଦି ଆପଣ ପରିଚାଳନା ଠିକ୍ ଭାବରେ ନ କରିବେ ଭଲ ମଞ୍ଜି ବା ଭଲ ଚାରାଟି ନ ପାଇବେ ତାକୁ ଠିକ୍ ଭାବରେ ସାର ନ ଦେବେ ଏସବୁ ଜିନିଷ ନ କଲେ ଆପଣ ଗଛ ମଧ୍ୟ ସେହି ଅନୁସାରେ ଭଲ ଆପଣଙ୍କୁ ଉତ୍ପାଦ ଦେଇପାରିବ ନାହିଁ। ତେଣୁ ଏସବୁ ଜିନିଷକୁ ଧ୍ୟାନ ରଖିଲେ ଆପଣ ନିଶ୍ଚିତ ଭାବରେ ଏଇଭଳି ଜଙ୍ଗଲ ଜାତୀୟ ଗଛ ଲଗେଇକିରି ଲାଭବାନ ହେଇପାରିବେ।
1: ଆପଣ ଏ ଯୋଉ କହିଲେ କୀଟ ନିୟନ୍ତ୍ରଣ କଥା, ଏଇ ଅର୍ଥକାରୀ ବୃକ୍ଷରେ କଣ ରୋଗ ପୋକ ହେଇଥାଏ?
0: ଯେହେତୁ ଏଇଟା ଗୋଟେ ଗଛ ବୃକ୍ଷ ତେଣୁ ଏଥିରେ ନିଶ୍ଚିତ ଭାବରେ ପୋକ ଆଉ ରୋଗ ସବୁ ତାଙ୍କର ମୁଖ୍ୟ ଆଧାର ହେଲା ପତ୍ର ଆଉ ଇଏ, ତେଣୁ ସେମାନେ ନିଶ୍ଚିତ ଭାବରେ ଆକୁ ଆକ୍ରମଣ କରିଥାନ୍ତି। ତେଣୁ ଆପଣଙ୍କୁ ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିବ। ଏଇସବୁ ଗଛରେ ମଧ୍ୟ ରୋଗ ପୋକ ହେଇଥାନ୍ତି, ତାକୁ ପ୍ରତିରୋଧ କରିବା ପାଇଁ ଆମକୁ ଏଇସବୁ ଜିନିଷକୁ ନିଶ୍ଚିତ ଭାବରେ ଧ୍ୟାନ ଦେବାକୁ ପଡିବ।
1: ସାଧାରଣତଃ ଏଇ ଅର୍ଥକାରୀ ବୃକ୍ଷରେ କି କି ପ୍ରକାରର ରୋଗ ହେଇଥାଏ ଆଉ କି ପ୍ରକାରର ପୋକ ଦେଖାଯାନ୍ତି?
0: ସାଧାରଣତଃ ଆପଣଙ୍କର ୟୁକାରିପ୍ଟସ ଗଛରେ ତା ଦେହରେ ବ୍ରୁମ୍ସ ଡିଜିଜ୍ ବୋଲି ଗୋଟେ କୁହାଯାଏ ସେଇଟା ହେଇଥାଏ। ଶାଗୁଆନ ଗଛରେ ତାର ପତ୍ରକୁ ଜାଲି କରିଦେଉଥିବା ଗୋଟିଏ କୀଟାଣୁ ଥାନ୍ତି। ଏଇସବୁ ବିଭିନ୍ନ ପ୍ରକାର ରୋଗ ପୋକ ସବୁ ଗଛରେ କିଛି ନା କିଛି ରୋଗ ଆଉ ପୋକ ଥାନ୍ତି, ତେଣୁ ତାର ପାଇଁ ମଧ୍ୟ କିଛି ରୋଗ ପ୍ରତିରୋଧକାରୀ ଔଷଧ ଇତ୍ୟାଦି ବଜାରରେ ଉପଲବ୍ଧ ଅଛି। ସେଗୁଡ଼ିକୁ ଆପଣମାନେ ବୁଝି ତାକୁ ଉପଯୁକ୍ତ ସମୟରେ ପ୍ରୟୋଗ କଲେ ସେଥିରୁ ଆପଣମାନେ ମୁକ୍ତି ପାଇପାରିବେ।
1: ଆଚ୍ଛା, ଏଇ ରୋଗ ପୋକ ନ ହେବା ପାଇଁ ପ୍ରଥମରୁ ଯେତେବେଳେ ଆମେ ବୃକ୍ଷ ରୋପଣ କରୁଛୁ କି ଚାରା ଲଗାଉଛୁ ସେତେବେଳେ କିଛି ତାର ପ୍ରତିରୋଧ ପାଇଁ ପଦକ୍ଷେପ ନିଆଯାଇ ପାରିବ କି?
0: ସେଥିପାଇଁ ଆପଣଙ୍କୁ କୁହାହଉଛି ଭଲ ଉଚ୍ଚମାନର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ। ସେଇ ଉଚ୍ଚମାନର ଚାରା ସଂଗ୍ରହ କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମ୍ ଥାଏ। ସେଇଭଳିଆ ସେ ଚାରା ବି ମଧ୍ୟ ପ୍ରସ୍ତୁତ କରାଯାଉଛି। ଯେମିତି ଆମର ବିଭିନ୍ନ ଶସ୍ୟ ପନିପରିବା କରାହଉଛି ଯେଉଁଥିରେ କି ତାର ରୋଗ ଆଉ ପୋକ ପ୍ରତିରୋଧ ଶକ୍ତି ଥାଏ, ସେମିତି ମଧ୍ୟ ଆପଣ ଯଦି ଗୋଟେ ସୁସ୍ଥ ଚାରା ଲଗାଇ ଭଲ ଚାରା ଲଗାଇଲେ ଆଉ ତାକୁ ଭଲ ଭାବରେ ତାକୁ ପରିଚାଳନା କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମିଯାଇଥାଏ। ଯଦି ଆପଣ ତାକୁ ଠିକ୍ ଭାବରେ ପରିଚାଳନା ନ କରିବେ ଗଛଟି ଦୁର୍ବଳ ହେବ, ତେଣୁ ସେଥିରେ ରୋଗ ପୋକ ଲାଗିବାର ଅଧିକ ସମ୍ଭାବନା।
1: ଏଇ ଯୋଉ ଆପଣ କହିଲେ ଉତ୍ତମ ଗୁଣବତ୍ତା ଚାରା, ସେ ଉତ୍ତମ ଗୁଣବତ୍ତା ଚାରା ଆମେ କାହାକୁ କହିବା?
0: ଗୁଣବତ୍ତା ଉତ୍ତମ ଚାରା ମାନେ ଆମେ ସାଧାରଣତଃ ଏଭଳି ଚାରା କିଛି ପ୍ରସ୍ତୁତ କରିଥାଉ ଯେଉଁଗୁଡ଼ିକ ଜଲ୍ଦି ବଢ଼ିପାରୁଥିବ, ତା ସହିତ ଅଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇପାରୁଥିବ, ତା ସହିତ ମଧ୍ୟ ସେଥିରେ ରୋଗ ବା କୀଟ ପ୍ରତିରୋଧକ ଶକ୍ତି ଥିବ, ସେଇଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ ଗ୍ରହଣ କରିପାରିବା,
1: ସୁସ୍ଥ ହୋଇଥିବ। ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ବ୍ୟବସାୟିକ ଭିତ୍ତିରେ କିପରି ଅର୍ଥକାରୀ ବୃକ୍ଷ ରୋପଣ କରାଯାଇ ପାରିବ?
0: ଆପଣ ବ୍ୟବସାୟିକ ଭିତ୍ତିରେ ଦେଖନ୍ତୁ, ଏଇସବୁ ବୃକ୍ଷ ଯୋଉ କହିଲି ଆପଣଙ୍କୁ ତାର ବଜାରରେ ଚାହିଦା ଅଛି। ବ୍ୟବସାୟିକ ଭିତ୍ତିରେ କରିବାକୁ ହେଲେ ଆପଣଙ୍କୁ, ଯେମିତି ମୁଁ ଆପଣଙ୍କୁ ଆଗରୁ କହିଥିଲି, ବିଭିନ୍ନ ଶିଳ୍ପ ଅନୁଷ୍ଠାନ କାଗଜ କଳ ହେଲା ବା ପ୍ଲାଇଉଡ୍ ଇଣ୍ଡଷ୍ଟ୍ରି ହେଲା, ସେମାନେ କ'ଣ କରୁଛନ୍ତି ଚାଷୀମାନଙ୍କ ସହିତ କଣ୍ଟ୍ରାକ୍ଟ ଫାର୍ମିଂ କରୁଛନ୍ତି, ଯାହାଦ୍ୱାରା ଚାଷୀମାନଙ୍କୁ ସେମାନେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ କିସମର ଚାରା ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି ଏବଂ ତାଙ୍କଠୁ ମଧ୍ୟ ସେମାନେ ଅନୁବନ୍ଧିତ କରି ସେହି ଗଛର ବାହାରୁଛି ଉତ୍ପାଦ ବାହାରୁଛି ତାକୁ ମଧ୍ୟ ନେଇଯାଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଯେଉଁ ଚାଷୀ ଭାଇ ଭାଇମାନେ ଅଛନ୍ତି ସେ ତାର ଫାଇଦା ବା ଲାଭ ଉଠାଇ ପାରୁଛନ୍ତି, କିନ୍ତୁ ଏଠି ଆମର ଅନ୍ୟ ଜାଗାରେ ଏଭଳି ଗଛ କିଛି ଲଗେଇବେ ଯାହାର ବଜାରରେ ବହୁତ ଚାହିଦା ଥିବ। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି, ଉପକୂଳବର୍ତ୍ତୀ ଚାଷୀମାନେ ଅଞ୍ଚଳ ଚାଷୀମାନେ ସେମାନେ ଝାଉଁ ଚାଷ କରୁଛନ୍ତି, ସେ ତାକୁ ଝାଉଁର ଯେଉଁ ବଲା କହୁଛନ୍ତି, ଝାଉଁ ହଉ ୟୁକାଲିପ୍ଟସ ହେଲା, ସେ ବଲାକୁ ବଲା ପ୍ରତି 200 ଟଙ୍କା ହିସାବରେ 300 ଟଙ୍କା ହିସାବରେ ବିକୁଛନ୍ତି। ଗୋଟେ ଏକର ଯଦି ସେ 1000 ଗଛ କଲା, 1000 ଗଛ ହେଲା, ଗୋଟେ ଗଛକୁ 300 ଟଙ୍କା 400 ଟଙ୍କାରେ ସେ ବିକି ପାରିଲେ, ଗୋଟେ ଏକରୁ 3-4 ଲକ୍ଷ ଟଙ୍କା ପାଇପାରିଲା। ତେଣୁ ଏଇଗୁଡ଼ା ସେ ବ୍ୟବସାୟିକ ଭିତ୍ତିରେ ବା ଏଇ ଭିତରେ ଚାଷ କରିପାରିବ ଯାହାର ଚାହିଦା ଲୋକାଲ ମାର୍କେଟରେ ଅଛି।
1: ଆର୍ଥିକ ସମୃଦ୍ଧି କ୍ଷେତ୍ରରେ ଏହା କେତେ ପରିମାଣରେ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହୋଇଛି ବୋଲି ଆପଣ ଭାବୁଛନ୍ତି?
0: ଲୋକଙ୍କ ଭିତରେ ଏତେ ଜାଗରୂକତା ନାହିଁ, ଯାହାଦ୍ୱାରା ଲୋକମାନେ ଭାବୁଛନ୍ତି, ଚାଷୀମାନେ ଭାବୁଛନ୍ତି ଗୋଟେ ବୃକ୍ଷକୁ ଲଗେଇଲେ ଏଇ ଗୋଟେ ଦୀର୍ଘମିଆଦୀ, ୟୁକାଲିପ୍ଟସ ଝାଉଁ ସୁଆବୁଲ ଲଗେଇଲେ ତାକୁ 4-5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ, ଶାଗୁଆନଟେ ଲଗେଇଲେ ତାକୁ 15-20 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡିବ, ଆକାଶିଆ ଲଗେଇଲେ 10 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡିବ। କିନ୍ତୁ ଯେଉଁମାନେ ଏଇ ଗଛକୁ ଲଗାଉଛନ୍ତି ବା କରିଛନ୍ତି, ଆପଣ ଦେଖିବେ ବହୁତ ଚାଷୀ ଏଇଭଳି ଗଛ ଚାଷ କରୁଛନ୍ତି, ବର୍ତ୍ତମାନ ନିଜ ପଡ଼ିଆରେ ଝାଉଁ ଗଛ ଲଗାଉଛନ୍ତି ଆଉ ସେମାନେ ଏହାକୁ କରି ସଫଳ ମଧ୍ୟ ହେଉଛନ୍ତି। ସେଥିପାଇଁ ମୁଁ କହିବି ଆପଣମାନଙ୍କୁ ଯେ ଆପଣ ସବୁବେଳେ ଉନ୍ନତ କିସମର ଚାରା ଲଗାନ୍ତୁ ଆଉ ଠିକ୍ ଭାବରେ ପରିଚାଳନା କରନ୍ତୁ, ଆଉ ନିଶ୍ଚିତ ଭାବରେ ଆପଣ ଭଲ ଭାବରେ ଲାଭବାନ ହେଇପାରିବେ।
1: ଯୋଉ ଆପଣ କହିଲେ ଯେ

0: ଲୋକ ବା ଆମର ଯୋଉ ଚାଷୀ ଭାଇମାନେ କି ଯୋଉମାନେ ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଛନ୍ତି ସେମାନେ ଏତେ ସଚେତନ ନୁହନ୍ତି କି ବର୍ତ୍ତମାନ ଏତେ ଆଗେଇ ଆସୁନାହାନ୍ତି ମାନେ ବୃକ୍ଷରୋପଣ କରିବା ପାଇଁ, ଯେହେତୁ ଏଟା ହଉଛି ଦୀର୍ଘ ମିଆଦୀ, ସେଥିପାଇଁ ଚାହୁଁନାହାନ୍ତି। ଆପଣ ସେମାନଙ୍କୁ ସଚେତନ କରିବା ପାଇଁ କିମ୍ବା ବନ ବିଭାଗ କି ଅଲଗା କୌଣସି ବେସରକାରୀ ସଂସ୍ଥା ଯୋଉ ଏନ୍ଜିଓ ମାନେ ଅଛନ୍ତି ସେମାନେ କିଛି ପଦକ୍ଷେପ ନେଉଛନ୍ତି କି?
1: ହଁ, ନଉଛନ୍ତି। ଆପଣଙ୍କୁ ମୁଁ କହିଲି, ଓୟୁଡ଼ି ତରଫରୁ ଆମର କୃଷି ବିଜ୍ଞାନ କେନ୍ଦ୍ର ଅଛି। କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ସେମାନେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି, ଚାଷୀମାନଙ୍କୁ ମଧ୍ୟ କ୍ଷେତ୍ର ପ୍ରଦର୍ଶନ କରି ଦେଖାଇଥାନ୍ତି କ'ଣ କ'ଣ ଗଛ ଚାଷ କରାଯିବ, ସେଥିରେ କେମିତି ସେମାନେ ଲାଭବାନ ହୋଇପାରିବେ। ସରକାର ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନତା କରାଉଛନ୍ତି। ତା ସହିତ ବିଭିନ୍ନ ଆପଣଙ୍କର ଯେଉଁ କହୁଛନ୍ତି ଯେଉଁ ଏନ୍ଜିଓ ଅଛନ୍ତି, ସେମାନେ ମଧ୍ୟ ତାଙ୍କ ସ୍ତରରେ ଚାଷୀମାନଙ୍କୁ ମଧ୍ୟ ଏଥିରେ ପ୍ରୋତ୍ସାହିତ କରୁଛନ୍ତି।
0: ଆଚ୍ଛା, ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ ଧର ଚାହିଁବେ ଗୋଟେ ଗ୍ରୁପ, ଧର ଗୋଟେ କ୍ଲବର ପିଲାମାନେ, ସେମାନେ ଯଦି ଚାହିଁବେ ଆକୁ ନେଇକି ଚାଷ କରିବା ପାଇଁ, ସେମିତି କିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି କି?
1: ସେଭଳିଆ ସୁବିଧା ନାହିଁ ଆର୍ଥିକ ସ୍ତରରେ ଏଇସବୁ ଜିନିଷ, କିନ୍ତୁ ଆମେ ଆମ ପାଖକୁ ଆସିଲେ ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ,
0: ପଥରଟା ଦେଖେଇଦେବେ,
1: ଦେଖେଇଦେବୁ କୋଉ ଚାରା ଲଗେଇ ପାରିବେ ଆଉ କୋଉଠୁ ପାଇପାରିବେ ସେ ଚାରା, ବିଭିନ୍ନ ପ୍ରକାର ଚାରା, ଖାଲି ତ ଖାଲି ଆକାଶିଆ ୟୁକାଲିପ୍ଟସ୍ ନାହିଁ, ବିଭିନ୍ନ ପ୍ରକାର ଚାରା ଲୋକ ଆଜିକାଲି ଚନ୍ଦନ ଲଗାଉଛନ୍ତି, ରକ୍ତ ଚନ୍ଦନ ଲଗାଉଛନ୍ତି, ସେ ଚାରା ବି ମଧ୍ୟ ବହୁତ ଭଲ ଭଲ ଚାରା ମିଳୁଛି, ଏମିତି ବହୁତ ପ୍ରକାର ଗଛ ଅଛି ଯୋଉଟାକି ଆମେ କହିପାରିବୁ, ଯେଉଁଥିରେ ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ।
0: ତାହେଲେ ଓଡ଼ିଶା ସରକାର ଏଇ ଚାଷ ନିମିତ୍ତ କିଛି ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କି?
1: ଯେମିତି କହିଲି, ଓଡ଼ିଶା ସରକାରଙ୍କର ହାଇଟେକ୍ ନର୍ସରୀ ଅଛି, ବିଭିନ୍ନ ଜିଲ୍ଲାରେ ହାଇଟେକ୍ ନର୍ସରୀ କରିଛନ୍ତି, ସେ ହାଇଟେକ୍ ନର୍ସରୀରେ ବିଭିନ୍ନ ପ୍ରକାର ପ୍ରଜାତିର ଚାରା କରୁଛନ୍ତି, ସେ ଚାରା ଗୁଡ଼ିକ ମଧ୍ୟ ବହୁତ ସୁଲଭ ମୂଲ୍ୟ ବା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି, ଚାଷୀମାନେ ତାଙ୍କର ନିଷ୍ପତ୍ତି ଅନୁସାରେ ସେହି ଚାରାକୁ ବହୁତ କମ୍ ପଇସାରେ ଆଣିପାରିବେ, ମାଗଣାରେ ମଧ୍ୟ ଆଣିପାରିବେ।
0: ଆପଣ ତ ଯେମିତି କହିଲେ ଯେ ଜଣେ ଖାଲି ନେଇକି ଗଛଟାକୁ ରୋପଣ କରିଦେଲେ ବା ଲଗେଇଦେଲେ ହେବନି, ତାର କେମିତି ଯତ୍ନ ନେଇକିରି ଯେମିତି ଆମେ ଆମ ଛୁଆର ଯତ୍ନ ନେଉଛୁ, ସେମିତି ବୃକ୍ଷକୁ ନିଜର ପିଲା ଭାବିକି ତାର ଯତ୍ନ ନେଇକି ତାକୁ ଆମେ ଦ୍ରୁମରେ ଯଦି ପରିଣତ କରିବା, ସେ ନିଶ୍ଚୟ ଆମକୁ ଲାଭ ଦବ ଭବିଷ୍ୟତରେ। ଆପଣ ଖୁବ ସୁନ୍ଦର ଭାବରେ ଅର୍ଥକାରୀ ବୃକ୍ଷରୋପଣ ସମ୍ପର୍କରେ ସୁନ୍ଦର ସୁନ୍ଦର କଥା କହିଲେ। ତାହେଲେ ଶେଷରେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କୁହନ୍ତୁ, ଏ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣକୁ ନେଇ ଯୋଉମାନେ ଆଜି ଆମର ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି କି ଯୋଉମାନେ ଆଗ୍ରହୀ ଅଛନ୍ତି, ସେମାନେ କେମିତି ଆହୁରି ଆଗ୍ରହ ପ୍ରକାଶ କରିବେ, ସଚେତନ ହେବେ ଆଉ ଏଇ ଅର୍ଥକାରୀ ବୃକ୍ଷରୋପଣ କରି ଆହୁରି ତାଙ୍କର ଅର୍ଥନୀତିରେ ସମୃଦ୍ଧି ପାଇଁ ଆଗେଇ ଆସିବେ?
1: ଏଥିପାଇଁ ମୁଁ କହିବି, ଲୋକମାନଙ୍କ ଭିତରେ ଯୋଉ ଭୟ ରହୁଛି ଯେ ଆମେ ଚାରା କୋଉଠୁ ପାଇବୁ, ଦ୍ୱିତୀୟରେ ହେଲା ଚାରା ଲଗେଇଲେ ଅମଳ ବହୁତ ଦିନ ପରେ ପାଇବୁ, ଏସବୁ ଜିନିଷକୁ ମାନେ ପଛରେ ପକାଇ ସେମାନେ ଆଗକୁ ବାହାରି ଆସିବା ଉଚିତ ଏବଂ ଉନ୍ନତ କିସମର ପ୍ରଜାତିର ଗଛ ଲଗାନ୍ତୁ। ତା ସହିତ ମୁଁ କହିବି, ବେଳେବେଳେ କ'ଣ ହୁଏ କି ସେମାନେ ଗଛ ଲଗାନ୍ତି, ଭାବନ୍ତି ଯେ ଆମେ 4 ବର୍ଷ 10 ବର୍ଷ 5 ବର୍ଷ ପରେ ପାଇବୁ, 10 ବର୍ଷ ପରେ ପାଇବୁ, କିମ୍ବା ଶାଗୁଆଟେ ଲଗେଇଲେ ଆମକୁ 15ରୁ 20 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, କିନ୍ତୁ ଏଇ ଦୀର୍ଘ ସମୟ ରହିଛି, ସେମାନେ କ'ଣ କରିବେ, ଯେଉଁ ପ୍ରଥମ ଯେଉଁ କିଛି ପ୍ରାରମ୍ଭିକ ବର୍ଷରେ ସେ ଯେଉଁ ଗଛ 2 ଧାଡ଼ି ଭିତରେ କିଛି ଚାଷ ତାଙ୍କର ଶସ୍ୟ ହଉ ପନିପରିବା ହଉ ଏସବୁ ଜିନିଷ ଚାଷ କରିପାରିବେ, ଯୋଉଥିରୁ ସେଥିରେ ସେମାନେ ପ୍ରତିବର୍ଷ କିଛି କିଛି ସେଥିରୁ ରିଟର୍ନ ଉତ୍ପାଦ ସେଥିରୁ ପାଇପାରିବେ। ତା ସହିତ ପଛକୁ ମନେକର 4-5 ବର୍ଷ ପରେ ଯେତେବେଳେ ଗଛର ଶାଖା ପ୍ରଶାଖା ମିଳିଯିବ, ସେହି ସମୟରେ ମଧ୍ୟ ସେମାନେ ଛାଇ ସହଣି ବାଲା କିଛି ଆପଣଙ୍କର ଫସଲ ଲଗେଇ ପାରିବେ, ସେ ମଝି ଜାଗା ଲଗେଇ ପାରିବେ, ମାନେ ଯେମିତି ଆପଣଙ୍କର ସପୁରୀ ହେଲା କିମ୍ବା ହଳଦୀ ହେଲା, ସେସବୁ ଛାୟା ସହଣୀ ଶକ୍ତି ତାଙ୍କର ଥାଏ, ତେଣୁ ସେହିସବୁ ଟିକେ ଗଛ ବଢ଼ିଗଲା ପରେ ପଛରେ ସେହିସବୁ ଗଛ ମଧ୍ୟ ଧାଡ଼ି ମଧ୍ୟରେ ଲଗେଇ ସେ ଗଛ ଅମଳ ପାଇପାରିବେ। ତେଣୁ ଆପଣ ଖାଲି ଗୋଟିଏ ଜାଗାରୁ 4 ବର୍ଷ ପରେ ହଉ କିମ୍ବା ଆପଣଙ୍କର 10 ବର୍ଷ ପରେ ହଉ ବା 15 ବର୍ଷ ପରେ ହଉ, ଗଛ ତ କାଠରୁ କିଛି ଅମଳ ପାଇଲେ ସେଥିରୁ ପାଇବେ, ତା ସହିତ ଆପଣ ମଧ୍ୟ ପ୍ରତିବର୍ଷ ଏଇଭଳି ଚାଷ କରିକି ଯୋଉ ଅମଳ ପାଇବା କଥା ପାଇପାରିବେ। ଯଦିଓ କିଛି ପରିମାଣରେ କମିଯିବ, ଆପଣ ଯେହେତୁ ଗଛ ଲଗାଇଛନ୍ତି ସେଥିରେ କିଛି ଜାଗା ପଳେଇଛି, କିନ୍ତୁ ଆପଣ ଯାହା ପାଉଥିଲେ ତାର 50ରୁ 75% ଏଇ ଶସ୍ୟରୁ ବା ପନିପରିବାରୁ ବା ଏଭଳି ଅର୍ଥକାରୀ ଫସଲରୁ ଆପଣ ପାଇପାରିବେ ପ୍ରତିବର୍ଷ।
0: ଯାହା ହଉ ସାର୍, ଆଜି ଯୋଉ ଆମର ଆଲୋଚନାର ବିଷୟ ଥିଲା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ, ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସୁନ୍ଦର ଭାବରେ ବୁଝେଇକି କହିଲେ। ଯୋଉ ଶ୍ରୋତାବନ୍ଧୁମାନେ ବା ଚାଷୀ ଭାଇମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ସେମାନେ ଯଦି ଏଇ ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଥିବେ, କିପରି ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନର୍ସରୀ, ହାଇଟେକ୍ ନର୍ସରୀ, ବେସରକାରୀ ନର୍ସରୀ ଅଛି, ତାଙ୍କ ପାଖରୁ ସେ ଉତ୍ତମ ମାନର ବୃକ୍ଷ ବା ଚାରା ଆଣିକିରି ଘରେ ଚାଷ କରିକି ଲାଭବାନ ହୋଇପାରିବେ? ଯାହା ହଉ ସାର୍, ଆପଣ ଖୁବ୍ ସୁନ୍ଦର ଭାବରେ ଏସବୁ ସମ୍ପର୍କରେ ବୁଝିକିରି କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ଆମ ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର। ଧନ୍ୟବାଦ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ଡେରାଡୁନ୍ର ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର 158ତମ ନିୟମିତ ପାଠ୍ୟକ୍ରମ ଆଉ 141ତମ ବୈଷୟିକ ପାଠ୍ୟକ୍ରମର ପାସିଂ ଆଉଟ୍ ପରେଡ୍ରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ସବୁନୁ କଠିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ପୂରା କରିଥିବା ସେନା ଅଧିକାରୀଙ୍କୁ ଦେଲେ ଶୁଭେଚ୍ଛା। କ୍ରୀଡ଼ା କ୍ଷେତ୍ରରୁ ମୂଲ କରିକରି ଦେଶର ଭବିଷ୍ୟତ ଗଠନ୍ତି ଯୁବବର୍ଗଙ୍କର ଉତ୍ସାହପୂର୍ଣ୍ଣ ଯୋଗଦାନକେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଥି ରଖିକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାତି ହେଇଛି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାଟି ନୂଆ ଦିଗନ୍ତ ସୃଷ୍ଟି କରିଛେ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପୁରୀ ରେଳଷ୍ଟେସନର ନବୀକରଣ କାମର ସମୀକ୍ଷା କଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି। ଲୋକଭବନଠାରେ ରେଳ ବିଭାଗର ଅଧିକାରୀମାନଙ୍କ ସହିତ କଲେ ଆଲୋଚନା। ଫ୍ରାନ୍ସ ଆଉ ସ୍ଲୋଭାକିଆକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 6-ଦିନିଆ ଗସ୍ତ ଆଇଷ୍ଠାନ ହେଲା ମୂଲ। ନିଜଠାନେ ଆଇବାକାଲ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମଥି ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହିତ ଆଜି ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସାମର ଜୋରହାଟ ବାୟୁସେନା ଘାଟିନ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହେବାନୁ 5 ଜଣ ସେନା କର୍ମଚାରୀଙ୍କର ଗଲା ଜୀବନ। କନ୍ୟା ସନ୍ତାନମାନଙ୍କର ସଶକ୍ତିକରଣଠି ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଇବାକାଏଲ ହେବା ନନ୍ପଡ଼ାର ବମ୍ବରଡ଼ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣୀ ଆଉ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଇବା 2-3 ଦିନ ଭିତରେ ରାଜ୍ୟର ବଡ଼ଭାଗି ଇଲାକାକେ ପହଞ୍ଚବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ। ଏଛିନ ମୁଖ୍ୟ ଖବର ନା ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
2: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ

0: ସରକାରଙ୍କ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ବିଶେଷ ଯୋଜନା ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସ୍ତୁତ କରୁଛି। ଆଜି ଆମେ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ସୁଗମତା ବା ଇଜ୍ ଅଫ୍ ଡୁଇଂ ବିଜନେସ୍ କ୍ଷେତ୍ରରେ କରାଯାଇଥିବା ସରକାରଙ୍କ ପ୍ରୟାସ ବିଷୟରେ କଥା ହେବା। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ବ୍ୟବସାୟ ତଥା ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ପୁଞ୍ଜି ନିବେଶକମାନଙ୍କ ବିଶ୍ୱାସ ବଢ଼ିବା ସହିତ ଭାରତ ବିଶ୍ୱରେ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ଉଭା ହୋଇଛି। 2016 ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ନବୀକରଣ, ଉଦ୍ୟମ ଏବଂ ନିବେଶ ଆଧାରିତ ବିକାଶକୁ ପ୍ରୋତ୍ସାହନ କରୁଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 2016 500 ବୃଦ୍ଧି ପାଇ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ 2,23,000 ଅଧିକ ହୋଇଛି। ଏତଦ୍ବ୍ୟତୀତ ଜୁନ୍ 2021 ଆୟକର ବିଭାଗ ଏକ ନୂତନ ଇ ଫାଇଲିଂ ପୋର୍ଟାଲର ଶୁଭାରମ୍ଭ କରିଛି, ଯଦ୍ୱାରା କରଦାତାମାନଙ୍କୁ ଅଧିକ ସୁବିଧା ଏବଂ ବିଶେଷ ଅନ୍ଲାଇନ୍ ସେବା ମିଳିପାରୁଛି। 2017 ଜିଏସ୍ଟି ଅର୍ଥାତ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ଲାଗୁ କରାଗଲା, ଯାହାଦ୍ୱାରା ଭିନ୍ନ ଭିନ୍ନ କର ପରିବର୍ତ୍ତେ ଗୋଟିଏ ସରଳ କର ପ୍ରଣାଳୀ ଯୋଗୁଁ ବ୍ୟବସାୟ ଅତ୍ୟନ୍ତ ସହଜ ହୋଇଗଲା। ମହାରାଷ୍ଟ୍ରର ଥାନେର ଚାର୍ଟେଡ୍ ଆକାଉଣ୍ଟେଣ୍ଟ ମନୋଜ ବାସେର କହିଲେ ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ସ୍ଥିରତା ମିଳିଛି।
1: କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିରତାର ଏକ ବୃହତ୍ ପଦକ୍ଷେପ ଅଟେ। ପରୋକ୍ଷ କରର ସଂଶୋଧନ ଦ୍ୱାରା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଏବଂ ବ୍ୟବସାୟ କିପରି କରିବା ସେ ବିଷୟରେ ସ୍ପଷ୍ଟ ଜ୍ଞାନ ମିଳିଥାଏ। ଏହାଦ୍ୱାରା ଦେଶର ଛବି ମଧ୍ୟ ଭଲ ହୋଇଛି ଏବଂ ଅର୍ଥବ୍ୟବସ୍ଥାରେ ମଧ୍ୟ ସ୍ଥିରତା ଆସିଛି।
0: ସେହିପରି ସରକାରୀ କ୍ରୟ ପ୍ରକ୍ରିୟାକୁ ଡିଜିଟାଲ, ସରଳ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ 2016 ଗଭର୍ଣ୍ଣମେଣ୍ଟ ଇ ମାର୍କେଟ ପ୍ଲେସ୍ ବା ଜେମ୍ର ଶୁଭାରମ୍ଭ କରାଗଲା। ଜେମ୍ରେ ଆଜି ପର୍ଯ୍ୟନ୍ତ ସମୁଦାୟ 18,00,000 କୋଟିରୁ ଅଧିକର ବ୍ୟବସାୟ ହୋଇସାରିଛି। ଜେମ୍ ସହିତ ଜଡ଼ିତ ଜଣେ ବିକ୍ରେତା କାମିନୀ ଗୁପ୍ତା କହିଲେ ଯେ ଜେମ୍ର ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ସ୍ୱଚ୍ଛ ଏବଂ ଏହା ସରକାରୀ କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ।
2: ଜେମ୍ ଭାରତ ସରକାରଙ୍କ ଏକ ଡିଜିଟାଲ କ୍ରୟ ପ୍ଲାଟଫର୍ମ। ଯେଉଁ ଯାନ୍ତ୍ରିକ ଦଳ ଏହା ପଛରେ ଅଛନ୍ତି ସେମାନେ ଏକ ବେସରକାରୀ ସଂସ୍ଥା ଭଳି କାମ କରନ୍ତି ଏବଂ ଏମାନଙ୍କ ସହଯୋଗ ସବୁବେଳେ ମିଳୁଥାଏ, ଯାହା ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍, ମହିଳା ଉଦ୍ୟମୀ ଏବଂ ନିର୍ମାତାମାନଙ୍କୁ ସିଧା ସରକାରୀ କ୍ରେତାଙ୍କ ସହ ଯୋଡ଼ିଥାଏ।
0: କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ। ଏହି ପୋର୍ଟାଲରେ ପଞ୍ଜୀକରଣ ଅକ୍ଟୋବର 2020 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 8,31,000 ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼ ଡିଜିଟାଲ ବ୍ୟବସ୍ଥା ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଏବଂ ବିନିଯୋଗକୁ ପ୍ରୋତ୍ସାହନ ମିଳୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ସଂଯୁକ୍ତା କୁମାରୀ ଜେନାଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି, ଗୀତିକାର ରତ୍ନାକର ଦଳେଇ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଏଥର ଶୁଣନ୍ତୁ ନନ୍ଦିତା ବୋଷଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ମହେନ୍ଦ୍ର କୁମାର ପ୍ରଧାନ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ସଂଯୁକ୍ତା କୁମାରୀ ଜେନା ଓ ନନ୍ଦିତା ବୋଷ। ଗୀତ ରଚନା କରିଥିଲେ ରତ୍ନାକର ଦଳି ଓ ମହେନ୍ଦ୍ର କୁମାର ପ୍ରଧାନ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆପଣଙ୍କ ଚିଠି ପାଇଛୁର ପୁନଃ ପ୍ରସାରଣ। ଉପସ୍ଥାପନା କୟବର୍ତ୍ତ ସାହୁ ଓ ଅଭିଷେକ ମିଶ୍ର।

0: ନମସ୍କାର।
1: ଆପଣମାନଙ୍କର ଅଭିଯୋଗ ମତାମତ ମରା କାର୍ଯ୍ୟକ୍ରମକୁ ନେଇ ଏ ସପ୍ତାହର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି କୈର୍ତ୍ତ ସାହୁ, ଏବଂ ଆପଣମାନଙ୍କର ଚିଠିକୁ ନେଇ ଆସିଛନ୍ତି ଅଭିଷେକ ମିଶ୍ର। ତାହେଲେ ଅଭିଷେକ, ଚିଠିଗୁଡ଼ିକ ପଢ଼ିବା।
0: କାର୍ଯ୍ୟକ୍ରମର ପ୍ରଥମ ଚିଠି ଲେଖିଛନ୍ତି ପଡ଼ା ବିଜେପୁର ଜିଲ୍ଲା ବରଗଡ଼ରୁ ସେବାରାମ ମେହେର। ସେ ଲେଖିଛନ୍ତି, ଗତ 6 ଜୁନ୍ 2026 ଶନିବାର ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନୀକାରୀ ପ୍ରଚାର କରିଥିଲେ କବି ଓ ଗବେଷକ ଅଭୟ ନାରାୟଣ ନାୟକଙ୍କ କବିତା ଓ ତାଙ୍କ ସହିତ ସାକ୍ଷାତକାର। ଏଥିରୁ ତାଙ୍କର ଜୀବନୀ ବିଷୟରେ ଅନେକ କିଛି ଜାଣିହେଲା, ତେଣୁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଗତ 7 ଜୁନ୍ 2026 ରବିବାର ଦିନର ଲାଇଭ୍ ଫୋନ୍ ଇନ୍ ହେଲୋ ଅନୁରୋଧ କାର୍ଯ୍ୟକ୍ରମଟି ବେଶ୍ ମନଛୁଆଁ ହୋଇଥିଲା। ଉପସ୍ଥାପନା କରିଥିଲେ ତେଜଶ୍ରୀ ମିଶ୍ର। ତାଙ୍କ ଉପସ୍ଥାପନା ସହିତ ଶ୍ରୋତାମାନଙ୍କ କଥାବାର୍ତ୍ତା ଏବଂ ଗୀତଗୁଡ଼ିକ ପୂରାପୂରି ଏତେ ମାତ୍ରାରେ ଭଲ ଲାଗିଲା, ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହୋଇଯିବ ବୋଲି ସେ ଲେଖିଛନ୍ତି।
1: ତ ମେହର ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ଚିଠି ମଧ୍ୟ ଦିଅନ୍ତି, ଏବଂ ସେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ମତାମତ ଦିଅନ୍ତି। ଆପଣ ଯେଉଁ ସୃଜନିକା କାର୍ଯ୍ୟକ୍ରମ ଶୁଣିଛନ୍ତି, ତ କାର୍ଯ୍ୟକ୍ରମର କବି ଏବଂ ଗବେଷକ ଅଭୟ ନାରାୟଣ ନାୟକଙ୍କୁ ପ୍ରତି ଧନ୍ୟବାଦ ଜଣାଇ ଦେଉଛୁ। ଏବଂ ଆହୁରି ଆପଣ ଲେଖିଛନ୍ତି ଯେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଅନୁରୋଧ ଏବଂ ଉପସ୍ଥାପନା ଉପସ୍ଥାପିକା କରିଥିଲେ, ତାହା ଆପଣଙ୍କ ମନକୁ ଛୁଇଁ ପାରିଛି। ସେଥିପାଇଁ ଉପସ୍ଥାପିକାଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଧନ୍ୟବାଦ ଜଣାଇ ଦେଉଛୁ। ଆପଣ ଏଭଳି ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି,
0: ସେବାରାମ ମେହେରଙ୍କ ଆଉ ଏକ ଚିଠି ଅଛି। ସେ ଲେଖିଛନ୍ତି, ଯୁବବାଣୀ କାର୍ଯ୍ୟକ୍ରମରେ ସପ୍ତାହରେ ଗୋଟେ ଦିନ ନାଟକ ପ୍ରଚାର କରନ୍ତୁ। ଅନେକ ଦିନ ହେଲା ନାଟକ ପ୍ରଚାର କରାଯାଇ ନାହିଁ, ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ଏବଂ ମେସେଜ୍ ମାଧ୍ୟମରେ ବିଭିନ୍ନ ଗୀତଗୁଡ଼ିକର ପ୍ରଚାର କରନ୍ତୁ ବୋଲି ସେ ମଧ୍ୟ ଲେଖିଛନ୍ତି।
1: ଆପଣ ଯେଉଁ ଅନୁରୋଧ କରିଛନ୍ତି ଯେ ସପ୍ତାହରେ ଗୋଟିଏ ଦିନ ନାଟକ ପ୍ରଚାର କରନ୍ତୁ ଯୁବବାଣୀ କାର୍ଯ୍ୟକ୍ରମ ବୋଲି, ଆମେ ସମୟ ସୁବିଧା ଦେଖି ନିଶ୍ଚୟ ପ୍ରଚାର କରିବୁ ଶ୍ରୋତା ବନ୍ଧୁ। ଏବଂ ଆହୁରି ଯେଉଁଟା ଲେଖିଛନ୍ତି ମେସେଜ୍ ମାଧ୍ୟମରେ ବିଭିନ୍ନ ଗୀତଗୁଡ଼ିକ ପ୍ରଚାର କରନ୍ତୁ ବୋଲି, ଆମେ ସେଇଟା ବୁଝିପାରୁନାହୁଁ ଯେ କେଉଁ ପ୍ରକାର ମେସେଜ୍ ବୋଲି। ଆପଣ ଯଦି ଚିଠି ପାଇଛୁ କାର୍ଯ୍ୟକ୍ରମ ମାଧ୍ୟମରେ, ଯେ ଆପଣଙ୍କ ଚିଠି ମାଧ୍ୟମରେ ଆପଣ ଠିକ୍ ହିସାବରେ ଯଦି କୁହନ୍ତେ, ତାହେଲେ ଆମେ ତା ପ୍ରତି ଧ୍ୟାନ ଦିଅନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ।
0: ପରବର୍ତ୍ତୀ ଚିଠିରେ ଲେଖିଛନ୍ତି, ସିଣ୍ଡୋଲ ଉପରପଡ଼ା ଚାରଭଟା ଭାୟା ତର୍ଭା ଜିଲ୍ଲା ସୁବର୍ଣ୍ଣପୁରରୁ ଲକ୍ଷ୍ମୀନାରାୟଣ ବାଘ। ଗତ 5 ଜୁନ୍ 2026 ଶୁକ୍ରବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କ ଆଲୋଚନା କେଶ ସମସ୍ୟା ଓ ଆୟୁର୍ବେଦ ସମାଧାନ, ଏହି ଦିନ ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ଲଲିତ ମୋହନ ପଣ୍ଡା ଓ ସାଥୀ ପରିବେଷଣ କରିଥିବା ସଂକୀର୍ତ୍ତନ, ଗତ 8 ଜୁନ୍ 2026 ସୋମବାର ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ବୃନ୍ଦାବତୀ ମରେଇ ଓ ସାଥୀ ପରିବେଷଣ କରିଥିବା ପାଲା, ଗତ 9 ଜୁନ୍ 2026 ମଙ୍ଗଳବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣାଙ୍କ ଆଲୋଚନା ଅଂଶୁଘାତ ଓ ଜଳଶୂନ୍ୟତାର ଲକ୍ଷଣ ଓ ତା'ର ଚିକିତ୍ସା, ଓ ଏହି ଦିନ ସକାଳ 7:35 ପ୍ରଚାରିତ ସମ୍ବଲବାଣୀ ତାଙ୍କୁ ମନଛୁଆଁ ହୋଇଛି। ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗିଲା ଏବଂ ତା ସହିତ ଶିକ୍ଷଣ ମଧ୍ୟ ହୋଇଥିଲା, ଏଣୁ ଏହି କାର୍ଯ୍ୟକ୍ରମଗୁଡ଼ିକର ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇ ଦେବେ ବୋଲି ସେ ଲେଖିଛନ୍ତି।
1: ଲକ୍ଷ୍ମୀନାରାୟଣ ବାବୁ, କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ଆମେ ଆପଣଙ୍କର ଆନ୍ତରିକ ଶୁଭେଚ୍ଛା ଜଣାଇ ଦେଉଛୁ, ଏବଂ ସମସ୍ତ କାର୍ଯ୍ୟକ୍ରମ ହୃଦୟସ୍ପର୍ଶୀ ଏବଂ ଶିକ୍ଷଣ ହୋଇଥିଲା ବୋଲି ଆପଣ ଲେଖିଛନ୍ତି। ଏଭଳି ଆପଣ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ।
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ରେମଣ୍ଡା ଜିଲ୍ଲା ବରଗଡ଼ରୁ ଲିଙ୍ଗରାଜ ମେହେର ଏବଂ ସତ୍ୟଭାମା ମେହେର। ସେ ପ୍ରଥମେ ଲେଖିଛନ୍ତି, ମହାଶୟ ନମସ୍କାର ଗ୍ରହଣ କରିବେ। ଗତ 3 ଜୁନ୍ 2026 ସ୍ୱାସ୍ଥ୍ୟ ସୂଚନାରେ ଡକ୍ଟର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର ଅମ୍ଳପିତ୍ତ ବିଷୟରେ ଆଲୋଚନା କଲେ, ଏଥିରୁ ଅନେକ କଥା ଜାଣିହେଲା। ଗତ 7 ଜୁନ୍ 2026 କୃଷି ସଂସାରରେ ସଙ୍ଗୀତ ରୂପକ ଫେର ଫଲାମା ସୁନା ମନୋରଞ୍ଜନ ଧର୍ମୀ ତଥା ଶିକ୍ଷଣୀୟ ଥିଲା। ଗତ 9 ତାରିଖରେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା ଅଂଶୁଘାତ ଓ ଜଳ ଶୁଷ୍କତା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସେଦିନ ସନ୍ଧ୍ୟା କିଶୋର ସଂସାର କାର୍ଯ୍ୟକ୍ରମରେ ପ୍ରିୟଙ୍କା ଦାସ ଧୌଳିଗିରି ଉପରେ ଅନେକ ଜଣା ଅଜଣା ଶିକ୍ଷଣୀୟ କଥା କହିଥିଲେ। ଆଲୋଚିକାଙ୍କୁ ଧନ୍ୟବାଦ ଜଣାଇଦେବେ, ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଐତିହାସିକ ଜାଗା ବିଷୟରେ ପ୍ରଚାର କରିବାକୁ ସେ ଅନୁରୋଧ କରିଛନ୍ତି।
1: ଲିଙ୍ଗରାଜ ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଐତିହାସିକ ଜାଗା ବିଷୟରେ ପ୍ରଚାର କରିବାକୁ ଯେଉଁ ଅନୁରୋଧ କରିଛନ୍ତି, ଆପଣ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ। ଆମେ ଅନେକ ଐତିହାସିକ ଜାଗା ବିଷୟରେ ଆମେ କହୁଛୁ ଏବଂ ପ୍ରଚାର ମଧ୍ୟ କରୁଛୁ। ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣିଲେ ଆପଣ ନିଶ୍ଚିତ ଭାବରେ ଅନେକ ଗୁଡ଼ିଏ ଜାଗା ସମ୍ପର୍କରେ ଜାଣିପାରିବେ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠିରେ
0: ଲେଖିଛନ୍ତି ଦାନିପାଲି ବିନକା ଜିଲ୍ଲା ସୁବର୍ଣ୍ଣପୁରରୁ ଚକ୍ରଧର ଦାନୀ। ସେ ଲେଖିଛନ୍ତି, ଆଜ୍ଞା, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ମୁଁ ଗତ 27 ମେ 2026 ବୁଧବାର ଦିନ ଗୋଟିଏ ଚିଠି ପଠାଇଥିଲି। ତାର ଉତ୍ତର ଗତ 30 ମେ 2026ରେ ଦେବାର କଥା, କିନ୍ତୁ ଉତ୍ତର ଦେଲେ ନାହିଁ। ଆଉ କହିଲେ

0: ଏ ସମୟ ଅଭାବରୁ ବାକି ଚିଠିମାନଙ୍କର ଉତ୍ତର ଆସନ୍ତା ସପ୍ତାହରେ ଦେବା ପାଇଁ, କିନ୍ତୁ ପୁନର୍ବାର ଗତ 6 ଜୁନ୍ 2026 ତାରିଖରେ ତାର ଉତ୍ତର ଦେଲେ ନାହିଁ। ଏହାର କାରଣ କ'ଣ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗଟି ହେଉଛି, ତାଙ୍କ ଚିଠି ପଢ଼ିଲା ବେଳେ ତାଙ୍କର ନାମ ଚକ୍ରଧର ଦାନୀ କହିବା ସ୍ଥଳେ ଚକ୍ରଧାରୀ ଦାନୀ ବୋଲି ପାଠ କଲେ ମହାଶୟା କଳ୍ପଲତା କାନୁନଗୋ, ତେଣୁ ଏପରି ପାଠ ନ କରିବାକୁ ମୁଁ ଚିଠି ଲେଖିଛି ବୋଲି ସେ ଅଭିଯୋଗ କରିଛନ୍ତି।
1: ଚକ୍ରଧର ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆମର ଆପଣ ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ବହୁତ ଦିନରୁ ଆପଣ ଆପଣଙ୍କ ଚିଠି ପାଇଛି କାର୍ଯ୍ୟକ୍ରମକୁ ଚିଠି ପଠାଉଛନ୍ତି। ଅନେକ କାର୍ଯ୍ୟକ୍ରମରେ ଆପଣଙ୍କର ଚିଠି ସାମିଲ ହୁଏ, ଆମେ ତାହା ସାମିଲ କରୁ ମଧ୍ୟ। ତ ଯେଉଁ ଅଭିଯୋଗ କରିଛନ୍ତି ଯେ ଆପଣଙ୍କ ଚିଠି ପାଇଛି କାର୍ଯ୍ୟକ୍ରମକୁ ମୁଁ ଚିଠି ପଠାଇଥିଲି ଏବଂ ସେଇଟା ପାଠ ହେଲା ନାହିଁ ବୋଲି, ସମୟ ଅଭାବରୁ ବୋଧେ ହୋଇନଥିବ। ଏବଂ ଦ୍ୱିତୀୟ ଚିଠିରେ ଆପଣ ଲେଖିଛନ୍ତି ଯେ ସେଇଦିନ ଯେଉଁ ଚିଠିର ଉତ୍ତର ଦେଲେ ସେଥିରେ ମୋର ନାଁ ଭୁଲ ପଡ଼ିଥିଲେ ବୋଲି, ଆମେ ନିଶ୍ଚିତ ଭାବରେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ସେଥିପ୍ରତି ଧ୍ୟାନ ଦେବୁ ଯେ କିଭଳି ଆମର ଯେଉଁ ଶ୍ରୋତାମାନେ ଅଛନ୍ତି ତାଙ୍କର ନାମକୁ ଆମେ ନିର୍ଭୁଲ ଭାବରେ ପଢ଼ିପାରିବୁ। ଏଠି ଆମେ ଜଣାଇ ଦେଉଛୁ ଶ୍ରୋତାବନ୍ଧୁ ଯେ ଯେଉଁ ସବୁ ଶ୍ରୋତାବନ୍ଧୁ ଆମର ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଚିଠି ପଠାଉଛନ୍ତି, ପ୍ରଥମେ ସେମାନେ ସାଧା କାଗଜରେ ଲେଖନ୍ତୁ ଏବଂ ସୁନ୍ଦର ସୁନ୍ଦର ଅକ୍ଷର ସହିତ, ଯେମିତି ପଢ଼ିବାର ସୁବିଧା ହେବ ଆମ ପାଇଁ, ସେମିତି ହିସାବରେ ଆପଣ ଯଦି ଲେଖିଲେ ଆପଣଙ୍କ ନାମ ଏବଂ ଯେଉଁ ଅଭିଯୋଗ କରିଛନ୍ତି କିମ୍ବା ଯେଉଁ ଅନୁରୋଧ କରିଛନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ଯେଉଁ ମତାମତ ଲେଖିଛନ୍ତି, ଆମେ ତାକୁ ଠିକ୍ ଭାବରେ ପଢ଼ିପାରିବୁ ଏବଂ ଆପଣଙ୍କର ମତାମତକୁ ମଧ୍ୟ ସୁନ୍ଦର ଭାବରେ ଉପସ୍ଥାପନା କରିପାରିବୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ।
0: ପରବର୍ତ୍ତୀ ଚିଠିଟି ଲେଖିଛନ୍ତି ରାଧାକାନ୍ତ ଭୋଇ, ଲୋକନାଥ ସାହୁ ଏବଂ କରମସାନି ସାହୁ, ବିଜେପୁର ଜିଲ୍ଲା ବରଗଡ଼ରୁ। ଗତ 6 ଜୁନ୍ 2026 ଦିନ 11:30 ପ୍ରଚାରିତ କାର୍ଯ୍ୟକ୍ରମ ଖୁଲା ଝରକାର ଉପସ୍ଥାପନା ଓ ଗୀତଗୁଡ଼ିକ ବହୁତ ମନଛୁଆଁ ହୋଇଥିଲା ଏବଂ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନା ମଧ୍ୟ ବହୁତ ସୁନ୍ଦର ହୋଇଥିଲା। ତେଣୁ ଚିଠି ପଢ଼ିବା ଦାୟିତ୍ୱରେ ଥିବା ସୁଶ୍ରୀ ପାଣିଗ୍ରାହୀ ମ୍ୟାଡ଼ାମ୍ ଏବଂ ଉତ୍ତର ଦେବା ଦାୟିତ୍ୱରେ ଥିବା ସନ୍ତୋଷ ପିଂ ସାର୍ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି।
1: କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କୁ ମଧ୍ୟ ପ୍ରତି ସ୍ନେହଭରା ନମସ୍କାର ଜଣାଇ ଦେଉଛୁ। ଶ୍ରୋତାବନ୍ଧୁ, ଆପଣ ଯେଉଁ ଲେଖିଛନ୍ତି ଯେ ଚିଠି ପାଇଛୁ କାର୍ଯ୍ୟକ୍ରମ ଏବଂ ଖୋଲାଝରକା କାର୍ଯ୍ୟକ୍ରମ ବହୁତ ମନଛୁଆଁ ହୋଇଛି, ତାହା ଜାଣି ଆମେ ଖୁସି ହେଲୁ। ଯେହେତୁ ଏହି କାର୍ଯ୍ୟକ୍ରମ ଆପଣଙ୍କ ମନକୁ ଛୁଇଁପାରିଛି, ଏଭଳି ଆମର କାର୍ଯ୍ୟକ୍ରମ ଆପଣ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ।
0: କାର୍ଯ୍ୟକ୍ରମର ଶେଷ ଚିଠି ଲେଖିଛନ୍ତି ସ୍ୱର୍ଣ୍ଣପ୍ରଭା କର, କଟାପାଲି ବଡ଼ଡୋଲ ଜିଲ୍ଲା ବରଗଡ଼ରୁ। ଗତ 31 ତାରିଖ ରବିବାର ସନ୍ଧ୍ୟା 5:00 ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ପ୍ରଚାର କରିଥିଲେ। ସେଥିରେ ଶ୍ରମିକମାନଙ୍କର ପୁଅ ଝିଅଙ୍କର ଶିକ୍ଷା ବ୍ୟବସ୍ଥା, ତାଙ୍କର ଅଧିକାର ବିଷୟରେ ଆଲୋଚନା ପ୍ରଚାର ହୋଇଥିଲା। ତାହା ବହୁତ ଶିକ୍ଷଣୀୟ ହୋଇଥିଲା। ଆଲୋଚିକା ମହାଶୟ ବହୁତ ଭଲ ଭାବରେ ଆଲୋଚନା କରିଥିଲେ, ତାଙ୍କୁ ମୋର ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ ସେହିଦିନ ସନ୍ଧ୍ୟା 5:30 ଯୁବବାଣୀ କାର୍ଯ୍ୟକ୍ରମ ମଧ୍ୟ ମନଛୁଆଁ ହୋଇଥିଲା ବୋଲି ସେ ଲେଖିଛନ୍ତି। ଗତ ଜୁନ୍ ମାସ 1 ତାରିଖ ସୋମବାର ଦିନ 1:20 ଘର ସଂସାରରେ ମନୋରମା କାର୍ଯ୍ୟକ୍ରମ ପ୍ରଚାର ହୋଇଥିଲା। ସେଥିରେ କବୟତ୍ରୀ ସ୍ମୃତି ଶେଫାଳି ମେହେରଙ୍କ କବିତା ବହୁତ ଉଚ୍ଚକୋଟୀର ଏବଂ ମନଛୁଆଁ ହୋଇଥିଲା ବୋଲି ସେ ଲେଖିଛନ୍ତି। ଏବଂ ସେହିଦିନ ସନ୍ଧ୍ୟା 5:30 ଯୁବବାଣୀରେ ସଲାବୁଢ଼ାର ବଦଲା ଚଳଚ୍ଚିତ୍ରର ଅଭିନେତ୍ରୀଙ୍କ ସହ ସାକ୍ଷାତକାର ପ୍ରଚାର କରିଥିଲେ। ତାହା ବହୁତ ଭଲ ଲାଗିଲା ଏବଂ ସେଥିରୁ ତାଙ୍କ ବିଷୟରେ ବହୁତ କଥା ଜାଣିହେଲା ବୋଲି ସେ ଲେଖିଛନ୍ତି। ଏମିତି ନୂତନ ପିଢ଼ିର କଳାକାରମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ କର୍ମକର୍ତ୍ତାଙ୍କୁ ମୋର ଧନ୍ୟବାଦ ଜଣାଇଦେବେ ବୋଲି ସେ ଲେଖିଛନ୍ତି। ଏବଂ ସେହିଦିନ ରାତି 10:00 ପ୍ରଚାର କରିଥିଲେ ନାଟକ ଜଗତେ କେବଳ ଜନେ ହସିବେ, ମନୋରଞ୍ଜନର ଖୋରାକ ଯୋଗାଇଥିଲା। ନାଟକଟିଏ ହାସ୍ୟରସାତ୍ମକ ହୋଇଥିବାରୁ ମନଛୁଆଁ ହୋଇଥିଲା ବୋଲି ସେ ଲେଖିଛନ୍ତି।
1: ସ୍ୱର୍ଣ୍ଣପ୍ରଭା କର ମ୍ୟାଡ଼ାମ୍, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଅନେକ ଦିନରୁ ରେଡ଼ିଓ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆପଣ ଯେଉଁ ଲେଖିଛନ୍ତି ଯେ ଗତ 31 ତାରିଖ ରବିବାର ସନ୍ଧ୍ୟା 5:00 ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ଯେଉଁ ପ୍ରଚାର କରାଯାଇଛି, ସେହି କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଖୁସି ଲାଗିଛି ଏବଂ ଆହୁରି ଯୁବବାଣୀ କାର୍ଯ୍ୟକ୍ରମ ମନଛୁଆଁ ହୋଇଛି ବୋଲି ଲେଖିଛନ୍ତି, ତାହା ଜାଣି ମଧ୍ୟ ଆମେ ଖୁସି ହେଲୁ। ଏବଂ ସୋମବାର ଦିନ ଘର ସଂସାର କାର୍ଯ୍ୟକ୍ରମର ମନୋରମାରେ ଯେଉଁ କାର୍ଯ୍ୟକ୍ରମ ପ୍ରଚାର ହୋଇଥିଲା ତାହା ମଧ୍ୟ ଆପଣଙ୍କୁ ବହୁତ ଭଲ ଲାଗିଛି, ତାହା ଜାଣି ମଧ୍ୟ ଖୁସି ହେଲୁ। ଏବଂ ଯୁବବାଣୀ କାର୍ଯ୍ୟକ୍ରମରେ ସୋଲାବୁଢ଼ାର ବଦଲା ଚଳଚ୍ଚିତ୍ରର ଅଭିନେତ୍ରୀଙ୍କ ସହିତ ଯେଉଁ ସାକ୍ଷାତକାର ପ୍ରଚାର କରାଯାଇଥିଲା ତାହା ଆପଣଙ୍କ ମନକୁ ଛୁଇଁଛି, ତାହା ଜାଣି ମଧ୍ୟ ଖୁସି ହେଲୁ। ଏବଂ ରାତିରେ ଯେଉଁ ନାଟକ ପ୍ରଚାରିତ ହୋଇଥିଲା ଜଗତେ କେବଳ ଜନେ ହସିବେ, ତ ଏହି ନାଟକ ମନୋରଞ୍ଜନ ଧର୍ମୀ ହୋଇଥିଲା ବୋଲି ଯେଉଁ ଲେଖିଛନ୍ତି ଏବଂ ନାଟକଟି ହାସ୍ୟରସାତ୍ମକ ହୋଇଥିବାରୁ ମନଛୁଆଁ ହୋଇଥିଲା ବୋଲି ଲେଖିଛନ୍ତି, ତାହା ଆମେ ଜାଣିଛୁ।

0: ମଧ୍ୟ ଆମେ ଖୁସି ହେଲୁ। ଏଭଳି ଭାବରେ ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମର ମାନ ସମ୍ପର୍କରେ ଯେଉଁ ଚିଠି ଲେଖି ଆମକୁ ଉତ୍ସାହିତ କରୁଛନ୍ତି ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ତ ଏଭଳି ଆମର କାର୍ଯ୍ୟକ୍ରମ ଆପଣ ଶୁଣନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ଚିଠି ପାଇଛୁ କାର୍ଯ୍ୟକ୍ରମର ଶେଷ ଚିଠିଟି ସରିଗଲାଣି। ଏବେ ଆମର କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣାଟି କହିଦିଅନ୍ତୁ।
1: ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ସମ୍ବଲପୁର ପିନ୍ 7680001। ଆମର ଶ୍ରୋତାମାନେ ପ୍ରତ୍ୟେକ ବୁଧବାର ଦିନ ଆମର ହ୍ୱାଟ୍ସଆପ୍ ନମ୍ବର 9437171571କୁ ମେସେଜ୍ କରି ମଧ୍ୟ ନିଜର ମତାମତ ଏବଂ ଅଭିଯୋଗ ଆମକୁ ଜଣାଇ ପାରିବେ ଏବଂ ତା ସହିତ ଇମେଲ ମାଧ୍ୟମରେ ମଧ୍ୟ ଆମକୁ ନିଜର ମତାମତ ଓ ଅଭିଯୋଗ ଜଣାଇ ପାରିବେ। ଆମର ଇମେଲ ଆଇଡିଟି ହେଲା dutyroom@sambalpur.com।
0: ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣା ସହିତ ଆସନ୍ତା ସପ୍ତାହକୁ ଅନେକ ଚିଠିକୁ ଆଶା କରି ଏହି କାର୍ଯ୍ୟକ୍ରମକୁ ଏଇଠୁ ରଖୁଛୁ। ନମସ୍କାର।

ଶୁଣୁଥିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମ ଉପସ୍ଥାପନା କୟବର୍ତ୍ତ ସାହୁ ଓ ଅଭିଷେକ ମିଶ୍ର। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ଗିରିଜା ଦେବୀଙ୍କ କଣ୍ଠରେ ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡର ଭୋଜପୁରୀ ଅଞ୍ଚଳରୁ ଉତ୍ପନ୍ନ ଭାରତର ଏକ ପାରମ୍ପରିକ ଅର୍ଦ୍ଧଶାସ୍ତ୍ରୀୟ ଏବଂ ଲୋକ ସଙ୍ଗୀତ ଶୈଳୀ ଚୈତି ବୋଲ ରାତ ହମ୍ ଦେଖଲି ସପନୱା ହୋରାମା।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବିଦୁଷୀ ଗିରିଜା ଦେବୀଙ୍କ କଣ୍ଠରେ ଶୁଣିଲେ ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡର ଭୋଜପୁରୀ ଅଞ୍ଚଳରୁ ଉତ୍ପନ୍ନ ଭାରତର ଏକ ପାରମ୍ପରିକ ଅର୍ଦ୍ଧଶାସ୍ତ୍ରୀୟ ଏବଂ ଲୋକ ସଙ୍ଗୀତ ଶୈଳୀ ଚୈତୀ।